ସତରେ ଆଜି କେଇ ଟୋପା ବର୍ଷାର ବୁନ୍ଦା ଏ ମାଟି ଏ ମନକୁ ଓଦା କରିଦେଇଗଲା। ଆଉ ମନ ତଳେ କୋହଳୁଥିବାର ସ୍ମୃତିର ନିଆଁରେ ଜାଣି ଜାଣି ଆଉ ଟିକେ ଘିଅ ଢାଳି ବି ଦେଇଗଲା।

ତମେ କେବେ ଆସିବ? ତମେ କେବେ ଆସିବ? ତମେ ଆସିଲେ ମେଘ ଆସିବ, ଆଉ ମେଘ ଆସିଲେ ବର୍ଷା ବି ଆସିବ। କାରଣ ବର୍ଷା ଆସିଲେ ଏ ମାଟି ଭିଜିବ, ଆଉ ଏ ମାଟି ଭିଜିଲେ ଏ ମନ ବି ଭିଜିବ। ପୁଣି ଜାଣିଶୁଣି ଆମେ ଦୁହେଁ ଭିଜୁଥିବା, ଆଉ ଆକାଶରେ ଇନ୍ଦ୍ରଧନୁ ବସି ଖାଲି ଦେଖୁଥିବା।

ଆକାଶବାଣୀ କଟକ। ଆଜି ଶନିବାର 1948 ଶତାବ୍ଦୀ ଆଷାଢ଼ ମାସ 13 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସ 4 ତାରିଖ। ସମୟ ବର୍ତ୍ତମାନ ସକାଳ 5:58:30। ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

0: ଗୀତାରେ କୁହାଯାଇଛି, କାମ କ୍ରୋଧ ଲୋଭ ଏହି ତିନୋଟି ନରକର ଦ୍ୱାର ସ୍ୱରୂପ ଅଟେ। ତେଣୁ ଏହି ମନ୍ଦଗୁଣକୁ ଅବିଳମ୍ବେ ତ୍ୟାଗ କରିବା ଉଚିତ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं फरहत नाज।
2: प्राइम मिनिस्टर विल आल्सो बी विजिटिंग।
3: प्रधानमंत्री सांस्कृतिक और

ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ ବିଭିନ୍ନ ନାମରେ ସମ୍ବୋଧନ କରନ୍ତି। କିଏ ତାଙ୍କୁ ଡାକେ ଜଗବନ୍ଧୁ ତ କିଏ ଡାକେ ଯଦୁନନ୍ଦନ, କିଏ ତାଙ୍କୁ ଡାକେ ମଧୁସୂଦନ ତ କିଏ ଡାକେ ଚକାନୟନ। ଯିଏ ଯେଉଁ ନାଁରେ ଡାକେ ସେହି ଭାବରେ ପ୍ରଭୁ ଦର୍ଶନ ଦେଇ ତାର ଇଚ୍ଛା ପୂରଣ କରନ୍ତି। ତାଙ୍କ ବଡ଼ଦାଣ୍ଡର ରେଣୁରେ ଛପି ରହିଛି କୋଟି କୋଟି ତୀର୍ଥ। ସେହି ରେଣୁକୁ ଯିଏ ସ୍ପର୍ଶ କରିଛି ତାର ପ୍ରୟାଗ ଆଉ କାଶୀ ଯିବା କ'ଣ ଦରକାର।

ଜଗବନ୍ଧୁଙ୍କୁ ଯିଏ ନିଜର କରିଛି ସିଏ ତାଙ୍କୁ ମୁହୂର୍ତ୍ତେ ବି ହୃଦୟରୁ ଅନ୍ତର କରିପାରିନି। ତାଙ୍କର ଭୁବନ ମୋହନ ରୂପରେ ମୋହିତ ହୋଇ ପରମ ସ୍ନେହରେ ପ୍ରଦାନ କରିଛି ଭକ୍ତି ନୈବେଦ୍ୟ। ଆଖି ଖୋଲିଲେ ଜଗନ୍ନାଥ, ଆଖି ବୁଝିଲେ ଜଗନ୍ନାଥ, ଚତୁର୍ଦ୍ଦିଗ ଜଗନ୍ନାଥମୟ। ଶ୍ରୀରାଧା ଯେମିତି ପ୍ରତିଟି ମୁହୂର୍ତ୍ତରେ ଶ୍ରୀକୃଷ୍ଣଙ୍କୁ ମାନସ ଚକ୍ଷୁରେ ସନ୍ଦର୍ଶନ କରୁଥିଲେ, ଭକ୍ତ ସେମିତି ଜଗବନ୍ଧୁଙ୍କୁ ଅନୁଭବ କରୁଛି ନିଜ ଭିତରେ।

ଶ୍ରୀଜଗନ୍ନାଥ ବଡ଼ଦେଉଳରେ ବାସ କରନ୍ତି। ଭକ୍ତମାନେ ତାଙ୍କୁ ସମ୍ବୋଧନ କରନ୍ତି ବଡ଼ ଠାକୁର। ସେ ବଡ଼ ଭାଇ ଆଉ ଭଉଣୀ କଡ଼ରେ ବସି ଦର୍ଶନ ଦେଉଛନ୍ତି ଭକ୍ତମାନଙ୍କୁ। ବଡ଼ଦାଣ୍ଡରେ ତାଙ୍କୁ ଦର୍ଶନ କରିବା ପାଇଁ ଅନେକ ଭିଡ଼। ସମସ୍ତଙ୍କ ତୁଣ୍ଡରେ ଉଚ୍ଚାରିତ ହେଉଛି ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

ଯେତେ ପାଇଲେ ବି ବେଳେବେଳେ ଭକ୍ତ ଅଭିଯୋଗ କରେ। ସିଏ ଭାବେ ବଡ଼ଦେଉଳରେ ରହି ବଡ଼ ଠାକୁର କେବଳ ବଡ଼ମାନଙ୍କୁ ସୁଖ ପ୍ରଦାନ କରୁଛନ୍ତି, ବଡ଼ ବଡ଼ ଆଖିରେ କେବଳ ବଡ଼ମାନଙ୍କୁ ସୁବିଧା ସୁଯୋଗ ଦେଉଛନ୍ତି। କାହିଁକି ତାଙ୍କର ଏହି କପଟ ଭାବ? ସାନମାନଙ୍କ କଥା କ'ଣ ପ୍ରଭୁ ସତରେ ଶୁଣନ୍ତି ନାହିଁ?

ଯୁଆଡ଼ୁ ଚାହିଁଲେ ବି ସେ ସୁନ୍ଦର ଦିଶନ୍ତି। ବୋଧହୁଏ ଏତେ ସୁନ୍ଦର ରୂପ ଆଉ କାହାର ନାହିଁ। ସେ ରୂପକୁ ଯିଏ ଥରେ ଦେଖିଛି ସିଏ ତାଙ୍କରି ପ୍ରେମରେ ପଡ଼ିଯାଇଛି। ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ସହ ସେ ନୀଳାଦ୍ରି ମଣ୍ଡପରେ ବସି ତାଙ୍କର ଲୀଳା ପ୍ରକାଶ କରୁଛନ୍ତି।

0: ଶେଷ ହେଲା ଆଜିର ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଦାନ କରିଥିଲେ ଛୁମ୍କି ରଥ, ଦିବାକର ମହାନ୍ତି, ଗାୟତ୍ରୀ ବୋଷ, ଅମରେନ୍ଦ୍ର ମହାନ୍ତି, ଗୀତାରାଣୀ ଦାସ ଏବଂ ଅନ୍ୟମାନେ। ଗୀତ ରଚନା ମୀନାକ୍ଷୀ ଦେବୀ, ନନ୍ଦକିଶୋର ସିଂ, କଳ୍ପଲତା ଜିମା, କୀର୍ତ୍ତନ ନାରାୟଣ ପାଢ଼ୀ, ଗୌରବ ପଟ୍ଟନାୟକ ଏବଂ ହରପ୍ରିୟା ଦେବୀ। ଆଲେଖ୍ୟ ବସନ୍ତ ମହାନ୍ତି, ଉପସ୍ଥାପନା ପଦ୍ମପତି ଦ୍ୱିବେଦୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ପ୍ରଣାମ ଶ୍ରୋତା ବନ୍ଧୁ, ଦେବସ୍ନାନ ପୂର୍ଣ୍ଣିମାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନେ ଅଣସରରେ ଅଛନ୍ତି। ସେମାନେ ଜ୍ୱରରେ ପୀଡ଼ିତ ଥିବାରୁ ଫୁଲରୀ ଲାଗିଠାରୁ ଆରମ୍ଭ କରି ଦଶ ମୂଳ ମୋଦକ ପଦ୍ଧତିରେ ଚିକିତ୍ସିତ ହୋଇଛନ୍ତି। ଏଣୁ ଏହି ପନ୍ଦର ଦିନ ଶ୍ରୀବିଗ୍ରହମାନଙ୍କର ଦର୍ଶନରୁ ଆମେ ସମସ୍ତେ ବଞ୍ଚିତ, କାରଣ ଶ୍ରୀବିଗ୍ରହମାନଙ୍କର ସମସ୍ତ ରୀତିନୀତି ଏହି ସମୟରେ ଗୋପନୀୟ ରଖାଯାଏ। ଏହା ମଧ୍ୟ ଶାସ୍ତ୍ରାନୁମୋଦିତ। ଆୟୁର୍ବିତ୍ତଂ ଗୃହଛିଦ୍ରଂ ମନ୍ତ୍ରମୈଥୁନ ଭେଷଜଂ ତପଃ ଦାନାପମାନଂଚ ନବଗୋପ୍ୟାନି ଯତ୍ନତଃ। ଆୟୁ, ବିତ୍ତ, ଗୃହଛିଦ୍ର, ମନ୍ତ୍ର, ମୈଥୁନ, ଔଷଧ, ତପସ୍ୟା, ଦାନ ଏବଂ ଅପମାନ, ଏହି ନଅଟି ବିଷୟ ଗୋପନ ରଖାଯାଏ। ଯେହେତୁ ଔଷଧ ସେବନ ଏହା ଭିତରେ ଅନ୍ତର୍ଭୁକ୍ତ, ପ୍ରଭୁଙ୍କ ସେବା ଶୁଶ୍ରୂଷା ଗୋପନୀୟ। ସେଥିପାଇଁ ଅଣସର ଘରେ ଥିବା ସମୟରେ ଭକ୍ତମାନଙ୍କୁ ଠାକୁର ପଟିଦିଅଁ ରୂପେ ଦର୍ଶନ ଦେଇଥାନ୍ତି। ଏହି ପଟିଦିଅଁ ଅଣସର ଘର ବାହାର ପଟିରେ ବିରାଜମାନ କରନ୍ତି। ଚିତ୍ରକାର ନିଯୋଗ ଏହି ପଟିଚିତ୍ର ପ୍ରସ୍ତୁତ କରିଥାନ୍ତି। ଶାଢ଼ୀବନ୍ଧା ଚିତ୍ରକାର ସେବକଙ୍କ ଦ୍ୱାରା ଏହି ପଟିଦିଅଁଙ୍କ ଚିତ୍ର ଅଙ୍କନ କରାଯାଇଥାଏ, କାରଣ ଭାଗବତ ଅନୁସାରେ ଆଠ ପ୍ରକାରର ମୂର୍ତ୍ତି କଳ୍ପନା କରାଯାଇଛି। ଶୈଳୀ ଦାରୁମୟୀ ଲହୋଇ ଲେପ୍ୟା ଲେଖ୍ୟା ଚ ସୈକତି ମନୋମୟୀ ମଣିମୟୀ ପ୍ରତିମା ଅଷ୍ଟବିଧା ସ୍ମୃତା। ଉପାସ୍ୟ ମୂର୍ତ୍ତି କାଠ, ପଥର, ଲୁହା, ଚନ୍ଦନ, ରତ୍ନ, ବାଲି ଏବଂ ଚିତ୍ରରେ ହେବା ସହ ମାନସିକ ଭାବେ ମଧ୍ୟ ପରିକଳ୍ପିତ ହୋଇଥାନ୍ତି। ଶ୍ରୀମଦ୍ ଭଗବତ ଗୀତାର ନବମ ଅଧ୍ୟାୟରେ କୁହାଯାଇଛି, ଅନନ୍ୟା ଚିନ୍ତୟନ୍ତଃ ମାଂ ଯେ ଜନାଃ ପର୍ଯ୍ୟୁପାସତେ ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମି ଅହଂ। ଯେଉଁମାନେ ମୋର ଦିବ୍ୟ ରୂପକୁ ଧ୍ୟାନ କରି ଭକ୍ତିରେ ମୋତେ ପୂଜା କରନ୍ତି, ମୁଁ ସେମାନଙ୍କର ସମସ୍ତ ଆବଶ୍ୟକତା ବହନ କରେ। ସେମାନଙ୍କର ଯାହା ଅଭାବ ଥାଏ ତାହା ମୁଁ ପୂରଣ କରେ ଏବଂ ଯାହା ସେମାନେ ପ୍ରାପ୍ତ ହୋଇଥାନ୍ତି ତାହା ରକ୍ଷା କରେ। ସେହି ଭକ୍ତିର ପ୍ଲାବନରେ ଭାସିଯାଇ ଭକ୍ତ ଅଲାରନାଥ ଯାଏ ବ୍ରହ୍ମଗିରି ରାସ୍ତାରେ।

ଯାଇ ଅଲାରପୁର ଗ୍ରାମରେ ବିଶ୍ୱପ୍ରସିଦ୍ଧ ଅଲାରନାଥଙ୍କ ଭିତରେ ଶ୍ରୀବିଗ୍ରହଙ୍କୁ ଦେଖେ, ତାର ମନ ପୁରିଯାଏ। କାରଣ ଏଇ ପାଖରେ ତ ମାଣିକପାଟଣା, ରାସ୍ତାରେ ତୃଷା ନିବାରଣ କରିବା ପାଇଁ ବଳଭଦ୍ର ଜଗନ୍ନାଥ ମାଣିକ ଗୋପାଳଣୀ ହାତରୁ ଦହି ଖାଇଥିଲେ। କବିବର ରାଧାନାଥ ଲେଖିଛନ୍ତି, ଇତିହାସ ରଙ୍ଗସ୍ଥଳୀ ତୁ ଚିଲିକା, ତୋର ତୀରେ ପରା ଶ୍ରୀମତୀ ମାଣିକା, ହସ୍ତେ ଭୁଞ୍ଜିଥିଲେ ସାଦରେ ଲବଣୀ, ଭାବଗ୍ରାହୀ ପ୍ରଭୁ ଭକ୍ତ ଚିନ୍ତାମଣି। ଏହି ବ୍ରହ୍ମଗିରି ଅଞ୍ଚଳର ମଫସଲ ଗାଁ କାଣ୍ଡଗୋଦାରେ ବର୍ଷିଆନ ଭକ୍ତ ମନେଇ ସାହୁକୁ ପୋଖରୀ ହୁଡ଼ାରେ କାଳିଆ ଠାକୁର ଦର୍ଶନ ଦେଇଥିଲେ। ଏହିଠାରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଭକ୍ତି ଚରମ ଅବସ୍ଥାରେ ପହଞ୍ଚିଥିଲା। ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜଗନ୍ନାଥଙ୍କୁ ରତ୍ନ ସିଂହାସନରେ ଦର୍ଶନ ନ ପାଇ ସେ ଏକ ପ୍ରକାରର ଭକ୍ତି ଜ୍ୱାଳାରେ ଅତିଷ୍ଠ ହୋଇପଡ଼ିଲେ। ଯେମିତି ଭୋକର ଜ୍ୱାଳା, ସେହିଭଳିଆ ଭକ୍ତିର ଜ୍ୱାଳା। ଏଣୁ ସେ ଆସିଲେ ଅଲାରନାଥ। ଏଠି ଏକ ବିରାଟ ପ୍ରସ୍ତର ଉପରେ ବସି ପ୍ରଭୁ ଅଲାରନାଥଙ୍କ ଆରାଧନା କରୁଥିବା ସମୟରେ ତାଙ୍କର ଭକ୍ତି ଜ୍ୱାଳାରେ ପଥର ତରଳିଗଲା। ସେ ପଥର ଏବେ ବି ମନ୍ଦିର ବେଢ଼ା ଭିତରେ ଅଛି। ଶ୍ରୀ ଚୈତନ୍ୟଙ୍କ ମୂର୍ତ୍ତି ମଧ୍ୟ ଶୋଭା ପାଉଛି। ଯେତେବେଳେ କୁରୁକ୍ଷେତ୍ରରେ ଅର୍ଜୁନ ଶ୍ରୀକୃଷ୍ଣଙ୍କର ବିଶ୍ୱରୂପ ଦେଖିଲେ ସେତେବେଳେ ତାଙ୍କର ଏହିଭଳି ଅବସ୍ଥା ହୋଇଥିଲା। ତତଃ ସହ ବିସ୍ମୟାବିଷ୍ଟୋ ହୃଷ୍ଟ ରୋମା ଧନଞ୍ଜୟ ପ୍ରଣମ୍ୟଂ ଶିରସା ଦେବଂ କୃତାଞ୍ଜଳି ହି ଅଭାସତ। ଭକ୍ତି ତରଳ ଅବସ୍ଥାରେ ହିଁ ଥାଏ। ତା ନ ହୋଇଥିଲେ ଶ୍ରୀକେତନ ବ୍ରାହ୍ମଣର 8 ବର୍ଷର ପୁଅ ମଧୁସୂଦନକୁ ଯେତେବେଳେ ତା ମା କହିଲେ, ଯା, ବାପା ତ ନାହାନ୍ତି, ତୋ ଉପରେ ପୂଜାର ଦାୟିତ୍ୱ, ଯା ଶ୍ରୀଜୀଉଙ୍କୁ କ୍ଷୀରି ଭୋଗ ଦେଇଆ ଅଲାରନାଥରେ, ବାଳକ କ୍ଷୀରି ଭୋଗ ଠାକୁରଙ୍କ ପାଖରେ ରଖି ଖେଳରେ ମାତିଗଲା। ମା ଦେଖିଲେ ପୁଅ ଖେଳୁଛି, ବିରକ୍ତିରେ କହିଲେ, ମନ୍ଦିରରୁ ପ୍ରସାଦ ନେଇ ଶୀଘ୍ର ଘରକୁ ଆ। ମଧୁସୂଦନ ଦେଖିଲା ଠାକୁର କ୍ଷୀରି ଖାଉନାହାନ୍ତି, ସେମିତି ଅଛି, ବିକଳରେ କ୍ରନ୍ଦନ କଲା। ତାର ଆଖିର ଲୁହ ପ୍ରଭୁ ସହିପାରିଲେ ନାହିଁ, ତରଳିଗଲେ, ତରଳ କ୍ଷୀରି ଚୁପଚାପ ଖାଇଦେଲେ। ବ୍ରାହ୍ମଣୀ ଏକଥା ବିଶ୍ୱାସ କରିପାରିଲେ ନାହିଁ, ପୁଅ ତାଙ୍କର ଅଲାରନାଥଙ୍କୁ କ୍ଷୀରି ଦେଇଛି, କ୍ଷୀରି ଖୁଆଇ ଦେଇଛି, କିନ୍ତୁ ପୁଅ ଜାଣେ ସେ କ୍ଷୀରି କିଏ ଖାଇଲା। ଏହା ଆଜିର ପ୍ରଣୀତ ବକ୍ତବ୍ୟ।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରସାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 85ତମ ଭାଗ।

ଭଗବାନ କର୍ଦ୍ଦମ ଋଷିଙ୍କୁ କହିଲେ ଯେ ସେ ତାଙ୍କର ପୁଅ ଭାବରେ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେବେ, ତତ୍ତ୍ୱସଂହିତା ଆଦି ପ୍ରଣୟନ କରିବେ। କର୍ଦ୍ଦମ ଋଷି ଦେବହୂତିଙ୍କୁ ବିବାହ କରି ଶ୍ରୀବିଷ୍ଣୁଙ୍କ ଧରାବତରଣ ପାଇଁ ଆନନ୍ଦ ସହିତ ଗୃହାଶ୍ରମ ବ୍ରତ ପାଳନ କଲେ।

ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 85ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ବଦଳରେ ଅଣଧାନ ଫସଲ ଯଥା ମକା, ବରଗୁଡ଼ି, ହରଡ଼, ବିରି, ମାଣ୍ଡିଆ, ଚିନାବାଦାମ, ଜଡ଼ା ଓ କନ୍ଦମୂଳ ଇତ୍ୟାଦି ଚାଷ କରନ୍ତୁ। ମରୁଡ଼ି ସହଣି ଥିବା ଗଭୀର ଚେର, ଶୀଘ୍ର ବୃଦ୍ଧି ଓ ସ୍ୱଳ୍ପ ଅବଧି କିସମ ନିର୍ବାଚନ କରନ୍ତୁ। ଫସଲର ସଙ୍କଟ ଅବସ୍ଥାରେ ଜଳସେଚନ ପାଇଁ ବର୍ଷା ପାଣିକୁ ସଞ୍ଚୟ କରି ରଖନ୍ତୁ। ଗଡ଼ାଣିଆ ଜମିରେ ଗଡ଼ାଣିର ବିପରୀତ ଦିଗରେ ହୁଡ଼ା ବା ନାଳ ଅଦଳବଦଳ କରନ୍ତୁ। ଏହାଦ୍ୱାରା ମାଟିରେ ଅଧିକ ବର୍ଷା ପାଣି ସଞ୍ଚିତ ହୋଇ ରହିବ। ଅମଳ ମାଟିରେ ଚୂନ, କାଗଜକଳ ମଇଳା ଇତ୍ୟାଦି ମୃତ୍ତିକା ସଂଶୋଧନ ପାଇଁ ବ୍ୟବହାର କରନ୍ତୁ। ଫଳରେ ଜମିରେ ଘାସ କମ୍ ହେବ, ଅଧିକ ଜଳ ସଞ୍ଚିତ ହୋଇ ଅମଳ ଅଧିକ ମିଳିବ। ଅନୁମୋଦିତ ପ୍ରଣାଳୀରେ ତଳିଘେରା ପ୍ରସ୍ତୁତ କରନ୍ତୁ। ତଳି କିଆରୀକୁ ଭଲ ଭାବରେ ଚାଷ କରି ସେଥିରେ 40 ଯୋଡ଼ି ଖତ ଦେଇ 1 ମିଟର ଓସାର ଏବଂ 15 ସେଣ୍ଟିମିଟର ଉଚ୍ଚ ପଟାଳି କରନ୍ତୁ। ପଟାଳିଗୁଡ଼ିକର ଲମ୍ବ ସୁବିଧା ଅନୁଯାୟୀ କରନ୍ତୁ। ଦୁଇ ପଟାଳି ମଝିରେ 30 ସେଣ୍ଟିମିଟର ଓସାରର ନାଳ ଛାଡ଼ନ୍ତୁ, କାରଣ ସେହି ନାଳ ଦେଇ ବେଶୀ ବର୍ଷା ହେଲେ ପାଣି ନିଗିଡ଼ିଯିବ ଏବଂ ଯିବା ଆସିବା ପାଇଁ ମଧ୍ୟ ସୁବିଧା ହେବ। ତଳିଘେରାରେ 5 କିଲୋଗ୍ରାମ ଫସ୍ଫରସ୍ ଓ 5 କିଲୋଗ୍ରାମ ପଟାସ୍ ଖାଦ୍ୟସାରକୁ ଭଲ ଭାବରେ ପଟାଳିଗୁଡ଼ିକରେ ମିଶାଇ ସେଥିରେ 5 ସେଣ୍ଟିମିଟର ଛଡ଼ାରେ ଧାଡ଼ିକୁ ଧାଡ଼ି ବିହନ ବୁଣି ଘୋଡ଼ାଇ ଦିଅନ୍ତୁ। ବର୍ଷା ହେଉନଥିଲେ ପଟାଳିରେ ପାଣି ସିଞ୍ଚନ କରନ୍ତୁ। ବିହନକୁ ଫିମ୍ପିନାଶକରେ ବିଶୋଧନ କରି ପଟାଳିରେ ବୁଣନ୍ତୁ। ସହଜ କିସମ ଧାନ ତଳି 20-22 ଦିନର ଓ ବିଳମ୍ବ କିସମ ଧାନ ତଳି 25-30 ଦିନର ହେଲେ ମୁଖ୍ୟ ଜମିରେ ରୋଇ ଦିଅନ୍ତୁ। ଜମି କାଦୁଅ ପାଇଁ ଟ୍ରାକ୍ଟର ଚାଳିତ ପଡଲର ବ୍ୟବହାର କରନ୍ତୁ ଏବଂ ଟ୍ରାକ୍ଟର ଚାଳିତ ଧାନ ରୁଆ ଯନ୍ତ୍ର ସାହାଯ୍ୟରେ ଧାନ ରୋଇଲେ ଶ୍ରମଜନିତ ଖର୍ଚ୍ଚ କମିଯିବ। ଧାନ ରୁଆ ଯନ୍ତ୍ର ପାଇଁ ପଲିଥିନରେ ମ୍ୟାଟ୍ ତଳିଘେରା କରି ତଳି ପକାନ୍ତୁ। ସଘନ ଧାନ ଚାଷ ଶ୍ରୀ ପ୍ରଣାଳୀ ପାଇଁ ଖାଦ୍ୟସାର ପରିପୂର୍ଣ୍ଣ ଜୈବିକ ଖତ ତଳିଘେରା କରି ତଳି ଉତାରନ୍ତୁ। ଆବଶ୍ୟକ ସ୍ଥଳେ ଡ୍ରମ୍ ସିଡ୍ର ବ୍ୟବହାର କରି କାଦୁଅ ଜମିରେ ଗଜା ହୋଇଥିବା ଧାନ ବୁଣନ୍ତୁ। ବାଇଗଣ ଲଙ୍କା ମରିଚ ଫସଲ ତଳି ପକାନ୍ତୁ। ଜଳ ନିଷ୍କାସିତ ଉଚ୍ଚ ନିଗିଡ଼ା ଜମିରେ ତଳି ପ୍ରସ୍ତୁତ କରନ୍ତୁ। ଏଥିପାଇଁ 3 ଫୁଟ ଚଉଡ଼ା, 10 ଫୁଟ ଲମ୍ବ ଓ 6 ଇଞ୍ଚ ଉଚ୍ଚର ପଟି ତିଆରି କରନ୍ତୁ। ଦୁଇ ପଟି ମଧ୍ୟରେ ଯିବା ଆସିବା ଓ ପାଣି ନିଗିଡ଼ିବା ପାଇଁ ଜାଗା ଛାଡ଼ନ୍ତୁ। ପଟିର ଚାରିପଟୁ ମାଟି ନେଇ ପଟି ଉପରେ ପକାଇଦେଲେ ବିଲଠାରୁ 6 ଇଞ୍ଚ ଉଚ୍ଚ ହୋଇଯିବ। ପ୍ରତି ପଟିରେ 2-3 ଝୁଡ଼ି ଗୁଣ୍ଡ ଖତ ଦେଇ ମାଟିରେ ମିଶାନ୍ତୁ। ତାପରେ ପ୍ରତି ପଟିରେ 75 ଗ୍ରାମ ୟୁରିଆ, 100 ଗ୍ରାମ ସିଙ୍ଗିଲ ସୁପରଫସ୍ଫେଟ୍ ଓ 25 ଗ୍ରାମ ମ୍ୟୁରେଟ ଅଫ୍ ପଟାସର ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ। ତଳି ପଟିରେ ମଞ୍ଜିଗୁଡ଼ିକୁ 0.5 ଇଞ୍ଚ ଗହିରରେ

0: ଧାଡ଼ି ଧାଡ଼ି କରି ବୁଣନ୍ତୁ। ଏକ କିଲୋଗ୍ରାମ ମଞ୍ଜିକୁ 2 ଗ୍ରାମ ଟେବୁକୋନାଜଲ ସହିତ ବିଶୋଧନ କରନ୍ତୁ। ମଞ୍ଜି ବୁଣିବା ପରେ ଛଣ ବା ନଡ଼ା କିମ୍ବା ପଲିଥିନ ଦ୍ୱାରା ପତଳା ଭାବେ ଘୋଡ଼ାଇ ଦିଅନ୍ତୁ ଏବଂ ଅଳ୍ପ ଅଳ୍ପ ପାଣି ସିଞ୍ଚନ କରନ୍ତୁ। ତଳିପଟି ଚାରିପଟେ କ୍ଲୋରୋପାଇରିଫସ୍ ଗୁଣ୍ଡ ପକାଇଲେ ପିମ୍ପୁଡ଼ି ମଞ୍ଜିକୁ ନଷ୍ଟ କରିପାରିବେନି। 4-5 ଦିନ ପରେ ମଞ୍ଜି ଗଜା ହେଲେ ପଲିଥିନ ବା ନଡ଼ାଗୁଡ଼ିକୁ କାଢ଼ି ଦିଅନ୍ତୁ। ତଳି 25-30 ଦିନର ହୋଇଗଲେ ଚାରା ବିଶୋଧନ କରି ଜମିରେ ଲଗାନ୍ତୁ।
1: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଲଗାଣ ବର୍ଷାଜନିତ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପୂଜାରୀ କହିଛନ୍ତି, ଆଗାମୀ ଦିନରେ ନଗର ଉନ୍ନୟନ ବିଭାଗର ସମନ୍ୱୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ 10ଟି ସହରାଞ୍ଚଳର ତାଲିକା କରାଯାଇ ଅର୍ଥ ପ୍ରଦାନ କରାଯିବ। ଉତ୍ତର ପୂର୍ବ ରାଜ୍ୟମାନଙ୍କ ମଡେଲ ଆଧାରରେ ରାଜ୍ୟ ସରକାର ଭୂସ୍କଳନ ପରିଚାଳନା ବ୍ୟବସ୍ଥା ବିକାଶ କରିବେ ବୋଲି ମନ୍ତ୍ରୀ କହିଛନ୍ତି।
1: ଏବଂ ବହୁତ ସମୟରେ ଲୋକଙ୍କର ଯାତାୟାତରେ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଆମେ 10ଟା ସହରାଞ୍ଚଳକୁ ଅର୍ଥ ମଞ୍ଜୁର କରିବୁ। ଯେଉଁ ଅର୍ଥ ମଞ୍ଜୁର
0: ରାଜସ୍ୱ ସେବାକୁ ଅଧିକ ସୁଗମ ଓ ଦକ୍ଷ କରିବା ପାଇଁ ଭୁବନେଶ୍ୱର ଲୋକସେବା ଭବନଠାରେ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କ୍ଷେତ୍ର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ନିରୀକ୍ଷକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅମିନ ଏବଂ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସହିତ ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ବିଭିନ୍ନ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ଆଲୋଚନା ହୋଇଥିଲା। ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଉପଲବ୍ଧ ହେବା ଜରୁରୀ ବୋଲି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀଠାରେ ଦେଶର 16ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମିଡିଆ ନୋଡାଲ ଅଫିସରଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରି ଶ୍ରୀ କୁମାର କହିଛନ୍ତି, ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିର୍ଭୁଲ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରି ସଠିକ୍ ତଥ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଏସ୍ଆଇଆର୍ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଓ ସ୍ୱଚ୍ଛ ସୂଚନା ପ୍ରଦାନ ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କର ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟା ନୀତି ପରେ ଫୁଲୁରୀ ତେଲ ଲାଗିହେବ। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ ଏକ ବର୍ଷ ପୂର୍ବରୁ ମାଟିତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି, ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଆଗାମୀ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କ ସୁସ୍ଥ ଓ ସୁରକ୍ଷିତ ଦର୍ଶନ ପାଇଁ ସହରକୁ ସ୍ୱଚ୍ଛ ରଖିବା, ସୁସ୍ଥ ପରିବେଶ ସୃଷ୍ଟି, ଶୌଚାଳୟ ବ୍ୟବସ୍ଥା, ପାର୍କିଂ, ଆଲୋକୀକରଣ ଆଦି ସମସ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ଓ ସୁରକ୍ଷିତ ଯାତାୟାତକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସାମର୍ଥ୍ୟ 2026

0: ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରାଯାଉଛି। ଚଳିତ ବର୍ଷ ଉତ୍ସବର ବିଷୟବସ୍ତୁ ରହିଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଫଳତାର କାହାଣୀ। ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଜାରି ରହିଛି। ଏହା ଅଧୀନରେ ଗତ 2 ତାରିଖ ସୁଦ୍ଧା 64,816 କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇ ନଷ୍ଟ କରାଯାଇଛି। ରାଜ୍ୟରେ ବେଆଇନ ମାଦକଦ୍ରବ୍ୟ କାରବାର ଓ ଚୋରାଚାଳନ ବିରୋଧୀ ଲଢ଼େଇକୁ ଆହୁରି ତୀବ୍ର କରିବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 9 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ବୃକ୍କ ଅକ୍ଷମତା। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବିବେକାନନ୍ଦ କର।
2: ମନୁଷ୍ୟ କୁଞ୍ଜରାର ଦୁଇ ପଟରେ ସୀମାବନ୍ଦୀ କରି 2 ବୃକ୍କ ଥାଏ। ଏହାର ପ୍ରଧାନ କାମ ଶରୀର ଥିବା ଦୂଷିତ ପଦାର୍ଥ ନିଷ୍କାସନ, ଲବଣ ମାତ୍ରା ଏବଂ ଜଳୀୟ ଅଂଶର ପରିମାଣକୁ ଠିକ୍ ରଖିବା ଏବଂ ଏରିଥ୍ରୋପାଇଟିନମାନଙ୍କ ଅର୍ଜନ ଦ୍ୱାରା ଶରୀରରେ ହେମୋଗ୍ଲୋବିନ୍ ପରିମାଣକୁ ଠିକ୍ ରଖିବା। ଏହା ସହିତ ବୃକ୍କ ଡି ମେଟାବଲିଜମ୍ ଦ୍ୱାରା ଶରୀରରେ ଥିବା ହାଡ଼ଗୁଡ଼ିକୁ ମଧ୍ୟ ଠିକ୍ ରଖିଥାଏ। ଏହା ଦୁଇ ଭାଗରେ ବିଭକ୍ତ, ଅସ୍ଥାୟୀ ବୃକ୍କ ଅକାମ ହେବା ଏବଂ ସ୍ଥାୟୀ ବୃକ୍କ ଅକାମ ହେବା। ଆମ ଦେଶରେ ଅସ୍ଥାୟୀ ବୃକ୍କ ଅକାମ ହେବାର ପ୍ରଧାନ କାରଣ ହେଉଛି ମ୍ୟାଲେରିଆ, ଡାଇରିଆ, ସାପ କାମୁଡ଼ା ଏବଂ କେତେକ ଔଷଧ ସେବନ। ମ୍ୟାଲେରିଆ ରୋଗ ହେଲେ ଶରୀରରେ ରକ୍ତଚାପ କମିଯାଏ ଏବଂ ବୃକ୍କ ଦୁଇଟିକୁ ରକ୍ତ ଯୋଗାଣ କମିଯାଇଥାଏ। ଡାଇରିଆ ରୋଗରେ ଶରୀରର ଜଳୀୟ ଅଂଶ ମାତ୍ରା କମିଯିବାରୁ ରକ୍ତଚାପ ହ୍ରାସ ପାଏ ଏବଂ ବୃକ୍କ ରକ୍ତ ଯୋଗାଣ କମିଯାଇଥାଏ। କୌଣସି କାରଣରୁ ରକ୍ତସ୍ରାବ ଅଧିକ ହେଲେ ବୃକ୍କକୁ ରକ୍ତ ଯୋଗାଣ ମଧ୍ୟ କମିଯାଇଥାଏ। ସାପ କାମୁଡ଼ାରେ ଇନଫେକ୍ସନ୍ ଦ୍ୱାରା ଶରୀରରେ ପ୍ଲେଟଲେଟ୍ ସଂଖ୍ୟା କମିଯାଏ ଏବଂ ରକ୍ତସ୍ରାବ ହୁଏ ଏବଂ ବୃକ୍କ ଏଥିରେ ମଧ୍ୟ ପ୍ରଭାବିତ ହୋଇଥାଏ। ଏହିସବୁ କ୍ଷେତ୍ରରେ ବୃକ୍କ ହେଉଥିବା ରୋଗକୁ ଆମେ ଆକ୍ୟୁଟ୍ ଟ୍ୟୁବୁଲାର ନେକ୍ରୋସିସ୍ ବା ଏଟିଏମ୍ ବୋଲି କହିଥାଏ। ଏହି ରୋଗରେ ପ୍ରଥମ ପରିସ୍ରା ମାତ୍ରା କମିଯାଏ, ଶରୀରରେ ଜଳୀୟ ଅଂଶ ଜମା ହେବା ଦ୍ୱାରା ଶରୀର ଫୁଟିଯାଏ, ରକ୍ତଚାପ ଧୀରେ ଧୀରେ ବଢ଼ିଚାଲେ, ଲବଣ ଅଂଶର ପରିମାଣରେ ତ୍ରୁଟି ଦେଖାଯାଏ, ଦୂଷିତ ପଦାର୍ଥ ନିଷ୍କାସନ ନ ହେବା ଦ୍ୱାରା ଶରୀରରେ ୟୁରିଆ କ୍ରିଏଟିନର ମାତ୍ରା ବଢ଼ିଚାଲେ, ରୋଗୀକୁ ସମୟ ସମୟରେ ବାତ ମାରିଥାଏ ଏବଂ ରୋଗୀ ମଧ୍ୟ ବେହୋସ ହୋଇଯାଏ। ୟୁରିଆ ମାତ୍ରା ବଢ଼ିଯିବା ଦ୍ୱାରା ରୋଗୀର ରକ୍ତବାନ୍ତି ମଧ୍ୟ ହୁଏ ଯାହାଦ୍ୱାରା ଶରୀର ରକ୍ତ ପରିମାଣ ହ୍ରାସ ପାଏ। ରୋଗୀର ଅବସ୍ଥା ସଙ୍କଟପୂର୍ଣ୍ଣ ହେଲେ ତାକୁ ଆମେ ଆଇସିୟୁ ବା ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ଭର୍ତ୍ତି କରିଥାଉ ଯାହା ବ୍ୟୟ ସାପେକ୍ଷ। ୟୁରିଆ କ୍ରିଏଟିନର ମାତ୍ରା କମାଇବା ପାଇଁ ରୋଗୀକୁ ଡାଇଲିସିସ୍ କରାଯାଇପାରେ। ଏହା ଏକ ବ୍ୟୟ ସାପେକ୍ଷ ଚିକିତ୍ସା, ଏକ ମେସିନ୍ ଦ୍ୱାରା ଶରୀରରୁ ରକ୍ତ ବାହାର କରାଯାଇ ବିଶୋଧନ କରି ପୁଣି ସେହି ରକ୍ତକୁ ଫେରାଇ ଦିଆଯାଇଥାଏ। ଅସ୍ଥାୟୀ ବୃକ୍କ ଅକାମୀର ଡାଇଲିସିସ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ଦ୍ୱାରା 7 ସପ୍ତାହରୁ 8 ସପ୍ତାହ ମଧ୍ୟରେ ବୃକ୍କ ଅକାମୀ ଠିକ୍ ହୋଇଯାଇଥାଏ। ସମୟ ସମୟରେ ରୋଗୀ ଯଦି ଠିକ୍ ନ ହୁଏ ତାହେଲେ ଆମେ ତାକୁ ବୃକ୍କ ବାୟୋପ୍ସି କରିଥାଉ। ଉପଯୁକ୍ତ ସମୟରେ ଡାଇଲିସିସ୍ ସୁବିଧାରୁ ରୋଗୀ ବଞ୍ଚିତ ହେଲେ ଏହି ରୋଗ ପ୍ରାୟ ବୃକ୍କ ଅକାମୀରେ ପରିଣତ ହୋଇଥାଏ। ଯଦି ପୂର୍ବରୁ ଠିକ୍ ସମୟରେ ଏହି ରୋଗର ଜଳୀୟ ଅଂଶକୁ ଠିକ୍ ରଖାଯାଏ ଏବଂ ଅରିଜିନାଲ ରୋଗ ଯଥା ମ୍ୟାଲେରିଆ, ଡାଇରିଆ, ସାପ କାମୁଡ଼ା ରୋଗର ଉପଯୁକ୍ତ ଚିକିତ୍ସା କରାଯାଏ ହୁଏତ ରୋଗୀକୁ ବ୍ୟୟ ସାପେକ୍ଷ ଡାଇଲିସିସ୍ରୁ ବଞ୍ଚାଇ ଦିଆଯାଇଥାନ୍ତି। କେତେକ ଔଷଧ ଯଥା ବିନ୍ଧା ଔଷଧ ଡାଇଟ୍ରୋଫ୍ଲା ଏବଂ ଆଣ୍ଟିବାୟୋଟିକ୍ ଆମାଇନୋଗ୍ଲାଇକୋସାଇଡ୍, ଆମିକାସିନ୍, ଜେଣ୍ଟାମାଇସିନ୍ ଏସବୁ ବ୍ୟବହାର କଲେ ବୃକ୍କ ଅକାମୀ ରୋଗର ଆମେ ଶିକାର ହୋଇଥାଉ। ସ୍ଥାୟୀ ବୃକ୍କ ଅକାମୀର ଆମ ଦେଶରେ ପ୍ରଧାନ କାରଣ ହେଉଛି ଡାଇବେଟିସ୍ ବା ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଏବଂ କେତେକ ଇମ୍ୟୁନୋଲୋଜିକାଲ ରୋଗ ତଥା ସିଷ୍ଟମିକୃତ ସେରିଜେନୋଟସ୍। ଏସବୁ ରୋଗର ଚିକିତ୍ସା ଜୀବନସାରା ଡାଇଲିସିସ୍ ଏବଂ ବୃକ୍କ ପ୍ରତିରୋପଣ ଯାହା ଆମ ଦେଶରେ ବ୍ୟୟ ସାପେକ୍ଷ। ତେଣୁ ଏହିସବୁ ରୋଗର ଯଦି ଠିକ୍ ସମୟରେ ବିଭାଗୀୟ ବିଶେଷଜ୍ଞ ତଥା ନେଫ୍ରୋଲୋଜିଷ୍ଟମାନଙ୍କ ଦ୍ୱାରା ଉପଯୁକ୍ତ ଚିକିତ୍ସା କରାଯାଏ ତାହେଲେ ହୁଏତ ଆମେ ସ୍ଥାୟୀ ବୃକ୍କ ଅକାମୀକୁ ଦୂରେଇ ଦେଇପାରନ୍ତୁ। ଆମ ରାଜ୍ୟରେ ବୃକ୍କ ରୋଗର ପରୀକ୍ଷା କରିବା ପାଇଁ ସରକାରୀ ଡାକ୍ତରଖାନାରେ ସବୁ ପ୍ରକାର ବନ୍ଦୋବସ୍ତ ରହିଛି। ସରକାରୀ ଡାକ୍ତରଖାନାରେ ନେଫ୍ରୋଲୋଜିଷ୍ଟ ଅଛନ୍ତି ଏବଂ ମଧୁମେହ ରୋଗ ତଥା ଉଚ୍ଚ ରକ୍ତଚାପର ଚିକିତ୍ସା କରିବା ପାଇଁ ମେଡିସିନ୍ ବିଭାଗର ସ୍ପେଶାଲିଷ୍ଟମାନେ ଅଛନ୍ତି। ଯଦି କୌଣସି ରୋଗୀର ହଠାତ୍ ପରିସ୍ରା କମିଗଲା କିମ୍ବା ପରିସ୍ରା ଅଙ୍ଗ ବାହାର ହେଲା କିମ୍ବା ଗୋଡ଼ ଫୁଲିଗଲା କିମ୍ବା ଉଚ୍ଚ ରକ୍ତଚାପ ହେଲା ତୁରନ୍ତ ଯାଇ ସେ ନିକଟ

0: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବୃକ୍କ ଅକ୍ଷମତା, ଏ ସମ୍ପର୍କରେ କହିଲେ ଡାକ୍ତର ବିବେକାନନ୍ଦଙ୍କର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଏହାର ପ୍ରଭାବ ନେଇ ସ୍ଥିତି ସମୀକ୍ଷା କଲେ ସରକାର। 1 ଟ୍ରିଲିୟନ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଗ୍ରସର ହେଉଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଜୈସେ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଅଭିଯୋଗରେ 8 ଜଣଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍। ଏବଂ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଉଛନ୍ତି। ପ୍ରଥମେ ରାଜସ୍ଥାନ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂଆ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବେ। 480 କୋଟି ଟଙ୍କା ବ୍ୟୟଟକଳରେ ନିର୍ମିତ ଏହି ନୂଆ ଟର୍ମିନାଲ୍ କୋଠା ବାର୍ଷିକ 20 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବ। ଶ୍ରୀ ମୋଦି ଯୋଧପୁରଠାରେ ମଧ୍ୟ ପରିବର୍ତ୍ତିତ ଉଡ଼ାନ୍ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ବିମାନ ଉଡ଼ାଣ ଆଧାରିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ପରେ ଶ୍ରୀ ମୋଦି ବଲୋତ୍ରା ଗସ୍ତ କରି 1,06,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ରେଳ, ସଡ଼କ, ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି। ଶ୍ରୀ ମୋଦି ପଚପଦରଠାରେ ବାର୍ଷିକ 9 ମିଲିୟନ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ପ୍ରଥମ ଗ୍ରୀନ୍ ଫିଲ୍ଡ ରିଫାଇନରୀ ତଥା ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରାଜସ୍ଥାନ ସରକାର ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଦ୍ୱାରା ମିଳିତ ଭାବେ 79,450 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ 1,000 ମେଗାୱାଟ ବିଶିଷ୍ଟ ବିକାନେର ସୌର୍ଯ୍ୟ ଶକ୍ତି ପ୍ରକଳ୍ପର ଉଦ୍ଘାଟନ ସହ 530 କିଲୋମିଟର ଦୀର୍ଘ ପାୱାର ଟ୍ରାନ୍ସମିଶନ ବ୍ୟବସ୍ଥାର ଶିଳାନ୍ୟାସ କରିବେ। ଶ୍ରୀ ମୋଦି ରାଜସ୍ଥାନ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ 54,000 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁଜରାଟ ଗସ୍ତ କରି ଅହମ୍ମଦାବାଦର ସାନନ୍ଦଠାରେ ସେମି କଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ଏହି ଅବସରରେ ଆୟୋଜନ ହେବାକୁ ଥିବା ସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭି ଉପସ୍ଥିତ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଏବଂ ଏହାର ପ୍ରଭାବ ନେଇ ସମୀକ୍ଷା କରିଛନ୍ତି। ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଶ୍ରୀ ଶାହା କହିଛନ୍ତି ସରକାର ସ୍ୱାଭାବିକଠାରୁ କମ୍ ବର୍ଷାଜନିତ ସ୍ଥିତି ଓ ଦେଶର କେତେକ ଅଞ୍ଚଳରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶ୍ରୀ ଶାହା କୃଷି ମନ୍ତ୍ରଣାଳୟ ସମେତ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକୁ ସତର୍କ ରହିବା ଏବଂ ରାଜ୍ୟ ସରକାରଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କୃଷକମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା ଜଳସମ୍ପଦ ବିଭାଗକୁ ଦେଶର ସମସ୍ତ ଜଳଭଣ୍ଡାରର ସ୍ଥିତି ନିରୀକ୍ଷଣ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି କମ୍ ପାଣି ଆବଶ୍ୟକ ପଡୁଥିବା ମିଲେଟ୍

ଏବଂ ଡାଲିଜାତୀୟ ଫସଲ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଅନ୍ୟପକ୍ଷରେ କମ୍ ବର୍ଷାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ଶାହା ଶକ୍ତି ମନ୍ତ୍ରଣାଳୟକୁ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଜାରି ରଖିବା ନିମନ୍ତେ ପଦକ୍ଷେପ ନେବାକୁ କହିଛନ୍ତି। ବୈଠକରେ ଶ୍ରୀ ଶାହା କହିଛନ୍ତି ଦେଶରେ ଅତ୍ୟାବଶ୍ୟକ ଖାଦ୍ୟଶସ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ରୋଲାଣ୍ଡ ରେସ୍କିଓର ଗତକାଲି ପ୍ରୋଭେନ୍ସ ସହରରେ ଭାରତ ଫ୍ରାନ୍ସ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନାରେ ସହଅଧ୍ୟକ୍ଷତା କରିଥିଲେ। ଉଭୟ ନେତା ଆର୍ଥିକ ବିକାଶ ପାଇଁ ଭାରତରେ ଫ୍ରାନ୍ସ ବିକାଶ ଏଜେନ୍ସିର କାର୍ଯ୍ୟକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମ୍ଭାବନାକୁ ସ୍ୱାଗତ କରିଥିଲେ। ଉଭୟ ମନ୍ତ୍ରୀ ଏହି ମଞ୍ଚକୁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ ଆର୍ଥିକ ପ୍ରଯୁକ୍ତିବିଦ୍ୟା ନିବେଶ ଏବଂ ବାଣିଜ୍ୟ ମାମଲାଗୁଡ଼ିକର ସମାଧାନ ଦିଗରେ ବ୍ୟବହାର କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଭାରତ 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ କରିବା ଲାଗି ଅଗ୍ରସର ହେଉଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ନିର୍ଦ୍ଧାରିତ ଲକ୍ଷ୍ୟର 15% ପୂରଣ ହୋଇଥିବା ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ ବାଣିଜ୍ୟିକ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋୟଲ କହିଛନ୍ତି 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ଲାଗି ରପ୍ତାନୀ ପରିମାଣ 440 ବିଲିୟନ୍ରୁ 530 ବିଲିୟନ୍ ଆମେରିକୀୟ ଡଲାରକୁ ବୃଦ୍ଧି କରିବାକୁ ପଡ଼ିବ। ସେହିପରି ସେବା ସମ୍ବନ୍ଧୀୟ ରପ୍ତାନୀ ପରିମାଣ 121ରୁ 470 ବିଲିୟନ୍ ଆମେରିକୀୟ ଡଲାରକୁ ବୃଦ୍ଧି କରିବା ଉପରେ ମନ୍ତ୍ରୀ ଶ୍ରୀ ଗୋୟଲ ଗୁରୁତ୍ୱାରୋପ କରିଛନ୍ତି। 2025-26 ଆର୍ଥିକ ବର୍ଷରେ ବିଶ୍ୱସ୍ତରରେ ବ୍ୟବସାୟିକ ଅଭିବୃଦ୍ଧି ନିର୍ଦ୍ଧାରିତ ଆକଳନ ଅନୁଯାୟୀ ହୋଇନଥିବା ବେଳେ ଭାରତର ରପ୍ତାନୀ ପରିମାଣ ସର୍ବାଧିକ 863 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚଥିବା ସେ କହିଛନ୍ତି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟେଦ ଅଲୀ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ବିହାର ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟେଦ ତାହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଯୋଗ ଦେଇଛନ୍ତି। ଉଭୟ ଭାରତର ପ୍ରତିନିଧି ଭାବେ ଇରାନ୍ ଗସ୍ତରେ ଯାଇ ଦିବଂଗତ ନେତା ତଥା ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଶ୍ରୀ ମାର୍ଗାରିଟା କହିଛନ୍ତି ସେମାନେ ଭାରତ ସରକାର ଓ ସମସ୍ତ ଭାରତୀୟଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜମ୍ମୁ କାଶ୍ମୀରରେ ଶ୍ରୀ ଅମରନାଥ ଯାତ୍ରା ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଜମ୍ମୁରେ ପହଞ୍ଚବା ଆରମ୍ଭ କରିଛନ୍ତି। ଶ୍ରଦ୍ଧାଳୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଜମ୍ମୁ ଅଞ୍ଚଳ ଉତ୍ସବମୁଖର ହୋଇଛି। ଜମ୍ମୁ ସ୍ମାର୍ଟ ସିଟି ପକ୍ଷରୁ ତାଇ ନଦୀରେ ବୋଟିଂ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ପାକିସ୍ତାନସ୍ଥିତ ପ୍ରତିବନ୍ଧିତ ଆତଙ୍କବାଦୀ ଗୋଷ୍ଠୀ ଜୈସେ ମହମ୍ମଦ ସହ ସମ୍ପୃକ୍ତ 8 ଜଣଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ ଏଟିଏସ୍ ଗିରଫ କରିଛି। ସେମାନଙ୍କୁ ଗତକାଲି ଗୁଜରାଟ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗୁଜରାଟ ଏଟିଏସ୍ର ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ପାକିସ୍ତାନର ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ସମ୍ପର୍କରେ ରହି ଜୈସେ ମହମ୍ମଦ ପାଇଁ କାର୍ଯ୍ୟ କରୁଥିଲେ ଏବଂ ଗୁଜରାଟରେ ସକ୍ରିୟ ନେଟୱାର୍କ ସ୍ଥାପନ ଲାଗି ଉଦ୍ୟମ ଚଳାଇଥିଲେ। ଗିରଫ ବ୍ୟକ୍ତିମାନେ ଜୈସେ ମହମ୍ମଦର ବାର୍ତ୍ତାକୁ ଗୁଜରାଟୀ ଭାଷାରେ ଅନୁବାଦ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରସାର କରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଥିଲେ। ଏଟିଏସ୍ ପକ୍ଷରୁ ଚଢ଼ାଉ କରାଯାଇ 254ଟି ପୁସ୍ତିକା ଜୈସେ ମହମ୍ମଦର ପତାକା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କୁ 14 ଦିନିଆ ପୁଲିସ ହେପାଜତକୁ ପଠାଯାଇଥିବା କୁହାଯାଇଛି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆକାଶ ତରଙ୍ଗ ଭଳି ଇଲେକ୍ଟ୍ରୋନିକ୍ସ ଯୁଦ୍ଧ ବ୍ୟବସ୍ଥା ସେନାବାହିନୀକୁ ନିଜର ପ୍ରତିରକ୍ଷା ନିମନ୍ତେ ପ୍ରଦାନ କରାଯିବ। ସେହିଭଳି MRSAM ବ୍ୟବସ୍ଥା ମାଧ୍ୟମରେ ବାୟୁସେନାକୁ ଅଧିକ ସୁଦୃଢ଼ କରାଯାଇପାରିବ। ନୌସେନା ଲାଗି ମଲ୍ଟି ଇନ୍ଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇଣ୍ଡ ଭଳି ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନିମନ୍ତେ ଏହି ପ୍ରସ୍ତାବରେ ବ୍ୟବସ୍ଥା ରହିଛି। ଓଡ଼ିଶା ସମେତ ଗୁଜରାଟ କୋଙ୍କଣ ଗୋଆ ମହାରାଷ୍ଟ୍ର ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଭାଗ ପକ୍ଷରୁ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି।

0: ପୁରୁଷ କ୍ରିକେଟ୍ରେ ଆଜି ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ମ୍ୟାଚ୍ ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଆସନ୍ତା 7 ତାରିଖରେ ନଟିଂହାମ୍ରେ ତୃତୀୟ ଟି ଟ୍ୱେଣ୍ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଶେଷ ଦୁଇଟି ମ୍ୟାଚ୍ ବ୍ରିଷ୍ଟଲ୍ ଏବଂ ସାଉଥ୍ହାମ୍ପଟନ୍ରେ ଖେଳାଯିବ। ଏହି ସିରିଜ୍ ପରେ ଭାରତ ଇଂଲଣ୍ଡ ମଧ୍ୟରେ ତିନୋଟି ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଏହାର ପ୍ରଭାବ ନେଇ ସ୍ଥିତି ସମୀକ୍ଷା କଲେ ସରକାର। 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଗ୍ରସର ହେଉଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଜୈସେ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଅଭିଯୋଗରେ 8 ଜଣଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍। ଏବଂ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ଭଲ। ଓଡ଼ିଆ ଜନଜୀବନର ଦେବତା ପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଆୟୁଧ ସୁଦର୍ଶନ ଏବେ ନାହାନ୍ତି ରତ୍ନ ସିଂହାସନରେ, ଅନବସରରେ ଅଛନ୍ତି, ପାଚନ ପଥି ଖାଉଛନ୍ତି। ଭକ୍ତମାନେ ସେମାନଙ୍କୁ ଦର୍ଶନ କରିପାରୁନାହାନ୍ତି ସ୍ୱଚକ୍ଷୁରେ, ହେଲେ ଅନ୍ତର୍ଚକ୍ଷୁରେ ଦେଖି ସାନ୍ତ୍ୱନା ପାଉଛନ୍ତି, କାରଣ ପ୍ରଭୁ ଶ୍ରୀଜଗନ୍ନାଥ ସବୁବେଳେ ସମସ୍ତଙ୍କ ଅନ୍ତରରେ ଅଛନ୍ତି, କାହିଁକି ନା ସେ ପରା ଜଗତର ନାଥ। ହେଲେ ଓଡ଼ିଆମାନଙ୍କ ପାଇଁ ସେ ଆଦରର କଳା ଠାକୁର, କାଳିଆ, ଜଗଶାନ୍ତ। ତେବେ ଅଣସର ଘରରେ ତିନି ଠାକୁରଙ୍କ ସେବା, ଏ ସମ୍ପର୍କରେ କାର୍ଯ୍ୟକ୍ରମରେ କହନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ତ୍ରିଲୋଚନ ମିଶ୍ର।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। 108 କୁମ୍ଭ ଜଳରେ ସ୍ନାନ କରି ପ୍ରଭୁ ରୋଗାକ୍ରାନ୍ତ ଜ୍ୱର ହେଇଯାଇଛି, ମାନବୀୟ ଲୀଳା ପ୍ରଭୁ କରୁଛନ୍ତି, ଭକ୍ତ ବଡ ବ୍ୟାକୁଳ, ପ୍ରଭୁଙ୍କ ଦର୍ଶନ ବିନା ରହିପାରିବନି, ତାର ବିଧି ବିଧାନ ମଧ୍ୟ ମହାପ୍ରଭୁ ଖଞ୍ଜି ଦେଇଛନ୍ତି। ତାଙ୍କର ଅଣସର ପିଣ୍ଡି ସମ୍ମୁଖରେ ପଟି ଝିଅ ମାନଙ୍କର ଟଙ୍ଗା ହବ। ସେ ପଟି ଝିଅ ମାନେ ଏପରି ହେଉଛନ୍ତି ଯେ ପ୍ରଥମ ଯୋଉ ପଟି ଥିବ ସେ ଜଗନ୍ନାଥ ସ୍ଥାନ ନେଇ ସେ ନାରାୟଣଙ୍କର ପଟଚିତ୍ର ଦେଖିବାକୁ ମିଳିବ। ମହାପ୍ରଭୁ ଚାରି ହାତରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଥିବେ, ବକ୍ଷରେ ଶିବସ୍ତ କୌସ୍ତୁଭ, ବନମାଳାରେ ପ୍ରଭୁ ଭୂଷିତ ହୋଇଥିବେ, ତାଙ୍କ ପାର୍ଶ୍ୱରେ ସୂର୍ଯ୍ୟ ଚନ୍ଦ୍ରଙ୍କ ସହିତ ସପ୍ତ ଋଷି ଦଣ୍ଡାୟମାନ ହୋଇଥିବେ। ମହାପ୍ରଭୁ ବଳଦେବଙ୍କ ସ୍ଥାନରେ ଶ୍ରୀ ବାସୁଦେବ ପଦ୍ମାସନରେ ବସିଥିବା ବେଳେ ମସ୍ତକରେ ସପ୍ତ ଫେଣୀ ସର୍ପ ରହିଥିବେ ଏବଂ ଚାରି ଭୁଜରେ ଶଙ୍ଖ ଚକ୍ର ହଳ ଓ ମୁଷଳ ଧାରଣ କରିଥିବେ। ଠିକ ସେହିଭଳି ମା ସୁଭଦ୍ରାଙ୍କ ପଟଚିତ୍ର ସ୍ଥାନରେ ଶ୍ରୀ ଭୁବନେଶ୍ୱରୀ ପଦ୍ମାସନ ମୁଦ୍ରାରେ ବିରାଜିତ ଥାନ୍ତି, ତାଙ୍କ ଚାରି ଭୁଜ ଓ ଚତୁର୍ପାର୍ଶ୍ୱରେ ଜୟା ଓ ବିଜୟା ଚାମର ଧରି ଠିଆ ହୋଇଥାନ୍ତି। ପଟି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଗଲେ କାରିଗର ମାନେ ନିଜର ବନ୍ଧୁବାନ୍ଧବ ଘରକୁ ନିମନ୍ତ୍ରଣ କରନ୍ତି, ପ୍ରଚଳିତ ପ୍ରଥା ଅନୁଯାୟୀ ସେମାନେ ଠାକୁରଙ୍କ ନିମନ୍ତେ କିଛି ଭେଟି ପ୍ରଦାନ କରନ୍ତି। ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଦିନରେ ଶେଷାର୍ଦ୍ଧରେ ଯେଉଁମାନେ ସ୍ନାନ ବିଦ୍ୟୁକୁ ବିଜେ ପରେ ଅଣସନ ପିଣ୍ଡିରେ ରୁନ୍ଧା ହେବା ପରେ କାହାଳୀ ତେଲିଙ୍ଗ ବାଜା ଓ ଘଣ୍ଟ ପଟୁଆର ସହ ମହାପ୍ରଭୁଙ୍କର ପୂଜା ପଣ୍ଡା ସେବକ କର୍ମଚାରୀମାନେ ଚିତ୍ରକାରଙ୍କ ଘରକୁ ପାରମ୍ପରିକ ରୀତିନୀତି ଅନୁସାରେ ପଟିକୁ ପୂଜାର୍ଚ୍ଚନା ଭୋଗ କରି ବନ୍ଦାପନା କରି ନେଇ ଆସନ୍ତି। ଏଠାରେ ଖଙ୍ଗୁଆ ପାଠ ଲାଗି ହୋଇଥାନ୍ତି, ସେଠାରେ ଅଣସର ତାକିରେ ବିଜେ କରାଇ ପଟ ବ୍ରହ୍ମଙ୍କୁ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ବ୍ୟବସ୍ଥା କରିଥାନ୍ତି। ଏ ପଟ୍ଟଚିତ୍ର ନିର୍ମାଣର ବିଧି ଓଡ଼ିଶାର ଏକ ଅନନ୍ୟ ବିଧି, ଓଡ଼ିଆ କାରିଗରର ସ୍ୱତନ୍ତ୍ର ପରିଚୟ। ଏହି ପଟ୍ଟଚିତ୍ର ପ୍ରତିବର୍ଷ ନୂତନ ଭାବେ ଚିତ୍ରକାର ନିଯୋଗର କୁଶଳୀ ଚିତ୍ରକାର ମାନଙ୍କ ଦ୍ୱାରା ନିର୍ମାଣ କରାଯାଏ। ଏହି ତିନି ଠାକୁରଙ୍କ ପଟ୍ଟଚିତ୍ର ନିର୍ମାଣ ବିଧି ମୁତାବକ ରୁଙ୍କୁଣୀ ହରଣ ଏକାଦଶୀ ତିଥିଠାରୁ ବିଧିବଦ୍ଧ ଭାବେ ବାସେଳି ଭାଇ ଚିତ୍ରକର ହାକିମ କାରିଗର ମାନଙ୍କ ସହିତ ଅନ୍ୟ ସହଯୋଗୀକାରୀ ମାନଙ୍କ ଦ୍ୱାରା ଗୋଟିଏ ସ୍ଥାନରେ କେବଳ ନାରାୟଣଙ୍କ ପଟ୍ଟଚିତ୍ର ତିଆରି ହେଉଥିବା ସ୍ଥଳେ ଅନ୍ୟ ସ୍ଥାନ

ସେଥିରେ ବାସୁଦେବ ଓ ଭୁବନେଶ୍ୱରୀଙ୍କ ପଟଚିତ୍ର ତିଆରି କରାଯାଏ। ସେଥିପାଇଁ ବିଧିବଦ୍ଧ ଭାବରେ ପଟି ଲାଗି କୁହାଯାଏ। ନୂଆ ମଠା କନାରେ ଶୁଦ୍ଧକୃତ ଭାବରେ ଅଠା ଓ ଖଡ଼ି ପ୍ରସ୍ତୁତ କରାଯାଏ, ସେଥିରେ ଲଗାଯାଏ। ସେଥିପାଇଁ ପ୍ରଥମେ କଇଁଆ ମଞ୍ଜିକୁ ବାଟେ ପିଠଉ କରି ପାଣି ମିଶାଇ ଅଠା ତିଆରି କରନ୍ତି। ଏକ ପରସ୍ତ ମଠା କନା ବୋଳି ଖରାରେ ଶୁଖାଇ ତାପରେ ଏକ ପରସ୍ତ କନା ଦେଇ ଏ କନାକୁ ପଛ ଭାଗରେ ମଧ୍ୟ ଅଠା ବୋଳି ଦିଆଯାଏ। ଶୁଖିଲା ପରେ ଏହି ପଟଚିତ୍ରରେ ପ୍ରସ୍ତୁତ ହୋଇଥିବା ରଙ୍ଗରେ ପ୍ରଭୁଙ୍କର ଶ୍ରୀଅଙ୍ଗ ପ୍ରସ୍ତୁତ କରାଯାଏ, ଯାହାକି ଆମେ ଦର୍ଶନ କରୁ। ଏହା ଏକ ଅନନ୍ୟ ବିଧି, ଅନନ୍ୟ ପରମ୍ପରା। ଶ୍ରୀମନ୍ଦିର ପ୍ରତ୍ୟେକ ବିଧି, ପ୍ରତ୍ୟେକ ପରମ୍ପରାର ସ୍ୱତନ୍ତ୍ରତା ରହିଛି।

0: ଆମ ଦେଶରେ ପ୍ରତିବର୍ଷ ଜୁଲାଇ ମାସ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଏ ବନ ମହୋତ୍ସବ। ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବ୍ୟାପକ। ଧରିତ୍ରୀର ସୁନ୍ଦରତା ବଜାୟ ରଖିବା ସହିତ ପ୍ରାକୃତିକ ଅବକ୍ଷୟ ରୋକିବା, ଜଳବାୟୁ ଓ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା, ବନ୍ୟଜୀବଙ୍କର ସୁରକ୍ଷା, ଏସବୁକିଛି ପରିକଳ୍ପନା କରାଯାଇ ବନ ମହୋତ୍ସବ ପାଳନ କରାଯାଏ। ବନ ମହୋତ୍ସବ ବା ଜଙ୍ଗଲ ଉତ୍ସବ ସପ୍ତାହେ ବ୍ୟାପୀ ଏହି ଉତ୍ସବ ପାଳନ କରିବାର ପରିକଳ୍ପନା ଥିଲା ଆମ ଦେଶର ଜଣେ ମନୀଷୀ KM Munshi'ଙ୍କର। 1950 ସେ ଏହାର ଆରମ୍ଭ କରିଥିଲେ। ଦେଶର ନାଗରିକମାନଙ୍କ ମଧ୍ୟରେ ପରିବେଶଗତ ସଚେତନତା ସୃଷ୍ଟି କରିବା ପାଇଁ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ତେବେ ଏହି ଅବସରରେ ଶୁଣିବା ପରିବେଶବିତ୍ ପ୍ରଦୀପ ନାୟକ କଣ କୁହନ୍ତି।
1: ବନ ମହୋତ୍ସବ ପ୍ରତିବର୍ଷ ଜୁଲାଇ ମାସ 1 ତାରିଖରୁ 7 ତାରିଖ ଯାଏ ଆମେ ପାଳନ କରୁ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଙ୍ଗଲ ସମ୍ପଦର ବୃଦ୍ଧି, ବୃକ୍ଷ କାଟିବାକୁ ବନ୍ଦ କରିବା, ନୂତନ ଚାରା ରୋପଣ କରି ଜଙ୍ଗଲ ବୃଦ୍ଧି କରିବା, ଜଙ୍ଗଲ ସହିତ ଜଡ଼ିତ ମୃତ୍ତିକା ସଂରକ୍ଷଣ, ଜଳ ବିଶୋଧନ, ଜୈବ ବିବିଧତାର ସଂରକ୍ଷଣ, ବାୟୁ ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବା, ତା ସହିତ ପବନର ଶୁଦ୍ଧତା ବଢ଼ାଇବା, ଜୀବନ ଧାରଣର ମାନକୁ ବୃଦ୍ଧି କରିବା ସହିତ ଗଛର ସାଂସ୍କୃତିକ ମୂଲ୍ୟବୋଧକୁ ଉନ୍ନତ କରିବା ଦିଗରେ ଜନସଚେତନତା ସୃଷ୍ଟି କରିବା। ପ୍ରତିବର୍ଷ ପରି ସାମ୍ପ୍ରତିକ ବୈଶ୍ୱିକ ଆହ୍ୱାନକୁ ନେଇ ଏହି ଦିନମାନଙ୍କରେ ଗୋଟିଏ ଗୋଟିଏ ବିଷୟ ନିର୍ଦ୍ଧାରଣ ହୋଇଥାଏ। ତେଣୁ ଚଳିତ ବର୍ଷର ବିଷୟ ରଖାଯାଇଛି ହିଲିଂ ଦ ଆର୍ଥ ଥ୍ରୁ ଗ୍ରୀନର ଇନିସିଏଟିଭ, ଅର୍ଥାତ୍ ଏହା ସବୁଜିମା ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ଭିତ୍ତିକ ଆହ୍ୱାନ। ପୃଥିବୀର ଯାବତୀୟ ଅସନ୍ତୁଳନତାକୁ ଆମେ କିପରି ଜଙ୍ଗଲ ସୃଷ୍ଟି ମାଧ୍ୟମରେ ଭରଣା କରିପାରିବା ବା ଜୈବ ବିବିଧତାର ସନ୍ତୁଳନ ରକ୍ଷା କରିପାରିବା। ଆମେ ଜାଣୁ ଜଙ୍ଗଲ ସମ୍ପଦକୁ କେନ୍ଦ୍ର କରି ପୃଥିବୀ ପୃଷ୍ଠରେ ସବୁ ପ୍ରକାର ବିକାଶ ହୋଇଥାଏ। ଅନୁରୂପ ଭାବରେ ଏହାର କ୍ଷୟ ସବୁ ପ୍ରକାର ବିକାଶକୁ ବିନାଶରେ ପରିଣତ କରିଦେବାର ମଧ୍ୟ କ୍ଷମତା ରଖିଥାଏ। ତେବେ 1950 ଯେତେବେଳେ ମାଣିକଲାଲ ମୁନ୍ସି ମହୋଦୟ ଯେତେବେଳେ କେନ୍ଦ୍ରର କୃଷିମନ୍ତ୍ରୀ ବା ଖାଦ୍ୟ ବିଭାଗର ମନ୍ତ୍ରୀ ଥିଲେ, ସେ ସେହି ସମୟରେ ଆମ ବୈଶ୍ୱିକ ଭବିଷ୍ୟତକୁ ନେଇ ଏହି ବନ ମହୋତ୍ସବର ପରିକଳ୍ପନା କରିଥିଲେ ଏବଂ ଏହି ଉତ୍ସବ ପାଳନ ଆରମ୍ଭ ହୋଇଥିଲା। ସେହିଦିନଠାରୁ ବନ ମହୋତ୍ସବ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଏକ ଆନ୍ଦୋଳନର ଅଂଶ ହୋଇ ରହିଛି। ପରିବେଶ ସମେତ ବହୁମୁଖୀ ଯୋଜନାକୁ ସାକାର ରୂପ ଦେଇ ପୃଥିବୀକୁ ସବୁଜିମାରେ ଭରିଦେବା ସହିତ ପୃଥିବୀର ଧାରଣୀୟ କ୍ଷମତାକୁ ବୃଦ୍ଧି କରିବା ଏହାର ଲକ୍ଷ୍ୟ ରଖାଯାଇଛି। ଜଳବାୟୁ ପରିବର୍ତ୍ତନ ଜନିତ ବିବିଧ ସମସ୍ୟାକୁ ସମାଧାନ କରିବାରେ ପ୍ରଧାନ ଅସ୍ତ୍ର ହେଉଛି ବୃକ୍ଷ। ତେଣୁ ପ୍ରତ୍ୟେକ ନାଗରିକଙ୍କୁ ଜଙ୍ଗଲର ଉପାଦେୟତା ସମ୍ପର୍କରେ ସଚେତନ କରାଇବା ଓ ସହଭାଗିତା ସୂତ୍ରରେ ଜଙ୍ଗଲ ବିକାଶରେ ସମସ୍ତଙ୍କୁ ସାମିଲ କରିବା ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ।
0: ଶ୍ରୋତା ବନ୍ଧୁ, ଏବେ ତ ଗଛ ଲଗାଇବା ପାଇଁ ଅନୁକୂଳ ସମୟ। ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସରକାରଙ୍କ ତରଫରୁ ଚାରା ଗଛ ସବୁ ମିଳୁଛି। ଡେରି ନକରି ନିଜର ସୁବିଧା ଅନୁଯାୟୀ ଗୋଟିଏ ଦୁଇଟି ଲେଖାଏଁ ଗଛ ଲଗାଇ ବନ ମହୋତ୍ସବ ପାଳନକୁ ସାର୍ଥକ କରିବା।

ଇତିହାସରେ ଆଜିର ଦିନ। ସତରଶହ ଅଣାନବେ ମସିହା ଆଜି ଦିନରେ ଟିପୁ ସୁଲତାନଙ୍କ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶ ପୂର୍ବ ଭାରତ କମ୍ପାନୀ ପୁନେର ପେଶୱା ଏବଂ ହାଇଦ୍ରାବାଦର ନିଜାମଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା। 1933 ମସିହା ଆଜି ଦିନରେ ମହାତ୍ମା ଗାନ୍ଧୀଙ୍କୁ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡ ଘୋଷଣା କରାଯାଇଥିଲା। 1902 ଜୁଲାଇ ମାସ 4 ତାରିଖରେ ବିଶିଷ୍ଟ ସନ୍ଥ ଦାର୍ଶନିକ ଆଧ୍ୟାତ୍ମବାଦୀ ବ୍ୟକ୍ତିତ୍ୱ ସ୍ୱାମୀ ବିବେକାନନ୍ଦଙ୍କର ଦେହାନ୍ତ ଘଟିଥିଲା। 1999 ମସିହାର କାର୍ଗିଲ ଯୁଦ୍ଧ ସମୟରେ ଭାରତୀୟ ସେନା ଟାଇଗର ହିଲ୍ ପୁନଃ ଅଧିକାର କରିଥିଲେ ଏହି ଜୁଲାଇ ମାସ 4 ତାରିଖରେ। ତାହେଲେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣଙ୍କଠାରୁ ବିଦାୟ ନେଉଛୁ। ନମସ୍କାର।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜନ୍ତୀମଳା ହରିଚନ୍ଦନ। ଆକାଶବାଣୀ କଟକ। ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜି ଏଥିରେ ବିଷୟ ରହିଛି ସନ୍ଧି କେତେ ଆବଶ୍ୟକ। ଆଲୋଚନା କରିଛନ୍ତି ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ।
1: ଓଡ଼ିଆ ଭାଷାର ଯାହା ପ୍ରକୃତି, ତହିଁରେ ସନ୍ଧିର ବିଶେଷ କୌଣସି ସ୍ଥାନ ନାହିଁ କହିଲେ ଚଳେ। ଓଡ଼ିଆରେ ଦୁଇଟି ଶବ୍ଦର ଏକତ୍ର ଅବସ୍ଥାନ ଯୋଗୁଁ କିପରି ସନ୍ଧି ହୁଏ ନାହିଁ ତାହାର କେତେକ ଉଦାହରଣ ପ୍ରଥମେ ଦେଖିବା। ଧରନ୍ତୁ ଲଙ୍କା ଆମ୍ବ, ସମସ୍ତେ ଲଙ୍କା ଆମ୍ବ ହିଁ କହନ୍ତି, କେହି ଲଙ୍କାମ୍ବ କହନ୍ତି ନାହିଁ। ଖଟା ଆଚାର, କେହି ଖଟାଚାର କହନ୍ତି ନାହିଁ। କିମ୍ବା ବୁଢ଼ା ଆଙ୍ଗୁଠି, କେହି ବୁଢ଼ାଙ୍ଗୁଠି କହନ୍ତି ନାହିଁ। ଖଣ୍ଡିଆ ଆଣ୍ଠୁ, ଖଣ୍ଡିଆ ଆଣ୍ଠୁ କହନ୍ତି ନାହିଁ। କିମ୍ବା ବଡ଼ ଆବୁକୁ ବଡ଼ାବୁ କହନ୍ତି ନାହିଁ। ସଞ୍ଜ ଆଳତୀକୁ କେହି ସଞ୍ଜାଳତୀ କହନ୍ତି ନାହିଁ। ପଚା ଆଳୁକୁ କେହି ପଚାଳୁ କହନ୍ତି ନାହିଁ। ସଢ଼ା ଆଳୁକୁ କେହି ସଢ଼ାଳୁ କହନ୍ତି ନାହିଁ। ଏବଂ ଜହ୍ନ ଆଲୁଅକୁ କେହି ଜହ୍ନାଲୁଅ କହନ୍ତି ନାହିଁ। ଏଥିରୁ ଜଣାପଡ଼ୁଛି ବୁଢ଼ା ଆଙ୍ଗୁଠିଟା ସର୍ବଦା ବୁଢ଼ା ଆଙ୍ଗୁଠି ହୁଏ, କିନ୍ତୁ ବୃଦ୍ଧ ଅଙ୍ଗୁଳି ବା ଅଙ୍ଗୁଷ୍ଠୀ ସର୍ବଦା ବୃଦ୍ଧାଙ୍ଗୁଳି ବା ବୃଦ୍ଧାଙ୍ଗୁଷ୍ଠି ହିଁ ହୁଏ। ଜହ୍ନ ଆଲୁଅଟା ସର୍ବଦା ଜହ୍ନ ଆଲୁଅ ହୁଏ, କିନ୍ତୁ ଚନ୍ଦ୍ର ଆଲୋକ କରିଦେଲା ମାତ୍ରକେ ତାହା ଚନ୍ଦ୍ରାଲୋକ ହୋଇଯାଏ। ଏହି ଉଦାହରଣରୁ ସ୍ପଷ୍ଟ ହେଉଛି ଯେ ବାସ୍ତବିକ ସନ୍ଧି ଯୁକ୍ତ ଶବ୍ଦ ମୁଖ୍ୟତଃ ସଂସ୍କୃତ ଭାଷାରୁ ଆମେ ଆହରଣ କରିଛୁ। ଯଥା ଚନ୍ଦ୍ରଟି ସଂସ୍କୃତ, ଆଲୋକଟି ସଂସ୍କୃତ, ସେଟା ହେଲେ ସନ୍ଧି ହେଉଛି। କିନ୍ତୁ ଜହ୍ନଟି ଓଡ଼ିଆ ଏବଂ ଆଲୁଅଟି ଓଡ଼ିଆ, ତେଣୁ ଜହ୍ନାଲୁଅ ହେଉନାହିଁ। ସେଇଥିପାଇଁ ମୁଁ ମୂଳରୁ କହିଲି ଯେ ଓଡ଼ିଆ ଭାଷାର ଯାହା ପ୍ରକୃତି, ତହିଁରେ ସନ୍ଧିର ବିଶେଷ ପ୍ରୟୋଗ ହୁଏ ନାହିଁ। ତେଣୁ ଯାହାର ପ୍ରୟୋଗ ହୁଏ ନାହିଁ ଆମେ ତାକୁ ଆବଶ୍ୟକ ବୋଲି କାହିଁକି କହିବା। ଏମିତି ଆହୁରି ଉଦାହରଣ ଦିଆଯାଇପାରିବ, ଚୋରା ଅଫିମ ଚୋରାଫିମ କହିବା, କିମ୍ବା ଋଣ ଆଦାୟଟିକୁ ଋଣାଦାୟ କହିବା, ଖଣ୍ଡ ଇଟାଟାକୁ ଖଣ୍ଡେଟା କହିବା, ଓଡ଼ିଶା ଇତିହାସଟାକୁ ଓଡ଼ିଶୀ ଇତିହାସ କହିବା, ବା ତରଳ ଇନ୍ଧନଟାକୁ ତରଳେନ୍ଧନ କହିବା, ତାହେଲେ ଆମ ଭାଷାଟା ବିଗିଡ଼ିଯିବ। ଆମେ ଯାହା କହିବା ତାହା ସଂସ୍କୃତର ସନ୍ଧି ନିୟମ ଅନୁସାରେ ଠିକ୍, କିନ୍ତୁ ଆମର ବୁଝିବା ଶକ୍ତି ଅନୁସାରେ ତାହା ଅପରିଚିତ ଶବ୍ଦ, ଏବଂ ଅପରିଚିତ ଶବ୍ଦକୁ ଯେତେ ବଡ଼ ବଡ଼ ଅକ୍ଷରରେ ଲେଖିଲେ ବା ଯେତେ ଉଚ୍ଚ ସ୍ୱରରେ କହିଲେ ସୁଦ୍ଧା ପାଠକ କି ଶ୍ରୋତା ତାହା ବୁଝିପାରନ୍ତି ନାହିଁ। ଏ ବିଷୟରେ ସଚେତନ ହୋଇ ଆମେ ଓଡ଼ିଆ ଭାଷାରେ ସନ୍ଧିର ସ୍ଥାନ କେଉଁଠି ତାହା ସ୍ଥିର କରିବାକୁ ପଡ଼ିବ, ଏବଂ ସଂସ୍କୃତ ଭାଷାର ଯେଉଁ ଶବ୍ଦଗୁଡ଼ିକ ଓଡ଼ିଆରେ ସେହି ରୂପରେ ଗ୍ରହଣ ହୋଇଯାଇଛି ତାକୁ ସେହି ରୂପରେ ରଖିବାକୁ ପଡ଼ିବ। ମୁଁ କହୁନାହିଁ ବିଦ୍ୟା ଆଳୟ କହିବା, ଆମେ ବିଦ୍ୟାଳୟ କହିବା ଏବଂ ସେ ସନ୍ଧି ରୂପଟି ଜାଣିଥିଲେ ଭଲ, କିନ୍ତୁ ବଡ଼ ଓଷାଟାକୁ ବଡ଼ୋଷା କହିବା, ଉପରଓଳିକୁ ଉପରଓଳି କହିବା, ଗୁଡ଼ ଉଖୁଡ଼ାକୁ ଗୁଡ଼ ଉଖୁଡ଼ା କହିବା, ଏଇଟା ଓଡ଼ିଆ ଭାଷାର ଚରିତ୍ର ଭିତରେ ଯାଉନାହିଁ। ମିଠା ଔଷଧକୁ ସନ୍ଧି କଲେ ମିଠା ଔଷଧ ହେବ, ଦୀର୍ଘ ପକୁଳ ଦୀର୍ଘ ଉପକୂଳ, କିମ୍ବା ଭିନ୍ନ ଅଳଙ୍କାରକୁ ଭିନ୍ନାଳଙ୍କାର, ଏ ପ୍ରକାର ଅଶୁଣା ଶବ୍ଦ ହିଁ ବାହାରିବ, ଅଦେଖା ଶବ୍ଦ ହିଁ ବାହାରିବ। ତେଣୁ ଓଡ଼ିଆ ଭାଷା ହେଉଛି ଗୋଟେ ବିଶ୍ଲେଷଣାତ୍ମକ ଭାଷା, ସବୁ କଥା ସ୍ପଷ୍ଟ ଭାଷାରେ ପ୍ରତ୍ୟେକ ଶବ୍ଦକୁ ଯଥାର୍ଥ ଗୁରୁତ୍ୱ ଦେଇ ଏହା ଉଚ୍ଚାରଣ କରାଯାଏ, ଶବ୍ଦକୁ ଶବ୍ଦ ଯୋଡ଼ି ବାକ୍ୟକୁ ସଂକ୍ଷିପ୍ତ କରିଦେବାର ପରମ୍ପରା ଓଡ଼ିଆ ଭାଷାରେ ସୁପ୍ରତିଷ୍ଠିତ ନୁହେଁ। ତେଣୁ ସନ୍ଧି କରିବା ପୂର୍ବରୁ ଆମକୁ

0: ଏ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏବେ ବେଳେବେଳେ ଆମେ ଦେଖୁଛୁ ଯେ ଅନେକ ଇଂଲିଶ ଶବ୍ଦ ଆସୁଛି ଏବଂ ସେ ଇଂଲିଶ ଶବ୍ଦ ଗୁଡ଼ାକ ମଧ୍ୟ ଆମେ ଯେତେବେଳେ ଲେଖୁଛୁ ତାକୁ ସନ୍ଧି କରିଦେଉଛୁ। ଉଦାହରଣ ସ୍ୱରୂପ ଟାଇମ୍ ପାସ୍, ଟାଇମ୍ ପାସ୍, ମ ଆଉ ପ ମିଶିକିରି ପ ଲେଖିବେ ଆଉ ଟାଇମ୍ ପାସ୍ କହିବେ, ଏଇଟା ଓଡ଼ିଆ ଭାଷା ପାଇଁ ଗ୍ରହଣୀୟ ନୁହେଁ। କିମ୍ବା ଧରନ୍ତୁ ତାସ୍ ଖେଳ କହିବେ, ସ୍ଖଳନରେ ଯେଉଁ ସ୍ଖ ଲାଗେ ତାକୁ ତାସ୍ ଖେଳ କରିଦେଲେ ସେ ଆମ ପାଇଁ ଅବଧ୍ୟ ହେଇଯିବ, ଇଏ କି ନୂଆ ପ୍ରକାରର ଖେଳଟିଏ ବାହାରିଲା। କିମ୍ବା ଧରନ୍ତୁ ଆମେ କହିବା ଲାଷ୍ଟ ଚିହ୍ନଟ, ଲାଷ୍ଟ ଲେଖିଲା ପରେ ତା ତଳେ ଗୋଟେ ଚ, ନିଶ୍ଚୟରେ ଯେଉଁ ଚଟା ଲାଗେ ଲଗେଇ ଦେଇକିରି ଲାଷ୍ଟ ଚିହ୍ନଟ କଲେ ସେ ଆଉ ମୋଟେ କେହି କିଛି ବୁଝିପାରିବେ ନାହିଁ। କିନ୍ତୁ ଆମେ ଦେଖୁଛୁ ଯେ ମୁଦ୍ରିତ ଗଣମାଧ୍ୟମରେ ଅନେକ ସମୟରେ ହଳନ୍ତ ପରେ ଯେଉଁ ବର୍ଣ୍ଣଟି ଆସୁଛି ତାହା ପୂର୍ବ ବର୍ଣ୍ଣ ସହିତ ବିନା କାରଣରେ ମିଶିଯାଉଛି ଏବଂ ଆମକୁ ଯାହା ପଢ଼ିବାକୁ ମିଳୁଛି ତାହା ଅପରିଚିତ ଅପରିଚିତ ଲାଗୁଛି, ଓଡ଼ିଆ ଓଡ଼ିଆ ଲାଗୁନାହିଁ।
1: ଶେଷ ହେଲା ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ। ଆଜିଥିରେ ବିଷୟ ଥିଲା ସନ୍ଧି କେତେ ଆବଶ୍ୟକ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିର ସବୁଜ। ଆଜି ଏଥିରେ ରହିଛି କେତୋଟି ପଲ୍ଲୀଗୀତ, ଶିଳ୍ପୀ ଅଞ୍ଜଳି ମିଶ୍ର। ଶିଳ୍ପୀ ପଲ୍ଲୀଗୀତ ଗାଇଛନ୍ତି ପୁରାତନ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଅନନ୍ତ ଶାନ୍ତିରାଜ ଖୋସଲା। ଶିଳ୍ପୀ ପ୍ରଥମେ ଗାଇଛନ୍ତି, ଚମ୍ପା ଫୁଲଟିଏ ପାଇଲି ରାଧା ନାଇବେ ବୋଲି, ତାହାର ବାସତ ଭ୍ରମର ନେଲାଣି ତାହା ମୁଁ ନାଇବି ନାହିଁ, ହେ କୃଷ୍ଣ ନିଅ ଫେରାଇ।

ଶିଳ୍ପୀଥର ଗାଇଛନ୍ତି ପରବର୍ତ୍ତୀ ପଲ୍ଲୀ ଗୀତ। କୃଷ୍ଣ ବନେ ଯିବା ଶୁଣି ଯଶୋବନ୍ତୀ ରାଣୀ ପୁତ୍ର କୂଳେ ଧରି କାନ୍ଦି କହି ମଞ୍ଜୁବାଣୀ।

ମେଘ ତ ଆସିଲା କଳାହାଣ୍ଡି ଆଲୋ, କାନ୍ଥେ ଛିଟିକିଲା ପାଣି, ବହୁ ବାପଘର ପାଖ ରାଇଚଲୋ, ବହୁକୁ କିଛି ବୁଆଣୀ। ପୁରାତନ ରଚନାର ଶିଳ୍ପୀ ଅଞ୍ଜଳି ମିଶ୍ର।

0: ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଅନନ୍ତ ଶାନ୍ତିରାଜ ଖୋସଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବରୂପ ସର୍ବମନ୍ତ୍ରମୟ। ତାଙ୍କୁ ଯିଏ ଯେଉଁ ରୂପରେ ଆରାଧନା କରେ ସେ ତାଙ୍କୁ ସେହି ରୂପରେ ପ୍ରାପ୍ତ ହୋଇଥାଏ। ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଅତିଷ୍ଠିତ ଦେବଦେବୀ ସେମାନଙ୍କର ପ୍ରତିଷ୍ଠା ଓ ପୂଜା ପଦ୍ଧତିକୁ ଅନୁଶୀଳନ କଲେ ଜଣାଯାଏ ଶ୍ରୀକ୍ଷେତ୍ର ହେଉଛି ସର୍ବଦୈବ ସମନ୍ୱୟ ପରମ୍ପରାର ମୁଖ୍ୟ ପୀଠ। ଏହା ମଧ୍ୟ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ଧାର୍ମିକ ଚେତନାର ଉଦାର ମନୋଭାବର ସଙ୍କେତ। ଏହାରି ମଧ୍ୟରେ ଜଗନ୍ନାଥଙ୍କର ବଡ଼ପଣ ବଡ଼ ଠାକୁର ବା ଶ୍ରେଷ୍ଠ ଦେବ ଭାବରେ ମହତ୍ୱ ପ୍ରତିପାଦନ କରେ। ତେଣୁ କୁହାଯାଏ ଜଗନ୍ନାଥ ଧର୍ମ ଶୈବ ଶାକ୍ତ ବୈଷ୍ଣବ ଧର୍ମର ସମ୍ମିଳନ ସ୍ୱରୂପ।

0: ଅନୁରୂପ ଭାବରେ ଲୀଳାମୟ ଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରା ଉଦ୍ଦେଶ୍ୟରେ ପ୍ରସ୍ତୁତ ରଥରେ ମଧ୍ୟ ପ୍ରଭୁ ଅବ୍ୟକ୍ତ ବ୍ରହ୍ମଙ୍କର ପ୍ରତୀକ ଭାବରେ ସବୁ ଦେବଦେବୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଯାତ୍ରା କରିଥାନ୍ତି। ଠାକୁରଙ୍କର ଏହି ପତିତ ପାବନ ଯାତ୍ରା ପାଇଁ ଉଦ୍ଦିଷ୍ଟ ରଥ ତିନୋଟିରେ ଅଧିଷ୍ଠିତ ହୋଇଥାନ୍ତି ଅନେକ ପାର୍ଶ୍ୱ ଦେବଦେବୀ। ଜଗନ୍ନାଥଙ୍କର ନନ୍ଦିଘୋଷ, ବଳଭଦ୍ରଙ୍କର ତାଳଧ୍ୱଜ, ସୁଭଦ୍ରାଙ୍କର ଦର୍ପତଳନ ପ୍ରତିବର୍ଷ ନୂତନ ବନଯୋଗ ସହ ନିର୍ମିତ ହୋଇ ତିନି ଠାକୁରଙ୍କୁ ବହନ କରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ସବୁ ଦେବଦେବୀଙ୍କ ସହିତ ଯାତ୍ରା କରେ। ସେଇଥିପାଇଁ ଆମର ଆଜିର ମୁଖ୍ୟ ପ୍ରସଙ୍ଗ ହେଉଛି ତିନି ରଥ ଏବଂ ସେଥିରେ ଅଧିଷ୍ଠିତ ପାର୍ଶ୍ୱ ଦେବଦେବୀ। ଏ ସମ୍ପର୍କରେ ଆମକୁ ସୂଚନା ଆଜି ଦେବେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର।
1: ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ବା ଗରୁଡ଼ଧ୍ୱଜ, ସୁଭଦ୍ରାଙ୍କ ରଥ ଦେବଦଳନ ଦର୍ପଦଳନ ବା ପଦ୍ମଧ୍ୱଜ, ବଳଭଦ୍ରଙ୍କ ରଥ ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ। ଏହି ତିନୋଟି ରଥ ସମ୍ପର୍କରେ ଆଲୋଚନା କଲାବେଳେ ପ୍ରଥମେ ଓଡ଼ିଶୀ ମନ୍ଦିର ସ୍ଥାପତ୍ୟ ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକ। ଓଡ଼ିଶୀ ମନ୍ଦିର ସ୍ଥାପତ୍ୟରେ ତିନି ଗୋଟି ପ୍ରକାରର ମନ୍ଦିର ଦେଖିବାକୁ ମିଳେ। ଗୋଟିଏ ହେଲା ରେଖ ମନ୍ଦିର, ଗୋଟିଏ ହେଲା ପିଢ଼ ବା ଭଦ୍ର ମନ୍ଦିର, ଅନ୍ୟଟି ଖାକରାମୁଣ୍ଡି ମନ୍ଦିର। ଓଡ଼ିଶାର ପ୍ରାୟ ସମସ୍ତ ମନ୍ଦିରରେ ଦେବଦେବୀଙ୍କର ଯେଉଁ ଆସ୍ଥାନ, ଯେଉଁ ଗର୍ଭଗୃହ ବା ବିମାନ, ସେ ମନ୍ଦିରଗୁଡ଼ିକ ଯେଉଁ ଦୀର୍ଘକାୟ ମନ୍ଦିର, ସେଗୁଡ଼ିକ ହେଲା ରେଖ ମନ୍ଦିର ଏବଂ ତାକୁ ଲାଗି ଯେଉଁ ପିରାମିଡ଼ ଆକୃତିର ମନ୍ଦିରଟି ଥାଏ ତାକୁ କୁହାଯାଏ ପିଢ଼ ବା ଭଦ୍ର ମନ୍ଦିର। ଆଉ ଅନ୍ୟ ଗୋଟିଏ ପ୍ରକାର ମନ୍ଦିର ଯାହା ଓଡ଼ିଶାରେ କମ୍ ଦେଖିବାକୁ ମିଳେ ତାହା ହେଲା ଖାକରାମୁଣ୍ଡି ମନ୍ଦିର। ପୁରୀ ମନ୍ଦିର ତଥ୍ୟ ଅନୁସାରେ ଶ୍ରୀବତ୍ସ ଖଣ୍ଡଶାଳା ମନ୍ଦିର, ଏହି ରେଖ ମନ୍ଦିରର ଅନୁକରଣରେ ତିନୋଟି ରଥ ନିର୍ମାଣ କରାଯାଇଥିଲା ଭଳି ମନେହୁଏ। ମନ୍ଦିରକୁ ଲକ୍ଷ୍ୟ କରି ରଥଗୁଡ଼ିକ ତିଆରି ହୋଇଛି, ତେଣୁ ଯେତେବେଳେ ରଥଗୁଡ଼ିକ ବଡ଼ଦାଣ୍ଡରେ ଗୋଟିଏ ପରେ ଗୋଟିଏ ଗତି କରେ ମନେହୁଏ ଏଗୁଡ଼ିକ ଚଳମାନ ରେଖ ମନ୍ଦିର।

ଆମର ଜଗନ୍ନାଥ ମନ୍ଦିରରେ ଦକ୍ଷିଣରେ ରହିବେ ବରାହ ପାର୍ଶ୍ୱଦେବତା, ପଶ୍ଚିମ ରହିବେ ନୃସିଂହ ଏବଂ ଉତ୍ତର ରହିବେ ତ୍ରିବିକ୍ରମ ବାମନ। ଆମ ପୁରୀ ମନ୍ଦିରରେ ମୁଖ୍ୟ ମନ୍ଦିରକୁ ବଳ ଦେଲା ଭଳି ତିନୋଟି ନିଶା ସଂଯୁକ୍ତ ହୋଇଛି ଏବଂ ସେଇଥିରେ ପାର୍ଶ୍ୱଦେବତାଙ୍କର ଆସ୍ଥାନ ଭାବରେ ସେଗୁଡ଼ିକ ଗୃହୀତ ହୋଇଛି। ତେଣୁ ନିଶା ବରାହ, ନିଶା ନୃସିଂହ ଏବଂ ନିଶା ବାମନ ତିନି ପାର୍ଶ୍ୱ ରହିଛନ୍ତି। କିନ୍ତୁ ଏମିତି ରଥକୁ ଆସିବା ଆମେ ଲକ୍ଷ୍ୟ କରିବା ଯେ ଅନ୍ୟ ଦେବଦେବୀମାନେ ପ୍ରତ୍ୟେକ ରଥରେ ନଜଣ ଲେଖାଏଁ ଦେବତା ଅଛନ୍ତି, ସେଗୁଡ଼ିକର ଯେଉଁ ବିନ୍ଧାଣୀ ସେମାନେ ଏହି କାର୍ଯ୍ୟଟି କରିଥାନ୍ତି ରୂପକାରମାନେ, ଏବଂ ଏଗୁଡ଼ିକ ସବୁବର୍ଷ ହୁଏ ନାହିଁ। ପ୍ରତ୍ୟେକ ବର୍ଷ ନୂଆ ଭାବେ ରଥ କରାଯାଏ, କିନ୍ତୁ ଏହି ଯେଉଁ ମୂର୍ତ୍ତିଗୁଡ଼ିକ ସବୁବର୍ଷ ହୁଏ ନାହିଁ। ଯେଉଁ ବର୍ଷ ନବକଳେବର ହୁଏ, ନବକଳେବର ବର୍ଷ ସମସ୍ତ ଏ ପାର୍ଶ୍ୱ ଦେବଦେବୀ ନିର୍ମିତ ହୁଅନ୍ତି। ତତ୍ସହିତ ଯେଉଁ ଓଲଟ ଶୁଆ ରଥ ଉପରେ ଲାଗେ, ସାରଥୀ, ତାପରେ ଘୋଡ଼ା, ଏସବୁ ସେତେବେଳେ ନୂଆ ଭାବରେ ତିଆରି ହୁଅନ୍ତି।

0: ନନ୍ଦିଘୋଷ ରଥର ରଥାଧୂପ ହେଉଛନ୍ତି ବୈନତେୟ। ଧ୍ୱଜାରେ ହନୁମାନ ଅବସ୍ଥାନ କରିଥାନ୍ତି। ରଥପାଳ ହେଉଛନ୍ତି ଭୈରବ ନରସିଂହ। ରଥର ଆୟୁଧ ଶଙ୍ଖ ଚକ୍ର। ରଥର ଦେବତା ନୃସିଂହ। ରଥର ଆଭରଣ ପୀତ ଲୋହିତ। ରଥ ଶକ୍ତି ହେଲେ ବିମଳା ଓ ବିରଜା। ତାଳଧ୍ୱଜ ରଥର ରଥାୟୁଧ ହେଉଛନ୍ତି ହଳ ଓ ମୁଷଳ। ରଥ ଆଭରଣ ନୀଳ ଲୋହିତ। ରଥ ଶିରରେ ଅଛନ୍ତି ଅନନ୍ତ ନାଗ, ଆଉ ରଥଶକ୍ତି ହେଲେ ଜୟ ଦୁର୍ଗା। ସେହିପରି ଦର୍ପଦଳନ ରଥର ଧ୍ୱଜାରେ ତ୍ରିପୁର ସୁନ୍ଦରୀ ଥାନ୍ତି। ଆୟୁଧ ହେଉଛନ୍ତି ପଦ୍ମକହ୍ଲାର। ରଥ ଆଭରଣ କୃଷ୍ଣ ଲୋହିତ। ରଥ ଶକ୍ତି ଚନ୍ଦ୍ରଘଣ୍ଟା।
1: ପ୍ରଥମେ ଆମେ ଆସିବା ଜଗନ୍ନାଥଙ୍କ ରଥକୁ। ତାର ତିନି ପାର୍ଶ୍ୱରେ ଅଛନ୍ତି ହରିହର, ପଣ୍ଡୁ ନୃସିଂହ, ଗିରିଧର କୃଷ୍ଣମୂର୍ତ୍ତି, ଆଉ ଗୋଟିଏ ଅଛି ସେ ଦେବତା ଆମେ କହିବା ନାହିଁ, ସେଇଟି ହେଉଛି ରାବଣ ଛତ୍ରଭଙ୍ଗର ଦୃଶ୍ୟ। ତାପରେ ଷଡ଼ଭୁଜ କୃଷ୍ଣ ଅଛନ୍ତି, ଚିନ୍ତାମଣି କୃଷ୍ଣ, ଦୁଇ ହାତରେ ବଂଶୀ, ଦୁଇ ହାତରେ ଶଙ୍ଖଚକ୍ର ଓ ଦୁଇ ହାତରେ ଧନୁସର। ବିଷ୍ଣୁ କୃଷ୍ଣ ଏବଂ ରାମଙ୍କ ସମନ୍ୱୟ। ଚତୁର୍ଭୁଜ ବିଗ୍ରହ ନାରାୟଣ ମୂର୍ତ୍ତି ଅଛନ୍ତି, ସପ୍ତଫଣା ବିଶିଷ୍ଟ ସର୍ପ ଉପରେ ଆସୀନ ବିଷ୍ଣୁ ସଂଝାଙ୍ଗନା ମଧୁସୂଦନ, ଲକ୍ଷ୍ମଣ ଏବଂ ପଞ୍ଚମୁଖୀ ମହାବୀର। ତାପରେ ଆମେ ଆସିବା ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ ରଥକୁ, ମହାଦେବ, ବାଇଶ ଭୁଜଯୁକ୍ତ ନୃସିଂହ, ବଳରାମ, ନୃତ୍ୟ ଗଣପତି, ସ୍କନ୍ଧ ଦେଶରେ ଲକ୍ଷ୍ମଣଙ୍କୁ ଧାରଣ କରିଥିବା ଅଙ୍ଗଦ ମୂର୍ତ୍ତି, ନାଟାମ୍ବର ଅର୍ଥାତ୍ ବୃଷହ ଉପରେ ନୃତ୍ୟରତ ଶିବ, ଷଡ଼ାନନ କାର୍ତ୍ତିକେଶ୍ୱର, ମଧୁକୈଟହ ଦୈତ୍ୟଙ୍କ ସହ ଯୁଦ୍ଧରତ ଭଗବାନ ବିଷ୍ଣୁ ଓ ଅନନ୍ତ ବାସୁଦେବ। ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ, ଦେବୀମାନେ ହେଲେ ବିମଳା, ମଙ୍ଗଳା, ବାରାହୀ, ସବାରୁଢ଼ା, ଚତୁର୍ଭୁଜା

ଭଦ୍ରକାଳୀ, ବନଦୁର୍ଗା ବା କଣ୍ଟା କାଢ଼ୀ, ବନଦୁର୍ଗା ଯିଏକି ତାଙ୍କର ଦକ୍ଷିଣ ପାଦ ଭାଙ୍ଗିକରି ଠିଆ ହୋଇଥାନ୍ତି ଏବଂ ଦକ୍ଷିଣ ପାର୍ଶ୍ୱରେ ଥାନ୍ତି ହର, ବାମ ପାର୍ଶ୍ୱରେ ଥାନ୍ତି ହରି। ତାପରେ କାତ୍ୟାୟନୀ, ସେ ହେଲେ ଅଷ୍ଟଭୁଜା ଦୁର୍ଗା, ତାଙ୍କ ସହିତ ଅଛନ୍ତି ମହିଷାସୁର ଏବଂ ସିଂହ, ହରଚଣ୍ଡୀ, ରାମଚଣ୍ଡୀ, ତାପରେ ଅଘୋରା। ଏଇ ଯେଉଁ ନଅ ଜଣ ଦେବୀ, ଏମାନେ ହେଲେ ଭଗବତୀ ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ।

0: ମହାପ୍ରଭୁଙ୍କର ଦେଉଳର ଅନ୍ୟ ନାମ ବଡ଼ ଦେଉଳ, ଦାଣ୍ଡର ନାମ ବଡ଼ ଦାଣ୍ଡ, ପ୍ରସାଦର ନାମ ମହାପ୍ରସାଦ, ଏଠାରେ ସମୁଦ୍ରର ନାମ ମହୋଦଧି। ଓଡ଼ିଆ ପାଇଁ ପୁରୀର ସମସ୍ତ ବସ୍ତୁ ପବିତ୍ର, କ୍ଷୁଦ୍ର ରେଣୁ ମଧ୍ୟ ମହାନ। ବଡ଼ ଦାଣ୍ଡରେ ପାଦ ଥୋଇ ସେ ରୋମାଞ୍ଚିତ ହୋଇଉଠେ। ବଡ଼ ଦାଣ୍ଡ ଧୂଳି ମୁଣ୍ଡେ ହୋଇପଡ଼ି ସେ ପ୍ରଭୁଙ୍କର ଅପୂର୍ବ ସ୍ପର୍ଶ ସୁଖରେ ଆମୋଦିତ ହୋଇପଡ଼ିଥାଏ। ବଡ଼ ଦାଣ୍ଡର ବିସ୍ତୃତି ବୃହତ୍ ନ ହେଲେ ମଧ୍ୟ ବ୍ୟାପ୍ତି ପ୍ରଶସ୍ତ। ଶ୍ରୀମନ୍ଦିରର ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହାର ଲମ୍ବ 2 କିଲୋମିଟରରୁ କିଞ୍ଚିତ ଅଧିକ। ପୁରୀ ବଡ଼ଦାଣ୍ଡର ପ୍ରସିଦ୍ଧି ରଥଯାତ୍ରା ପାଇଁ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ଜଗନ୍ନାଥଙ୍କର ସବୁଠାରୁ ବଡ଼ ଯାତ୍ରାରେ ଏହି ବଡ଼ଦାଣ୍ଡ ହିଁ ବ୍ୟବହାର କରାଯାଇଛି ଯୁଗ ଯୁଗ ଧରି। ତିନି ଠାକୁର ବଳଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥ ସେମାନଙ୍କର ରଥ, ତାଳଧ୍ୱଜ, ଦେବୀ ଦଳନ ଓ ନନ୍ଦୀଘୋଷ ଚଢ଼ି ଗୁଣ୍ଡିଚା ମନ୍ଦିର ଉପଲକ୍ଷେ ଯାତ୍ରା କରିଥାନ୍ତି। ନବଦିନ ବ୍ୟାପୀ ଏହି ଶ୍ରୀଗୁଣ୍ଡିଚା ଯାତ୍ରା କାଳରେ ବଡ଼ଦାଣ୍ଡ ପୁଣି ଥରେ ଜନସ୍ରୋତରେ ସଜୀବ ହୋଇଉଠେ। ଭକ୍ତମାନଙ୍କ ପାଇଁ ବଡ଼ଦାଣ୍ଡ ଜଗନ୍ନାଥଙ୍କ ସ୍ୱରୂପ ଆବିଷ୍କାରରେ ବିଭିନ୍ନ ସମୟରେ ସହାୟକ ହୋଇଆସିଛି। ଭକ୍ତ ଦାସିଆ ବାଉରୀ ଗରୁଡ଼ ସ୍ତମ୍ଭ ପଛରେ ଠିଆ ହୋଇ ବଡ଼ ଠାକୁରଙ୍କ ସ୍ପର୍ଶରେ ରୋମାଞ୍ଚିତ ହୋଇଆସିଛି। ଜଗନ୍ନାଥଙ୍କୁ ଆରାଧନା କଲାବେଳେ, ତାଙ୍କର ଗୁଣଗାରିମାର ବାର୍ତ୍ତା ପ୍ରଚାର କଲାବେଳେ ଭକ୍ତ କବିମାନେ ତାଙ୍କ ସହିତ ସମ୍ପୃକ୍ତ ସମସ୍ତ ପଦାର୍ଥ ଯେପରି ଯାତ୍ରା, ବେଶ, ଦେବଦେବୀ, କୈବଲ୍ୟ, ମୁକ୍ତିମଣ୍ଡପ, ଆନନ୍ଦ ବଜାର, ନୀଳଚକ୍ର, ଗରୁଡ଼ ସ୍ତମ୍ଭ, ସରଧାବାଲି, ବଡ଼ଦାଣ୍ଡ ପ୍ରଭୃତିକୁ ସ୍ମରଣ କରିଛନ୍ତି।
1: ରଥତ୍ରୟର ନିର୍ମାଣ ପଦ୍ଧତି ଯେପରି ପୂର୍ଣ୍ଣ ଶିଳ୍ପାଚାର ସମ୍ମତ, ସେହିପରି ତତ୍ତ୍ୱପୂର୍ଣ୍ଣ। ଶ୍ରୀଜଗନ୍ନାଥ ସର୍ବଦେବମୟ ହୋଇଥିବାରୁ ତାଙ୍କର ଯାତ୍ରା ରଥ ମଧ୍ୟ ସର୍ବଦେବପ୍ରିୟ। ଯଦ୍ୟପି ପୁରୁଷୋତ୍ତମଙ୍କର ଶ୍ରୀଗୁଣ୍ଡିଚା ଉପଲକ୍ଷେ ବ୍ୟବହୃତ ପବିତ୍ରତମ ରଥମାନଙ୍କରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥୀ ଅଟନ୍ତି, ତଥାପି ସମସ୍ତ ଦେବତା ନ୍ୟାସିତ ହୋଇ ରଥର ବିଭିନ୍ନ ସ୍ଥାନରେ ବିଜେ କରିଥାନ୍ତି। ତେଣୁ ଶିଳ୍ପଶାସ୍ତ୍ରାନୁସାରେ ପୁରୀର ଏହି ଶ୍ରୀଗୁଣ୍ଡିଚା ରଥ ହେଉଛନ୍ତି ସର୍ବଦେବମୟ।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ତିନିରଥ ଓ ପାର୍ଶ୍ୱ ଦେବଦେବୀ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 74ତମ ଭାଗ। ସଙ୍ଗୀତ ପରିଚାଳନା ଅକ୍ଷୟ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ପୂର୍ବରୁ କୁହାଗଲା ସର୍ପ ଭଳି ପରସ୍ପରରେ ଛନ୍ଦି ହୋଇଥିବା ସପ୍ତଶାଳକୁ ସିଧା କରି ଏକ ସ୍ୱରରେ ଛେଦନ କଲେ ଶ୍ରୀରାମ। ଭାବ ଓ ଶବ୍ଦର ଅପୂର୍ବ ସମନ୍ୱୟକାରୀ ଭଞ୍ଜ ସେଠି ନାଗବନ୍ଧ ଅଳଙ୍କାର ପ୍ରୟୋଗ କରିଥିଲେ। ସ୍ୱର ପ୍ରୟୋଗରୁ ସୁଗ୍ରୀବ ଜାଣିଲା ଯେ ଶ୍ରୀରାମ ସ୍ୱୟଂ ନାରାୟଣ। ସେ ପ୍ରଭୁଙ୍କୁ ସ୍ତୁତି କଲା। ଏଠି ଭଞ୍ଜ ବିଷ୍ଣୁଙ୍କ ଅସ୍ତ୍ର ଚକ୍ରବନ୍ଧରେ ସୁଗ୍ରୀବ ମୁଖରେ ଶ୍ରୀରାମଙ୍କ ସ୍ତୁତି କରାଇଛନ୍ତି। ସୁଗ୍ରୀବ କହିଲେ, ହେ ଖରପର ଅର୍ଥାତ୍ ଖର ରାକ୍ଷସର ଶତ୍ରୁ, ହେ ସର୍ବବ୍ୟାପକ ବିଭୁ, ତୁମେ ସୀତାରୂପିଣୀ ସାଧବୀଙ୍କ ମେଳରେ ଅଛ। ତୁମେ ମେଘବର୍ଣ୍ଣ ତନୁ ସମ୍ପନ୍ନ, ତୁମର ଭା ଅର୍ଥାତ୍ ପ୍ରଭା ସୂର୍ଯ୍ୟ ଭଳି, ତୁମ ବୀର ଭା ଅର୍ଥାତ୍ ବୀରତ୍ୱର ତେଜ ନୂତ ବା ବନ୍ଦନୀୟ। ତୁମେ କ ବା ସୂର୍ଯ୍ୟଙ୍କ ଜ୍ଞାତି ଅର୍ଥାତ୍ ସୂର୍ଯ୍ୟବଂଶୀ ଦଶରଥଙ୍କ ଠାରୁ ଜନ୍ମ। ତୁମେ ଅନ୍ୟ ଅର୍ଥରେ ବୀରଭାନୁ ବା ବୀର ସୂର୍ଯ୍ୟ। ତୁମେ ପୁଣି କ ବା ନାରାୟଣ, ପୃଥିବୀ ପୃଷ୍ଠରେ ଜନ୍ମି ଅଛ। ତୁମେ ବି ବା ଗରୁଡ଼ର ଈଶ ବା ପ୍ରଭୁ, ତେଣୁ କ ବା ବ୍ରହ୍ମା ନିରତ ବିଭାବି ଅର୍ଥାତ୍ ଆପଣଙ୍କୁ ବ୍ରହ୍ମା ବିଶେଷ ଚିନ୍ତା କରନ୍ତି। ଅନ୍ୟ ଅର୍ଥରେ, ହେ ଗରୁଡ଼ର ପ୍ରଭୁ, ଆପଣ କବିଙ୍କ ଚିନ୍ତନୀୟ। ତୁମେ ବି ଭାବିକ ବା ତୁମକୁ ବିଶେଷ ଭାବେ ଚିନ୍ତା କରୁଥିବା ଭକ୍ତଙ୍କ ଖେଦ ବା ଦୁଃଖ ଭେଦ କରିବା ପାଇଁ ବଜ୍ର ସ୍ୱରୂପ। ତୁମର ଉପାଧି ହେଲା ବିପଦ ଭେଦନ। ବିଦପର ଅର୍ଥାତ୍ ଜ୍ଞାନୀ ଶ୍ରେଷ୍ଠ ତୁମକୁ ଯଜ୍ଞରେ ଘୃତ ଦାନ କରନ୍ତି। ଦଶ ଅବତାର ଧରି ଏ ଭୁବି ବା ଭୁବନକୁ ରକ୍ଷା କର। ଏଭଳି ଚକ୍ରବନ୍ଧରେ ସ୍ତୁତି କରି ଓଳଗି ହେଲା ବା ପ୍ରଣାମ କଲା ସୁଗ୍ରୀବ। ଦୁଇ ଭାଇ ମନ୍ତ୍ରୀ ସଙ୍ଗରେ ଗଲାବେଳେ ବାଟରେ ଏକ ଦିବ୍ୟ ସର ବା ପୁଷ୍କରିଣୀର ଜଳ ଭିତରୁ ବାଦ୍ୟନାଦ ଶୁଣିଲେ। ପ୍ଲବଗ ଅର୍ଥାତ୍ ବାନରକୂଳ ଚନ୍ଦ୍ର ସୁଗ୍ରୀବ କହିଲେ, ମନ୍ଦକର୍ଣ୍ଣ ନାମରେ ବନୌକ ବା ଋଷି ଏଠାରେ ତପସ୍ୟା କରୁଛନ୍ତି। କାଳେ ତପସ୍ୟା କରି ଇନ୍ଦ୍ରପଦ ନେଇଯିବେ, ସେ ଭୟରେ ଅପ୍ସରା ପଠାଇ ଇନ୍ଦ୍ର ତାଙ୍କ ତପଭଙ୍ଗ କରାଇଲେ। ମୁନି ଅଧୈର୍ଯ୍ୟ ହେଲେ, ସେମାନଙ୍କୁ ପୁର ନିର୍ମାଣ କରି ରଖାଇଲେ। ଏବେ ସେ ବାଦ୍ୟ ଶୁଭୁଛି। ରାମଙ୍କ ଅଭୟ ପାଇ ସୁଗ୍ରୀବ ବାଳୀର ସିଂହଦ୍ୱାରରେ ବୀର ଡାକ ଦେଲା। ମଧ୍ୟାହ୍ନ କାଳରେ ବାଳୀ ଶୟନ କରିଥିଲା, ସେ ବାରୁଣୀ ମଦ୍ୟପାନ କରିଥିଲା। ବାରୁଣୀ ଅର୍ଥାତ୍ ପଶ୍ଚିମ ଦ୍ୱାରରେ ଶବ୍ଦ ଶୁଣି ଧାଇଁଲା। ମଦ୍ୟପାନ ହେତୁ ପୂର୍ବ ଦିଗ ତାକୁ ପଶ୍ଚିମ ଦିଗ ମନେ ହେଲା। ଗୋଟିଏ ବଜ୍ର ଭଳି ମୁଥ ମାରି ସୁଗ୍ରୀବର ଦମ୍ଭ ପର୍ବତକୁ ବିଭଞ୍ଜନ ଅର୍ଥାତ୍ ବିଶେଷ ଭାବେ ଭାଙ୍ଗିଦେଲା। ବଣୁଆ ଶୁଖିଲା ନଈରେ ବଢ଼ି ଜଳ ଆସି ଚାଲିଗଲା ଭଳି ସୁଗ୍ରୀବ ଗୁହାରେ ଲୁଚିଗଲା। ଏହା ଦେଖି ଦାଶରଥୀ କହିଲେ, ମୋ ମିତ୍ରଠାରେ କିଛି ବଳ ନାହିଁ। ହନୁମାନ ସୁଗ୍ରୀବଙ୍କ ମାନ ବଞ୍ଚାଇବା ପାଇଁ କହିଲେ, ସୁଗ୍ରୀବ ମେରୁ ଭଳି, କିନ୍ତୁ ବ୍ରହ୍ମ ପ୍ରଳୟ ଆସିଲେ ମେରୁ ମଧ୍ୟ ରହେ ନା। ବାଳି ସେହି ବ୍ରହ୍ମ ପ୍ରଳୟ ଭଳି ବୃଷଦଂଶ ବା ବିରାଡ଼ି ଭୟରେ ଇନ୍ଦୁର ବା ମୂଷା ଭଳି ହୋଇ ବାଳି ଆଗକୁ ଆଉ ଯିବାକୁ ମନା କଲା ସୁଗ୍ରୀବ। ରଘୁନନ୍ଦନ ସୁଗ୍ରୀବକୁ ଆଲିଙ୍ଗନ କରି ବଳ ଦେଲେ ଏବଂ କହିଲେ, ବେନି ଭାଇ ଏକାଭଳି ଦିଶିବାରୁ ବାରି ପାରିଲି ନାହିଁ। ବନ ମଲ୍ଲିମାଳା ସୁଗ୍ରୀବ କଣ୍ଠରେ ଲମ୍ବେଇ ଚିହ୍ନ ରଖିଲେ ଶ୍ରୀରାମ।

ସେଶାଲ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବଦେଶ ବିଳାସର 74ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଗୀତାରାଣୀ ଦାସ, ଦିବାକର ମହାନ୍ତି ଏବଂ ଶିବାରାଣୀ ମହାପାତ୍ର। ବର୍ଣ୍ଣନା ଝରଣା ଦାସ, ସଙ୍ଗୀତ ପରିଚାଳନା ଅକ୍ଷୟ କୁମାର ଲେଙ୍କା, ପ୍ରଯୋଜନା ପ୍ରସ୍ୟଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତଗୀତିକା
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
2: ମୁଁ ଫସଲ ବିଷୟରେ ନୁହେଁ ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା ଇଏ ଏନ୍ପିଏସ୍ ସଞ୍ଚୟ କଣ?
2: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: କିଛି କଥା କିଛି ଗୀତର ଉପସ୍ଥିତି ସେଥିପାଇଁ ପ୍ରତି ଗୀତ ଗୀତିକା କରିଛି ଆପଣଙ୍କୁ ପ୍ରୀତି। ସେ ପ୍ରୀତି ଆଉ ଗୀତିର ମଧୁମୂର୍ଚ୍ଛନାରେ ସ୍ୱାଗତ ଆପଣଙ୍କୁ ଗୀତ ଗୀତିକାର ସଙ୍ଗୀତମୟ ପରିବେଶକୁ।

ବନ୍ଧୁ, ଋତୁଚକ୍ରରେ ବର୍ଷା ଋତୁର ଆଗମନ ପ୍ରକୃତି ପାଇଁ ଏକ ନୂତନ ଜୀବନର ସନ୍ଦେଶ ଆଣିଦିଏ। ଗ୍ରୀଷ୍ମର ପ୍ରଚଣ୍ଡ ଖରା ଓ ଅସହ୍ୟ ଗରମ ପରେ ଯେତେବେଳେ ଆକାଶରେ କଳାମେଘ ଛାଇଯାଏ ଏବଂ ବର୍ଷାର ପ୍ରଥମ ଧାରା ଧରା ଉପରେ ପଡ଼େ, ସେତେବେଳେ ପ୍ରକୃତି ଯେପରି ନୂଆ ଜୀବନ ପାଇଲା ପରି ମନେ ହୁଏ। ପ୍ରଥମ ବର୍ଷା ବୁନ୍ଦା ମାଟିରେ ପଡ଼ିବା ମାତ୍ରେ ମାଟିର ସୁଗନ୍ଧ ଚାରିଆଡ଼େ ବ୍ୟାପିଯାଏ। ଏହି ସୁଗନ୍ଧ ପ୍ରତ୍ୟେକ ମଣିଷର ମନକୁ ଆନନ୍ଦରେ ଭରିଦିଏ। ଗଛପତ୍ର ଧୂଳିମୁକ୍ତ ହୋଇ ସବୁଜ ସତେଜ ଦେଖାଯାଆନ୍ତି ଏବଂ ପ୍ରକୃତି ନୂଆ ରୂପରେ ସଜେଇ ହେଲା ପରି ମନେ ହୁଏ।

ବନ୍ଧୁ, ଭାରତ ଏକ କୃଷି ପ୍ରଧାନ ଦେଶ। ଏଠାରେ ଅଧିକାଂଶ ଲୋକ ବର୍ଷା ଜଳ ଉପରେ ନିର୍ଭର କରନ୍ତି। ବର୍ଷା ହେଲେ ଜମି ଚାଷ ଉପଯୋଗୀ ହୁଏ। ଧାନ, ମୁଗ, ବିରି, ମକା, ଡାଲି, ପନିପରିବା ଏମିତି କେତେ କ'ଣ ଫସଲ ଭଲ ହୁଏ। ଭଲ ବର୍ଷା ହେଲେ ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଏ ଏବଂ ଦେଶର ଅର୍ଥନୀତି ମଜବୁତ ହୁଏ। ତେଣୁ ବର୍ଷାକୁ କୃଷକଙ୍କ ଜୀବନରେ ଆଶାର ଆଲୋକ ବୋଲି କୁହାଯାଏ। ବର୍ଷା ଆସିଲେ ପଶୁପକ୍ଷୀମାନେ ଖୁସି ହୁଅନ୍ତି,

ମୟୂର ନୃତ୍ୟ କରେ, ବେଙ୍ଗ ଡାକିବା ଆରମ୍ଭ କରେ, ପକ୍ଷୀମାନେ କଳରବ କରନ୍ତି, ପଶୁମାନେ ପାଣି ପିଇବାର ସୁଯୋଗ ପାଆନ୍ତି ଏବଂ ଉଦ୍ଭିଦମାନେ ସତେଜ ହୋଇ ପଢ଼ିବା ଆରମ୍ଭ କରନ୍ତି। ବର୍ଷା ପୃଥିବୀର ଜୈବ ବିବିଧତାକୁ ବଜାୟ ରଖିବାରେ ଗୁରୁତ୍ୱ ବହନ କରେ।

ସତରେ ବନ୍ଧୁ, ବର୍ଷା ପ୍ରକୃତିର ଏକ ଅମୂଲ୍ୟ ବରଦାନ। ବର୍ଷା ବିନା ପୃଥିବୀରେ ଜୀବନ ସମ୍ଭବ ନୁହେଁ। ବର୍ଷା ଆମକୁ ଖାଦ୍ୟ, ପାଣି, ସବୁଜ ପରିବେଶ, ସୁସ୍ଥ ଜୀବନ ପ୍ରଦାନ କରେ। ଏ ବର୍ଷା ପାଇଁ ତାପମାତ୍ରା ହ୍ରାସ ପାଏ ଏବଂ ଗରମରୁ ଆରାମ ମିଳେ। ଜଙ୍ଗଲ, ବଗିଚା, ପାହାଡ଼ ସବୁ ଜିମାରେ ଭରିଯାଏ। ଭୂତଳ ଜଳସ୍ତର ବି ବୃଦ୍ଧି ପାଏ। କୂଅ ନଳକୂପରେ ପାଣି ରହେ, ଯାହାକି ଲୋକମାନଙ୍କ ପାଇଁ ବେଶ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିସବୁ ପରେ ହେ ବର୍ଷା ଅନେକ ସମସ୍ୟା ବି ଆଣିଦିଏ। ବର୍ଷାର ଲାଭ ସହିତ ଏହାର ଅନେକ କୁପ୍ରଭାବକୁ ମଧ୍ୟ ଆମକୁ ସାମ୍ନା କରିବାକୁ ପଡ଼ିଥାଏ।

ବନ୍ଧୁ, ବର୍ଷା ଧୋକା ଦିଏ ନାହିଁ। ଭାରି ବର୍ଷା ଅନେକ ସମସ୍ୟା ସୃଷ୍ଟି କରେ। ଆମ ଜୀବନରେ ବର୍ଷାର ଅନେକ ଉପକାରିତା ରହିଛି, କିନ୍ତୁ ଏହି ବର୍ଷା ଦିନେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ସାଧାରଣ ଜନଜୀବନଠାରୁ ଆରମ୍ଭ କରି ଶିକ୍ଷା, ଯାତାୟାତ, ସ୍ୱାସ୍ଥ୍ୟ, ବ୍ୟବସାୟ ଓ ସାମାଜିକ ଜୀବନ ପର୍ଯ୍ୟନ୍ତ ପ୍ରାୟ ସବୁ କ୍ଷେତ୍ରରେ ବର୍ଷାର ପ୍ରଭାବ ପଡ଼େ। ବିଶେଷକରି ବର୍ଷାଦିନେ ଯାତାୟାତରେ ସମସ୍ୟା ଦେଖାଦେଇଥାଏ। ବର୍ଷାଦିନେ ରାସ୍ତାଘାଟ ପାଣିରେ ବୁଡ଼ିଯାଏ। ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଜମି ରହିବାର ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୁଏ। ରାସ୍ତାରେ ଖାଲଖମା ଦେଖାନଯିବାରୁ ଦୁର୍ଘଟଣାର ସମ୍ଭାବନା ବଢ଼ିଯାଏ। ବସ୍, ଟ୍ରେନ୍ ଓ ଅନ୍ୟାନ୍ୟ ଯାନବାହନ ବିଳମ୍ବରେ ଚାଲେ। ଅଫିସ ଯିବା ଲୋକ, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ଗନ୍ତବ୍ୟ ସ୍ଥାନରେ ଠିକ୍ ସମୟରେ ପହଞ୍ଚିପାରନ୍ତି ନାହିଁ।

ବନ୍ଧୁ, ବର୍ଷା ଦିନେ ଶିକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଭାବ ପଡ଼େ। ପ୍ରବଳ ବର୍ଷା ସମୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପହଞ୍ଚିବାରେ ଅସୁବିଧା ଭୋଗ କରନ୍ତି। ଅନେକ ସମୟରେ ବିଦ୍ୟାଳୟ ମଧ୍ୟ ବନ୍ଦ ରହେ, ଫଳରେ ପାଠପଢ଼ା ବାଧାପ୍ରାପ୍ତ ହୁଏ। ବିଶେଷକରି ଏହି ବର୍ଷା ଦିନରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ବି ଦେଖାଦିଏ। ବର୍ଷାଦିନେ ମଶା, ମାଛି ଓ ବିଭିନ୍ନ କୀଟପତଙ୍ଗମାନଙ୍କର ସଂଖ୍ୟା ବଢ଼ିଯାଏ। ଏଥିଯୋଗୁଁ ଡେଙ୍ଗୁ, ମ୍ୟାଲେରିଆ ପରି ରୋଗ ବି ହୁଏ। ଦୂଷିତ ପାଣି ପିଇବା କିମ୍ବା ଅସ୍ୱଚ୍ଛ ଖାଦ୍ୟ ଖାଇବା ଦ୍ୱାରା ଡାଇରିଆ, ହଇଜା ସହିତ ଅନେକ ସଂକ୍ରାମକ ରୋଗ ମଧ୍ୟ ହୁଏ। ଥଣ୍ଡା, କାଶ ଓ ଜ୍ୱର ମଧ୍ୟ ଏହି ସମୟରେ ଅଧିକ ଦେଖାଦିଏ।

ବନ୍ଧୁ, ବର୍ଷାଦିନେ ଅନେକ ସମସ୍ୟା ଦେଖାଦିଏ, ଏକଥା ସତ, କିନ୍ତୁ ଏହାର ସମାଧାନର ବାଟ ମଧ୍ୟ ରହିଛି। ବର୍ଷାଦିନେ ସମସ୍ୟା କମାଇବା ପାଇଁ ସଠିକ୍ ଡ୍ରେନେଜ୍ ବ୍ୟବସ୍ଥା କରିବା ନିହାତି ଆବଶ୍ୟକ। ରାସ୍ତାଘାଟର ମରାମତି କରିବା ସହିତ ନାଳ ଡ୍ରେନ୍ ନିୟମିତ ସଫା ରଖିବା ମଧ୍ୟ ଦରକାର। ବର୍ଷା ଋତୁରେ ଯେହେତୁ ଡେଙ୍ଗୁ, ମ୍ୟାଲେରିଆ, ହଇଜା, ଡାଇରିଆ ଭଳି ରୋଗ ବଢ଼ିଯାଏ, ଏହାର ସମାଧାନ ପାଇଁ ଘର ଆଖପାଖ ପରିବେଶ ସଫା ରଖିବା, କେଉଁଠି ପାଣି ଜମିବାକୁ ନ ଦେବା, ବିଶୁଦ୍ଧ ପାଣି ପିଇବା, ପରିଷ୍କାର ଖାଦ୍ୟ ମଧ୍ୟ ଖାଇବା, ଏହା ସହିତ ଶୋଇବା ସମୟରେ ମଶାରୀ ବ୍ୟବହାର କରିବା, ବ୍ୟକ୍ତିଗତ ଭାବେ ଛତା ମୂଷାକୋଟ ବ୍ୟବହାର କରିବା ଏବଂ ଆବଶ୍ୟକ ହେଲେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର। ଆମେ ଯଦି ପ୍ରକୃତିକୁ ସମ୍ମାନ କରି ଜଳର ସଠିକ୍ ବ୍ୟବହାର କରିବା ଏବଂ ପରିବେଶକୁ ସୁରକ୍ଷିତ ରଖିବା, ତେବେ ଏ ବର୍ଷା ଆମ ପାଇଁ କେବଳ ଆନନ୍ଦ ସମୃଦ୍ଧିର ବାର୍ତ୍ତା ନେଇ ଆସିବା।

ଗୀତା ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ଅଭିରାମ ଖୁଣ୍ଟିଆ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ପରମ ତୃପ୍ତିର ହସ। ରଚନା ସୁଧାକର ନନ୍ଦ, ପ୍ରଯୋଜନା ଜଗଦୀଶ ଅଧିକାରୀ। ନାଟକ ପରମ ତୃପ୍ତିର ହସ।

0: ତୁମେ କ'ଣ କଲ ଲକ୍ଷ୍ମଣ, ସାରା ଜୀବନ ପାଇଁ ନିଜ ମା ଜଗତ ଜନନୀ ସୀତାଙ୍କର ମୁଣ୍ଡରେ କଳଙ୍କର ପସରା ଲଦିଦେଲ?
1: ଆପଣ ଏ କ'ଣ କହୁଛନ୍ତି ଭରତ ଭାଇ? ରାମାଜ୍ଞା ଲଙ୍ଘନ କରିବାର ଶକ୍ତି ଲକ୍ଷ୍ମଣର କାହିଁ?
0: ତୁମେ ଭୁଲ କହୁଛ ସୌମିତ୍ରୀ, ତୁମେ କ'ଣ ପୂର୍ବରୁ କେବେ ରାମ ଆଜ୍ଞା ଲଙ୍ଘନ କରିନା?
1: ନା, ଏ ଜନ୍ମରେ ତ ଲଙ୍ଘନ କରିନାହିଁ। ଏମିତି ହେଉ, କେବେ ମୁଁ ଜନ୍ମ ଜନ୍ମାନ୍ତରେ ଅଗ୍ରଜଙ୍କ ଆଜ୍ଞା ଲଙ୍ଘନ ନ କରେ ଭରତ ଭାଇ।
0: ତୁମେ ଭୁଲି ଯାଉଛ ଲକ୍ଷ୍ମଣ, ତୁମେ ରାମ ଆଜ୍ଞା ଲଙ୍ଘନ କରି ଜନନୀ ଜାନକୀଙ୍କ ମସ୍ତକରେ କଳଙ୍କ।
1: ନା ନା ଭରତ ଭାଇ, ମୁଁ ପୁଣି ଥରେ କହୁଛି, କେବେ ବି ଭାତୃ ଆଜ୍ଞା ଲଙ୍ଘନ କରିନାହିଁ।
0: କରିନା? ସ୍ୱର୍ଣ୍ଣ ମୁର୍ଗ ପଛରେ ଅଗ୍ରଜ ଦୌଡ଼ୁଥିଲା ବେଳେ ତୁମକୁ କ'ଣ ମା ଜାନକୀଙ୍କୁ ଏକୁଟିଆ କୁଟୀରରେ ଛାଡ଼ି ଆସିବାକୁ ଅନୁମତି ଦେଇଥିଲେ? ମୁଁ ଜାଣେ ତୁମେ କହିବ, ତ୍ରାହି ଲକ୍ଷ୍ମଣ ଶବ୍ଦ ଶୁଣି କୁଟୀର ଦ୍ୱାରରେ ତିନିଗାର କାଟିଦେଇ ମା ଜାନକୀଙ୍କୁ ତୁମେ ଏକୁଟିଆ ଛାଡ଼ି ଯାଇଥିଲ ନା?
1: ଠିକ ଭାଇ, ଠିକ।
0: ଭୁଲ, ତୁମେ ମୋତେ ଚାହିଁ କୁହ ଲକ୍ଷ୍ମଣ, ତ୍ରାହି ଲକ୍ଷ୍ମଣ ସ୍ୱର ରାମଙ୍କର ନୁହେଁ ରାକ୍ଷସ ମାରିଚର ବୋଲି ତୁମେ ସ୍ପଷ୍ଟ ଭାବରେ ଜାଣିଥିଲ। ମୁଁ କ'ଣ ମିଛ କହୁଛି? ନୀରବ କାହିଁକି? ଅଗ୍ରଜଙ୍କ ନାମରେ ଶପଥ କରି କୁହ, ତାହା ରାମଙ୍କର ସ୍ୱର ନୁହେଁ ବୋଲି ତୁମେ କ'ଣ ଜାଣିନଥିଲ?
1: ଠିକ କହିଛ ଭରତ ଭାଇ, ମୁଁ ଜାଣି ଶୁଣି ରାମାଜ୍ଞା ଲଙ୍ଘନ କରିବାକୁ ବାଧ୍ୟ ହୋଇଥିଲି।
0: କାହିଁକି? ସେଦିନ ଜନନୀ ଜାନକୀଙ୍କର କଟୁ ଭାଷା ମୋତେ ରାମ ଆଜ୍ଞା ଲଙ୍ଘନ କରିବାକୁ ବାଧ୍ୟ କରିଥିଲା।
1: ମୁଁ ବର୍ତ୍ତମାନ ଅନୁଭବ କରୁଛି, ଅଗ୍ରଜଙ୍କ ଆଜ୍ଞା ଲଙ୍ଘନ ନ କରି ଅନ୍ତତଃ ପ୍ରତିବାଦ କରିଥିଲେ ହୋଇଥାନ୍ତା।
0: ନା ଲକ୍ଷ୍ମଣ, ତୁମ ସ୍ଥାନରେ ମୁଁ ଥିଲେ ଅନ୍ତତଃ ତାର ପ୍ରତିବାଦ କରିଥାନ୍ତି।
2: ଠିକ କହିଛ ଭରତ, ଏଇଥିପାଇଁ ତ ମୁଁ ତୁମକୁ ନ ପଠାଇ ଲକ୍ଷ୍ମଣଙ୍କୁ ସୀତାଙ୍କ ସହିତ ବନକୁ ପଠାଇଥିଲି।
0: କିନ୍ତୁ କୁହନ୍ତୁ, ମାଙ୍କ ମଥାରେ ଆପଣ ଦେଇଥିବା କଳଙ୍କର ଟୀକା କ'ଣ କଲେ ଲିଭିଯିବ? ମହାସତୀ ମୈଥିଳୀ, ଯାହାଙ୍କର ହୃଦୟରେ ସ୍ୱାମୀ ଶ୍ରୀରାମଙ୍କର ବ୍ୟତୀତ ଅନ୍ୟ କାହାର ଛାୟା ପଡ଼ିନାହିଁ ବୋଲି ଅଗ୍ନି ପରୀକ୍ଷା ଦେଇ ସେ ପ୍ରମାଣ କରିଥିଲେ, ମାତ୍ର ସାମାନ୍ୟ ଦୁଇଜଣ ପ୍ରଜାଙ୍କ ଅଭିଯୋଗରେ ଆପଣ ସାରା ଜୀବନ ମା ସୀତାଙ୍କୁ।
2: ଶୁଣ ଭରତ, ଯେଉଁ ପ୍ରଜାମାନେ ମାତାଙ୍କୁ କଳଙ୍କିନୀ ଆଖ୍ୟା ଦିଅନ୍ତି, ସେହି ରାଜ୍ୟରେ ସେ ଆଉ ମହାରାଣୀ ହୋଇ ରହିବା ଉଚିତ ନୁହେଁ।
0: କେବଳ ମାତ୍ର ଦୁଇଜଣ ପ୍ରଜାଙ୍କ ଅଭିଯୋଗରେ ଯୁଗ ଯୁଗ ପାଇଁ ମାଙ୍କୁ କଳଙ୍କିନୀ ଆଖ୍ୟା ଦେଇଦେଲେ।
2: ସ୍ତବ୍ଧ ଭରତ,
0: ମୋତେ ସ୍ତବ୍ଧ କରିଦେଲେ। ଅଯୋଧ୍ୟାରେ ସମସ୍ତ ପ୍ରଜା ଆଉ ସାରା ବିଶ୍ୱବାସୀ ଏହାକୁ ସହ କରିନେବେ ତ? କୁହନ୍ତୁ, ମୋ ମାଙ୍କୁ କିଏ ଓ କେମିତି ଅପବାଦରୁ ମୁକ୍ତ କରିପାରିବ?
2: ଅପେକ୍ଷା କର ଭରତ, ମୋତେ ଆଉ ଦୋଷ ଦିଅ ନାହିଁ। ଯେଉଁ ସମୟ ସୀତାଙ୍କୁ ବନବାସ ଦେଇଛି, ସେହି ସର୍ବଶକ୍ତିମାନ ସମୟ ହିଁ ତାଙ୍କୁ ମହାସତୀ ବୋଲି ପ୍ରମାଣିତ କରିବ ନିଶ୍ଚୟ, ଏହା ମୋର ବିଶ୍ୱାସ।
1: ଶୁଣ ଭରତ, ସେଦିନର କଥା, ଲକ୍ଷ୍ମଣ ତ ମୋ ସାଙ୍ଗରେ ଥିଲେ, ଗୁରୁଦେବ ବିଶ୍ୱାମିତ୍ର ବି ମୋ ସାଙ୍ଗରେ ଥିଲେ। ଆମେ ତାଡ଼କା ସୁବାହୁକୁ ବଦ୍ଧ କରି ସାରିବା ପରେ ସୀତା ସ୍ୱୟମ୍ବର ଦେଖିବାକୁ ମିଥିଳକୁ ଯାଉଥିଲୁ। ଗଙ୍ଗା କୂଳରେ କାହିଁ କେତେ କାଳରୁ ପଥରଟିଏ ପଡ଼ିଥିଲା,
3: ଲକ୍ଷ୍ମଣ
1: ଗୁରୁଦେବ,
3: ଗଙ୍ଗା ନଦୀ କୂଳରେ ବହୁ କାଳରୁ ପଡ଼ିଥିବା ଏ ପଥରଟି ସାମାନ୍ୟ ପଥର ନୁହେଁ। ଏହାକୁ ଉଦ୍ଧାର କରିବାକୁ ରାମ ଆସି ଏଠାରେ ପହଞ୍ଚିଛନ୍ତି। ଯାଅ ଲକ୍ଷ୍ମଣ, ଗଙ୍ଗାରୁ ଜଳ ଆଣି ପଥରଟିକୁ ପରିଷ୍କାର କରି ଧୋଇଦିଅ।
1: ଆପଣଙ୍କ ଆଦେଶ ଶିରଧାର୍ଯ୍ୟ। ଧୋଇ ତ ସାରିଲି,

0: ଏବେ କଣ କରିବାକୁ ହେବ ଗୁରୁଦେବ?
1: ଶୁଣ ରାମ।
2: ଗୁରୁଦେବ,
1: ଏବେ ତୁମେ ଯାଅ, ଏଇ ପଥର ଉପରେ ତୁମେ ତୁମର ଡାହାଣ ଗୋଡ଼ ସ୍ଥାପନ କର। ବାସ୍, କଣ ଅନୁଭବ କରୁଛ ରାମ? ଏବେ ଗୋଡ଼ କାଢ଼ି ଆଣ। ଦେଖ ରାମ, କଣ ଦେଖୁଛ?
2: ଇଏ ଇଏ କଣ ହେଲା ଗୁରୁଦେବ? ଏକ ଏକ ଅସାମାନ୍ୟ ସୁନ୍ଦରୀ ନାରୀ ମୋ ସମ୍ମୁଖରେ ଦଣ୍ଡାୟମାନ।
1: ଶୁଣ ରାମ, ଇଏ ହେଉଛନ୍ତି ଋଷି ଗୌତମଙ୍କ ପତ୍ନୀ ଅହଲ୍ୟା। ସ୍ୱାମୀଙ୍କ ଅଭିଶାପରେ ସେ ଏଠି କେଉଁ କାଳରୁ ପଥର ହୋଇ ପଡ଼ିଥିଲେ। ତାଙ୍କୁ ଏମିତି ମୁଁ କରିନାହିଁ, ସମୟ କରିଛି। ରାମଙ୍କ ଚରଣ ବାଜିବାରୁ ପଥର ତାର ଅଭିଶାପ ମୁକ୍ତ ହୋଇଛି। ଯାଅ ଲକ୍ଷ୍ମଣ, ଗୌତମ ଋଷିଙ୍କୁ ଡାକି ଆଣ। ରାମ ତାଙ୍କ ପତ୍ନୀ ଅହଲ୍ୟାଙ୍କୁ ତାଙ୍କ ହାତରେ ସମର୍ପଣ କରି ସମୟର ମର୍ଯ୍ୟାଦା ରକ୍ଷା କରନ୍ତୁ।
2: ଦେଖିଲ ତ ଭରତ, ପାଷାଣୀ ଅହଲ୍ୟାକୁ ମୁଁ ନୁହେଁ, ଲକ୍ଷ୍ମଣ ନୁହେଁ, ଗୁରୁଦେବ ବିଶ୍ୱମିତ୍ର ବି ନୁହନ୍ତି, ସମୟ ହିଁ ସବୁ କରିଛି। ଭାଇ ଭରତ, ସମୟ ଉପରେ ଭରସା ରଖ। ଏଇତ ଗୁରୁଦେବ ବିଶ୍ୱମିତ୍ର ଆସିଗଲେଣି।
3: ପ୍ରଣାମ ଚରଣେ ଗୁରୁଦେବ।
2: ଆପଣ କୁହନ୍ତୁ ଗୁରୁଦେବ, ସୀତାଙ୍କୁ ମୁଁ ନିର୍ବାସନ ଦେଇଛି? ମୁଁ ନିଜେ ମୋର ହୃତ୍ପିଣ୍ଡକୁ କାଟି ଫିଙ୍ଗି ଦେଇଛି, ଏହା ସତ ନା ମିଛ?
1: ମୁଁ ତୁମ ପ୍ରଶ୍ନର ଉତ୍ତର ଦେବାକୁ ଯେଠାକୁ ଆସିନାହିଁ ରାମ। ମୁଁ ଆଜି ତୁମଠାରୁ ଗୁରୁ ଦକ୍ଷିଣା ନେବାକୁ ଆସିଛି। କୁହ, ମୋତେ ମୋ ଦକ୍ଷିଣା ଦେବ କି ନାହିଁ?
2: ମୋର ଆପଣଙ୍କୁ କିଛି ଅଦୟ ନାହିଁ, ମୁଁ କଥା ଦେଉଛି, ଆପଣ ଯାହା ଚାହିଁବେ ମୁଁ ତାହା ଦେବାକୁ ପ୍ରସ୍ତୁତ। ରଘୁକୂଳରେ ମୋର ଜନ୍ମ, ଆପଣ ଟିକିଏ ବି ବ୍ୟସ୍ତ ହୁଅନ୍ତୁ ନାହିଁ, ନିଶ୍ଚୟ ଆପଣଙ୍କୁ ଗୁରୁ ଦକ୍ଷିଣା ଦେବି। ଭାଇ ଭରତ, ଜଳ ନେଇ ଆସ, ଗୁରୁଙ୍କ ପାଦ ଧୋଇଦେବା।
4: ଯଥା ଆଜ୍ଞା ଅଗ୍ରଜ। ଆପଣ କୁହନ୍ତୁ ଗୁରୁଦେବ, ଆପଣ କଣ ଚାହାନ୍ତି? ରଘୁକୂଳର ମୌଡ଼ମଣି ମୋ ଅଗ୍ରଜ ପ୍ରତିଜ୍ଞାବଦ୍ଧ।
5: ଆପଣ ନିଃସଙ୍କୋଚରେ ପ୍ରକାଶ କରନ୍ତୁ ଗୁରୁଦେବ, ଆପଣଙ୍କୁ ଆମର କିଛି ଅଦେୟ ନାହିଁ।
2: ଗୁରୁଦେବ, ଆସନ ଗ୍ରହଣ କରନ୍ତୁ।
1: ବେଶ, ଶୁଣ, ଆଜି ମୁଁ ଗଙ୍ଗା ନଦୀରେ ତର୍ପଣ କରୁଥିବା ବେଳେ ଆକାଶ ମାର୍ଗରେ ପତ୍ନୀ ସହିତ ରଥରେ ଯାଉଥିବା ଏକ ଉଦ୍ଧତ ଯୁବକ ତଳକୁ ପାନଛେପ ପକାଇଲା।
2: ହେଇପାରେ ଅଜାଣତରେ ତାହା ସେ କରିବସିଛି,
1: କିନ୍ତୁ ଶୁଣ, ସେ ଯାହା ହେଉ, ସେ ପକାଇଥିବା ଛେପ ମୁଁ ତର୍ପଣ କରିବାକୁ ଯାଉଥିବା ଅଞ୍ଜଳିରେ ଆସି ପଡ଼ିଲା। ତାର ଔଦ୍ଧତ୍ୟ ମୁଁ ସହ୍ୟ କରିପାରିଲି ନାହିଁ।
2: ଗୁରୁଦେବ,
4: ତାପରେ କ'ଣ ହେଲା ଗୁରୁଦେବ?
5: ଆପଣ ଶାନ୍ତ ହୁଅନ୍ତୁ ଗୁରୁଦେବ, ଆପଣଙ୍କ ଚକ୍ଷୁରୁ ଯେଉଁ ଅଗ୍ନିସ୍ଫୁଲିଙ୍ଗ ବାହାରୁଛି।
1: ହଁ ଲକ୍ଷ୍ମଣ, ମୁଁ ପ୍ରତିଜ୍ଞା କରିଛି, ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ସେହି ଯୁବକର ରକ୍ତରେ ତର୍ପଣ କରିବି।
6: ମୁଁ କ'ଣ କରିପାରିବି ତୁମେ କୁହ ଭାଇ ଲକ୍ଷ୍ମଣ। ମୋର ନାତୁଣୀ ଚନ୍ଦ୍ରକାନ୍ତିର ସ୍ୱାମୀ ବୋଲି ନୁହେଁ, ଯୁବକ ଜଣକ ନ ଜାଣି ଅପରାଧ କରିଛି ଓ ମୁଁ ତାକୁ ଶରଣ ରକ୍ଷା କରିବାକୁ କଥା ଦେଇଛି।
5: ନ ଜାଣି ହେଲେ ବି ଏପରି କାର୍ଯ୍ୟ କରିବା ଚିତ୍ରାଙ୍ଗଦ ପକ୍ଷେ ଉଚିତ ହୋଇଛି କି?
6: ମୁଁ ମାନୁଛି ଉଚିତ ହୋଇନାହିଁ।
5: ଦେଖନ୍ତୁ, ସେ ହେଉଛନ୍ତି ଗୁରୁଦେବ ବମର୍ଷି ବିଶ୍ୱାମିତ୍ର, ତାଙ୍କ ଅଞ୍ଜଳିରେ ହେଉ ବା ତର୍ପଣ କରୁଥିବା ଯାହାର ଅଞ୍ଜଳିରେ ଥିବା ଜଳ ମଧ୍ୟରେ ଛେପ ପଡ଼ିବା କେହି କ'ଣ ସହ୍ୟ କରିପାରନ୍ତା?
6: କେବେ ବି ନୁହେଁ।
5: ବ୍ରହ୍ମର୍ଷି କ୍ରୋଧିତ ହୋଇ ସୂର୍ଯ୍ୟାସ୍ତ ପୂର୍ବରୁ ସେହି ଦାୟିତ୍ୱହୀନ ଚିତ୍ରାଙ୍ଗଦର ଶିରଚ୍ଛେଦ କରି ତାରି ରକ୍ତରେ ତର୍ପଣ କରିବାକୁ ପ୍ରତିଜ୍ଞାବଦ୍ଧ। ସେ ନିଜେ ବି ପ୍ରତିଜ୍ଞା ପୂର୍ଣ୍ଣ କରିପାରିଥାନ୍ତେ, କିନ୍ତୁ ଯେହେତୁ ତୁମର ଶରଣ ପଶିଛି ବୋଲି ଦିବ୍ୟ ଦୃଷ୍ଟିରେ ଜାଣିପାରିଲେ, ତେଣୁ ସେ ପ୍ରଭୁଙ୍କ ନିକଟରେ ପ୍ରାର୍ଥୀ ହୋଇ ଗୁରୁଦକ୍ଷିଣା ମାଗିଲେ, ଗୁରୁଙ୍କ ଆଜ୍ଞା ପାଳନ କରିବାକୁ ଅଗ୍ରଜ ପ୍ରତିଜ୍ଞାବଦ୍ଧ।
6: ମୁଁ ଜାଣିଛି ପ୍ରଭୁ ପ୍ରତିଜ୍ଞାବଦ୍ଧ, ତାଙ୍କର ଆଜ୍ଞା ଲଙ୍ଘନ କରିବାର ପ୍ରତିଫଳ ମୋତେ ଜଣା ଅଛି। ତୁମର ମନେ ଥିବ ଭ୍ରାତା ଲକ୍ଷ୍ମଣ?
5: କଣ ମନେ ପକାଇ ଦିଅ।
6: ବିଭୀଷଣ ଯେତେବେଳେ ଲଙ୍କା ତ୍ୟାଗ କରି ପ୍ରଭୁଙ୍କ ଶରଣ ପଶିବା

0: ଗାଁକୁ ଆସିଲେ ସୁଗ୍ରୀବ ତାଙ୍କୁ କହିଥିଲେ, ରାକ୍ଷସ ଜାତିକୁ ବିଶ୍ୱାସ କରିବା ଉଚିତ ନୁହେଁ, ତାଙ୍କୁ ଶରଣ ଦେଲେ ବିପଦ ଆସିବା ନିଶ୍ଚିତ।
1: ହଁ ମନେ ଅଛି, ପ୍ରଭୁ କହିଥିଲେ ବିପଦ ଆସିବ ବୋଲି ଭୟ କରି ଯିଏ ଶରଣାଗତକୁ ତ୍ୟାଗ କରେ ସେ ପାପୀ, ତାର ମୁଖ ଦର୍ଶନ କରିବା ହିଁ ମହାପାପ।
0: ବେଶ କୁହ ଭ୍ରାତା ଲକ୍ଷ୍ମଣ, ପ୍ରତିଫଳକୁ ଭୟ କରି ମୁଁ ଯଦି ଚିତ୍ରାଙ୍ଗଦକୁ ତ୍ୟାଗ କରେ ବା ପ୍ରଭୁଙ୍କ ନିକଟରେ ଅର୍ପଣ କରେ, ତାହେଲେ ମୁଁ କ'ଣ ହେବି? ମୋତେ ଜଗତ କ'ଣ କହିବ?
1: ମୁଁ ଜାଣୁଛି ଭକ୍ତ ମହାବୀର, କିନ୍ତୁ ତୁମେ ରାମାଜ୍ଞା ଲଙ୍ଘନ କରିପାରିବ କି?
0: ତା ଛଡ଼ା ଉପାୟ କ'ଣ? ମୁଁ ଜୀବନରେ ପ୍ରଥମ ଥର ପ୍ରଭୁଙ୍କ ଆଜ୍ଞା ଲଙ୍ଘନ କରିବାକୁ ବାଧ୍ୟ ହେଉଛି।
2: ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ ଗୁରୁଦେବ, କୁହନ୍ତୁ ସେ ଉଦ୍ଧତ କିଏ, କୋଉଠି ଅଛି?
3: ସେ ଯିଏ ହଉ ତୁମେ ତାର ଶିରଚ୍ଛେଦ କର। ଦିବ୍ୟ ଦୃଷ୍ଟିରେ ଦେଖି କୁହନ୍ତୁ ଗୁରୁଦେବ, କିଏ ସେ ଯୁବକ, କେଉଁଠି ଅଛି ସେ?
4: ଅଞ୍ଜନା ବନରେ ତପସ୍ୟା କରୁଥିବା ଭକ୍ତ ଶ୍ରେଷ୍ଠ ହନୁମାନଙ୍କ ନିକଟରେ ସେ ଶରଣ ପଶିଛି।
3: ସେ ଯିଏ ହଉ ଯେଉଁଠି ଥାଉ, ହନୁମାନ ଶରଣରେ ଥିଲେ ବି ତୁମେ ଯଥାଶୀଘ୍ର ଯାଅ ଲକ୍ଷ୍ମଣ, ହନୁମାନଙ୍କୁ ସମ୍ବାଦ ଦିଅ, ମୁଁ ବିଶ୍ୱାମିତ୍ରଙ୍କୁ ଗୁରୁଦକ୍ଷିଣା ଦେବା ପାଇଁ ତାର ଶିରଚ୍ଛେଦ କରିବାକୁ ପ୍ରତିଜ୍ଞାବଦ୍ଧ।
1: ତୁମେ ଠିକ୍ ମନେ ରଖିଛ ଭ୍ରାତା ହନୁମାନ।
0: ମୁଁ ଜାଣେ ରଘୁକୁଳ ନନ୍ଦନ ପ୍ରଭୁ ରାମ ଚିତ୍ରାଙ୍ଗଦର ଶିରଚ୍ଛେଦ କରି ସେହି ରକ୍ତ ବ୍ରହ୍ମର୍ଷି ବିଶ୍ୱାମିତ୍ରଙ୍କ ଅଞ୍ଜଳିରେ ଆଜିର ସୂର୍ଯ୍ୟାସ୍ତ ପୂର୍ବରୁ ଦେବେ, ଆଉ ସେ ରକ୍ତରେ ବ୍ରହ୍ମର୍ଷି ତର୍ପଣ କରିବେ। ଠିକ୍ ସେମିତି ମୁଁ ବି ଶରଣ ରକ୍ଷା କରିବାକୁ ଚିତ୍ରାଙ୍ଗଦକୁ କଥା ଦେଇଛି, ତେଣୁ ଏକଥା କେମିତି ଛିଡ଼ିବ?
1: ମୁଁ କିଛି ଶୁଣିବାକୁ ଚାହେଁ ନା, ପ୍ରଭୁଙ୍କ ଆଦେଶ ମୁଁ ତୁମକୁ ଜଣାଇଦେଲି, ଆଉ ବିଳମ୍ବ ନ କରି ଚିତ୍ରାଙ୍ଗଦକୁ ନେଇ ପ୍ରଭୁଙ୍କ ନିକଟରେ ପହଞ୍ଚାଅ, କାରଣ ସୂର୍ଯ୍ୟାସ୍ତ ପାଖେଇ ଆସୁଛି।
0: ଜୀବନରେ ପ୍ରଥମ ଥର ମୁଁ ପ୍ରଭୁଙ୍କ ଆଦେଶ ମାନିପାରୁନାହିଁ, ମୋର ଶପଥ ମୋତେ ବାଧା ଦେଉଛି।
1: ଏପରି ଦୁଃସାହସ କର ନାହିଁ ଭ୍ରାତା ହନୁମାନ।
0: ଯାଅ ଭାଇ ଲକ୍ଷ୍ମଣ, ପ୍ରଭୁଙ୍କୁ ମୋ ଧର୍ମ ସଙ୍କଟ କଥା ଜଣେଇ ଦିଅ, କାରଣ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ମୋ ମନକୁ ମୁଁ ପ୍ରସ୍ତୁତ କରିସାରିଛି।
1: ତୁମେ କ'ଣ ତୁମ ଜିଦ୍ରେ ଅଟଳ?
0: ଜିଦ୍ ନୁହେଁ ଭ୍ରାତା ଲକ୍ଷ୍ମଣ, ଏହା ତ ଧର୍ମ ସଙ୍କଟ। ପ୍ରଭୁ ତାଙ୍କର ପ୍ରତିଜ୍ଞା ରକ୍ଷା କରିବେ, ମୁଁ ମୋର ଶରଣାଗତକୁ ରକ୍ଷା କରିବି, ଏହାର ସମାଧାନ କେମିତି ହେବ ଏକଥା ମହାପ୍ରଭୁଙ୍କ ବ୍ୟତୀତ ଆଉ କିଏ ଅଧିକ ଜାଣେ? ସେ ହିଁ ସବୁ କରିବେ। ପାରିବିନି ପ୍ରଭୁ, ତାହା ମୁଁ କରିପାରିବି ନାହିଁ, ବରଂ ଏହି ଅବାଧ୍ୟ ଭକ୍ତକୁ ବଧ କରି ଆପଣ ପ୍ରତିଜ୍ଞା ପୂର୍ଣ୍ଣ କରନ୍ତୁ।
3: ହନୁମାନ, ତୁମେ ଏ କ'ଣ କହୁଛ? ମୋ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅ।
0: ମୁଁ ଆପଣଙ୍କ ସହିତ ଯୁଦ୍ଧ କରିପାରିବିନି ପ୍ରଭୁ।
3: ମୁଁ କିନ୍ତୁ ଯୁଦ୍ଧ କରିବାକୁ ବାଧ୍ୟ।
0: ଆପଣଙ୍କ ଇଚ୍ଛାକୁ କିଏ ବା ଲଙ୍ଘନ କରିପାରିବ? ଯୁଦ୍ଧ ହେବ ପ୍ରଭୁ, ଏ ଯୁଦ୍ଧ କିନ୍ତୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବ ନାହିଁ, ଆପଣଙ୍କ ଇଚ୍ଛା ହିଁ ପୂର୍ଣ୍ଣ ହେବ। ଆପଣ କୋଦଣ୍ଡ ଟଙ୍କାର କରନ୍ତୁ, ମୁଁ ରାମ ନାମ ଜପ କରୁଛି, ରାମ ଓ ନାମ ମଧ୍ୟରେ ଏହି ଯୁଦ୍ଧ ହେବ, ଜଗତ ଦେଖୁ ଏ ଅଦ୍ଭୁତ ମହାସମର।

0: ଏ କି ଅସମ୍ଭବ ଯୁଦ୍ଧ? ମୁଁ ମୋ ଆଖିରେ ଠିକ୍ ଦେଖୁଛି ତ? ଗୋଟିଏ ପକ୍ଷରେ କୋଦଣ୍ଡଧାରୀ ରାମ ଓ ଅନ୍ୟ ପକ୍ଷରେ ହନୁମାନଙ୍କ ପଛରେ ସେହି ଅବିକଳ କୋଦଣ୍ଡଧାରୀ ରାମ ଓ ମୋ ସହିତ ଅବିକଳ ଭରତ, ହଁ ଲକ୍ଷ୍ମଣ, ସୁମନ୍ତ, ଶତ୍ରୁଘ୍ନ। କି ଯୁଦ୍ଧ, କି ଭୟଙ୍କର ଯୁଦ୍ଧ! ଏହାର ଶେଷ କୋଉଠି?
1: ଦେଖ ଭରତ ଭାଇ, ହଂସ ଆରୋହଣ କରି ବେଦବର ବ୍ରହ୍ମା ଆସି ଅଗ୍ରଜ ହନୁମାନଙ୍କ ମଧ୍ୟରେ ଦଣ୍ଡାୟମାନ।
2: ହେ ଜଗତ ପିତା ରାମ, ଓ ତୁମ ନାମ ମଧ୍ୟରେ ହେଉଥିବା ଏହି ମହାସଂଗ୍ରାମକୁ ଯଥାଶୀଘ୍ର ବନ୍ଦ କର, ନହେଲେ ଏ ବିଶ୍ୱ ଧ୍ୱଂସ ହୋଇଯିବ। ହନୁମାନ, ତମେ ସ୍ଥିର ହୁଅ, ନାମ ଜପିବା ବନ୍ଦ କର, କାରଣ ଅବତାରୀ ପୁରୁଷ

0: ଯୁଦ୍ଧ କରିବା ବନ୍ଦ କରିଦେଲେଣି। ତମେ ଲାଙ୍ଗୁଡ଼ଗଡ଼ରୁ ଶୀଘ୍ର ଚିତ୍ରାଙ୍ଗଦକୁ ମୁକ୍ତ କର, ରାମ ତାକୁ ବଧ କରନ୍ତୁ, ଆଉ ତାରି ରକ୍ତରେ ବିଶ୍ୱାମିତ୍ର ଗଙ୍ଗା ନଦୀରେ ତର୍ପଣ କରନ୍ତୁ। ମୁଁ ବ୍ରହ୍ମା ତୁମକୁ କଥା ଦେଉଛି, ଶିରଚ୍ଛେଦ ହୋଇଥିବା ଚିତ୍ରାଙ୍ଗଦକୁ ମୁଁ ମୃତ ସଞ୍ଜୀବନୀ ମନ୍ତ୍ର ପାଠ କରି ବଞ୍ଚାଇଦେବି।
1: ପ୍ରଭୁ ମୁଁ କ'ଣ କରିବି, ମୋତେ କୁହନ୍ତୁ ପ୍ରଭୁ ଶ୍ରୀରାମ।
2: ଏପରି ଦୁଃସାହସ କର ନାହିଁ ଭ୍ରାତା ହନୁମାନ।
1: ଯାଅ ଭାଇ ଲକ୍ଷ୍ମଣ, ପ୍ରଭୁଙ୍କୁ କହିଦିଅ ମୁଁ ଯେକୌଣସି ପରିସ୍ଥିତି ପାଇଁ ମନକୁ ପ୍ରସ୍ତୁତ କରିସାରିଛି।
2: ତଥାପି ତୁମେ ଜିଦ୍ରେ ଅଟଳ।
1: ଜିଦ୍ ନୁହେଁ ଭାଇ ଲକ୍ଷ୍ମଣ, ଇଏ ଧର୍ମ ସଙ୍କଟ। ଏପଟେ ପ୍ରଭୁଙ୍କ ଆଦେଶ ମାନିବା ବା ଶରଣାଗତକୁ ରକ୍ଷା କରିବା, ତେଣୁ ପ୍ରଭୁଙ୍କୁ କହିଦିଅ ପ୍ରଥମେ ସେ ମୋତେ ବଧ କରନ୍ତୁ, ତାପରେ ଗୁରୁଦକ୍ଷିଣା ଦେବାରେ ଆଉ କୌଣସି ବାଧା ରହିବ ନାହିଁ।
2: ବେଶ, ଯଥାଶୀଘ୍ର ଯାଉଛି, କାରଣ ସୂର୍ଯ୍ୟାସ୍ତ ପାଖେଇ ଆସୁଛି।
3: ହନୁମାନ ମୋର ଆଜ୍ଞା ଲଙ୍ଘନ କରି ଠିକ୍ କରି ନାହିଁ। ଯାଅ ଭରତ, ଚିତ୍ରାଙ୍ଗଦ ସହିତ ହନୁମାନଙ୍କୁ ବନ୍ଦୀ କରି ଏଠାକୁ ନେଇ ଆସ।
4: ଆଉ ମୋତେ କେତେ ପରୀକ୍ଷା କରିବେ? ପ୍ରଭୁମାତା ଜାନକୀଙ୍କ ଦ୍ୱାରା ବରପ୍ରାପ୍ତ ହନୁମାନଙ୍କୁ ପରାସ୍ତ ପୁଣି ବନ୍ଦୀ କରିବା ମୋ ପକ୍ଷେ ସମ୍ଭବ କି? ଜାଣି ଜାଣି ମୋତେ ଅପଦସ୍ଥ କରିବାକୁ ଚାହୁଁଛନ୍ତି।
3: ତେବେ ତୁମେ କ'ଣ କହୁଛ ଭରତ? ରଘୁକୁଳର ପୁତ୍ର ହେଇ ମୁଁ ଦେଇଥିବା ବଚନ ରକ୍ଷା କରିପାରିବି ନାହିଁ?
5: ଶୁଣ ରାମ, ତୁମ ବ୍ୟତୀତ ହନୁମାନଙ୍କୁ ଦଣ୍ଡ ଦେବାର ଶକ୍ତି ମୋର ବା ଆଉ କାହାର ଅଛି କି? ଆଉ ବିଳମ୍ବ କରନି ରାମ, ବିଳମ୍ବ ହେଲେ ସୂର୍ଯ୍ୟାସ୍ତ ହୋଇଯିବ, ସୂର୍ଯ୍ୟାସ୍ତ ହେଲେ ମୁଁ ପ୍ରତିଜ୍ଞା ରକ୍ଷା ନ କରି ଆତ୍ମହତ୍ୟା କରେ, ଏହା କ'ଣ ତୁମର ଇଚ୍ଛା?
3: ଗୁରୁଦେବ, ଆପଣଙ୍କର ଆଦେଶ ପାଳିତ ହେବ, ମୁଁ ଆପଣଙ୍କୁ ଗୁରୁଦକ୍ଷିଣା ଦେବି ଦେବି ଦେବି। ଭରତ, ଯଥାଶୀଘ୍ର ମୁଁ ଅଞ୍ଜନାବନକୁ ଯାତ୍ରା କରୁଛି। ତୁମେ ଲକ୍ଷ୍ମଣ, ଶତ୍ରୁଘ୍ନ, ରଥାରୋହୀ ଓ ଅଶ୍ୱରୋହୀ ସୈନ୍ୟଙ୍କ ସହିତ ମୋର ଅନୁଗମନ କର।
4: ଯଥାଜ୍ଞା ଭ୍ରାତାଶ୍ରୀ।
1: ପ୍ରଣାମ ଗ୍ରହଣ କରନ୍ତୁ ପ୍ରଭୁ।
3: ଲାଙ୍ଗୁଳଗଡ଼ ଖୋଲିଦିଅ ହନୁମାନ, ମୋତେ ଚିତ୍ରାଙ୍ଗଦକୁ ଅର୍ପଣ କର, ମୁଁ ତାର ଶିରଚ୍ଛେଦ କରି ସୂର୍ଯ୍ୟାସ୍ତ ପୂର୍ବରୁ ଗୁରୁଦକ୍ଷିଣା ଦେବି। ମୋତେ ବିଶ୍ୱାସ କର, ଗୁରୁଦକ୍ଷିଣା ଦେଲା ପରେ ଚନ୍ଦ୍ରକାନ୍ତିର ସ୍ୱାମୀ ଚିତ୍ରାଙ୍ଗଦ ବଞ୍ଚି ଉଠିବ।
0: ଏ କ'ଣ, ଚିତ୍ରାଙ୍ଗଦ ଶରୀର ଓ ମସ୍ତକ ଯୋଡ଼ି ଦେଇ କମଣ୍ଡଳରୁ ଜଳ ସିଞ୍ଚି ମୃତ ସଞ୍ଜୀବନୀ ମନ୍ତ୍ର ପାଠ କଲେ ମଧ୍ୟ ଚିତ୍ରାଙ୍ଗଦ ବଞ୍ଚି ଉଠୁନାହିଁ କାହିଁକି?
5: ବେଦବର ବ୍ରହ୍ମା, ରାମ ସ୍ୱୟଂ ବିଷ୍ଣୁ ଅବତାର, ତାଙ୍କ ଖଡ୍ଗରେ ଚିତ୍ରାଙ୍ଗଦର ଶିରଚ୍ଛେଦ ହୋଇଥିବାରୁ ମୃତ ସଞ୍ଜୀବନୀ ନିଷ୍କ୍ରିୟ ହୋଇଯାଇଛି।
0: ଏବେ କ'ଣ କରାଯିବ କୁହନ୍ତୁ ବ୍ରହ୍ମର୍ଷି, ଏହା କେଉଁ ଉପାୟରେ ଆମ ସମସ୍ତଙ୍କର କଥା ରକ୍ଷା ହୋଇପାରିବ ଆଉ ଚିତ୍ରାଙ୍ଗଦ ବଞ୍ଚି ଉଠିବ?
5: ଉପାୟ ଅଛି, ମୋର ମନେ ହେଉଛି ଏହି ବିଶ୍ୱରେ ଯଦି ଏପରି କୌଣସି ନାରୀ ଥାନ୍ତି ଯାହାର କେବଳ ଶରୀର ନୁହେଁ ହୃଦୟକୁ ବି ସ୍ୱପ୍ନରେ ପରପୁରୁଷର ଛାୟା ସ୍ପର୍ଶ କରିନଥିବ, ସେହି ମହାସତୀଙ୍କର ସ୍ପର୍ଶ ଜଳ ଛିଞ୍ଚି ଦେଲେ ସେ ନିଶ୍ଚୟ ବଞ୍ଚି ଉଠିବ, ଏହା ସତ୍ୟ ସତ୍ୟ ସତ୍ୟ।
0: ବ୍ରହ୍ମଶ୍ରୀ, ଏପରି ନାରୀ ସଂସାରରେ କ'ଣ ଅଛନ୍ତି ଯା ହୃଦୟକୁ ନିଜ ସ୍ୱାମୀ ବ୍ୟତୀତ ପର ପୁରୁଷର ଛାୟା ସ୍ୱପ୍ନରେ ସ୍ପର୍ଶ କରିନାହିଁ?
1: ଅଛନ୍ତି ପିତାମହ, ଅଛନ୍ତି, ମୁଁ ବର୍ତ୍ତମାନ ତାଙ୍କ ସ୍ପର୍ଶ ଜଳ ନେଇ ଆସୁଛି। ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ।
0: ହଠାତ୍ ହନୁମାନ ପ୍ରଭୁ ଶ୍ରୀରାମଙ୍କର ଜୟ ହେଉ କହି ଆକାଶ ମାର୍ଗକୁ ଉଠି କ୍ଷିପ୍ର ଗତିରେ କେଉଁ ଆଡ଼କୁ ଗଲେ?
5: ମୋର ବିଶ୍ୱାସ ସେ କୌଣସି ସୁଉଦ୍ଦେଶ୍ୟରେ ଯାତ୍ରା କରିଛନ୍ତି। ରାମ, ତମେ ସବୁ ଜାଣ, କୁହ ହନୁମାନ କେଉଁ ଆଡ଼କୁ ଗଲେ? ମୁଁ ତୁମର ଗୁରୁ, ସେ ସୃଷ୍ଟିକର୍ତ୍ତା ବ୍ରହ୍ମା ଆମ ନିକଟରେ ମାୟନ କରି କୁହ ରାମ।
3: ଅପେକ୍ଷା କରନ୍ତୁ ଗୁରୁଦେବ, ସୃଷ୍ଟିକର୍ତ୍ତା ପିତାମହ ବ୍ରହ୍ମାଙ୍କୁ ମୁଁ ସବୁବେଳେ ସେଇ ଗୋଟିଏ କଥା କହିଛି ଓ ସେଇ କଥାରେ ହିଁ ମୁଁ ବିଶ୍ୱାସ ରଖିଛି। ଆପଣମାନଙ୍କ ମତରେ ମୁଁ ଅବତାରୀ ପୁରୁଷ, କିନ୍ତୁ ଇଚ୍ଛା କଲେ ବି ମୁଁ ସବୁ କରିପାରିବି ନାହିଁ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଗୀତଟିଏ, ସାମନ୍ତ ନନ୍ଦକିଶୋର ସିଂଙ୍କ ରଚନାରୁ ଗାଇଛନ୍ତି ରତିକାନ୍ତ ଶତପଥୀ।

ସାମନ୍ତ ନନ୍ଦକିଶୋର ସିଂଙ୍କ ରଚନାର ଗୀତଟିକୁ ଗାଇଥିଲେ ରତିକାନ୍ତ ଶତପଥୀ। ଆକାଶବାଣୀ କଟକ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ପଣ୍ଡିତ ଜିତେନ୍ଦ୍ର ଅଭିଷେକଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ରାମକଲି।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ରାମକୋଲି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ କଟକ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଅବୋଲା ଗୀତ ଦିନ 11:10 ଶିଳ୍ପୀ ଅନନ୍ୟ ଆଶାବରୀ ଏବଂ ଗୀତିସ୍ମିତା ମହାପାତ୍ର ପାଲା ଦିନ 11:30 ପରିବେଷଣ କରିବେ ବନବିହାରୀ ଗ୍ରହାଚାର୍ଯ୍ୟ ଏବଂ ସାଥୀ ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଶୁଣିପାରିବେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଦିନ 12:00 ସ୍ୱର ନିର୍ଝର ଦିନ 12:30 ଏଥିରେ ଶୁଣିପାରିବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅତୀଶ କୁମାର ମଜୁମଦାରଙ୍କ ଜୀବନଶୈଳୀ ଏବଂ କାର୍ଯ୍ୟଧାରା ସମ୍ପର୍କରେ ସାନ୍ତାଳୀ ଗୀତ ଦିନ 1:10 ପରିବେଷଣ କରିବେ ଭଜଗୋବିନ୍ଦ ମୁର୍ମୁ ଏବଂ ସାଥୀ ନାରୀମହଲ ଦିନ 1:20 ଏଥିରେ ଶୁଣିବେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଲୋଚିକା ଆଶାକର୍ମୀ ରଶ୍ମିତା ବେହେରା ଦିନ 2:45 ଆମ ଆଇନ ଏଥିରେ ଆଲୋଚନାର ବିଷୟ ରହିଛି ହିଂସାତ୍ମକ କାର୍ଯ୍ୟରୁ ମହିଳାଙ୍କୁ ସୁରକ୍ଷା ଓ ଆଇନ ଆଲୋଚକ ଆଇନଜୀବୀ ରବି

ନାରାୟଣ ଶତପଥୀ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବ ଅପରାହ୍ନ 3:25ରେ ଚିରହରିତ ଅପରାହ୍ନ 4ଟାରେ ଏଥିରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ କିଶୋର ଚକ୍ର ଅପରାହ୍ନ 5ଟାରେ ଏଥିରେ ଦେଶରାଜ ନନ୍ଦଙ୍କ କଣ୍ଠରେ ଭଜନ ଏବଂ ଦେଶଭକ୍ତି ଗୀତ ମନ୍ଦିରମାଳିନୀ ଓଡ଼ିଶାରେ ଆଖଣ୍ଡଳମଣି ମନ୍ଦିର ସମ୍ପର୍କରେ କହିବେ ପୂର୍ଣ୍ଣଚନ୍ଦ୍ର ସିଂ ଶେଷରେ ବିଜ୍ଞାନ ବାର୍ତ୍ତାରେ ରହିଛି ମହାକାଶର ପରିପ୍ରାଚକ ଆଲୋଚନା କରିବେ ଆଶୁତୋଷ ମିଶ୍ର ଯୁବବାଣୀରେ କ୍ୟାମ୍ପସ ବିଚିତ୍ରା ଶୁଣିପାରିବେ 5:30ରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 68ତମ ଭାଗ 6:10ରେ ସମ୍ବଲପୁର ଅଞ୍ଚଳର ଗୀତ 6:30ରେ ପରିବେଷଣ କରିବେ ନବୀନ କୁମାର କୁଅଁର ଓଡ଼ିଆ କଥାଚିତ୍ରର ଗୀତ 7:02ରେ କନ୍ଧମାଳ ଜିଲ୍ଲା ହାଲଚାଲ 7:25ରେ ବନାନୀ 7:30ରେ ଏଥିରେ ଶୁଣିବେ ବନ ମହୋତ୍ସବ 2026 ଏ ସମ୍ପର୍କରେ ଅନିଲ କୁମାର ରାୟଙ୍କ ସହିତ ଆଲୋଚନା ହିନ୍ଦୀ କଥାଚିତ୍ରର ଗୀତ 8:02ରେ ପାରିବାରିକ ଧାରାବାହିକ ଶ୍ରୀହରିଙ୍କ ସଂସାର ଏହାର ନବମ ଭାଗ 8:30ରେ ରଚନା ଗୋପାଳ ଛୋଟରାୟ ପ୍ରଯୋଜନା ପ୍ୟାରିମୋହନ ମହାନ୍ତି ଅଖିଳ ଭାରତୀୟ ହିନ୍ଦୀ ସାହିତ୍ୟ ପତ୍ରିକା 9:30ରେ ଏବଂ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ 10:00ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଏବେ ଶୁଣନ୍ତୁ ପାଣିପାଗର ସୂଚନା ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ସାଧାରଣତଃ ମେଘାଚ୍ଛନ୍ନ ରହିବା ସହିତ ବର୍ଷା ହେବାର ସମ୍ଭାବନା ରହିଛି ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 29 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 25 ଡିଗ୍ରୀ ସେଲ୍ସିୟସ୍ ରହିପାରେ ପାଣିପାଗର ସୂଚନା

0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ହେଇଗଲା ବନ୍ଦୋବସ୍ତ, କାହାର କୁଟୀର ଫିସ୍ର ଦେଖା 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି? ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସରେ ପଠେଇଛି।
5: ଆର୍ବିଆଇ କହେ
4: ସଠିକ ଆର୍ଥିକ ଆଚରଣ, ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଅଭୁଲା ଗୀତରେ ପ୍ରସାର କରୁଛୁ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଅନନ୍ୟ ଆଶାବରୀ ଏବଂ ଗୀତିସ୍ମିତା ମହାପାତ୍ର।

ଶେଷରେ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ଅନେକ ରଚନାରୁ ଶିଳ୍ପୀ ଗୀତିସ୍ମିତା ମହାପାତ୍ର।

0: ଶୁଣୁଥିଲେ କେତୋଟି ଆଧୁନିକ ଗୀତ। କଣ୍ଠଶିଳ୍ପୀ ଥିଲେ ଅନନ୍ୟା ଆଶାବରୀ ଏବଂ ଗୀତିସ୍ମିତା ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ

0: ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
2: ପ୍ରଜାର ଗୁରୁଛୁ ପାଲା ପରିବେଷଣ କରିଛନ୍ତି ବନବିହାରୀ ଗ୍ରହାଚାର୍ଯ୍ୟ ଏବଂ ସାଥୀମାନେ ହେଲେ ନିରଞ୍ଜନ ସ୍ୱାଇ ପ୍ରହ୍ଲାଦ ପ୍ରଧାନ ଚନ୍ଦ୍ରକାନ୍ତ ବେହେରା ପ୍ରଦ୍ୟୁମ୍ନ କୁମାର ପାଣ୍ଡି ଏବଂ ସତ୍ୟନାରାୟଣ ଆଚାର୍ଯ୍ୟ।

ಗಣ್ಯ ಪಂಡಿತ ಸಮಾಜ ಸಮ್ಮಾನಾಸ್ಪದ ವಿದ್ವಾನ ಮಂಡಳಿ ଆଜି ବେତାର ଯନ୍ତ୍ର ମାଧ୍ୟମରେ ମୁଁ ଆପଣମାନଙ୍କୁ ବେଳାବଳି ପ୍ରତିଜ୍ଞା ଶୁଣାଇବା ପାଇଁ ଯାଉଛି। ଆଜି ଆପଣମାନଙ୍କ ନିକଟରେ ମହାଭାରତର କିଏଦ ଉପାଖ୍ୟାନ ଆଜି ଶୁଣାଇବାକୁ ଯାଉଛି। ହିମନ୍ତ ସମାଜ ଆଜି ମହାଭାରତ ଯୁଦ୍ଧର ଶେଷ ପର୍ଯ୍ୟାୟ ସରିଯାଇଛି। ମହାଭାରତ ଯୁଦ୍ଧ ସରସଜ୍ଜାରେ ପିତାମହ ଭୀଷ୍ମ ସରସଜ୍ଜାରେ ଥାଇ ଚିନ୍ତା କରୁଛନ୍ତି, ହେ ଭଗବାନ କୃଷ୍ଣ ମୋର କେମିତି ଆପଣଙ୍କ ସହିତ ଟିକେ ଶେଷ ଦର୍ଶନ ହୁଅନ୍ତା। ମୁଁ ସିନା ଇଚ୍ଛା ମୃତ୍ୟୁ ପାଇଛି, ଆପଣଙ୍କ ଦର୍ଶନ ବିନା ମୋର ଅନ୍ୟ ଗତି କିଛି ନାହିଁ। ପ୍ରଭୁ ପଣ୍ଡିତ ବିଦଗ୍ଧ ମାଧବରେ ଲେଖିଲେ ଗୋଟେ ଶ୍ଳୋକ ରୂପକ ସ୍ୱାମୀ, ହେ କୃଷ୍ଣ ତ୍ୱଦୀୟ ପାଦ।

ଭଗବାନ କୃଷ୍ଣ ଯଦି ଆପଣଙ୍କର ପ୍ରାର୍ଥନା କରା ନ ଯାଏ ଜୀବାତ୍ମା ଚାଲିଯିବା ବେଳେ ପ୍ରାଣ ପ୍ରୟାଣ ସମୟରେ ବାତ ପିତ କପ ରୋଧ ହେଇଗଲେ ଆପଣଙ୍କ ଭଜନ କରିବ କେତେବେଳେ ଏମିତି ପିତାମହ ଭୀଷ୍ମ ଚିନ୍ତା ରାଜ୍ୟରେ ପଡିଛନ୍ତି ଏହି ପରିପ୍ରେକ୍ଷୀରେ ପଣ୍ଡିତ ଦର୍ଶନ କଲେ ପିତା ଅଦ୍ଭୁତ ଦୃଶ୍ୟ ଜଣେ ନାରୀ ଅଲୁଳିକ କୁନ୍ତ ରାଶିଯୁକ୍ତ ନାରୀ ହାତରେ ଗୋଟିଏ ମଶାଲ ଧରି ସେ ମହାଭାରତ ରଣାଙ୍ଗରେ ଅବତୀର୍ଣ୍ଣ ହେଇଛି ହାତରେ ମଶାଲ ଧରି କୁଢ କୁଢ ସମଙ୍କ ମୁହଁରେ ଲଗେଇ ଚାଲିଛି ମଶାଲକୁ ଖୋଜି ତାର ପୁତ୍ର କୁଆଡେ ଚାଲି ଯାଇଛି ଚିତ୍କାର କରୁଛି ନାରୀ ଜଣକ କାହିଁ ଗଲୁ ବାପା ଧନା।

4 ଦିନ ପାଇଁ କହି ଯାଇଥିଲୁ ଧନ, ଆଜି 20 ଦିନରେ ପହଞ୍ଚିଲାନି, କାଇଁ ଫେରିଲୁନି? ପଣ୍ଡିତ ମଣ୍ଡଳୀ, ମାତୃତ୍ୱ ସୃଷ୍ଟି ହେଇଛି ପୁତ୍ର ବିଚ୍ଛେଦରେ, ମାର ଆତ୍ମା ଆନ୍ଦୋଳିତ ହେଉଛି, ମା ଠାରୁ ବଳି ବଡ ଜିନିଷ ପୃଥିବୀରେ କିଛି ନାହିଁ। ପଲ୍ଲୀ କବି ନନ୍ଦ କିଶୋର ବଳ ଏଥିରେ ଗୋଟିଏ ପଦ।

ଏଇ ଦୃଶ୍ୟକୁ ଦେଖିଦେଲେ ପିତାମହ ଭୀଷ୍ମ ହେଲେ ନାରୀ ଜଣକ କିଏ ସେ ଏତେ ରାତିରେ ଚିତ୍କାର କରି ପୁଅ ପୁଅ ବୋଲି ଖୋଜି ଚାଲିଛି ଏ ନାରୀ କିଏ ସେ ଭୀଷ୍ମ ଚିନ୍ତା କରୁଛନ୍ତି ହେଲେ ନୁହେଁ।

ଅନ୍ୟ ପଣ୍ଡିତ ସମାଜ ବିଶ୍ୱ ଚିନ୍ତା କଲେ ଏ ନାରୀ ଜଣକ କଣ କୁନ୍ତୀ କି? ପୁଣି ଚିନ୍ତା କଲେ କୁନ୍ତୀ କାହିଁକି ଚିନ୍ତା କରିବେ ପୁଅ ମାନଙ୍କୁ, ତାଙ୍କ ପୁଅ ମାନେ ନିଶ୍ଚିନ୍ତ ଭାବରେ ବିଜୟୀ। ପୁଣି ଚିନ୍ତା କଲେ କଣ ଗାନ୍ଧାରୀ କି? ହେଲେ ଗାନ୍ଧାରୀ କାହିଁକି ଖୋଜିବେ? ଯିଏ ଧର୍ମର ଜୟ ହଉ ଚିନ୍ତା କରୁଥିଲେ ସେ କାହିଁକି ଆସିବେ? ହେଲେ ଏ ନାରୀ ଜଣକ କିଏ? ସେ ଏଇ ଚିନ୍ତା କରି ଚିନ୍ତା କଲେ ଡାକିବି ତାକୁ, ନାରୀର ପରିଚୟ ମାଗିବି। ହେଲେ ଏତେ ରାତିରେ ମଶାଲ ଧରି କାହାକୁ ଖୋଜୁଛୁ? କହିପାରିବ ମହାପୁରୁଷ, ମୁଁ କାହାକୁ ଯାହାକୁ ଖୋଜୁଛି? ମୋ ମା ଠାରୁ ସରି ଦୁନିଆରେ କେହି ବଡ ଜିନିଷ ନାହିଁ।

ଜନ୍ମଦାତ୍ରୀ ପଦ ଠାରୁ ଆଉ ବଡ କିଛି ନାହିଁ ହେ ମହାପୁଂସ। ମୋତେ ଆପଣ କାହିଁକି ଡାକୁଛନ୍ତି? କହିପାରିବେ କହିପାରିବେ ମହାପୁଂସ ମୋ ପୁଅ କୁଆଡେ ଯାଇଛି? ଭୀଷ୍ମ କହିଲେ, ଆଲୋ ମା, କିଏ ତୋର ପୁଅ? ତୁ କିଏ? ସେ ତୁମ ପରିଚୟ ନ ପାଇବା ପର୍ଯ୍ୟନ୍ତ ମୁଁ ତୁମର ସନ୍ଧାନ କେମିତି ବତେଇ ପାରିବି? ନାରୀ ଜଣକ କହୁଛି, ହେ ମହାପୁଂସ, ମୋର ପରିଚୟ ଆପଣ ଶୁଣିବାକୁ ଚାହୁଁଛନ୍ତି? ତାହେଲେ ଶୁଣନ୍ତୁ ମୋର ପରିଚୟ, ମୁଁ କିଏ ସେ, ମୋର ପୁଅ କିଏ ସେ। ନାରୀ ଜଣକ ତାର ପରିଚୟ ପ୍ରଦାନ କରିଚାଲିଛି।

ଅଂଶ ମୁଁ ନାଗନନ୍ଦିନୀ ନାଗରାଜ କନ୍ୟା ମୋ ନାଁ ବେଲାବଳୀ ମୋର ପୁଅର ନାଁ ହଉଛି ବେଲାସେନ ମୁଁ ଭୀମଙ୍କର ସହଧର୍ମିଣୀ ମୋରି ପୁଅ ଯାଇଥିଲା ମହାଭାରତ ଯୁଦ୍ଧ କରିବା ପାଇଁ କହିଲା ମା ମୁଁ ପ୍ରତିଜ୍ଞା କରି ଯାଉଛି ଚାରିଦିନ ଭିତରେ ସମର ଶେଷ କରି ଆସିବି ଆଜି 20 ଦିନ ହେଲାଣି ମୋ ପୁଅ ଫେରୁଣି ମୋରି ପୁଅ ନାଁ ବେଲାସେନ ହେ ପିତାମହ କହିପାରିବ ମୋ ବେଲାସେନ କୋଉଠି ଅଛି କହିପାରିବ ତୋରି ପୁଅ ବେଲାସେନ ଶୁଣ ଶୁଣ ମା ଆରେ ଯଦି ବେଲାସେନ କଥା କହିଲି ତାହେଲେ ଟିକେ ଧୈର୍ଯ୍ୟ ଧରି ଶୁଣ ମା ତୋ ପୁଅ ବେଲାସେନ କୁଆଡେ ଯାଇଛି ଶୁଣି।

କଲେ ମା ଆରେ ତୋରି ପୁଅ ବେଳାଳ ସେନ ଆଉ ତୋ ପୁଅ ବେଳାଳ ସେନ ଜୀବନରେ ନାହିଁ। ସମର କ୍ଷେତ୍ରକୁ ଯାଇନି, ଯୁଦ୍ଧ କରିନି, ଗୁରୁ ଦକ୍ଷିଣାରେ ଜୀବନକୁ ଦେଇ ଦେଇଛି। ଦୀପାବଳି କହିଲେ ହେ ମହାପୁଂସ ଅସମ୍ଭବ।

0: ସନ୍ତାନର ପ୍ରାଣ କିଏ ନେଇଯାଇଛି?
1: ଆଚ୍ଛା
0: ହେ ମହାପୁଂସ କହିପାରିବେ ମୋ ପୁଅର ମୁଣ୍ଡକୁ କିଏ ନେଇଛି? ତାର ପରିଚୟ ମୋର ଦରକାର। ପିତାମହ ଭୀଷ୍ମ କହିଲା, ଲୋ ମା, ତୋ ପୁଅର ମୁଣ୍ଡକୁ ଯିଏ ନେଇଛନ୍ତି ସାଧାରଣ ନୁହନ୍ତି। କେମିତି ତୋ ପୁଅର ମୁଣ୍ଡ କଥା ଶୁଣିବୁ? ରାତି ପାଇଲେ ମହାଭାରତ ଯୁଦ୍ଧ ହେଇଥାନ୍ତା, ସନ୍ଧ୍ୟା ସମୟ ଉପଗତ ହେଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୋଲା।

ସନ୍ଦେହ ହିଁ ଆସୁଛି। ଗୋଟିଏ ପଟେ ମହାଭାରତ ଯୁଦ୍ଧ ଅବ୍ୟବହିତ ପୂର୍ବରୁ କୌରବ ବାହିନୀ ଅଛନ୍ତି, ଆଉ ଗୋଟିଏ ପଟେ ପାଣ୍ଡବ ଶିବିର। ରାତି ସାରା ଚିନ୍ତା ଚାଲିଛି, ରାତି ପାଇଲେ ଯୁଦ୍ଧ କେମିତି ହବ। ପାଣ୍ଡବ ସପକ୍ଷରେ ଅଛନ୍ତି ଭଗବାନ କୃଷ୍ଣ, ଚିନ୍ତା କଲେ ରାତିର ଅବସ୍ଥା କଣ ଟିକେ ଦେଖିବାକୁ ଯିବା। ଧର୍ମରାଜ ଯୁଧିଷ୍ଠିରଙ୍କୁ ଡାକିଲେ, ଭୀଷ୍ମ ବୁଝାଉଛନ୍ତି, ବେଳାବେଳି ଶୁଣୁଛନ୍ତି ଲୋମା। ପାଣ୍ଡବ ପକ୍ଷରୁ ଭଗବାନ କୃଷ୍ଣ ଧର୍ମରାଜ ଯୁଧିଷ୍ଠିର ଚାଲିଲେ ରଣାଙ୍ଗନକୁ। ରାତିରେ କଣ ଘଟଣା ହଉଛି? ଯେତେ ଭଗବାନ କୃଷ୍ଣ ବାହାରିଛନ୍ତି ଅବସ୍ଥା ଦେଖିବା ପାଇଁ, ଭଗବାନ କୃଷ୍ଣ କେମିତି ଦେଖାଯାଉଥିଲେ? ରସ କଲଳ ଛନ୍ଦ କବି ଦିନକୃଷ୍ଣ ଦାସ।

ଯୁଧିଷ୍ଠିରଂ ଭଗବାନ କୃଷ୍ଣ ଚାଲିଛନ୍ତି କୃଷ୍ଣ କୋଟିଏ କନ୍ଦର୍ପ ରୂପକୁ ନିନ୍ଦା କରୁଛନ୍ତି କର୍ଣ୍ଣରେ ଗଣ୍ଡ ମଣ୍ଡଳକୁ ଝଟକେଇ ଦେଉଛି ମକରାକୃତି କୁଣ୍ଡଳ ଭଗବାନ କୃଷ୍ଣ ଚାଲିଛନ୍ତି କଣ ହଉଛି ଦେଖିବା ରାତି ପାଇଲେ ଯୁଦ୍ଧ ହବ ହେଉ ନିକଟ ନିକଟ।

0: ଯୁଧିଷ୍ଠିର ଭଗବାନ କୃଷ୍ଣ ଯାଉଛନ୍ତି ନିକଟରୁ ନିକଟତର ହେଲେ ଦେଖିଲେ ଗୋଟିଏ ଛୋଟିଆ ପିଲାଟି କଳଙ୍କିଆ ତୀରକୁ ପଥରରେ ଘସି ଚାଲିଛି। କୃଷ୍ଣ ପଚାରିଲେ ଏ ବାବୁ ଏତେ ରାତିରେ ନିଶାର ଧରେ କଳଙ୍କିଆ ତୀରଟାକୁ ପଥରରେ କାହିଁକି ଘସୁଛୁ?
1: ରାତି ପାଇଲେ ମହାଭାରତ ଯୁଦ୍ଧ ହେବ ତ ତେଣୁ ଏ କଳଙ୍କ ତୀର ଗୁଡାକ ପଜଉଛି।
0: ହରି ବାବୁରେ ତୁ କାହା ସପକ୍ଷରେ ଆସିଛୁ?
1: ପାଣ୍ଡବ ମାନଙ୍କ ସପକ୍ଷରେ।
0: ପାଣ୍ଡବ ମାନଙ୍କ ସପକ୍ଷରେ ଆସିଛୁ? ଏଣିକି ଟିକେ ଛୁଆ ତୁ ଯୁଦ୍ଧ ଶିଖିଛୁ?
1: ଯୁଦ୍ଧ କରିବି।
0: ଏ ଯୁଦ୍ଧ କଣ ଗୋଟେ ଖେଳ କରିକି ବାପା ପାଣ୍ଡବ ମାନଙ୍କୁ ଚିହ୍ନାଇ ପାରିବୁ? ହଁ ମୁଁ ଚିହ୍ନାଇ ପାରିବି। ମୋ ମା ମତେ ବିଦ୍ୟା ଶିଖାଇଛନ୍ତି ନାଗାନ୍ତକ ବିଦ୍ୟା। ମୁଁ ସପକ୍ଷର ଲୋକମାନଙ୍କୁ ଚିହ୍ନାଇ ପାରିବି। ତୀକ୍ଷ୍ଣ

କହିଥିଲେ କୌଣସି ପରିସ୍ଥିତିରେ ସମ୍ମୁଖୀନ ହେଲେ ଭଗବାନ ତ ଦେଖା ଦେଇପାରନ୍ତି। ଆପଣଙ୍କର ବାମପାଦକୁ ପ୍ରଭୁ ଚାହିଁ ଦିଅନ୍ତୁ। ଭଗବାନ ଯେହେତୁ ଆପଣ ଆପଣଙ୍କର ବାମପାଦରେ ରକ୍ତ ଦାଗ ଲାଗିଯାଇଛି। ଭଗବାନ କୃଷ୍ଣ ହସିଦେଲାରେ ବାବୁ ତୁ ଆଜି ପରୀକ୍ଷାରେ ପାସ୍ କରିଗଲୁ ନା। ଯଦି ମୁଁ ପରୀକ୍ଷାରେ ପାସ୍ କରିଗଲି ପ୍ରଭୁ ଆପଣ ମୋର ଗୁରୁ, ମୁଁ ଆପଣଙ୍କର ଶିଷ୍ୟ, ଗୁରୁ କୃପା ହିଁ କେବଳ ମୋତେ ଆଜି ଦୟା କରନ୍ତୁ, ମୋତେ ଦକ୍ଷିଣା ଭିକ୍ଷା କରନ୍ତୁ। ହେଲେ ଗୁରୁ

ସଦଗୁରୁ ହେଲେ ମୋତେ ପରୀକ୍ଷା କରିଛନ୍ତି, ଦକ୍ଷିଣା ମାଗନ୍ତୁ। କହିଲେ ତିନିବାର ସତ୍ୟ କଲେ ମୋତେ ଦକ୍ଷିଣା ମାଗିବି। ବେଲାଳ ସେନ ତିନିବାର ସତ୍ୟ କରିଦେଲା, କହିଲା ପ୍ରଭୁ ଏଥର ମୋତେ ଦକ୍ଷିଣା ମାଗନ୍ତୁ। ଆରେ ବାବୁରେ ତିନିବାର ସତ୍ୟ କରିଛୁ, ଧନ ଜନ କିଛି ମୋର ଦରକାର ନାହିଁ, ମୋର ଏକମାତ୍ର ଆପଣ ତମର ମୁଣ୍ଡ ଦରକାର। ଏଇ ତିନିବାର ସତ୍ୟର ସଫଳତା ଦେଖିବାକୁ ପଡିବ। ସଙ୍ଗେ ସଙ୍ଗେ ଭଗବାନ କୃଷ୍ଣଙ୍କର ସୁଦର୍ଶନ।

ଜାଣିବୁନି ସେ ଭଗବାନ ସ୍ୱୟଂ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଭବିଷ୍ୟ ବୋଲି ବ୍ୟାସ ଲେଖିଲେ କାରଣ ଈଶ୍ୱର ଯସ୍ୟ ସମଗ୍ରସ୍ୟ ନିଜସ୍ୟ ଦଶ ଶାସ୍ତ୍ରୀୟ ଜ୍ଞାନ ବୈରାଗ୍ୟ ଶୈବ ସେନା ଭଗଇତି ରୀତା ଉତ୍ପତ୍ତିଙ୍କ ବିନାଶଞ୍ଚ ଭୂତ ନାମଗତି ଗତି ବ୍ୟକ୍ତି ବିଦ୍ୟା ବିଦ୍ୟା ଚ ସବାଚ ଭଗବାନ ଇତି ଭଗବାନ କୃଷ୍ଣ ହେଲେ ସ୍ୱୟଂ ଭଗବାନ ତାଙ୍କୁ କେହି ମାରିପାରିବେ ନାହିଁ ହେଲେ ମୁଁ ପ୍ରତିଜ୍ଞା କରୁଛି ପୁତ୍ର ହନ୍ତାର ପ୍ରତିଶୋଧ ନେବି ନା ଗୋଟିଏ ବି କାମ କରିବୁ ତାହେଲେ ପୁତ୍ର ହନ୍ତାର ପ୍ରତିଶୋଧ ନେଇପାରିବୁ ଯା ବଡ଼ ଭାଇ ବଳରାମଙ୍କୁ ଶପଥ କରିବୁ ଧର୍ମରାଜ ଯୁଧିଷ୍ଠିରଙ୍କୁ ଶପଥ କରିବୁ ଭୀମ ଅର୍ଜୁନ ଶପଥ କରିବୁ ସମସ୍ତଙ୍କୁ ଶପଥ କରିପାରିଲେ ତୁ ସବ ସମୟ ସପ୍ତରଥି ଏକତ୍ରିତ ହୋଇ କୃଷ୍ଣଙ୍କ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କର ବିଲାବଳୀ ଭୀଷ୍ମଙ୍କର ସମସ୍ତ ପ୍ରତିଶ୍ରୁତି ପାଇ ହେମନ୍ତ ସମାଜ ଚାଲିଲା ଦ୍ୱାରକା କଟକକୁ ବଳରାମଙ୍କ ଠାରୁ ଶପଥ କରାଇଛନ୍ତି ଯୁଧିଷ୍ଠିରଙ୍କୁ ଶପଥ କରିଛନ୍ତି ଭୀମଙ୍କୁ ଶପଥ କରିଛନ୍ତି ଅର୍ଜୁନ କୁଳ ସହଦଙ୍କୁ ଶପଥ କରିଛନ୍ତି ସମସ୍ତ ସପ୍ତରଥି ମାନେ ଏକତ୍ରିତ ହୋଇ ଚାଲିଛନ୍ତି ଆଗରେ ବେଳାବଳୀ ପଛରେ ଛଅ ଜଣ ଭଗବାନ କୃଷ୍ଣ ବଡ ମାୟାଧର ଚିନ୍ତା କଲେ ଆଜି ମୋ ମାୟା କେ ବୁଝିବେ କୋଉଠି ମୋର

ହେଇଛି ଏହି ମତେ ମାରିବା ପାଇଁ ଆସିଛନ୍ତି ଭଗବାନ କୃଷ୍ଣ ଦେଖିଲେ ଆରେ ମା ତୁ କିଏ ସେ ନା ମୁଁ ବେଲାବଳି ବେଲାବଳି କୁଆଡେ ଯାଉଛୁ ନା କୃଷ୍ଣକୁ ମାରିବା ପାଇଁ ଯାଉଛି ଆରେ କୃଷ୍ଣକୁ ମାରିବୁ କୃଷ୍ଣକୁ ଦେଖିଛୁ ନା ମୁଁ ଦେଖିନି ଶୁଣିଛି ମୋ ପୁଅକୁ ସେ ମାରିଛନ୍ତି ଏକଥା ତତେ କହିଲା କିଏ ନା ପିତାମହ ଭୀଷ୍ମ କହିଲେ ଚାଲ ଭୀଷ୍ମଙ୍କ ପାଖକୁ ଯିବା ହିମନ୍ତ।

ବ୍ରଜ ସମାଜ ଭଗବାନ କୃଷ୍ଣ ସମସ୍ତଙ୍କର ମଙ୍ଗଳ କରିଛନ୍ତି, ବେଳାବଳୀକୁ ବୁଝେଇ ଦେଇଛନ୍ତି, କୃଷ୍ଣଙ୍କର ସ୍ୱରୂପକୁ ବେଳାବଳୀ ବୁଝିଗଲେ, ପିତାମହ ବିଶ୍ୱ ଦର୍ଶନ କଲେ, ଜୀବନ ଧନ୍ୟ ହେଇଛି। ଆଜି ଭଗବାନ ବିଶ୍ୱ ଭଗବାନ କୃଷ୍ଣ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି। ଆଜି ଏ ବିଶ୍ୱରେ ସମ ଭଗବାନ କୃଷ୍ଣ ସମସ୍ତଙ୍କର ମଙ୍ଗଳ କରନ୍ତୁ। ହଉ ଦିନ ଜନ।

0: ଈଶ୍ୱରେ ହରିବୋଲ ହୁଳହୁଳି କର ତାଳି ଦିଅ ଏ ବିଶ୍ୱର ଦୁଃଖ ଦୂର ହେ।
1: ଶୁଣୁଥିଲେ ପାଲା, ପରିବେଷଣ କଲେ ବନବିହାରୀ ଗ୍ରହାଚାର୍ଯ୍ୟ ଏବଂ ସାଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆମେ ଆଜି ଏଇଠି କହି ରଖୁଛୁ, ବୈଷୟିକ ତ୍ରୁଟି ପାଇଁ ଆପଣମାନଙ୍କର ଏସ୍ଏମ୍ଏସ୍ ଆମ ପାଖରେ ଆଜି ପହଞ୍ଚିପାରିନାହିଁ, ସେଥିପାଇଁ ଆମେ ଦୁଃଖିତ। ତେବେ ଶୁଣନ୍ତୁ କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ପ୍ୟାର କିଆ ହେ ପ୍ୟାର କରେଙ୍ଗେ, ଗୀତଟିକୁ ଗାଇଛନ୍ତି ସବୀର କୁମାର ଏବଂ କବିତା କୃଷ୍ଣମୂର୍ତ୍ତି।

କଥାଚିତ୍ର ଚକାଚକା ଭଉଁରୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ରତିକାନ୍ତ ଶତପଥୀ ଏବଂ ତୃପ୍ତି ଦାସ।

ଶୁଣୁଥିଲେ କେତୋଟି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍ୱର ନିର୍ଝର। ରଚନା ଏବଂ ଉପସ୍ଥାପନା ବସନ୍ତ ମହାନ୍ତି ଏବଂ ଅଭୟ କୁମାର ଦାସ। ସହଯୋଗିତା ବିଭୂତିଭୂଷଣ ମିଶ୍ର।

0: ମାତ୍ର
1: ମାତ୍ର ପୁଣି କଣ ମହାରାଜ, ଜ୍ୟେଷ୍ଠତା ପୂର୍ଣ୍ଣ ଅଧିକାର ରହିଛି। ପଣ୍ଡିତେ ତୁମର ଏଥିରେ ମତ
0: କଣ? ପୁଣି ପଚାରିବାକୁ ଅଛି, ବଡ ରାଣୀଙ୍କ ପୁଅ ବୟସରେ ବଡ, ତାଙ୍କ କାମ ଗୁଡିକ ମଧ୍ୟ ଭଲ, ସେ ରାଜା ନ ହେବି କାହିଁକି?

0: ସନ୍ଧି।
1: ମୁଁ ସଦାସର୍ବଦା ଛୋଟ ରାଣୀଙ୍କର ସ୍ନେହ ଓ ପ୍ରେମର ଉଚ୍ଚରେ ଆବଦ୍ଧ। ତାଙ୍କ ପୁଅ ସୁଶୀଳ ରାଜଗାଦୀ ନ ପାଇଲେ ତାଙ୍କ ମନରେ ନିଶ୍ଚୟ କଷ୍ଟ ଆସିବ।
0: ମୋର ବିଚାର କିନ୍ତୁ ଏହା ନ୍ୟାୟ ସିଂହତ ନୁହେଁ ମହାରାଜ।

0: ସମୟ ରହିଛି, ସମୟ ଅସମୟର ଭେଦଭାବ ତ ମୋ ନିକଟରେ ନଥାଏ ଦେବରାଜ। ସେଥିପାଇଁ ଏ କୁସମୟରେ ମଧ୍ୟ ମୁଁ ଇନ୍ଦ୍ର ସଭାରେ ଉପସ୍ଥିତ ହୋଇଛି।
1: କୁସମୟ ଏକଥା କାହିଁକି କହୁଛନ୍ତି ମହର୍ଷି ନାରଦ?

ଶେଷ ହେଲା ସ୍ୱର ନିର୍ଝର। ରଚନା, ଉପସ୍ଥାପନା ଏବଂ ପ୍ରଯୋଜନା ବସନ୍ତ ମହାନ୍ତି ଏବଂ ଅଭୟ କୁମାର ଦାସ। ସହଯୋଗିତା ବିଭୂତିଭୂଷଣ ମିଶ୍ର। ଆକାଶବାଣୀ କଟକ। ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣୁଥିଲେ ସାନ୍ତାଳୀ ଗୀତ, ପରିବେଷଣ କଲେ ଭଜଗୋବିନ୍ଦ ମୁର୍ମୁ, ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରଚାର କରୁଛୁ ନାରୀ ମହଲ।

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ। ଆରମ୍ଭ କରୁଛୁ ଆଜିର ନାରୀ ମହଲ ଓ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, ଆମ ସମସ୍ତଙ୍କ ଜୀବନରେ ମା'ର ସ୍ଥାନ ଅନନ୍ୟ ଏବଂ ଅକଳ୍ପନୀୟ। ମା' ଯିଏ ଆମକୁ ଜନ୍ମ ଦିଏ, ନିଜର ସ୍ନେହ ଶ୍ରଦ୍ଧା ଆଦର ଯତ୍ନ ଦେଇ ଆମକୁ ଏ ପୃଥିବୀରେ ମଣିଷ

ଭିତରେ ଜଣେ କରି ଗଢ଼ି ତୋଳେ, ତାକୁ ଉପଲକ୍ଷ କରି କିଛି କହିବାକୁ ବୋଧେ ଆମ ପାଖରେ ସବୁବେଳେ ଶବ୍ଦ ନିଅଣ୍ଟ। ମା, ସେ ଆମ ଜୀବନର ଆଧାର, ତା ବ୍ୟତିରେକ ଆମେ ଅସ୍ତିତ୍ୱହୀନ।

0: ଭଉଣୀ, ମା ଯିଏ ଆମକୁ ଏ ସଂସାରକୁ ଆଣେ, ଆମ ଜୀବନକୁ ଗଢେ, ତା ପ୍ରତି ତାର ଭଲମନ୍ଦ ପ୍ରତି ଆମର ମଧ୍ୟ କିଛି ଦାୟିତ୍ୱ ରହିଛି। ବିଶେଷ କରି ଯେଉଁ ମାଟି ତାର ଶିଶୁ ସନ୍ତାନକୁ ଜନ୍ମ ଦେବାକୁ ଯାଉଥାଏ ଅବା ଜନ୍ମ ଦେଇଥାଏ, ସେହି ମା ମାନଙ୍କର ସୁସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା, ସେମାନଙ୍କର ଯତ୍ନ ନେବା ଭାବୁଛୁ ଆମ ସମସ୍ତଙ୍କର ଦାୟିତ୍ୱ। ଆଉ ଯେଉଁ ଦାୟିତ୍ୱ ପାଳନର ଗୋଟିଏ ପ୍ରକୃଷ୍ଟ ଉଦାହରଣ ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ। ତେବେ ଏହି ଅଭିଯାନ କ'ଣ, କ'ଣ ଏହାର ସୁବିଧା ସୁଯୋଗ, ଆସନ୍ତୁ ଏହି ପରିପ୍ରେକ୍ଷୀରେ ଶୁଣିବା ଗୋଟିଏ ଆଲୋଚନା। ଆଲୋଚନା କରିଛନ୍ତି ଏହି କ୍ଷେତ୍ରରେ ତୃଣମୂଳ ସ୍ତରରେ ନିଜର ଉଦ୍ୟମ ଜାରି ରଖିଥିବା ଆଉ ନିଜର ଦାୟିତ୍ୱ ସମ୍ପନ୍ନ କରୁଥିବା ଆଶାକର୍ମୀ ରଶ୍ମିତା ବେହେରା। ଆଜ୍ଞା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ଯେମିତିକି ଆମର ଆଜିର ଆଲୋଚନାର ବିଷୟବସ୍ତୁ ରହିଛି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ, ଏ ବିଷୟରେ ଆମ ଶ୍ରୋତା ଭଉଣୀମାନଙ୍କୁ ଟିକେ ଧାରଣା ଦିଅନ୍ତୁ।
1: ପ୍ରଧାନମନ୍ତ୍ରୀ ମାତୃତ୍ୱ ଯୋଜନା ମାନେ ପାମ୍ସା ଆମେ ସେଇଟା କହୁଛୁ, ଏଇଟା ଆମେ ସେକେଣ୍ଡ ସେମିଷ୍ଟାର ଥାର୍ଡ ସେମିଷ୍ଟାର ଗର୍ଭବତୀ ମହିଳାଙ୍କୁ ନଉଛୁ। ଫୋର୍ଥ ମନ୍ଥ ଷ୍ଟାର୍ଟ କରିକି ଆମେ ଗର୍ଭବତୀ ମହିଳାଙ୍କୁ ନଉଛୁ। ସେମାନଙ୍କର ବିପଦ ସଂକୁଳ କୋଉ ମାନେ ଆମେ ସେଇଟା ହାଇ ରିସ୍କ ମଧ୍ୟରେ ଆମେ ଏଇ ପାମ୍ସାରେ ବାହାର କରୁ। ଯେହେତୁ ବ୍ଲଡ ପ୍ରେସର ଯାହାର ହାଇ, ଯାହାର ଟ୍ୱିନ୍ସ ବେବି ଥିବ, ଯାହାର ଥାଇରଏଡ୍ ଥିବ, ଆଉ ଯୋଉ ମହିଳାଙ୍କର ବାରମ୍ବାର ଗର୍ଭପାତ ହେଇଥିବ, ତାପରେ ତାଙ୍କର ସିଫିଲିସ୍ ଥିବ, ତାପରେ ଏଚ୍ଆଇଭି ରୋଗୀ ଥିବେ, ଏମାନଙ୍କୁ ଆମେ ଗର୍ଭବତୀ ମହିଳାଙ୍କ ହାଇ ରିସ୍କ ପାଇଁ ଆମେ ପାମ୍ସାରେ ସେଇଠି ଚିହ୍ନଟକରଣ କରିଥାଉ। ସେଥିପାଇଁ ଏଇ ପ୍ରଧାନମନ୍ତ୍ରୀ ଯୋଜନା ସରକାରଙ୍କ ତରଫରୁ ଏଇଟା ଆରମ୍ଭ ହୋଇଛି।
0: ଏହି ଯୋଜନା ସମ୍ପର୍କରେ ଆମକୁ ଟିକେ କୁହନ୍ତୁ, କ'ଣ ଏହାର ଲକ୍ଷ୍ୟ, କ'ଣ ଏହାର କାମ ସବୁ?
1: ଏହାର କାମ ହେଉଛି ଆମର ମାତୃମୃତ୍ୟୁ ଅଥବା ଶିଶୁ ମୃତ୍ୟୁର କମ୍ କରିବା। ସରକାରଙ୍କର ଏହି ଯୋଜନା ଅନୁସାରେ ଆମେ ସେ ଯୋଉ ହାଇରିସ୍କ ମଧ୍ୟ ଚିହ୍ନଟ କରୁ, ତାଙ୍କର ଚାରିଥର ନିହାତି ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର। ଆଉ ମେଡିକାଲରେ ଯେମିତି ହେଲେ ଡେଲିଭରି ହେବେ, ଡେଲିଭରି ହେଲେ ହସ୍ପିଟାଲରେ ମା ସୁରକ୍ଷିତ, ଶିଶୁ ସୁରକ୍ଷିତ। ମାର ଧର ହଠାତ୍ ବ୍ଲିଡିଂ ହେଲା କି ବ୍ଲଡ ପ୍ରେସର ହାଇ ହେଇଗଲା, ସେଠି ଡାକ୍ତର ଅଛନ୍ତି, ସାଙ୍ଗେ ସାଙ୍ଗେ ଟ୍ରିଟମେଣ୍ଟ କରିବେ। କିନ୍ତୁ ଧର ନର୍ମାଲ ଡେଲିଭରି ପେନ୍ ହେଉଛି, ହେଇପାରୁନି, ସାଙ୍ଗେ ସାଙ୍ଗେ ସିଜେରିଆନ ଚାହିଁଲେ ବି ହେଇପାରୁଛି। ଆଉ ପିଲା ଜନ୍ମ ହେଲା ସାଙ୍ଗେ ସାଙ୍ଗେ ମା କ୍ଷୀର ଖାଇବେ, ପତେ ଧର ପିଲା କାନ୍ଦିଲା ନାହିଁ, ସାଙ୍ଗେ ସାଙ୍ଗେ ପେଡିଆଟ୍ରିକ୍ ଡକ୍ଟର ଅଛନ୍ତି, ଆମେ ସାଙ୍ଗେ ସାଙ୍ଗେ ଡାକି ଦେଉଛୁ, କୌଣସି ବିପଦ ହେବ ନାହିଁ। ପିଲା ଗୋଟେ କାନ୍ଦିଲା ନାହିଁ କି ନିଶ୍ୱାସ ପ୍ରଶ୍ୱାସ ନେବାର କଷ୍ଟ ହେଲା, ସେଥିପାଇଁ ବି ଡକ୍ଟର ସାଙ୍ଗେ ସାଙ୍ଗେ ଆଭେଲେବୁଲ ଅଛନ୍ତି। ସେଥିପାଇଁ ଘରୋଇ ପ୍ରସବ ନ କରିକି ହସ୍ପିଟାଲ ପ୍ରସବ କରିବା ନିହାତି ଜରୁରୀ।
0: ଆଜ୍ଞା, ଏଇ ଯୋଉ ଆପଣ କହିଲେ ଯେ ଇନଷ୍ଟିଚ୍ୟୁସନାଲ ଡେଲିଭରି ବା ହସ୍ପିଟାଲରେ ପ୍ରସବ କରିବା କଥା, ଆପଣ ତ ତୃଣମୂଳ ସ୍ତରରେ କାମ କରୁଛନ୍ତି, କ'ଣ ଲକ୍ଷ୍ୟ କରୁଛନ୍ତି? ଆଗରୁ ଗୋଟେ ସମୟ ଥିଲା ଘରେ ପ୍ରସବ ହଉଥିଲା, ଏବେ ସେ ପରିସ୍ଥିତିରେ କେମିତି କ'ଣ ସୁଧାର ବା ପରିବର୍ତ୍ତନ ଆସିଛି?
1: ଏବେ ଆମର ଏରିଆରେ ସବୁ ଆଶା ଦିଦି, ଅଙ୍ଗନବାଡ଼ି ଦିଦି, ଆମର ମହିଳା ସ୍ୱାସ୍ଥ୍ୟକର୍ମୀ ବି ଅଛନ୍ତି। ପ୍ରତ୍ୟେକ ମାସ ଆମର ମମତା ଦିବସ ମଙ୍ଗଳବାର ଶୁକ୍ରବାର ଆମର ମମତା ଦିବସ ପାଳନ କରାଯାଉଛି। ସେହି ମମତା ଦିବସରେ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ଆମେ ଚେକଅପ୍ କରାଉଛୁ। ମହିଳା ସ୍ୱାସ୍ଥ୍ୟକର୍ମୀ ଆସିକି ଡାଇବେଟିସ୍, ବ୍ଲଡ ପ୍ରେସର, ତାଙ୍କର ଓଜନ, ତାଙ୍କର ହାଇଟ୍ ଆଉ ହେମୋଗ୍ଲୋବିନ୍ ସବୁ ଟେଷ୍ଟ କରାଯାଉଛି। ସେଇଥିରୁ ଆମେ ଜାଣୁଛୁ କୋଉଥର ମହିଳାଙ୍କର ରକ୍ତହୀନତା ରହିଲା, ତାଙ୍କୁ ସଙ୍ଗେ ସଙ୍ଗେ ଆମେ ଆଇରନ୍ ବଟିକା ଦେଉଛୁ। ଆଇରନ୍ ବଟିକା ଏମିତିରେ ତ ଆଇରନ୍ ବଟିକା ସମସ୍ତେ ଖାଇବେ, ବେଶୀ ବିପଦ ମାନେ ରକ୍ତହୀନତା ମହିଳା ଯିଏ ତାଙ୍କୁ ଦୁଇଟା ଲେଖା ଆଇରନ୍ ବଟିକା ଆମେ କହୁଛୁ। ଆଉ ଯଦି ସାତରୁ କମ୍ ରହିଲା ଅତି ରକ୍ତହୀନତା ମହିଳା ସିଏ ହଉଛନ୍ତି, ଆମେ ନେଇକି ଯାଉଛୁ ହସ୍ପିଟାଲରେ, ନେଇକି ତୁରନ୍ତ ତାଙ୍କୁ ଆଇରନ୍ ସୁକ୍ରୋଜ୍ ଆମେ ଦେଉଛୁ। ହସ୍ପିଟାଲରେ ଡେଲିଭରି କରିବାଟା ସବୁଠାରୁ ଭଲ, ଏବେ ଆଉ କେହି ଘରୋଇ ଡେଲିଭରି କରୁନାହାନ୍ତି, ସେ ଜାଣୁଛନ୍ତି ବିପଦପୂର୍ଣ୍ଣ ରହୁଛି। ସେଥିପାଇଁ ବି ଏରିଆରେ ଆଶାକର୍ମୀ ଅଛନ୍ତି, ଟିକେ କ'ଣ ହେଲେ ଆମେ ସାଙ୍ଗେ ସାଙ୍ଗେ ଆମକୁ ଫୋନ୍ କରୁଛନ୍ତି।
0: ଆଜ୍ଞା, ଏ ଯୋଉ ଗର୍ଭବତୀ ମହିଳାମାନଙ୍କର

0: ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଆମେ ତ ଅନୁଭବ କରୁଛୁ, ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିହାତି ଆବଶ୍ୟକ, କିନ୍ତୁ ସେଇଟା ଯେ ଜରୁରୀ ସେ ସମ୍ପର୍କରେ ଆମର ଶ୍ରୋତା ଭଉଣୀଙ୍କୁ ଆପଣ କେମିତି ଅବଗତ କରେଇବେ ଆଉ ତାଙ୍କୁ ବୁଝେଇବାକୁ ଚାହିଁବେ?
1: ସ୍ୱାସ୍ଥ୍ୟ ପରୀକ୍ଷା ନିହାତି ଜରୁରୀ କାହିଁକି, କାରଣ ଜଣେ ଗର୍ଭବତୀ ମହିଳା ଯେତେବେଳେ ଆସୁଛି ଆମର ଅଙ୍ଗନବାଡ଼ିରେ ଏଣ୍ଟ୍ରି ହେଉଛନ୍ତି, ନିହାତି 12 ସପ୍ତାହ ଭିତରେ ଆମର ପଞ୍ଜୀକରଣ ହୋଇଯାଉଛି। ପଞ୍ଜୀକରଣ ହେଲା ସାଙ୍ଗେ ସାଙ୍ଗେ ଆମେ ଦେଖୁଛୁ ଯେ ପ୍ରଥମେ ତାର ହାଇ ରିସ୍କ କିଛି ଅଛି କି, ବିପଦପୂର୍ଣ୍ଣ କିଛି ଅଛି କି, ନା ଫାଷ୍ଟ ଷ୍ଟେଜ୍ରେ ନେଇଛି କି, ତାର ଥାଇରଏଡ୍ ଅଛି କି, ଏଚ୍ଆଇଭି ଅଛି, କ'ଣ ତାର ଲକ୍ଷଣ ଅଛି। ଏଣ୍ଟ୍ରି କରୁଛୁ, ଏଣ୍ଟ୍ରି କଲା ମାନେ ଆମେ ଯେତେବେଳେ ମହିଳା ସ୍ୱାସ୍ଥ୍ୟକର୍ମୀ ଟେଷ୍ଟ କରୁଛନ୍ତି ସବୁ, ସେଇଥିରୁ ଆମେ ଜାଣୁଛୁ ବିପଦପୂର୍ଣ୍ଣ ଅଛନ୍ତି ମହିଳା। ଯେକୌଣସି ମହିଳା ସମସ୍ତେ ତ ବିପଦପୂର୍ଣ୍ଣ ରହୁନାହାନ୍ତି ନା, କିନ୍ତୁ ଆଉ ଯେଉଁମାନେ ରହୁଛନ୍ତି ମହିଳା ବିପଦପୂର୍ଣ୍ଣ, ତାଙ୍କୁ ନିହାତି ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର। ବାରମ୍ବାର ସ୍ୱାସ୍ଥ୍ୟ ପରୀକ୍ଷା କଲେ ତାଙ୍କର ଡାକ୍ତରଙ୍କ ସହିତ ପରାମର୍ଶ କରି ମେଡିସିନ ଖାଇବା ପର୍ଯ୍ୟନ୍ତ ଡେଲିଭରିରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥାଏ।
0: ଏ ଗୋଟେ ଭଲ କଥା କହିଲେ ଯେ ଯେତେବେଳେ ସେମାନଙ୍କର ପିଲା ଜନ୍ମ କରିବା ପାଇଁ ସେମାନେ ଯିବେ, ସେଥିପାଇଁ ସେମାନଙ୍କର କୌଣସି ସମସ୍ୟା ନଥିବ ତାଙ୍କୁ ଯଦି ଆମେ ନିୟମିତ ଭାବରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା। ତେବେ ଗର୍ଭାବସ୍ଥାରେ କୋଉ ସବୁ ଜଟିଳ ସମସ୍ୟା ଅଛି ଯାହା ସମ୍ପର୍କରେ ଆଗୁଆ ଚିହ୍ନଟ କରିବା ନିହାତି ଜରୁରୀ?
1: ଆଗୁଆ ଚିହ୍ନଟ କରିବା, ବ୍ଲଡ୍ ପ୍ରେସର ହାଇ ରହୁଛି, ତାପରେ ଥାଇରଏଡ୍, ତାଙ୍କର ଡାଇବେଟିସ୍ ଯଦି ହାଇ ରହିବ ସିଏ ହେଉଛନ୍ତି ବିପଦପୂର୍ଣ୍ଣ। ଆଉ ଯଦି ବାରମ୍ବାର ତାଙ୍କର ଗର୍ଭପାତ ଆଗରୁ ହେଇଥିବ, ତାପରେ ଟ୍ୱିନ୍ସ ବେବି ବି ଥିବେ, ତାପରେ ତାଙ୍କର ଫାର୍ଷ୍ଟ ସିଜେରିଆନ୍ ବି ହେଇଥିବ, ତାପରେ ଗୋଟେ ମା ମାନେ ଜାଣିପାରୁନାହାନ୍ତି ପିଲା ମୁଭମେଣ୍ଟ କରୁଛି ନା ନାହିଁ, ସେଇଟା ତ ଭେରି ଇମ୍ପୋର୍ଟାଣ୍ଟ। ଆମେ ବାରମ୍ବାର ଗର୍ଭବତୀ ମହିଳା କହୁଛୁ ତମେ ମାର୍କ କରୁଥିବ ପିଲା ମୁଭିଂ କରୁଛି ନା ନାହିଁ, ଯଦି ମୁଭିଂ କରିବା ବନ୍ଦ କଲା ସାଙ୍ଗେ ସାଙ୍ଗେ ଆମକୁ କହିବ, ଆମେ ଡାକ୍ତରଖାନାକୁ ନେଇକି ଯିବୁ। ପ୍ରାୟ ଗର୍ଭବତୀ ମା ଜାଣିପାରୁନାହାନ୍ତି ପିଲା ମୁଭିଂ କରୁଛି ବୋଲି, ସେଇଟା ଆମେ ବାରମ୍ବାର ତାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ବୁଝେଇଥାଉ।
0: ଏ ଯୋଉ ଆପଣ କହୁଛନ୍ତି ଯେ ମା ଜାଣିପାରୁନି ଯେ ପିଲାଟି ତାର ଗର୍ଭରେ ଠିକଠାକ ଅଛି ନା ନାହିଁ, ଚଳପ୍ରଚଳ କରୁଛି ନା ନାହିଁ, କେତେବେଳେ ଏଇଟା ହେଇପାରେ?
1: ଏଇଟା ଠିକ 5 ମାସରୁ ପିଲା ଟିକେ ଟିକେ ଟିକେ ଟିକେ ବୁଲିବା ଷ୍ଟାର୍ଟ କରେ, କିନ୍ତୁ 7 ମାସ ବେଳକୁ ପିଲା ମୁଭମେଣ୍ଟଟା ମା ମାନେ ଜାଣିପାରନ୍ତି, କିନ୍ତୁ ଯେତେବେଳେ ଫାର୍ଷ୍ଟ ପ୍ରେଗନେନ୍ସି ସେ ପ୍ରାୟ ଜାଣିପାରୁନାହାନ୍ତି। ତଥାପି ଆମେ ତାଙ୍କୁ କହୁଛୁ ଏଇ ପ୍ରକାର ପିଲା ବୁଲିଲେ, ଏମିତି ବୁଲିଲେ ତମେ ଜାଣିବ ଯେ ପିଲାଟା ମୁଭମେଣ୍ଟ ହେଉଛି, ସେଥିପାଇଁ ଏବେ ସବୁ ଜାଣିଲେଣି ଆମେ, ସେଥିପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ଡାକି ତାଙ୍କୁ ବୁଝାଉଛୁ।
0: ଆଜ୍ଞା, ଆପଣ ଏଠି ଗୋଟେ ଭଲ କଥା କହିଲେ ଯେ ଯେଉଁମାନେ ନୂଆଖିରି ମା ହେଇଛନ୍ତି ବା ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି ସେମାନେ ହୁଏତ ଜାଣିପାରିବେ ନାହିଁ ଯେ ପିଲା ପେଟରେ ଠିକ୍ରେ ବଢୁଛି ବା ଚଲାବୁଲା କରୁଛି କି ନାହିଁ, ଭାବୁଛି ଆମର ଭଉଣୀମାନେ ଏ କଥାକୁ ଧ୍ୟାନ ଦେବେ। ତେବେ ଗ୍ରାମାଞ୍ଚଳରେ ଏଇ ଯେଉଁ ସୁରକ୍ଷିତ ମାତୃତ୍ୱ ସେବା ପହଞ୍ଚାଇବାରେ ଆପଣମାନେ ତ ସବୁ କାମ କରୁଛନ୍ତି, କେମିତି କ'ଣ କାମ ଚାଲିଛି ବୋଲି କହିବେ?
1: ଆଶାକର୍ମୀ ଅଛନ୍ତି ଡୋର୍ ଟୁ ଡୋର୍ ଆମେ ଯାଉଛୁ, ଗର୍ଭବତୀ ମହିଳାଙ୍କ ଘରକୁ ଯାଉଛୁ, ତାଙ୍କର କ'ଣ ଅସୁବିଧା ସୁବିଧା ତାଙ୍କୁ ପଚାରି ବୁଝୁଛୁ। ଆମର ଅଙ୍ଗନବାଡ଼ି କାର୍ଡରେ ବି ସବୁ ବିପଦପୂର୍ଣ୍ଣ ସଂକେତ ଲେଖା ହେଇଛି, ଆମେ ବାରମ୍ବାର କହୁଛୁ ତାଙ୍କୁ ଏଇଟା ପଢିବ, ଯେକୌଣସି ଲକ୍ଷଣ ତମେ ଜାଣିଲ ଯେ ଏଇଟା ମତେ ବିପଦ ଲାଗିଲା ଆମକୁ ସାଙ୍ଗେ ସାଙ୍ଗେ ତୁରନ୍ତ ଫୋନ କରିବ, ତେଣୁ ଆମେ ତ ନେଇକି ଯାଉଛୁ ନା ହସ୍ପିଟାଲକୁ ସାଙ୍ଗେ ସାଙ୍ଗେ।
0: ଏଇ ଯୋଉ ସ୍ୱାସ୍ଥ୍ୟକର୍ମୀଙ୍କର ଦାୟିତ୍ୱ ଆଉ ଭୂମିକା ସମ୍ପର୍କରେ ଆପଣ କ'ଣ କହିବେ?
1: ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରତ୍ୟେକ ମଙ୍ଗଳବାର ଆସନ୍ତି ଆଉ ବୁଧବାର ଆସନ୍ତି ଇମ୍ୟୁନାଇଜେସନ କରିବାକୁ। ଇମ୍ୟୁନାଇଜେସନ ଗର୍ଭବତୀ ମାନଙ୍କୁ 2 ଟି ଦିଆଯାଏ, 3 ମାସରେ ଗୋଟେ ଦିଆଯାଏ, 4 ମାସରେ ଗୋଟେ ଦିଏ, ଗୋଟେ ମାସ ଅନ୍ତରରେ ଦିଆଯାଏ, ତେଣୁକରି ଯିଏ ଲେଟ୍ରେ ଧର ରେଜିଷ୍ଟ୍ରେସନ ହେଲେ ତାଙ୍କୁ ବି ଗୋଟେ ମାସ ଅନ୍ତରରେ ଦିଆଯାଇ ପାରିବ। ପ୍ରାୟ ମହିଳାମାନେ ଏବେ ପ୍ରେଗନେନ୍ସି ରହୁଛି ବି ଜାଣିନାହାନ୍ତି, କାରଣ ତାଙ୍କ ପିରିୟଡ୍ ପ୍ରୋବ୍ଲେମ୍ ରହୁଛି, ପିରିୟଡ୍ ହଉଥିବ ସେ ଜାଣନ୍ତି ଆମର ପିରିୟଡ୍ ତ ହଉଛି, ଆମ ପ୍ରେଗନେନ୍ସି ନାହିଁ, ତେଣୁ ବାରମ୍ବାର ଅସୁବିଧା ଦେଖିଲେ ଅଲଟ୍ରାସାଉଣ୍ଡ କଲାଠୁ ବି ସେ ଜାଣିଛନ୍ତି ପ୍ରେଗନେନ୍ସି ତାଙ୍କର ଅଛି
0: ବୋଲି।
1: ସେଥିପାଇଁ ଆମର ମହିଳା ସ୍ୱାସ୍ଥ୍ୟକର୍ମୀ ତାଙ୍କୁ ବାରମ୍ବାର ବୁଝାଉଛନ୍ତି, ପରିବାର ନିଅଛନ୍ତି, ତାର ପ୍ରଥମ ଡେଲିଭରି ହେଇଗଲା, ତାପରେ ସେକେଣ୍ଡ ପିଲା କେତେ ବର୍ଷ ଅନ୍ତରରେ କରିବା, ନିହାତି 3 ବର୍ଷ ଅନ୍ତରରେ ଆମେ ଆଉ ଗୋଟେ ପିଲା କରିବା 3 ବର୍ଷ ପରେ, କାରଣ ସେତେବେଳେ ମା ଠିକ୍ ରହିବ, ପିଲା ବି ଠିକ୍ ରହିବ, ଛୁଆ ଠିକ୍ ଭାବେ ସ୍ତନ୍ୟପାନ 6 ମାସ ଖାଇବ, କୌଣସି ପାଣି ଛୁଆଙ୍କୁ ଦେବା ନାହିଁ 6 ମାସ ପର୍ଯ୍ୟନ୍ତ, କେବଳ ମା କ୍ଷୀର, 6 ମାସ ପରେ ଅନୁପୂରକ ଖାଦ୍ୟ ପରିପୂରକ ଖାଦ୍ୟ ଆମେ ଦେଇପାରିବୁ।
0: ଏ ଯୋଉ ଅନୁପୂରକ ପରିପୂରକ ଖାଦ୍ୟ ସେ ସମ୍ପର୍କରେ କୁହନ୍ତୁ।
1: ଅନୁପୂରକ ଖାଦ୍ୟ ଆମେ 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର, 6 ମାସ ପରେ ଆମେ ପାଣି ଦେବୁ, ତାପରେ ପାଣିଆ ପାଣିଆ କରିକି ଡାଲି ଗାଜର ବିଟ୍ ଏଗୁଡା ସବୁ ଗ୍ରାଇଣ୍ଡିଂ କରି ପୁରା ପତଳା ହୋଇ ଛୁଆ ଯେତିକି ଖାଇପାରିବ କ୍ୱାଣ୍ଟିଟି ଅନୁସାରେ ଦେବ, ଛୁଆ ଟିକେ ଖାଇଲା ତାପରେ କ୍ୱାଣ୍ଟିଟି ବଢେଇ ବଢେଇକି ଆମେ ଦେବୁ, ଡାଲି ପାଣି ଦେବୁ, ସୁଜି କ୍ଷୀରି କରିକି ଦେଇପାରିବୁ, ସିମେଇ ବି ତ ଛୁଆ ଖାଇପାରିବୁନି, 8-9 ମାସ ହେଲା ବେଳକୁ ଖାଇବ, ଗୋଟେ ଛୁଆ ଖାଉଛନ୍ତି ଗୋଟେ ଛୁଆ ମ୍ୟାଡମ୍ ଖାଇପାରୁନାହାନ୍ତି, ସେସବୁ ଆମେ ଦେଇପାରିବୁ।
0: ଆଉ ସହରାଞ୍ଚଳରେ ଏଇ ଯୋଉ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ପ୍ରଚାର ପ୍ରସାର ପାଇଁ କ'ଣ ସବୁ କାମ କରାହଉଛି ବୋଲି ଆପଣ କହିବେ?
1: ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନରେ ଆମର 9 ତାରିଖରେ ସବୁ ମାସ 9 ତାରିଖରେ ଆମର ଡାକ୍ତରଖାନାକୁ ଗର୍ଭବତୀ ମହିଳାଙ୍କୁ ଆମେ ନେଇକି ଯାଉଛୁ, ଧର 9 ତାରିଖ ଗୋଟେ ଦିନ ଗଭର୍ଣ୍ଣମେଣ୍ଟ ଛୁଟି ପଡିଲା, ତା ପରଦିନ ଆମର ହଉଛି, ସେକଥା ଆମକୁ ଇନଫର୍ମ କରୁଛ ନା, ଆମେ ସେଇ ଅନୁସାରେ ଗର୍ଭବତୀ ନେଇ ଯାଉଛୁ, ସେଠି ଗଲେ ତାଙ୍କର ଡାଇବେଟିସ୍ ଟେଷ୍ଟ ହଉଛି, ଓଜନ ଟେଷ୍ଟ ହଉଛି, ବ୍ଲଡ୍ ପ୍ରେସର ମପା ହଉଛି, ତାପରେ ଧର ହାଇ ରିସ୍କ ମଧ୍ୟ ବାହାରିଲା ତାଙ୍କୁ ଖାଦ୍ୟ ବି ସେଆଡେ ଗଭର୍ଣ୍ଣମେଣ୍ଟ ତରଫରୁ ଦିଆଯାଉଛି, ଖାଦ୍ୟ ବି ମାଗଣା ସବୁ।

0: କିଛି ମାଗଣା, କିଛି ତମକୁ ଟଙ୍କାଟା ପଇସା ଦେବାକୁ ପଡିବ ନାହିଁ। ଗଭର୍ଣ୍ଣମେଣ୍ଟକୁ ଗଲେ ମାନେ ପୁରା ମାଗଣା ତାଙ୍କୁ ବୁଝାଯାଉଛି ଯେ ତମେ ଡେଲିଭରି ବି ଏଇଠି କରିବ ହସ୍ପିଟାଲରେ, ହସ୍ପିଟାଲରେ ଚିକିତ୍ସା ସବୁ ସୁବିଧାରେ ମିଳେ, କିନ୍ତୁ ଟଙ୍କାଟା ପଇସା ତମକୁ ଦେବାକୁ ପଡିବ ନାହିଁ। ସେଥିପାଇଁ ଆମେ ହସ୍ପିଟାଲ ବି ନେଇକି ଯାଉଛୁ।
1: ଆଜ୍ଞା, ତେବେ ସହରାଞ୍ଚଳରେ ମଧ୍ୟ ଏଇ ସୁରକ୍ଷିତ ମାତୃତ୍ୱ ଅଭିଯାନ ଅନ୍ତର୍ଗତ କାମ ସବୁ ଚାଲିଛି ଠିକ୍ରେ। ଏହି କ୍ଷେତ୍ରରେ ମୁଖ୍ୟ ଅସୁବିଧା ଗୁଡିକ କ'ଣ ଯଦି ଆମେ ପଚାରିବା ତାହେଲେ କ'ଣ କହିବେ?
0: ଅସୁବିଧା ତ ପ୍ରାୟ ମାନେ ଯୋଉମାନେ ପାଠ ସାଠ ପଢି ନାହାନ୍ତି ସେ ଟିକେ ପଛୁଆ ରହିଯାଉଛନ୍ତି, ଜାଣିପାରୁନାହାନ୍ତି କିଛି କି କ'ଣ। ସେଥିପାଇଁ ତ ଆମକୁ ଆଶାକର୍ମୀ ମାନେ ପୋଷ୍ଟିଂ କରାହେଲା, ଘର ଡୋର ଯାଇକି ଲୋକଙ୍କୁ ବୁଝେଇବ, କିନ୍ତୁ ଲୋକଙ୍କୁ ଆମେ ଡାକିକି ସେଇଥିପାଇଁ ତ ଅଙ୍ଗନବାଡ଼ିରେ ବୁଝାଉଛୁ। ଅସୁବିଧା ତ ପ୍ରାୟ ସହରାଞ୍ଚଳରେ ହଉନି, ପ୍ରାୟ ଗ୍ରାମାଞ୍ଚଳରେ କେତେ ହଉଛି, ସହରାଞ୍ଚଳରେ ପ୍ରାୟ ଲୋକ ଜାଣିନେଲେଣି। ଆଗେ ଜାଣୁନଥିଲେ, ଏବେ ସମସ୍ତେ ଟିକେ କଥାରେ ସାଙ୍ଗେ ସାଙ୍ଗେ କଣ୍ଟାକ୍ଟ କରୁଛନ୍ତି ଆଶାକର୍ମୀଙ୍କୁ।
1: ଆଶାକର୍ମୀ ମାନଙ୍କ ପାଇଁ କ'ଣ ଅସୁବିଧା ରହୁଛି କି?
0: ଆଶାକର୍ମୀ ମାନଙ୍କ ପାଇଁ ମ୍ୟାଡମ୍ କିଛି ଅସୁବିଧା ନାହିଁ। ଏଇ ଟିକେ ରାତି ଅଧର ହେଲେ ଟିକେ ଆମେ ଟିକେ ଅସୁବିଧା ସମ୍ମୁଖୀନ ହଉଛୁ, ଧର ସିଏ ପଳଉଛି ଆମେ ଟିକେ ହସ୍ପିଟାଲ ଯାଇପାରୁନୁ, ମାନେ ଯାଇପାରିବୁ ଯେ, କିନ୍ତୁ ଆମକୁ ଆଣିବା, ତାପରେ ଆମ ବି ଆମେ ଉପରେ ରିକ୍ସ ଅଛି ନା, କେତେବେଳେ କ'ଣ ଅସୁବିଧା ସୁବିଧା ହବ ଆମେ କହିପାରିବୁନି। ତାପରେ ଆମ ଘର ଲୋକ ବି ସବୁବେଳେ ଆଭେଲେବୁଲ ଥିବା ଦରକାର, ତାପରେ ସିଏ ବି ଆସିକି ଆମ ଘର ପାଖରୁ ନେଇକି ଯାଉଛନ୍ତି ନଟରେ,
1: ଗର୍ଭବତୀ ମହିଳାଙ୍କର ପରିବାର।
0: ଆଜ୍ଞା ଆଜ୍ଞା, ଆଉ ଗୋଟେ କଥା ହେଲା ଯେ ଆମର ରାସ୍ତାଘାଟର ଅସୁବିଧା ରହୁଛି, ଆମ୍ବୁଲାନ୍ସ ବି ରାସ୍ତାରେ ଆସିପାରୁ ନାହାନ୍ତି, ସେଥିପାଇଁ ଭୋଇକି ନେଇକି ଯିବା ଗ୍ରାମାଞ୍ଚଳରେ, ଗର୍ଭବତୀ ମହିଳାକୁ ଇଆଡ଼େ କଷ୍ଟ ପାଉଥିବ ମାଆଟା, ଭୋଇକି ନେଇକି ବହୁତ କଷ୍ଟ ହଉଛି। ତେଣୁ ସରକାରଙ୍କୁ ମୋର ଅନୁରୋଧ, ତାଙ୍କୁ ଟିକେ ରାସ୍ତା ଠିକ୍ ଭାବେ କରାଇଦେଲେ ସେ ଗର୍ଭବତୀ ମା ମାନେ ଯାଇପାରିବେ, ଡେଲିଭରି ହେଇଯାଉଛି ରାସ୍ତାରେ, ଆମେ ବି ଅସୁବିଧା ହେଉଛୁ,
1: ଯାତାୟାତରେ ଅସୁବିଧା ଟିକେ ରହୁଛି କ୍ଷେତ୍ରରେ। ଆଜ୍ଞା, ପ୍ରସବ ପୂର୍ବରୁ ଜଣେ ଗର୍ଭବତୀ ମା ବା ମହିଳା କୋଉ ସବୁ ବିଷୟ ପ୍ରତି ମୁଖ୍ୟତଃ ଯତ୍ନ ବା ଧ୍ୟାନ ଦେବା ଆବଶ୍ୟକ ବୋଲି ଆପଣ କହିବେ?
0: ଗର୍ଭବତୀ ମହିଳା ପ୍ରଥମତଃ ଖାଇବା ପ୍ରତି ନିଜର ଧ୍ୟାନ ଦେବ, ଯେତେଥର ତାକୁ ଭୋଗ ନାଗୁଥିବ ଅଳ୍ପ ଅଳ୍ପ କରିକି ଖାଦ୍ୟ ଖାଇପାରିବ, ଯାହାର ରକ୍ତହୀନତା ରହୁଛି ସେ ଖଜୁରୀ ଖାଇପାରିବ, ବେଦନା ଖାଇପାରିବ, ଗାଜର ସେ ଖାଇପାରିବ, ତା ସହିତ ଆଇରନ୍ କ୍ୟାଲସିୟମ ନିହାତି, ଆଉ ପୌଷ୍ଟିକ ଖାଦ୍ୟ ପ୍ରଚୁର ପରିମାଣରେ, ପାଣି ସହିତ ସନ୍ତୁଳିତ ଖାଦ୍ୟ ସେସବୁ ଖାଇବ, କିନ୍ତୁ ପିଲା ମୁଭମେଣ୍ଟ ଯେମିତି ସେ ଜାଣିପାରୁଥିବ, ଆଉ ନିଜର ବିଶ୍ରାମ ନିହାତି 8 ଘଣ୍ଟା ସେ ନବ।
1: ଆଜ୍ଞା,
0: 2 ଘଣ୍ଟା ରାତିରେ 6 ଘଣ୍ଟା।
1: ଆଜ୍ଞା, ଆଉ ପ୍ରସବ ପରେ?
0: ପ୍ରସବ ପରେ ତାଙ୍କୁ ଖାଦ୍ୟ ତ ସବୁ ଖାଇପାରିବ, କିନ୍ତୁ ଶାଶୁମାନେ କହୁଛନ୍ତି ଏଇଟା ଖାଇବୁନୁ ସେଇଟା ଖାଇବୁନୁ, କିନ୍ତୁ ପ୍ରକୃତରେ ଡାକ୍ତର ଆମର ପରାମର୍ଶ ସବୁ ତମେ ଖାଇପାରିବ, ପିଲା ଯେହେତୁ ତମେ ଜନ୍ମ କରିଛ ତମେ ସିନା ଖାଇଲେ ପିଲା କ୍ଷୀର ଦବ, ନା ନା ତୁ ଏତେ ଖାନି, ଛୁଆ ଜନ୍ମ କରିଛୁ ଏତେ ଖାଇବୁନୁ, କିନ୍ତୁ ଆମେ କହିଛୁ ସମସ୍ତେ ଡେଲିଭରି ପରେ ଯେମିତି ଖାଇବା କଥା ଖାଦ୍ୟ ଖାଉଛ, କିନ୍ତୁ ଭାତ ସନ୍ତୁଳା ଅବିକା ଦଉଛନ୍ତି ଖାଲି ଖାଇବାକୁ, କିନ୍ତୁ ଅବିକା ରୁଟି କ୍ଷୀର ସବୁ ତମେ ଖାଇପାରିବ, ଆଉ ପିଲା ଯେତେଥର କାନ୍ଦିବ ପର୍ଯ୍ୟନ୍ତ ଅନେଇବ ନାହିଁ, ପ୍ରତି ଘଣ୍ଟା ଘଣ୍ଟା ପିଲାକୁ ଉଠେଇକି ଖୁଆଇବ, କିନ୍ତୁ ଶୁଆଇକି କ୍ଷୀର ଦେବେ ନାହିଁ କେବେ, ବସିକି ସବୁବେଳେ ପିଲାକୁ କ୍ଷୀର ଦେବା।
1: ଆଚ୍ଛା, ଏଇ ଯୋଉ ଆପଣ ମହିଳାମାନଙ୍କର ପୋଷଣ ଆଉ ତାଙ୍କ ଯତ୍ନ ବିଷୟରେ କହିଲେ, ଗର୍ଭବତୀ ମହିଳାଙ୍କର ପୋଷଣ ଓ ରକ୍ତହୀନତା ଦୂର କରିବା ବା ନିୟନ୍ତ୍ରଣ କରିବା ପାଇଁ କ'ଣ କରାଯିବା ଉଚିତ? ଏଇ ଔଷଧ କଥା ତ ଆପଣ କହିଲେ, ତଥାପି ଆମର ଘରକରଣରେ କ'ଣ ଖାଦ୍ୟ ସବୁ ରହିଛି ବା କ'ଣ ସେଇ ଅଭ୍ୟାସ ଯାହାକୁ କରିବା ଫଳରେ ଏଇ ଗର୍ଭବତୀ ମହିଳାଙ୍କର ପୋଷଣ ଏବଂ ରକ୍ତହୀନତାର ସମସ୍ୟା ଦୂର ହୋଇପାରିବ ବା ନିୟନ୍ତ୍ରଣ କରାଯାଇପାରିବ?
0: ରକ୍ତହୀନତା ଆମର ଘରୋଇ ଖାଦ୍ୟ ଖାଇବେ, ଘରୋଇ ଖାଦ୍ୟ ମାନେ ଯେତେ ପ୍ରକାର ସନ୍ତୁଳିତ ଖାଦ୍ୟ ଖାଇବେ, ପୌଷ୍ଟିକ ଖାଦ୍ୟ ଖାଇବେ, ତାପରେ ଯୋଉ ଫଳମୂଳ ସମସ୍ତେ ତ ପାଉନାହାନ୍ତି, ଆଜି ଥର ମୁଁ ଖାଇଲି ବେଦନା ଟିକେ, ତା 2 ଦିନ ବାଦରେ ଗୋଟେ ସେଉ ହଉ ପଛକ ଖାଇପାରିବେ, ଖଜୁରୀ ଯେତେ ଖାଇବା, ଆମର ଅଙ୍ଗନବାଡ଼ିରେ ଖଜୁରୀ ଦଉଛନ୍ତି ଦିଦି, ଛତୁଆ ଦଉଛନ୍ତି, ଯୋଉମାନେ ପାଉନାହାନ୍ତି ଧର ଘରେ ଖାଇବାକୁ, ଛତୁଆ ଆମର ଅଣ୍ଡା ଆଇରନ୍ ଯୁକ୍ତ ଖାଦ୍ୟ ଆଉ ଯେତିକ ଲୌହଯୁକ୍ତ ଖାଦ୍ୟ ସବୁ ଖାଇପାରିବେ, ସେ ତାଙ୍କ ଘରେ ଧର ଖାଇଲା ତାଙ୍କର ଡାଲି ଆଳୁ ଚଟଣି, ଆଉ ଆଇରନ୍ 2 ବଟିକା ଲେଖା ଡେଲି ଖାଇବେ, କ୍ୟାଲସିୟମ ବି 2 ଖାଇପାରିବେ, ଯେହେତୁ ପିଲାର ହାଡ଼ଗୋଡ଼ ଷ୍ଟ୍ରଙ୍ଗ ହବ, ଆଇରନ୍ଟା ରକ୍ତହୀନତାର ଦୂର କରିବ, 2 ଲେଖା ଆଇରନ୍ ଖାଇଲେ ବି ତାଙ୍କ ରକ୍ତ କିଛି ଅଭାବ ରହିବ ନାହିଁ, ଶାଗ ଯେତିକ ମୁଗ ପନିପରିବା ସବୁ ପ୍ରଚୁର ପରିମାଣରେ ଖାଇଲେ ତାଙ୍କ ରକ୍ତହୀନତା ଦୂର ହୁଏ। ପ୍ରାୟ ଲୋକ ଏବେ ଖାଉନାହାନ୍ତି, କହୁଛନ୍ତି ଆମ ଏଇଟା ଗନ୍ଧ ହଉଛି ସେଇଟା ଗନ୍ଧ ହଉଛି, କିନ୍ତୁ ଆମେ ତାଙ୍କୁ ପରାମର୍ଶ ଦଉଛୁ ସବୁ ଟିକେ ଟିକେ ହଉଛି, ଅଳ୍ପ ଅଳ୍ପ କରିକି ବାନ୍ତି ହଉଛ ଆପଣ ଖାଆନ୍ତୁ।
1: ଏଇ ଯୋଉ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ, ଏଇ ଅଭିଯାନ ଅନ୍ତର୍ଗତ କ'ଣ ସବୁ ସରକାରୀ ଯୋଜନା ରହିଛି ଯୋଉଟାକି ମା ହବାକୁ ଯାଉଥିବା ମହିଳାମାନେ ବା ପ୍ରସବ କରିସାରିଥିବା ମହିଳାମାନେ ଜାଣି ରଖିବା ଉଚିତ ବୋଲି ଆପଣ କହିବେ?
0: ଆମର ଗର୍ଭବତୀ ମହିଳାମାନଙ୍କ ପାଇଁ ସରକାର କରିଛନ୍ତି, ଯେତେବେଳେ ଡେଲିଭରି ହବ ଗଭର୍ଣ୍ଣମେଣ୍ଟ ତରଫରୁ ଆମର ଆମ୍ବୁଲାନ୍ସର ସୁବିଧା ଅଛି, ସେଠି ଡେଲିଭରି ହବ ବି ମାଗଣା ସୁବିଧା, ରକ୍ତ ବି ଦିଆହଉଛି ସୁବିଧା, ଆମର ଖାଇବା ବି ପୁରା ମାଗଣା, ଗୋଟେ ରକ୍ତ ଦେଇପାରିବ ବି ମାଗଣା ଦିଆହଉଛି, ମେଡିସିନ ବି ମାଗଣା ଦିଆହଉଛି, ଯାତାୟାତ ମାଗଣା ଦିଆହଉଛି, ସେବା ବି ମାଗଣା ଦିଆଯାଉଛି। ଆଉ ପ୍ରଥମେ ଗର୍ଭବତୀ ରହିଲା ନିହାତି 4 ଥର

0: ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆସିବା, ଅଙ୍ଗନବାଡି କେନ୍ଦ୍ରକୁ ଆସିବା, ପ୍ଲସ୍ ହସ୍ପିଟାଲକୁ ଆମେ ନେଇକି ଯିବା। ହସ୍ପିଟାଲରେ ଚାରିଥର ସ୍ୱାସ୍ଥ୍ୟ ପରୀକ୍ଷା ନିହାତି କରିବା ଦରକାର। ତାପରେ ପ୍ରସବ ପରେ ଛୁଆ ପ୍ରଥମେ ଜନ୍ମ ହେଲା ପରେ ମା କ୍ଷୀର ସାଙ୍ଗେ ସାଙ୍ଗେ ଖାଇବ, ତାପରେ ବିସିଜି ଟୀକା ସେ ନବ, ଜିରୋ ପୋଲିଓ ଆଉ ହେପାଟାଇଟିସ ନବ ସାଙ୍ଗେ ସାଙ୍ଗେ ଜନ୍ମ ହେଲା ପରେ। ତାପରେ ଦେଢ଼ ମାସରେ ଆମର ଶିଶୁ ପାଇଁ ଇଞ୍ଜେକ୍ସନ ଦିଆଯାଉଛି, ଓପିଭି ଆଉ ପେଣ୍ଟା ଆଉ ରୋଟା ଫାର୍ଷ୍ଟ ଡୋଜ। ସେକେଣ୍ଡ ଡୋଜ୍ ବି ଅଢେଇ ମାସରେ ଦିଆଯାଉଛି, ଓପିଭି ଆଉ ପେଣ୍ଟା। ଥାର୍ଡ ଡୋଜ୍ରେ ଆଇପିଭି ରୋଟା ପେଣ୍ଟା ଦିଆଯାଉଛି। ଆଉ ତାପରେ ନଅ ମାସ କମ୍ପ୍ଲିଟ ହେଇକି ଦଶ ମାସ ଭିତରେ ଆମ ଏମ୍ଆର୍ଜେଇ ଦିଆଯାଉଛି, ଆଉ ଜାପାନୀ ଜ୍ୱର ଆଉ ମିଳିମିଳା ପାଇଁ। ତାପରେ ଦେଢ଼ ବର୍ଷରେ ଷୋହଳରୁ ଚବିଶ ମାସ ଭିତରେ ପିଲା ନେଇପାରିବ, ବୁଷ୍ଟର ଡୋଜ୍ ଦିଆଯାଉଛି। ଆମେ ପ୍ରତ୍ୟେକ ମାସରେ ପିଲାଙ୍କୁ ଡାକୁଛୁ, ଯାହାର ଯେତେବେଳେ ଇଞ୍ଜେକ୍ସନ ଅଛି ଆମେ ଆଗରୁ ଜଣାଉଛୁ ମାଆକୁ ଯେ ଅଙ୍ଗନବାଡି କେନ୍ଦ୍ରକୁ ନେଇକି ଆସିବ, କାର୍ଡ ସହିତ ନେଇକି ଆସିବ।
1: ଏସବୁ ବିଷୟରେ
0: ଆଉ ପିଲାକୁ ଯେତେଥର ଖୁଆଇବ ସେତେଥର ହାତ ଧୋଇକି ପିଲାକୁ ଖୁଆଇବ।
1: ଆଜ୍ଞା, ଏ ହାତ ଧୋଇବା କଥାଟା ବହୁତ ଜରୁରୀ। ତେବେ ଏଇ ଯୋଉ ସରକାରୀ ଯୋଜନା ସବୁ ବିଷୟରେ ସଚେତନତା ବୃଦ୍ଧି କରିବାକୁ ଆପଣମାନେ ତ କାମ କରୁଛନ୍ତି, କିନ୍ତୁ ଆଉ କ'ଣ କରାଯିବାର ଆବଶ୍ୟକତା ରହିଛି ବୋଲି ଆପଣ ନିଜ ଅନୁଭୂତିରୁ କହିବେ?
0: ଆୱାରନେସ୍ ପ୍ରୋଗ୍ରାମ ଆମର ମ୍ୟାଡମ୍ ହଉଛି, ସବୁ ଦିବସ ଆମର ପାଳନ କରାଯାଉଛି, ଯେମିତି ଟିବି ଦିବସ, ମହିଳା ଆନ୍ତର୍ଜାତିକ ଦିବସ, ଏଡ୍ସ ଦିବସ, ପ୍ରତ୍ୟେକ ଦିବସ ଆମର ପାଳନ କରାଯାଉଛି। ପ୍ରତ୍ୟେକ ଦିବସରେ ମହିଳାମାନଙ୍କୁ ଆମେ ଡାକିକି ବୁଝାଉଛୁ, ଏଇ ଦିବସରେ ଏଇ ଜିନିଷଟା ହୁଏ, ସେଇ ଜିନିଷଟା ହୁଏ। ଅଙ୍ଗନବାଡି କାର୍ଡରେ ସବୁ ମ୍ୟାଡମ୍ ଲେଖା ହେଇଛି, ମେନ୍ସନ୍ ହେଇଛି, ସବୁ ମହିଳା ଏବେ ଟିକେ ଟିକେ ପଢିକି ଜାଣି, ନ ପଢିପାରିଲେ ତମ ଆଖପାଖର ଲୋକମାନଙ୍କୁ ପଢେଇକି ବି ଜାଣୁଛନ୍ତି।
1: ଆଜ୍ଞା,
0: ଯେଉଁ ମହିଳାମାନେ ପାଠ ପଢିପାରୁନାହାନ୍ତି କି ସେ ଅଙ୍ଗନବାଡି କାର୍ଡ ପଢିପାରୁନାହାନ୍ତି, ସେ କିନ୍ତୁ ଅନ୍ୟ ଦ୍ୱାରା ପଢେଇକି ସେ ଜାଣିବା ଦରକାର ଯେ ଏଇ ସୁବିଧା ସବୁ ସରକାର
1: ସେମାନଙ୍କ ପାଇଁ ରହିଛି। ଆଉ ଗୋଟେ କଥା, ପରିବାର ସହଯୋଗ ଆମେ ଅନୁଭବ କରୁ ଯେ ସୁରକ୍ଷିତ ମାତୃତ୍ୱରେ ଗୋଟେ ବଡ ଭୂମିକା ନିଏ। ଆପଣ ଯେତେବେଳେ ଏଇ କାମଟିକୁ କରୁଛନ୍ତି, ପରିବାର ସହଯୋଗ କେମିତି ଆହୁରି ବଢିପାରିବ ବା ବଢିବା ଉଚିତ ବୋଲି ଆପଣ କହିବେ?
0: ପରିବାର ସହଯୋଗ ତ ନିହାତି, ପରିବାର ସହଯୋଗ ନହେଲେ ସେ ମାଆଟି ଘରୁ ଗୋଡ଼ କାଢି ପାରିବନି। ପରିବାର ଏତିକି ଆମେ ତାଙ୍କୁ ଘର ପରିବାରକୁ ଜଣେଇବାକୁ ଚାହୁଁଛୁ କି ନିହାତି ଗୋଟେ ତମ ଘରେ ଯଦି ଗର୍ଭବତୀ ମା ରହିଲା, ତମେ ନିଜ ଝିଅ ଭାବିକି ନିଜ ଝିଅ ଭଳିଆ ତାକୁ ଖାଇବା ପିଇବା, ତାର ବିଶ୍ରାମ ନେବା, ତାର ସବୁ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରେଇବା, ନେଇକି ହସ୍ପିଟାଲକୁ ନେଇକି ଆସୁଛନ୍ତି ଯେ, କିନ୍ତୁ ଗୋଟେ ଶାଶୁ କହୁଛନ୍ତି ଏତେଥର କାହିଁକି ଯିବୁ, ଆମ ଘର କ'ଣ ଜଣେ ଜନ୍ମ କରୁଥିଲୁ, ଆମେ ସବୁ ଘରେ ଯାଇଥିଲୁ, ତୋର ଏମିତି ହଉଛି ସେମିତି ହଉଛି। ତଥାପି ତାଙ୍କୁ ଯାଇକି ତାଙ୍କ ଶାଶୁଙ୍କୁ ଆମେ ବୁଝିବା ଦରକାର, କିନ୍ତୁ ବୁଝୁଛନ୍ତି ଶାଶୁମାନେ ଏବେ ବୁଝିଲେଣି, ବହୁତ ବୁଝିଲେଣି, ଆଗେ ବୁଝୁନଥିଲେ ମ୍ୟାଡମ୍, ଏବେ ବହୁତ ବୁଝିଲେଣି। ଯେତେବେଳେ ଆମେ ମମତା ଯୋଜନା କରୁ, ଶାଶୁମାନେ ହିଁ ନେଇକି ଆସନ୍ତି, ସ୍ୱାମୀମାନେ ବି ସପୋର୍ଟିଂ କଲେଣି।
1: ଆଜ୍ଞା, ବାସ୍ତବିକ ପରିବାରର ସହଯୋଗ ନ ରହିଲେ ଗୋଟେ ମା ସେ ସୁରକ୍ଷିତ ଭାବରେ ଗର୍ଭବତୀ ହେବା ବା ତା ଶିଶୁକୁ ଜନ୍ମ କରିବା, ତାପରେ ତାର ଛୁଆର ଯତ୍ନ ନେବା ସମ୍ଭବ ହେବନି, ନୁହେଁ କି? ଆଉ ଗୋଟେ କଥା, ଆମେ ଯେତେବେଳେ ଆଲୋଚନା କରୁଛୁ ମାତୃତ୍ୱ ସୁରକ୍ଷା ବିଷୟରେ, ଗୋଟେ କଥା ମନକୁ ଆସୁଛି, ମାତୃ ମୃତ୍ୟୁ ହାର, ଆପଣ ତ ଏ କ୍ଷେତ୍ରରେ କାମ କରୁଛନ୍ତି, ଦେଖି ଆସୁଥିବେ, ଏଇ ଯୋଉ ମାତୃ ମୃତ୍ୟୁ ହାର, ଆକୁ କମେଇବାରେ ଏଇ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ କେତେ ପ୍ରଭାବଶାଳୀ ବୋଲି ଆପଣ କହିବେ?
0: ବହୁତ ପ୍ରଭାବଶାଳୀ ମ୍ୟାଡମ୍, ବହୁତ ପ୍ରଭାବଶାଳୀ। କାରଣ ପାମ୍ସା ଏଇ ଯୋଉ ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷିତ ଯୋଜନା ହେଲା ଦିନରୁ ଆମର ମାତୃମୃତ୍ୟୁ ଆଉ ଶିଶୁ ମୃତ୍ୟୁ ବହୁତ କମିଛି। ଆଗେ ହଉଥିଲା ବହୁତ ଗର୍ଭବତୀ ମା ମରୁଥିଲେ କି ଡେଲିଭରି ହେଲା ସାଙ୍ଗେ ସାଙ୍ଗେ ବି ମୃତ୍ୟୁବରଣ କରୁଥିଲେ, କିନ୍ତୁ ଏଇ ଯୋଜନା ହେଲା ଦିନଠାରୁ ଯେହେତୁ ଚାରିଥର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି, ଗର୍ଭବତୀ ବିପଦ ସଂକୁଳ ମା ଚିହ୍ନଟ କରାଯାଉଛି, ମେଡିସିନ ଠିକ୍ ଭାବେ ଖାଉଛନ୍ତି, ସବୁ ପ୍ରକାର ଠିକ୍ ଭାବେ ଖାଉଛନ୍ତି ବୋଲି ଏବେ ଗର୍ଭବତୀ ମା ଶିଶୁ ମୃତ୍ୟୁର ମାତୃମୃତ୍ୟୁର ବହୁତ ପରିମାଣରେ କମିଛି।
1: ଆଜ୍ଞା, ଆପଣ ଏଇ ଟିକାଗୁରୁ କହୁଥିଲେ ଯେ ଶାଶୁମାନେ ବେଳେବେଳେ କହିଦିଅନ୍ତି ଯେ କ'ଣ ପାଇଁ ବୋହୁକୁ ଏତେଥର ଡାକ୍ତରଖାନା ଯିବା ଦରକାର, ଆମେ ବି ଗୋଟେ ସମୟରେ ମା ହେଇଛୁ, ଛୁଆ ଜନ୍ମ କରିଛୁ, ଏଇ ଯୋଉ ଗୋଟେ ଭାବନା ଆମେ ତାକୁ କହିପାରିବା ସୂଚନା ବିଷୟରେ କମ୍ ଜାଣିବା ବା ଅଶିକ୍ଷା, ଏଇଗୁଡ଼ିକ ସୁରକ୍ଷିତ ମାତୃତ୍ୱ କ୍ଷେତ୍ରରେ କେମିତି ବାଧା ସୃଷ୍ଟି କରିଥାଏ ବୋଲି ଆପଣ କହିବେ?
0: ବାଧା ସୃଷ୍ଟି କରୁଛି, କିନ୍ତୁ ଯୋଉମାନେ ଟିକେ ପାଠଶାଠ ପଢିନାହାନ୍ତି ସେ ଏଇ କଥା କହୁଛନ୍ତି ଯେ କାହିଁକି ତୁ ଏତେଥର ହସ୍ପିଟାଲକୁ ଯିବୁ, ଏତେଥର କ'ଣ ପାଇଁ ଆଶା ଦିଦି ଆସିକି ଡାକୁଛନ୍ତି ଅଙ୍ଗନବାଡି କେନ୍ଦ୍ରକୁ ଯିବୁ। ସେଥିପାଇଁ ଆମେ ଶାଶୁମାନଙ୍କୁ ବି ବୁଝାଉଛୁ, ମାଉସୀ ତମେ ଦେଖ ଆଗ ଯୁଗରେ କ'ଣ ଥିଲା, ଏବେ ଯୁଗ ବହୁତ ପରିବର୍ତ୍ତନ ହେଇଛି। ତମ ଯୁଗରେ ଥିଲା ମାଉସୀ ଘରେ ଡେଲିଭରି ହଉଥିଲ କି ତମର ଦାଈ ଆସିକି କାମ କରୁଥିଲେ, ଏବେ ଘରେ ବି ପ୍ରସବ ତ ବିଲକୁଲ ଆମର ମନା ହେଇଛି। ସେଥିପାଇଁ ତାଙ୍କୁ ଶାଶୁମାନଙ୍କୁ ବୁଝାଉ, ଶାଶୁମାନେ ବୁଝିଲେଣି, ଏବେକୁ ମହିଳା ସ୍ୱାସ୍ଥ୍ୟ କର୍ମୀ ବି ବହୁତ ପରିମାଣରେ ବୁଝାଉଛନ୍ତି। ଆଉ ପରିବାର ନିୟୋଜନ ଧର ଗୋଟେ ମା ଡେଲିଭରି ହେଇସାରିଲା, ତାପରେ ପ୍ରସବ ପରେ ତାର କଣଟା ନେଲେ ସେ ଆଉ ତିନି ବର୍ଷ ପର୍ଯ୍ୟନ୍ତ ପିଲା ରଖିବ ନାହିଁ। ଆମର କପଟେ ଦିଆହଉଛି, ଇମ୍ପ୍ଲାଣ୍ଟ ଦିଆହଉଛି। ମ୍ୟାଡମ ମାଲାଇନ୍ ବି ଖାଇପାରେ, କିନ୍ତୁ ଛଅ ମାସ ପରେ ମାଲାଇନ୍ଟା ମା କ୍ଷୀର ଶୁଖି ଯାଇପାରେ, ସେଥିପାଇଁ ଛଅ ମାସ ପରେ ମାଲାଇନ୍ ଖାଇବ। ତାପରେ ସିଜରିଆନ୍ ବେଳେ ପିପି ଔଷଧ ଆମର ଦିଆଯାଉଛି,
1: ଆଜ୍ଞା
0: ଦିଆଯାଉଛି, ସବୁ ପ୍ରକାର ଦିଆଯାଉଛି। ଆମ ତାପରେ ତିନି ବର୍ଷ ପରେ ଆଉ ଗୋଟେ ସେ କଣ୍ଡମ୍ଟା

0: ଦିଆଯାଉଛି ଆଉ ଆମେ ପାଞ୍ଚଟା ପ୍ରକାର ବୁଝଉଛୁ ସେ କୋଉଟା ଚୁଜ୍ କରିବେ କପଟି ନେବେ କି ମାଲାଇନ୍ ଖାଇବେ କି
1: କୌଣସି
0: କଣ୍ଡମ ନେବେ ଆମେ ତ ତାଙ୍କୁ କହୁଛୁ ତାଙ୍କ ସ୍ୱାମୀ ସେ ବୁଝିକି କହୁଛନ୍ତି ଆମେ ସେ ଅନୁସାରେ ତାଙ୍କୁ ପରିବାର ନିୟୋଜନ ବିଷୟରେ ବୁଝେଇ ଦେଉଛୁ ମହିଳା ସ୍ୱାସ୍ଥ୍ୟ କର୍ମୀ ବହୁତ ଆମକୁ ଏହି ବିଷୟରେ ସାହାଯ୍ୟ କରୁଛନ୍ତି
1: ମାନେ ଆପଣଙ୍କ କଥାରେ ଆମେ ଅନୁଭବ କରୁଛୁ ଯେ ଯୋଉ ଗୋଟେ ଦିନ ଥିଲା ଯେତେବେଳେ ଘରର ବଡ଼ମାନେ ହୁଏତ ଏଇସବୁ ଜିନିଷ ପ୍ରତି ଟିକେ ଅମନୋଯୋଗ ହଉଥିଲେ ବା ଟିକେ ଦ୍ୱନ୍ଦ ଆଶଙ୍କା ଭିତରକୁ ଯାଉଥିଲେ ମନା କରୁଥିଲେ ଏବେ ସେସବୁରୁ
0: ଦୂରରେ ହେଲେଣି ଲୋକ ବି ଗ୍ୟାପ୍ ରଖୁଛନ୍ତି ତିନି ବର୍ଷ ପରେ ଆଉ ଗୋଟେ ପିଲା କରୁଛନ୍ତି
1: ଆଜ୍ଞା ବୁଝୁଛନ୍ତି ଯେ ଏଇ ପରିବାର ନିୟୋଜନ କେତେ ଜରୁରୀ ସେଗୁଡିକ ବୁଝିପାରୁ
0: ଏବେ ତ ଟିକେ କଥାରେ ଆଶା ଦିଦିଙ୍କୁ ଫୋନ୍ କର ଆଜ୍ଞା ଦିଦି ଫୋନ୍ କର ଆଜ୍ଞା
1: ବହୁତ ବଢିଆ କଥା ଆଜିର ସମାଜରେ ସୁରକ୍ଷିତ ମାତୃତ୍ୱକୁ ନେଇକରି ଆମେ ଦେଖୁଛୁ ତାର ଭବିଷ୍ୟତକୁ ନେଇକରି ଆମେ ଯାହା ଲକ୍ଷ୍ୟ କରୁଛୁ ଏ ଗୋଟେ ବାସ୍ତବିକ ଗୋଟେ ଭଲ ଯୋଜନା ଭଲ ଅଭିଯାନ ତେବେ ଆକୁ ଗୋଟେ ଜନ ଆନ୍ଦୋଳନ ପରି କରିକିରି ତାର ପ୍ରଚାର ପ୍ରସାର କରିବାରେ ସମାଜ ସରକାର ଏବଂ ପରିବାର ଏମାନଙ୍କର ମିଳିତ ଦାୟିତ୍ୱ ସମ୍ପର୍କରେ ଆପଣ କଣ କହିବେ
0: ମିଳିତ ଦାୟିତ୍ୱ ପରେ ଆମର ହସ୍ପିଟାଲ ଧର ସିଟି ହସ୍ପିଟାଲରେ ଆମର 9 ତାରିଖରେ ଏଇ ପ୍ରଧାନମନ୍ତ୍ରୀ ମାତୃ ଯୋଜନାର ହଉଛି ତାପରେ ଏସ୍ସିବି ହସ୍ପିଟାଲ ବି ହଉଛି ଆମର 12 PSC କଟକରେ PSC ସବୁ ହେଇଯାଇଛି ଆମର 12 PSCରେ ଆମେ ସବୁ ଆଶା ଦିଦି ମାନେ ସେଇ 9 ତାରିଖ 5ଟାରେ ସବୁ ଗର୍ଭବତୀ ମାନଙ୍କୁ ନେଇକି ଯାଉଛୁ ସେଠି ସେ ଦେଖୁଛନ୍ତି ହଁ ପ୍ରକୃତରେ ଆଶା ଦିଦି ମାନେ ଆମେ କୋଉ ମିଛ କଥା କହୁଛି ସେ ଭାବୁଥିବେ କିନ୍ତୁ ଆମେ ନେଇକି ଗଲା ପରେ ସେ ଦେଖୁଛନ୍ତି ଦିଦି ଏଠି ଏତେ ସୁବିଧା ଆମେ ସବୁ ମାସ 9 ତାରିଖ ଏଠିକି ଆସିକି ଚେକଅପ୍ କରିବୁ ଅଲ୍ଟ୍ରାସାଉଣ୍ଡ କରିବୁ ବ୍ଲଡ୍ ପ୍ରେସର ଦେଖିବୁ ଓଜନ ଚେକ୍ କରିବୁ ମୋର ଓଜନଟା ବଢୁଛି ନା ନାହିଁ ପିଲାଟା ମୋର ଠିକ୍ ଭାବେ ବଢୁଛି ନା ନାହିଁ ଏ ମାସରେ ଗୋଟେ 60 କେଜି ଅଛି ଆର ମାସକୁ 2 କେଜି ବଢିଛି ଗୋଟେ କେଜି ବଢିଛି ଓଜନ ଦ୍ୱାରା ଆମେ ଜାଣିପାରିବୁ ସେ ଅନୁସାରେ ତାକୁ ମା ତୁ ଠିକ୍ ଠାକ୍ ଖାଇବା କର ଠିକ୍ ବିଶ୍ରାମ ନେ ଯେତେ ଥର ଭୋକ ଲାଗୁଛି ଟିକେ ଟିକେ ଅଳ୍ପ ଅଳ୍ପ କରିକି ପଛ 10 ଥର ଖାଏ କିନ୍ତୁ ଆୱେର୍ନେସ୍ ପ୍ରୋଗ୍ରାମ ମ୍ୟାଡମ୍ ଆମର ତ ବି ହଉଛି ଗଭର୍ଣ୍ଣମେଣ୍ଟ ସରକାରଙ୍କ ତରଫରୁ ବହୁତ କିଛି ଗର୍ଭବତୀ ମାଙ୍କ ପିଲାଙ୍କ ପାଇଁ ତାପରେ ଆପଣ ଯାହା କହିଲେ ଠିକ ପରିବାର ସହଯୋଗ ନିହାତି ଦରକାର ପରିବାର ସହଯୋଗ ପରିବାର ସହଯୋଗ ନହେଲେ ଗୋଟେ ସ୍ତ୍ରୀ ଲୋକ କେବେ ହେଲେ ଗୋଡ଼ ଘରୁ ଖାଲି କରିପାରିବ ନାହିଁ ପୁଅ ପିଲା ତ ତାଙ୍କର କର୍ମକ୍ଷେତ୍ରରେ ପଳାଉଛନ୍ତି ନିଜ ଶାଶୁ ଆଉ ଯିଏ ନଣନ୍ଦ ସବୁ ଅଛନ୍ତି ସେ ନିହାତି ସହଯୋଗ କଲେ ଗୋଟେ ମା ଗର୍ଭବତୀ ମା ଛୁଆ ଭଲ ଭାବେ ସୁରକ୍ଷିତ ରହିବ
1: ଆଜ୍ଞା ବହୁତ ସୁନ୍ଦର କଥା କହିଲେ ତେବେ ଶେଷରେ ଆଜି ଆପଣଙ୍କୁ ଶୁଣୁଥିବା ଆମ ନାରୀ ମହଲର ଶ୍ରୋତା ଭଉଣୀମାନଙ୍କୁ ଆପଣ ଏଇ ଯୋଉ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ସମ୍ପର୍କରେ କଣ କହିବାକୁ ଚାହିଁବେ
0: ଆମର ପ୍ରିୟ ମା ଭଉଣୀମାନଙ୍କୁ ଆମେ କହିବାକୁ ଚାହୁଁଛୁ ତମ ଘରେ ଯେକୌଣସି ଗର୍ଭବତୀ ମା ରହୁଛନ୍ତି ତାଙ୍କୁ ଟିକେ ସହଯୋଗ କରନ୍ତୁ ଆଉ ତାଙ୍କୁ ଟିକେ ବିଶ୍ରାମ ଦେବାରେ ସାହାଯ୍ୟ କରନ୍ତୁ ଖାଇବା ପିଇବା ତାଙ୍କର ଟିକେ ଭଲରେ ଟ୍ରିଟମେଣ୍ଟ ନେଲେ ସେ ଆହୁରି ଭଲରେ ଖୁସିରେ ରହିଲେ ସେ ଆହୁରି ଭଲ ପିଲାଟା ବଢିବ ଭଲରେ ତାକୁ ଟିକେ ସହଯୋଗ କରନ୍ତୁ
1: ଆଜ୍ଞା ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ ଆଉ ଆମର ଆଜିର ଯୋଉ ଆଲୋଚନାର ବିଷୟ ଥିଲା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ସେ ସମ୍ପର୍କରେ ଏହି ଆଲୋଚନାରେ ଆମ ସହିତ ଅଂଶଗ୍ରହଣ କଲେ ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ ନମସ୍କାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଏହି ଶୀର୍ଷକରେ ଶୁଣୁଥିଲେ ଆମର ଏହି ଆଲୋଚନା ଆଲୋଚନାରେ ଆମ ସହିତ ଅଂଶଗ୍ରହଣ କରିଥିଲେ ଆଶାକର୍ମୀ ରଶ୍ମିତା ବେହେରା ବାସ୍ତବିକ ଭଉଣୀ ମା ଆମ ଜୀବନର ସେହି ମଣିଷ ଯାହାର ନାଁ ଉଚ୍ଚାରଣ କରିବା ମାତ୍ରେ ହିଁ ଆମକୁ ମିଳିଯାଏ ଅସୀମ ସ୍ନେହ ଆଦର ଆଉ ନିରାପତ୍ତାର ଅନୁଭବ ଆଉ କହିବାକୁ ଗଲେ ସେହି ମା ଆଖିର ଖୁସି ତା ମୁହଁର ହସ ପ୍ରତ୍ୟେକ ସନ୍ତାନ ଜୀବନର ସବୁଠୁ ବଡ଼ ଆଶୀର୍ବାଦ ତେଣୁ ସେହି ମା କେମିତି ଭଲରେ ରହିବ ତାହା ଆମ ସମସ୍ତଙ୍କର ଦାୟିତ୍ୱ ଆପଣମାନେ ଆଜିର କାର୍ଯ୍ୟକ୍ରମରେ ସୁରକ୍ଷିତ ମାତୃତ୍ୱ ଅଭିଯାନ ସମ୍ପର୍କରେ ଆମର ଆଲୋଚନାଟି ଶୁଣିଲେ ଏହି ଅଭିଯାନ ଅନ୍ତର୍ଗତ କ'ଣ ସବୁ ସୁବିଧା ସୁଯୋଗ ଉପଲବ୍ଧ ତାହା ତ ଆପଣମାନେ ଜାଣିଲେ ଭାବୁଛୁ ଆବଶ୍ୟକ ସ୍ଥଳେ ନିଶ୍ଚୟ ତାକୁ କାମରେ ଲଗାଇବେ ତେବେ ଏଇଠି ଗୋଟିଏ କଥା କହି ରଖିବାକୁ ଚାହିଁବୁ ଯେ ଗୋଟିଏ ସୁସ୍ଥ ନିରୋଗ ଗର୍ଭବତୀ ମା କେମିତି ଭଲରେ ତାର ସମୟ କାଟିବ ଆଉ ସନ୍ତାନକୁ ଜନ୍ମ ଦେବା ପରେ ବି କେମିତି ସୁସ୍ଥ ରହିପାରିବ ସେଥିପ୍ରତି ପରିବାରବର୍ଗଙ୍କର ମଧ୍ୟ ଗୋଟିଏ ଗୁରୁ ଦାୟିତ୍ୱ ରହିଛି ମା'ର ମାନସିକ ସ୍ଥିତି କେମିତି ଭଲ ରହିବ ତାର ଶରୀର ସୁସ୍ଥ ରହିବ ତାର ଖାଦ୍ୟପେୟ କେମିତି ଠିକ୍ ରହିବ ଏଥିପାଇଁ ବି ଧ୍ୟାନ ଦେବାର ନିହାତି ଆବଶ୍ୟକତା ରହିଛି କାରଣ ମା ସୁସ୍ଥ ରହିଲେ ଯାଇ ତାର ସନ୍ତାନ ସୁସ୍ଥ ରହିବ ଆଉ ଖୁସିରେ ରହିପାରିବ ସାରା ପରିବାର

ଭଉଣୀ ଆଜି ତ ସମୟ ହୋଇଯାଇଛି, ଆମର ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଇବେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ତାହେଲେ ଭଉଣୀ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି, ନମସ୍କାର।

ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ. ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ କୋଠା ଉଦ୍ଘାଟନ ସହ ବାଲୋତ୍ରାଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ. ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ. ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ. ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ପାକିସ୍ତାନରେ ଥିବା 23 ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ଗୋଲ୍ରେ ପରାସ୍ତ କଲା କଲମ୍ବିଆ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି. ପ୍ରଥମେ ରାଜସ୍ଥାନ ଗସ୍ତରେ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିଛନ୍ତି. ଯୋଧପୁରଠାରେ ପରିବର୍ତ୍ତିତ ଉଡ଼ାଣ ଯୋଜନାର ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି. ଆଗାମୀ 10 ବର୍ଷ ମଧ୍ୟରେ ଉଡ଼ାଣ ଯୋଜନା ପାଇଁ 28,840 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି. ବାଲୋତ୍ରାଠାରେ ଶ୍ରୀ ମୋଦି 1,06,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି. ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳ ଏବଂ ସଡ଼କ ଯୋଗାଯୋଗ, ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ରହିଛି. ଏହି ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି.
1: ବଡ଼େ ବଡ଼େ ଦେଶ ଆଜ ଇନ୍ଧନ କି କିଲ୍ଲତ

ଘୋଷଣା କରିବାର କ୍ଷମତା ରହିଛି। ଘୋଷିତ 23 ଜଣ ଆତଙ୍କବାଦୀଙ୍କ ମଧ୍ୟରେ 17 ଜଣ ପାକିସ୍ତାନ ଏବଂ 6 ଜଣ ଭାରତୀୟ ନାଗରିକ ରହିଛନ୍ତି। ସେମାନେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରୁ ଆତଙ୍କବାଦ କାର୍ଯ୍ୟକଳାପ ପରିଚାଳନା କରୁଥିବା ଜଣାପଡ଼ିଛି। 2019ରେ ୟୁଏପିଏ ସଂଶୋଧନ ହେବା ପରଠାରୁ କେନ୍ଦ୍ର ସରକାର ଇତିମଧ୍ୟରେ 80 ଜଣଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆସନ୍ତା ସୋମବାର ଦିନ ଏକ ବୈଠକର ଆହ୍ୱାନ କରାଯାଇଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ତରଫରୁ ଦାନ ଅର୍ଥ ହେରଫେର ସଂକ୍ରାନ୍ତ ତଥ୍ୟ ସମ୍ପର୍କରେ ପ୍ରଶାସନିକ ଏବଂ ଅର୍ଥ ସମ୍ଭନ୍ଧୀୟ ବୈଠକରେ ଆଲୋଚନା ହେବ। ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଗିରି ଗତ ଜୁନ୍ 28 ତାରିଖରେ ଆନୁଷ୍ଠାନିକ ଭାବେ ଏହି ବୈଠକ ଆହ୍ୱାନ କରିଥିଲେ। ଟ୍ରଷ୍ଟ ବୋର୍ଡର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟ ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫାପତ୍ର ସମ୍ପର୍କିତ ବିଷୟ ଏଥିରେ ସ୍ଥାନିତ ହେବ। ଏହି ବୈଠକ ରାମମନ୍ଦିର ଭବିଷ୍ୟତ ସୁପରିଚାଳନା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ। ଡେମୋକ୍ରାଟିକ୍ ରିପବ୍ଲିକ୍ କଙ୍ଗୋ

0: ଅପତ ରାୟ ଏବଂ ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫାପତ୍ର ସମ୍ପର୍କିତ ବିଷୟ ଏଥିରେ ସ୍ଥାନିତ ହେବ। ଏହି ବୈଠକ ରାମମନ୍ଦିର ଭବିଷ୍ୟତ ସୁପରିଚାଳନା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ। ଡେମୋକ୍ରାଟିକ୍ ରିପବ୍ଲିକ୍ କଙ୍ଗୋରେ 1502 ଜଣ ବ୍ୟକ୍ତିଙ୍କଠାରେ ଇବୋଲା ଭୂତାଣୁ ଠାବ କରାଯାଇଛି। ଏଥିରେ 473 ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି। ଇବୋଲା ରୋଗୀଙ୍କ ମଧ୍ୟରୁ 628 ଜଣଙ୍କୁ ସମ୍ପ୍ରତି ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। ଏମାନଙ୍କ ମଧ୍ୟରୁ 229 ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରକୃତି କେ ବାଦ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପରିବେଶବେତୀ ଦେବେନ୍ଦର ସୁରାଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଚାରାରୋପଣ ଏବଂ ପରିବେଶ ସଂରକ୍ଷଣ ଦିଗରେ ଶ୍ରୀ ସୁରା ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅପରାହ୍ନ 5:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ କଲମ୍ବିଆ ଘାନାକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ଆର୍ଜେଣ୍ଟିନା କାବୋଭର୍ଦେକୁ 3-2 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ କୋଠା ଉଦ୍ଘାଟନ ସହ ବାଲୋତ୍ରାଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ। ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ। ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ଗୋଲ୍ରେ ପରାସ୍ତ କଲା କଲମ୍ବିଆ।
1: Good afternoon. This is Akashvani and I'm Saira Mujtaba with the Midday News. The headlines. Prime Minister Narendra Modi dedicates India's first greenfield integrated refinery cum petrochemical complex in Balotra, Rajasthan. Also inaugurates new terminal building of Jodhpur Airport. Home Ministry designates 23 Pakistan-based individuals as terrorists under UAPA. Centre issues notice to Telegram messaging app over widespread piracy reports. Asked to submit report within 15 days. Bilateral investment agreement between India and Israel comes into force today. IMD says southwest monsoon to further advance into parts of Gujarat, Haryana, Punjab and Rajasthan during the next 4 days. And in men's cricket, India to face host England in second T20 International in Manchester this evening. And now the news in detail. Prime Minister Narendra Modi dedicated, inaugurated and laid the foundation stone for development projects worth approximately 1.06 lakh crore rupees at Balotra, Rajasthan. These projects spanned multiple sectors including petrochemicals, urban transport, railways, roads, renewable energy and power transmission. The Prime Minister dedicated India's first greenfield integrated refinery cum petrochemical complex to the nation at Pachpadra in Balotra, marking a landmark achievement in the country's energy and petrochemical sector. Speaking on the occasion, Mr. Modi said this refinery will provide employment to thousands of young people.
2: आज इस रिफाइनरी को देश को समर्पित किया गया है। ये रिफाइनरी यहाँ हजारों लोगों के रोजगार का माध्यम बनेगी। मैं राजस्थान के युवाओं को इस रिफाइनरी की विशेष तौर पर बधाई देता हूँ। आज का दिन साक्षी है कि बीजेपी सरकारें परियोजनाओं को सिर्फ शिलान्यास करके नहीं छोड़ती है, बल्कि हम उन परियोजनाओं को पूरा करने के लिए भी दिन रात एक कर देते हैं।
1: Prime Minister Modi also laid the foundation stone for Phase 2 of the Jaipur Metro Rail project, which has a total cost of over 13,000 crore rupees. Under Phase 2, a 41-kilometer north-south metro corridor will be developed from Prahladpura to Todi Mod, connecting the industrial and residential areas of Sitapura and Vishwakarma industrial area through 36 stations. We now take you live to the Prime Minister's address in Balotra.
2: बीजेपी और कांग्रेस में एक बहुत बड़ा अंतर है साथियों। राजस्थान में पानी से जुड़ी परेशानियों का समाधान इसका एक और बड़ा उदाहरण है। आप सब जानते हैं

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି, ଆଜି ଲାଗି ହେବ ଫୁଲୁରି ତେଲ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଜାରି ରହିଛି ବର୍ଷା। ରାଜ୍ୟରେ ରୋଗୀ ସେବାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଆନ୍ଦୋଳନରତ ଡାକ୍ତର ଏବଂ ସରକାରଙ୍କ ମଧ୍ୟରେ ବୈଠକ ଜାରି ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟଠାରେ ଜାରି ରହିଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଡାକ୍ତରଙ୍କ ପ୍ରତିନିଧି

0: ପ୍ରତିନିଧିମଣ୍ଡଳୀ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ଡାକ୍ତରଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ରାଜ୍ୟରେ 2025-26 ବର୍ଷରେ ରବିଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ସେ କହିଛନ୍ତି 25-26 ରବିଧାନ ସଂଗ୍ରହ ପାଇଁ 20 ଲକ୍ଷ ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଗତକାଲି ସୁଦ୍ଧା 20.20 ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି। 3,69,000 ଅଧିକ ଚାଷୀ ଧାନ ବିକ୍ରି କରିଥିବାବେଳେ ସେମାନଙ୍କୁ 4,069 କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଓ 1,255 କୋଟି ଟଙ୍କା ଇନ୍ପୁଟ୍ ସହାୟତା ପ୍ରଦାନ କରାଯାଇଛି। ତେବେ ଧାନ କିଣା ସମୟ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ଚଳିତ ବର୍ଷ ରାଜ୍ୟରେ ସାର ଅଭାବ ରହିବ ନାହିଁ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି। ରାଜ୍ୟର ସବୁ ପ୍ୟାକ୍ସରେ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ମହଜୁଦ ରହିଥିବା ଶ୍ରୀ ବଳସାମନ୍ତ କହିଛନ୍ତି। ସୂଚନା ଅନୁଯାୟୀ ଏବେ ରାଜ୍ୟରେ 81,000 ଟନ୍ ସାର ଗଚ୍ଛିତ ଥିବାବେଳେ ଆଗାମୀ ଦିନରେ ଅଧିକ ସାର ଆସିବ ବୋଲି ସେ କହିଛନ୍ତି। ଚଳିତ ବର୍ଷ 80,000 ଟନ୍ରୁ ଅଧିକ ୟୁରିଆ, 9,000 ଟନ୍ ଏମ୍ଓପି, 17,000 ଟନ୍ ବିଏପି ଓ 29,000 ଟନ୍ ଏନ୍ପିକେଏସ୍ ସାର ମହଜୁଦ ରହିଥିବା ସୂଚନା ମିଳିଛି। ରାଜ୍ୟରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ପରିଚାଳନା ପାଇଁ ନୂତନ ସଂଶୋଧିତ ନିୟମାବଳୀ ଜାରି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଶିକ୍ଷା ଆଇନ 1969 ଏବଂ ଶିକ୍ଷା ଅଧିକାର ଆଇନ 2009 ବିଭିନ୍ନ ଧାରାକୁ ଆଧାର କରି ଏହି ନୂତନ ସଂଶୋଧିତ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏଣିକି ସରକାରଙ୍କ ଅନୁମତି ବିନା ଏବଂ ସ୍ୱୀକୃତି ପ୍ରମାଣପତ୍ର ନଥିଲେ ରାଜ୍ୟରେ କୌଣସି ବିଦ୍ୟାଳୟ ପ୍ରତିଷ୍ଠା କିମ୍ବା ପରିଚାଳନା କରାଯାଇପାରିବ ନାହିଁ। ନୂତନ ସଂଶୋଧିତ ନିୟମ ଅନୁଯାୟୀ ଘରୋଇ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ପରିବେଶ, ପାନୀୟ ଜଳ, ଖେଳପଡ଼ିଆ ଓ ରାମ୍ପ ଭଳି ମୌଳିକ ସୁବିଧାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ପରେ ହିଁ ନୂତନ ବିଦ୍ୟାଳୟ ଖୋଲାଯାଇପାରିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଉମରକୋଟ ବ୍ଲକ ଗସ୍ତ କରି ଉମରକୋଟ ରାଇଘର ସଂଯୋଗୀକରଣ ସେତୁର ଲୋକାର୍ପଣ କରିଛନ୍ତି। ପୂର୍ତ୍ତ ବିଭାଗ ଦ୍ୱାରା ଭାସ୍କେଲ ନଦୀ ଉପରେ 4,08,00,000 ଟଙ୍କା ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ କରାଯାଇଛି। ରାଜ୍ୟ ରାଜପଥ ସଂଲଗ୍ନ ଏହି ସଂଯୋଗୀକରଣ ସେତୁ ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଆଧ୍ୟାତ୍ମିକ ଗୁରୁ, ସଂସ୍କାରକ, ଦାର୍ଶନିକ, ଶିକ୍ଷାବିତ୍ ଓ ସନାତନ ଧର୍ମକୁ ବିଶ୍ୱସ୍ତରରେ ପରିଚିତ କରାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ଆଜି ତିରୋଧାନ ଦିବସ। ଧରାପୃଷ୍ଠରେ ଯେଉଁ କେତେଜଣ ପ୍ରସିଦ୍ଧ ସନ୍ନ୍ୟାସୀଙ୍କ କଥା ଆଲୋଚିତ ହୋଇଥାଏ ସେମାନଙ୍କ ମଧ୍ୟରୁ ସ୍ୱାମୀ ବିବେକାନନ୍ଦ ଅନ୍ୟତମ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବିବେକାନନ୍ଦ ବେଦ ଓ ଯୋଗଦର୍ଶନ ପାଇଁ ସମଗ୍ର ବିଶ୍ୱରେ ଲୋକପ୍ରିୟ ଥିଲେ। 1893 ସେପ୍ଟେମ୍ବର 11 ତାରିଖରେ ଆମେରିକାର ଚିକାଗୋ ସହରରେ ଆୟୋଜିତ ଧର୍ମସଭାରେ ସମ୍ବୋଧନ ଦେଇ ସେ ତାଙ୍କର ଓଜସ୍ୱିନୀ ବକ୍ତୃତାର ପରିଚୟ ଦେଇଥିଲେ। ଭାରତୀୟ ସଂସ୍କୃତି ଉପରେ ଆଧାରିତ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋର ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହିତ ଭାରତୀୟ ମୂଲ୍ୟବୋଧକୁ ପରିଚିତ କରାଇଥିଲା। 1897 ତାଙ୍କର ଗୁରୁ ସନ୍ଥ ଶ୍ରୀରାମକୃଷ୍ଣ ପରମହଂସଙ୍କ ନାମରେ ସମାଜସେବା ପାଇଁ ସେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ। ସ୍ୱାମୀ ବିବେକାନନ୍ଦ ଥିଲେ ଯୁବ ସମାଜର ମାର୍ଗଦର୍ଶକ। 1902 ଆଜିର ଦିନରେ ମାତ୍ର 39 ବର୍ଷ ବୟସରେ କୋଲକାତାର ବେଲୁର ମଠରେ ଏହି ମହାନ ଆତ୍ମାଙ୍କର ଦେହାବସାନ ଘଟିଥିଲା। ସ୍ୱାମୀ ବିବେକାନନ୍ଦଙ୍କର ତିରୋଧାନ ଦିବସରେ ଦେଶବାସୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁ ବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତସେବା ନୀତି ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କ ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟା ନୀତି ପରେ ଫୁଲୁରୀ ତେଲ ଲାଗିହେବ। ପରମ୍ପରା ଅନୁଯାୟୀ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ 1 ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଫୁଲୁରୀ ତେଲ ସମ୍ପର୍କରେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକୁ କହିଛନ୍ତି,
1: ଫୁଲୁରୀ ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି 3 ଜଣ ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଏହା ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହୋଇଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି ଏ ସମସ୍ତ ମିଶ୍ରିତ ହେଇ ମାଟି ତଳେ ଗୋଟିଏ ବର୍ଷ ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ।

0: ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି ଏବଂ ତା ଦେହରେ ଚୁଆ କର୍ପୂର କସ୍ତୁରୀ କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକି ପ୍ରତିଭାବ୍ଦ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
1: ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ଶୂନ୍ୟ କରିବା ଲାଗି ଆଜି ପୁରୀରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମୀକ୍ଷା କରୁଛନ୍ତି। ବୈଠକରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନେଇ ସମୀକ୍ଷା କରାଯାଉଛି। ବୈଠକରେ ଅତିରିକ୍ତ ମହାନିର୍ଦ୍ଦେଶକ ଆର୍ପି କୋଚେଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। ଗତକାଲି ପୁରୀରେ 24 ଘଣ୍ଟିଆ ପରିମଳ ବ୍ୟବସ୍ଥା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ଶନିବାର ଦିନ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ନୂଆପଡ଼ା ଜିଲ୍ଲାରେ ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବା ଲାଗି ଜିଲ୍ଲାପାଳ ପ୍ରତିଶ୍ରତି ଦେବା ପରେ 100% ଚାଷୀଙ୍କ ଆଇସ୍କାନ୍ ଶେଷ ହୋଇଛି। ଗତକାଲି ବିଳମ୍ବିତ ରାତି ସୁଦ୍ଧା ଆଇସ୍କାନ୍ କାର୍ଯ୍ୟ ଶେଷ ହୋଇଥିବା ସୂଚନା ମିଳିଛି। ଯାଜପୁର ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ସତ୍ୟଭାମା ଗଣେଶ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଅତିଥିମାନେ ଜଳବାୟୁ ପରିବର୍ତ୍ତନର କାରଣ, ନିରାକରଣ, ଜଙ୍ଗଲ ସୃଷ୍ଟି ଓ ତା'ର ରକ୍ଷଣାବେକ୍ଷଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନଖଣ୍ଡ ଅଧିକାରୀ ଯୋଗଦେଇ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ଓ ଚାରାରୋପଣ ଉପରେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାରେ ନିର୍ମାଣାଧୀନ ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମୀକ୍ଷା କରିଛନ୍ତି। ମନମୁଣ୍ଡାରେ ଚାଲିଥିବା 50 ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଏବଂ ପଲ୍ସାଗୁରାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଛି। ପୁରୁଷ ଦଳକୁ କାଂସ୍ୟ ପଦକ ମିଳିଛି। ମହିଳା ବର୍ଗରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା 1-0 ଗୋଲ୍ରେ ପଶ୍ଚିମବଙ୍ଗକୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଦଳ ପକ୍ଷରୁ ପଦ୍ମିନୀ ଟୁଡୁ ଗୋଟିଏ ଗୋଲ୍ କରିଥିଲେ। ସୂଚନା ଅନୁଯାୟୀ ଓଡ଼ିଶାର ଉଭୟ ପୁରୁଷ ଏବଂ ମହିଳା ଦଳ ଆଗାମୀ ଆଇବିଏଫ୍ଏଫ୍ ଜାତୀୟ ଦୃଷ୍ଟିବାଧିତ ଫୁଟବଲ ଚମ୍ପିୟନ୍ସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ 9ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ଘଣ୍ଟା ପ୍ରତି 45-55 ଓ ସ୍ଥଳବିଶେଷରେ ଘଣ୍ଟା ପ୍ରତି 65 କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ସୋହିଲାଠାରେ ସର୍ବାଧିକ 202 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି, ଆଜି ହେବ ଫୁଲିରି ଲାଗି ତେଲ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ଆଇନ। ଉପସ୍ଥାପନା ରଞ୍ଜିତା ପାତ୍ର, ପ୍ରଯୋଜନା ସଦ୍ୟସ୍ମିତା ବେହେରା।

0: ନାରୀଟିଏ ଶିଶୁକୁ ସଂସ୍କାର ଦିଏ, ଯୁବଶ୍ରେଣୀଙ୍କୁ ଉଚିତ ଦିଗ୍ଦର୍ଶନ ଦିଏ, ଆଉ ସମାଜର ବରିଷ୍ଠ ସଦସ୍ୟଙ୍କୁ ସାନ୍ତ୍ୱନା ଦେଇ ଆନନ୍ଦିତ କରେ। ହେଲେ କାହିଁ କୋଉ କାଳରୁ ନାରୀଟିଏ ତାର ଅସ୍ତିତ୍ୱ ପାଇଁ ଲଢ଼େଇ କରିଆସୁଛି। କିନ୍ତୁ ଦୁଃଖର କଥା, ନାରୀ ଆଜି ଘରେ ହେଉ କି ବାହାରେ ସୁରକ୍ଷିତ ନୁହେଁ। ଆମ ଦେଶର ସଭ୍ୟତା ଓ ମର୍ଯ୍ୟାଦାକୁ ଭୁଲି ଆମେ ପାଶ୍ଚାତ୍ୟ ସଂସ୍କୃତିକୁ ଗ୍ରହଣ କରିବା ହେତୁ ନାରୀ ନିର୍ଯାତନା ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି। ଏହି ନାରୀ ନିର୍ଯାତନା କମିଲେ ସମାଜର ମଙ୍ଗଳ ହେବା ସହିତ ନିଜର ମଧ୍ୟ ମଙ୍ଗଳ ହେବ, ଦେଶ ଉନ୍ନତି କରିବ, ଆଉ ଏହି କଥାକୁ ଆମେ ସମସ୍ତେ ଉପଲବ୍ଧି କରିବାକୁ ହେବ। ସେଥିପାଇଁ ଆମ ସରକାର ମଧ୍ୟ ବିଭିନ୍ନ ପ୍ରକାରର ଆଇନ ତଥା ନିୟମକାନୁନ କରିଛନ୍ତି। ଏହି ବିଷୟକୁ ନେଇ ଆଜିର ଆଲୋଚନା, ହିଂସାତ୍ମକ କାର୍ଯ୍ୟରୁ ମହିଳାଙ୍କୁ ସୁରକ୍ଷା ଓ ଆଇନ। ଏହି ବିଷୟରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ରବିନାରାୟଣ ଶତପଥୀ। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ହରପ୍ରିୟା ଦାସ।
1: ବର୍ତ୍ତମାନ ସବୁଆଡ଼େ ମହିଳାମାନଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ଆପଣଙ୍କର ଏ ବିଷୟରେ ମତାମତ କ'ଣ?
2: ଏଇଟା ପ୍ରକୃତରେ ବର୍ତ୍ତମାନ ସମାଜରେ ମହିଳାମାନଙ୍କର ସୁରକ୍ଷାକୁ ନେଇ ଗୋଟେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସମାଜରେ ମହିଳାମାନଙ୍କର ଆବଶ୍ୟକତାକୁ ଉପଲବ୍ଧି କରିବା ଉଚିତ। ବିଶେଷ କରି ଆମ ଭାରତୀୟ ସଂସ୍କୃତିରେ, ଭାରତୀୟ ସମାଜରେ ମହିଳାମାନେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭେଇ ଆସିଛନ୍ତି। ମହିଳାମାନେ ଝିଅ ରୂପରେ, ଭଉଣୀ ରୂପରେ, ବୋହୁ ରୂପରେ, ମା ରୂପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭେଇ ଆସିଛନ୍ତି। ମହିଳାଙ୍କ ବିନା ଗୋଟେ ସୁସ୍ଥ ସମାଜ ଗଠନ କେବେ ସମ୍ଭବ ନୁହେଁ। ସବୁ କ୍ଷେତ୍ରରେ ମହିଳାମାନଙ୍କର ଆବଶ୍ୟକତା ରହିଛି। ପ୍ରଥମ କଥା ହେଉଛି, ପିଲାଟେ ଭଲ ମଣିଷ ହେବ, ଭଲ ସଂସ୍କାର ଶିଖିବ, ତା ପାଇଁ ମାଆର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବେ ବାପା ଗୁରୁତ୍ୱପୂର୍ଣ୍ଣ ଭୂମିକା କୋଉଠି ନିଭାନ୍ତି ନାହିଁ। ଛୋଟବେଳୁ ମା ତାକୁ କହିବାକୁ ଶିଖାଏ, ତାକୁ ଭୁଲ ଖରାପ ଶିଖାଏ ଏବଂ ସମାଜରେ ଅନ୍ୟମାନଙ୍କ ସାଙ୍ଗରେ କିଭଳି ଚଳିବାକୁ ପଡିବ ଶିଖାଏ। ତେଣୁ ମା ବିନା ଗୋଟେ ପିଲା ସଂସ୍କାର ଶିଖିପାରିବନି। ଯଦି ସଂସ୍କାର ଶିଖି ନ ପାରିବ, ସେ ତା ଘରେ ଅସନ୍ତୋଷ ପ୍ରକାଶ କରିବ, ଘରେ ବିଶୃଙ୍ଖଳା ସୃଷ୍ଟି କରିବ ଏବଂ ସମାଜରେ ମଧ୍ୟ ବିଶୃଙ୍ଖଳା ସୃଷ୍ଟି କରିବ। ସେହିପରି ବହୁତ ଘରକୁ ଆସିଲେ ଘରର ସମସ୍ତଙ୍କର ଭଲ ମନ୍ଦ ହାନି ଲାଭ ସେ ବୁଝିଥାଏ।

0: ସେଥିପାଇଁ କହିବାର ଆବଶ୍ୟକତା ରହିଛି। ସେଇ ଶିକ୍ଷାଟା ବହୁତଟେ ପାଇଥାଏ ଝିଅ ଅବସ୍ଥାରେ ମା, ତେଣୁ ମହିଳାମାନଙ୍କର ଖାଲି ଘରୋଇ କଥା ନୁହଁ, ବାହାରେ ମଧ୍ୟ ଦେଖିବେ ଯଦି ସମାଜରେ ବିଶେଷ କରି ଛୋଟ ପିଲାମାନଙ୍କୁ ଶିକ୍ଷାଦାନ କଲାବେଳେ ମହିଳାମାନେ ଯେଉଁ ସୁନ୍ଦର ଭାବରେ ପିଲାଙ୍କୁ ଶିକ୍ଷାଦାନ କରିପାରିବେ ପୁରୁଷମାନେ କରିପାରିବେନି। କାହିଁକି ନା ପ୍ରକୃତିର ସୃଷ୍ଟିରେ ପୁରୁଷମାନଙ୍କର ସବୁ ଧୈର୍ଯ୍ୟ କମ୍, ମହିଳାମାନେ ଧୈର୍ଯ୍ୟଶୀଳ। ଛୋଟ ପିଲାକୁ ଯେଉଁମାନଙ୍କର ଧୈର୍ଯ୍ୟ ନଥିବ ସେ କେବେ ପାଠ ପଢ଼ିପାରିବେ। ଯେଉଁ ସ୍ନେହ ଶ୍ରଦ୍ଧାରେ ଘରଟାକୁ ଆପଣାଇ ନେବା, ଘରଟାକୁ ଗୋଟେ ମନ୍ଦିର ସଦୃଶ ସୃଷ୍ଟି କରିବା, ଏ କେବଳ ମହିଳାମାନେ ହିଁ କରିପାରିବେ। ଏ ଜିନିଷ ମହିଳାଙ୍କ ଛଡ଼ା ପୁରୁଷ କେବେ କରିପାରିବେ ନାହିଁ। କିଛି ଲୋକ କହନ୍ତି ଯେ ଏଟା ଗୋଟେ ପୁରୁଷ ପ୍ରଧାନ ଦେଶ
1: ଭାରତକୁ,
0: ଆଜ୍ଞା ସବୁବେଳେ ଜୀବ ଜଗତରେ ସବୁଟା ପୁରୁଷ ପ୍ରାଧାନ୍ୟ। ପୁରୁଷ ପ୍ରାଧାନ୍ୟ ଭଗବାନ ଯୋଉ ସୃଷ୍ଟି କରିଥିଲେ ଏଇଥିପାଇଁ ଯେ ପୁରୁଷ ମହିଳାକୁ ସୁରକ୍ଷା ଦେବା ପାଇଁ ପୁରୁଷ ପ୍ରାଧାନ୍ୟ, ପୁରୁଷ ପ୍ରାଧାନ୍ୟ ନୁହଁ ମହିଳାଙ୍କୁ ଅତ୍ୟାଚାର କରିବା ପାଇଁ, ମହିଳାଙ୍କ ଉପରେ ଜୁଲମ କରିବା ପାଇଁ। ଭଗବାନ ସୃଷ୍ଟି କଲାବେଳେ ପୁରୁଷ ପାଖରେ ଫିଜିକାଲ ପାୱାରଟା ବେଶୀ ଦେଇଛି, ଅନ୍ୟ କୌଣସିଟା ନୁହଁ। ଏଇଥିପାଇଁ ଦେଇଛି ଯେ ସିଏ ସମାଜରେ ମହିଳାଙ୍କୁ ସୁରକ୍ଷା ଦେବେ, ମହିଳା ତାଙ୍କ ପାଖରେ ସୁରକ୍ଷିତ ହେବେ। ଆଜି ସମାଜରେ ରାସ୍ତାରେ ଗଲାବେଳେ ଯଦି ଗୋଟେ ମହିଳା ଆକୁ କରେ, କିଏ ସାମାନ୍ୟତଃ ଇଙ୍ଗିତ କରୁଛି ସମାଜରେ ଯୋଉ ଜିନିଷ ପ୍ରତିଫଳିତ ହେବା କଥା, ଆଉ ପାଞ୍ଚ ଜଣ ତାକୁ ବନ୍ଦ କରିବା କଥା, ସେ ଜିନିଷ ହଉନି। ଯୋଉଥିପାଇଁ ଧୀରେ ଧୀରେ ଏହାର କୁପ୍ରଭାବଟା ଚାରିଆଡେ ବ୍ୟାପୁଛି। ତେଣୁ ଆମେ ସମାଜକୁ ସଚେତନ କରିବାକୁ ପଡିବ, ପୁଣି ମନେ ପକାଇ ଦେବାକୁ ପଡିବ, ଭାରତୀୟ ସଂସ୍କୃତି ସଂସ୍କାରକୁ ମନେ ପକାଇ ଦେବାକୁ ପଡିବ ଯେ ମା ଭଉଣୀଙ୍କର ଗୁରୁତ୍ୱ କେତେ। ଛୋଟିଆ କଥାରେ ଆପଣ ଅନୁଭବ କରିଥିଲେ, ମୁଁ ମଧ୍ୟ ମୋ ପରିବାରରେ ଅନୁଭବ କରେ, ମୁଁ ଯଦି ଖାଇବାରେ ବିଳମ୍ବ ହେଇଯାଇଥିବ ପୁଅ କେବେ ଫୋନ୍ କରି ପଚାରିବନି, ଝିଅ ପଚାରିଲେ ପଚାରିବ ବାପା ଖାଇବା ଡେରି ହେଇଗଲା। କାରଣ ପ୍ରକୃତିର ସୃଷ୍ଟି ଏମିତି ଯେ ମହିଳାମାନଙ୍କର କିଛି ସ୍ୱତନ୍ତ୍ରତା ଅଛି, ଯୋଉ ଜିନିଷ କେବଳ ସେଇମାନେ କରିପାରିବେ, ସେ ଆଦର୍ଶଟା ସେଇମାନଙ୍କ ପାଖରେ ହେଇପାରିବ। ତେଣୁ ସେମାନଙ୍କର ଗୁରୁତ୍ୱକୁ କେବେ ସମାଜରେ ଯଦି ଆମେ ଉପଲବ୍ଧି ନ କରିବା, ତାଙ୍କର ଆବଶ୍ୟକତା ଯଦି ଉପଲବ୍ଧି ନ କରିପାରିବା, ତାହେଲେ ଏ ସମାଜ କେବେ ଶୃଙ୍ଖଳିତ ହେଇପାରିବ।
1: ତାହେଲେ ବର୍ତ୍ତମାନ ମହିଳାଙ୍କ ପ୍ରତି ଏ ଯୋଉ ହିଂସାତ୍ମକ ଆଚରଣ ବ୍ୟାପିବାରେ ଲାଗିଛି, ଏଇଟା କାହିଁକି ହଉଛି, ଏହାର କଣ କାରଣ?
0: ଏହାର କାରଣ ବହୁବିଧ କାରଣ। ବର୍ତ୍ତମାନ ଆପଣ ଦେଖନ୍ତୁ, ଆମେ ଆଧୁନିକତାର ଗୁହାଇ ଦେଇ କିଛି ଅଶ୍ଳୀଳତାକୁ ଗ୍ରହଣ କରିଦେଉଛୁ। ଆଧୁନିକତା ଖରାପ ନୁହେଁ, ମହିଳାମାନେ ଯେତେ ଆତ୍ମନିର୍ଭରଶୀଳ ହେବେ, ଯେତେ ସ୍ୱାଧୀନ ଚେତା ହେବେ, ସେତେ ଭଲ। ଆଜିକାଲି ଛୋଟିଆ ପରିବାର ହେଲାଣି, ଆଉ ଜଏଣ୍ଟ ଫ୍ୟାମିଲି କଲଚର ନାହିଁ, ତେଣୁ ଘରେ ମା ବାପା ଗୋଟେ ଯୋଡ଼ିଏ ପିଲା ଥିଲେ। ବାପା ଯେତେବେଳେ ବାହାରେ ଚାକିରି କଲା, ବାହାରକୁ ଗଲା, ଘର ଚଳେଇବା ପାଇଁ ମହିଳାମାନେ ଆଧୁନିକ ହେବାକୁ ପଡିବ, ବାହାରିବାକୁ ପଡିବ, ପିଲାକୁ ସ୍କୁଲରେ ଛାଡ଼ିବାକୁ ପଡିବ, ପରିବାର ଟିକେ ଆଣିବାକୁ ପଡିବ। ଏସବୁ ଜିନିଷ ଯଦି କରିବାର ଆବଶ୍ୟକତା ଅଛି, ତାହେଲେ ଆକୁ ଆମେ ଆଧୁନିକତା କହିବା। କିନ୍ତୁ ଆଧୁନିକତା ମାନେ ନୁହଁ, ଆମେ ଯଦି ପାର୍କରେ, ରାସ୍ତା କଡ଼ରେ, ବିଭିନ୍ନ ଜାଗାରେ ଆମେ ନିଜର ଶାଳୀନତାଟାକୁ ଭୁଲିଯାଇ ନିଜର ସୀମାଟାକୁ ଉଲ୍ଲଂଘନ କରିବା, ତାହେଲେ କଣ ହବ, ଯୁବ ସମାଜ ଉପରେ ଏହାର ଗୋଟେ କୁପ୍ରଭାବ ପଡିବ। ଏ କୁପ୍ରଭାବ ଯୋଗୁଁ ମଧ୍ୟ କିଛିଟା ଆପଣଙ୍କର ମହିଳାମାନଙ୍କ ଉପରେ ବିଭିନ୍ନ ଜାଗାରେ ଜୁଲମ ଅତ୍ୟାଚାର ହେଉଛି, ତା ଛଡ଼ା ବର୍ତ୍ତମାନ ପରିବାରରେ ସଂସ୍କାର କମିଗଲାଣି। ପରିବାରରେ ପିଲାମାନଙ୍କ ପାଖରେ ଯୋଉ ସଂସ୍କାର ରହିବା କଥା, ଆମେ ଗୋଟେ ଝିଅକୁ ଭଉଣୀ ଭାବରେ ଦେଖୁଛୁ, ବୟସ୍କା ମହିଳାଙ୍କ ମା ଭାବରେ ଦେଖୁଛୁ, ଏଇ ଯୋଉ ସଂସ୍କାରଟାରେ ଆମେ ଗଢି ଉଠିଥିଲୁ, ଆଜି କେତେକ ପରିବାରରେ ସେଥିରୁ ଟିକେ ତ୍ରୁଟି ହେଲାଣି। ତ୍ରୁଟି ବିଚ୍ୟୁତ ହେବା ଦ୍ୱାରା କହୁଛି ସେ ପିଲାମାନେ ବିଶୃଙ୍ଖଳିତ ହେଲେଣି। ପୁରୁଷ ପିଲାମାନେ ଆଧୁନିକତାର ଦୁହାଇ ଦେଇ କ୍ଲବ ପୁଛିବା, ମଦ୍ୟପାନ କରିବା, ଅଶ୍ଳୀଳ ଇଙ୍ଗିତ କରିବା, ଏସବୁ ଜିନିଷ ଟିକେ ବ୍ୟାପିଲାଣି। ଆମେ ପରିବାରରେ ମଧ୍ୟ ପିଲାମାନେ କୁଆଡେ ଯାଉଛନ୍ତି, କଣ କରୁଛନ୍ତି, ତାଙ୍କ ଭଲମନ୍ଦ ବୁଝୁନାହାନ୍ତି, କଟକଣା ରଖୁନୁ, ଯେଉଁଥିପାଇଁ ଏ ଯୋଉ ପୁଅମାନଙ୍କ ଉପରେ, ଖାଲି ପୁଅ ନୁହନ୍ତି, ପୁଅ ହୁଅନ୍ତୁ ଝିଅ ହୁଅନ୍ତୁ, ତାଙ୍କ ଉପରେ ଆମର ଘରେ ଯୋଉ ଶୃଙ୍ଖଳା ଆଣିବା ପାଇଁ ଯୋଉ କଟକଣା କରାଯିବା ଦରକାର, ଆମେ ତାକୁ କରୁନି। ତାହା ମଧ୍ୟ ସମାଜକୁ ବିଭ୍ରାନ୍ତି କରିବାର ଗୋଟେ କାରଣ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ମହିଳାମାନଙ୍କ ପ୍ରତି ଆମେ ସମ୍ମାନ ଦେବା ନାହିଁ, ମହିଳାମାନଙ୍କୁ ଆମ ପରିବାରର ଅଙ୍ଗ ବୋଲି ଭାବିବା ନାହିଁ। ସମସ୍ତେ ସମସ୍ତଙ୍କ ସୀମା ଭିତରେ ରହିବା ଦରକାର, ପୁରୁଷ ପିଲା ତା ସୀମା ଭିତରେ ରହିବା ଦରକାର, ନାରୀମାନେ ତାଙ୍କ ସୀମା ଭିତରେ ରହିବା ଦରକାର। ଯଦି ସୀମା ଭିତରେ ରହିବା, ତାହେଲେ ସବୁ ଶୃଙ୍ଖଳା ରହିବ।
1: ଆଜ୍ଞା, ଆପଣ ତ କହିଲେ ଆମର ପରିବାରରେ ସଂସ୍କାର କମିଯିବାରୁ ଆମର ଶିକ୍ଷା ଟିକେ କମ ହେଇଯାଉଛି, ଯାହାଫଳରେ କି ଆମର ସମାଜରେ ଏଇ ଯୋଉ ହିଂସାତ୍ମକ କାର୍ଯ୍ୟ ଗୁଡିକ ବ୍ୟାପିବାରେ ଲାଗିଛି। ତାହେଲେ ସାମାଜିକ ଦାୟିତ୍ୱ କଣ ସବୁ ଅଛି?
0: ଆମର ସାମାଜିକ ଦାୟିତ୍ୱ ଭିତରେ ଦେଖନ୍ତୁ, ଘରେ ଆଜି ଯୋଉ ସାମାଜିକ ଦାୟିତ୍ୱରେ ଗୋଟେ ଯୌତୁକ ନିର୍ଯାତନା କଥା ବହୁତଟିଏ ଆମ ଘରକୁ ଆସୁଛି। ନିର୍ଯାତନା ଯେତେବେଳେ ଦିଆଯାଉଛି, ଆମେ ପୁରୁଷ ମହିଳା ସମସ୍ତେ ତା ଭିତରେ

0: ଯଦି ଘରର ଯିଏ ମା ଯିଏ ବୋହୂର ଶାଶୁ ଯଦି ସିଏ ବି କହନ୍ତା ଯେ ନାଇଁ ନାଇଁ ନାଇଁ ଏଇ ବୋହୂଟା ତମର ଜୁଲମ କରନି ଅତ୍ୟାଚାର କରନି ଯାହା ବି ହେଲେ ତାକୁ ବୋହୂକୁ କିଛି ନା କିଛି ପ୍ରୋଟେକ୍ସନ ମିଳନ୍ତା କିନ୍ତୁ ଘର ଭିତରେ ଯେତେବେଳେ ସମସ୍ତେ ଏକାଠି ହେଇଛନ୍ତି ଦେଖନ୍ତୁ ପୁରୁଷ ହୁଅନ୍ତୁ ନାରୀ ହୁଅନ୍ତୁ ସମସ୍ତେ କୁସଂସ୍କାର ଭିତରେ ବାନ୍ଧି ହେଇଯାଇଛନ୍ତି ସେ ଯୌତୁକ ଲୋଭ ସମସ୍ତଙ୍କୁ ଗ୍ରାସ କରିଛି ଏବଂ ସେ ଶାଶୁ ଭୁଲି ଯାଉଛନ୍ତି ଯେ ସିଏ ଦିନେ ବୋହୂ ଥିଲା ଯଦି ସେ ସଂସ୍କାରଟା ସେ ଘର ଭିତରେ ରହନ୍ତା ତାହେଲେ ବୋହୂଟାକୁ ପାଞ୍ଚ ଜଣ ଲୋକ ଭିତରେ ଦି ଜଣ ଖରାପ ହେଲେ କି ତିନି ଜଣ ଖରାପ ହେଲେ ଆଉ ଦି ଜଣ ମଧ୍ୟ ସୁରକ୍ଷା ଦେବାକୁ ଆଗେଇ ଆସନ୍ତେ କିନ୍ତୁ କେହି ଆଗେଇ ଆସୁନାହାନ୍ତି ତେଣୁ ସେଇ ଯୋଉ ସଂଖ୍ୟାଟା ଆଗରୁ ଯେ ସମାଜରେ କୁସଂସ୍କାର ନଥିଲା ନୁହଁ ସେ ସଂଖ୍ୟାଟା ବର୍ତ୍ତମାନ ଧୀରେ ଧୀରେ ଏତେ ବଢି ଚାଲିଛି ଯେଉଁଥିପାଇଁ ମହିଳାମାନେ ବିଶେଷ ଭାବରେ ଅସୁରକ୍ଷିତ ଏବଂ ଏଥିପାଇଁ ପୁରୁଷ ମହିଳା ଉଭୟ ଚିନ୍ତା କରିବା ଦରକାର କିନ୍ତୁ ସେ ଜିନିଷ ଆଜିକାଲି ଟିକେ କମିଯିବା ଦ୍ଵାରା ଏହାର ସମାଜରେ କୁସଂସ୍କାର ବଢିଯାଏ
1: ତେବେ ଏଗୁଡାକ ତ ସବୁ ଆପଣ କହିଲେ ଆମର ପାରିବାରିକ କୁସଂସ୍କାର ପାଇଁ ଏଗୁଡାକ ହଉଛି ତାପରେ ଏସବୁ କୁସଂସ୍କାରକୁ ରୋକିବା ପାଇଁ ହିଂସାକୁ ରୋକିବା ପାଇଁ ଆମର ଆଇନ ସୁରକ୍ଷା କଣ ଅଛି
0: ବର୍ତ୍ତମାନ ଯୁଗରେ ଯଦି ଦେଖିବେ ମହିଳା ତିନୋଟି ଜାଗାରେ ଅସୁରକ୍ଷିତ ଗୋଟେ ହେଲା ଆପଣଙ୍କର ଘରେ ଆଉ ଗୋଟେ ହେଲା ଚାକିରି କ୍ଷେତ୍ରରେ ଆଉ ଗୋଟେ ହେଲା ଆପଣଙ୍କର ରାସ୍ତାରେ ବା ଘର ବାହାରେ ଯେତେବେଳେ ସେମାନେ ଚଳପ୍ରଚଳ ଯିବା ଆସିବା ଭଲ ମନ୍ଦ କରୁଛନ୍ତି ଏ ତିନିଟା ଜାଗାରେ ବିଶେଷ ଭାବରେ ସେମାନେ ସୁରକ୍ଷାର ଆବଶ୍ୟକତା ଆଜି କରୁଛନ୍ତି ପ୍ରଥମ କଥା ଆମେ ଯିବା ଘରୁ ଘର ଭିତରେ ମହିଳାମାନେ ଅସୁରକ୍ଷିତ ସେ ବୋହୂ ହଉ ଝିଅ ହଉ ମା ହଉ ଯଦି ସବୁ ପରିବାରରେ ନୁହଁ କିନ୍ତୁ ଗୁଡ଼ାଏ ପରିବାରରେ ଆପଣ ଦେଖିବେ ମହିଳାମାନେ ଅସୁରକ୍ଷିତ କିନ୍ତୁ ଚିନ୍ତା କଲେ ହିଂସା ଆଗରେ ଛୋଟ ଝିଅ ମଧ୍ୟ କଷ୍ଟ ପାଉଛି ବୋହୂଟେ କଷ୍ଟ ପାଉଛି ମାଟେ କଷ୍ଟ ପାଉଛି କେତେବେଳେ କିଏ କଷ୍ଟ ପାଉଛି ସେଟା ଭିନ୍ନ ତେଣୁ ବିଶେଷ ଭାବରେ ମହିଳାମାନଙ୍କୁ ଘରେ ସୁରକ୍ଷା ଦେବା ପାଇଁ ଆଇନ ତିଆରି ହେଲା ପ୍ରୋଟେକ୍ସନ ଫର ୱିମେନ୍ ଫ୍ରମ୍ ଡୋମେଷ୍ଟିକ ଭାୟୋଲେନ୍ସ ଆକ୍ଟ ମହିଳାଙ୍କ ସୁରକ୍ଷା ପାଇଁ ଘରୋଇ ହିଂସା ଆଇନ ମଧ୍ୟ ତିଆରି ହେଲା ଘରୋଇ ହିଂସା ଆଇନରେ ଆପଣଙ୍କର ହେଲା ଯଦି ମହିଳାମାନଙ୍କ ଉପରେ ସେ ଝିଅଟି ହଉ ଆଡପ୍ଟେଡ୍ ଝିଅଟି ମଧ୍ୟ ହଉ ବୋହୂ ହଉ ମା ହଉ ଯଦି ମହିଳାଙ୍କ ଉପରେ କୌଣସି ପ୍ରକାର ଅତ୍ୟାଚାର ଜୁଲମ ହେଲା ତାହେଲେ ଆପଣ ଏଇ ଆଇନ ବଳରେ ନିଜର ସୁରକ୍ଷା ପାଇଁ ଆବେଦନ କରିପାରିବେ ଏଥିପାଇଁ ସରକାର ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ପ୍ରୋଟେକ୍ସନ ଅଫିସର ରଖିଛନ୍ତି ଆପଣ ଯଦି କୌଣସି ପ୍ରକାର ଅତ୍ୟାଚାରିତ ହେଲେ ଘରେ ମହିଳା ସଦସ୍ୟ ତାହେଲେ ଆପଣ ପ୍ରୋଟେକ୍ସନ ଅଫିସରଙ୍କ ପାଖକୁ ଯାଇ ପ୍ରତ୍ୟେକ ଜିଲ୍ଲା ହେଡକ୍ୱାର୍ଟରରେ ପ୍ରୋଟେକ୍ସନ ଅଫିସର ମାନେ ରହୁଛନ୍ତି ଯେଉଁମାନେ କି ସରକାରଙ୍କ ଦ୍ୱାରା ନିଯୁକ୍ତି ପ୍ରତି ପ୍ରୋଟେକ୍ସନ ଅଫିସର ସେମାନେ ଆପଣ ଯାଇ ତାଙ୍କୁ ଅଭିଯୋଗ କରିପାରିବେ ଯିଏ ଆଫେକ୍ଟେଡ ସିଏ ଅଭିଯୋଗ କରିପାରିବେ ଯିଏ ଆଫେକ୍ଟେଡ ଯଦି ସିଏ ଅଭିଯୋଗ କରିପାରୁନି ସେ ଏଭଳି ପରିସ୍ଥିତିରେ ମହିଳା ଜଣେ ଅଛି ସେ ଘରୁ ବାହାରିକି ଆସିପାରୁନି ସେ କ୍ଷେତ୍ରରେ ଅନ୍ୟ କେହି ଜାଣିଥିବା ଲୋକ ପାଖ ପଡ଼ିଶା ଶୁଭେଚ୍ଛୁ କେହି ମଧ୍ୟ ଯାଇ ପ୍ରୋଟେକ୍ସନ ଅଫିସରଙ୍କ ପାଖରେ ଅଭିଯୋଗଟି ଦାଖଲ କରିପାରିବ ଦେଲା ପରେ ପ୍ରୋଟେକ୍ସନ ଅଫିସରଙ୍କର ପାୱାର ଅଛି ତାକୁ ସେ ଇନକ୍ୱାରୀ କରିବେ ଆବଶ୍ୟକ ପଡ଼ିଲେ କୋର୍ଟକୁ ପଠାଇବେ ଆବଶ୍ୟକ ପଡ଼ିଲେ ପୋଲିସର ସାହାଯ୍ୟ ନେବେ ଏବଂ ସେ କ୍ଷେତ୍ରରେ ମହିଳାଙ୍କୁ ଖାଇବାକୁ ଦେଉନାହାନ୍ତି ହଇରାଣ କରୁଛନ୍ତି ତାଙ୍କୁ ଚଳିବାର ଅସୁବିଧା ହେଉଛି ତାଙ୍କୁ ମଧ୍ୟ କମ୍ପେନ୍ସେସନ ଦେବାର ବ୍ୟବସ୍ଥା କରିପାରିବେ ତାଙ୍କ ପାଇଁ ଯଦି ସେ ଘର ଭିତରେ ରହିବାଟା ଅସୁରକ୍ଷିତ ନିହାତି ଥିବ କେତେବେଳେ କ'ଣ ବିପଦ ଘଟିପାରେ ତାଙ୍କୁ ମଧ୍ୟ ନେଇକି ସର୍ଷ୍ଟେ ହୋମ୍ରେ ସେଲ୍ଟର ରଖିବାର ବ୍ୟବସ୍ଥା କରିପାରିବେ ତାଙ୍କର ମଧ୍ୟ ଡାକ୍ତରୀ ପରୀକ୍ଷା କି ଔଷଧ ପତ୍ର ଯଦି କ'ଣ ଦରକାର ତାକୁ ମଧ୍ୟ କରାଇପାରିବେ ଅନ୍ୟାନ୍ୟ ଯାହା ସୁବିଧା ସୁଯୋଗ ଦରକାର ତାକୁ କରାଇବା ସଙ୍ଗେ ସଙ୍ଗେ ଯେଉଁମାନେ ତାଙ୍କ ଉପରେ ଅତ୍ୟାଚାର କରୁଥିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ତାହା ଛଡ଼ା ଆପଣଙ୍କର ଯେଉଁମାନେ ଅଫିସ ମାନଙ୍କରେ କାର୍ଯ୍ୟ କରୁଛନ୍ତି ଦେଖିବେ ବହୁତ ସମୟରେ ମହିଳାମାନେ ଅଫିସ ସମୟରେ ବିଶେଷ ଭାବରେ ନିର୍ଯାତିତା ହେଉଛନ୍ତି କେତେବେଳେ ଅଫିସର ବଡ଼ ବଡ଼ ଅଧିକାରୀଙ୍କ ମାନଙ୍କ ଦ୍ୱାରା କେତେବେଳେ ଅଫିସର ସହକର୍ମୀମାନଙ୍କ ଦ୍ୱାରା କେତେବେଳେ ମଧ୍ୟ ଅଫିସରୁ ଯିବା ଆସିବା ବେଳେ ଅନ୍ୟମାନଙ୍କ ଦ୍ୱାରା ସେ ନିର୍ଯାତିତା ହେଉଛନ୍ତି ସେ କ୍ଷେତ୍ରରେ ମଧ୍ୟ ଆମର ଭାରତ ଫୌଜଦାରୀ ଆଇନର ବହୁ ପରିବର୍ତ୍ତନ ହୋଇଛି ବର୍ତ୍ତମାନ 354 ଧାରା ଅନୁସାରେ ମହିଳାଙ୍କୁ ସାମାନ୍ୟ ଇଙ୍ଗିତ କଲେ ଅଶ୍ଳୀଳ ଭାବରେ ଚାହିଁଲେ କୌଣସି ପ୍ରକାର ଅତ୍ୟାଚାର ଉଦ୍ୟମ କଲେ ଅସମ୍ମାନ କରିବାକୁ ଚେଷ୍ଟା କଲେ ତାଙ୍କୁ ମଧ୍ୟ ଆଇନରେ ଦଣ୍ଡ ଦେବା ପାଇଁ ବହୁ କଡ଼ାକଡ଼ି କରାଯାଇଛି ଆଇନ
1: ତାହେଲେ ଏତେ ଆଇନ ସତ୍ତ୍ୱେ ବି ମହିଳାମାନେ ଆଜି ଅସୁରକ୍ଷିତ କ'ଣ ପାଇଁ
0: ଆପଣ ମୋ ମତରେ ଆଜି ମହିଳାମାନେ ଅସୁରକ୍ଷିତ ଏଇଥିପାଇଁ

ମହିଳା ମାନେ ଯେତିକି ନିଜେ ସଚେତନ ହେବା କଥା ସେତିକି ସଚେତନ ହେଉନାହାନ୍ତି। ବିଭିନ୍ନ ଯୋଉ ଆଇନ ହେଇଛି, ଆଇନରେ ସୁରକ୍ଷା ପାଇଁ ଯୋଉ ବାର୍ତ୍ତା ଯୋଉ ନିୟମ କରାଯାଇଛି ସେ ନିୟମ ସେମାନେ ଜାଣୁନାହାନ୍ତି। ଦ୍ୱିତୀୟ କଥା, ଇଭେନ୍ ଶିକ୍ଷିତା ମହିଳାମାନେ ଯୋଉମାନେ ଜାଣୁଛନ୍ତି, କାଳେ ଜାଣିଲେ ସମାଜରେ ଅନ୍ୟ କିଏ ଖରାପ ଭାବିବ, ମୋ ଝିଅଟିଏ ବଦନାମ ହେଇଯିବି, ବାହାହେବା କ୍ଷେତ୍ରରେ ଅସୁବିଧା ହେବ, ମୋ ବାପାଙ୍କର ନାଁ ବଜାରରେ ପଡିବ, ତେଣୁକରି ସେମାନେ ମଧ୍ୟ ଯାଇ ଆଇନର ସୁରକ୍ଷା ନେବା ପାଇଁ ଚାହୁଁନାହାନ୍ତି, ବରଂ ଘର ଭିତରେ ତାକୁ ସହିଯିବାକୁ ଚାହୁଁଛନ୍ତି। ଯଦି ପ୍ରାଥମିକ ଅବସ୍ଥାରୁ ମହିଳାମାନେ ତାଙ୍କର ଅଧିକାର ବିଷୟରେ ଜାଣିବେ ଏବଂ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବେ, ତାହେଲେ ଆପଣଙ୍କର ମହିଳାମାନେ ସୁରକ୍ଷିତ ହେବେ। ଇଏ ହେଉଛି ଆଇନଗତ ଦିଗ। ଦ୍ୱିତୀୟ କଥା ହେଉଛି ସାମାଜିକ ଚେତନା ସୃଷ୍ଟି କରିବାକୁ। ଆମେ ଯୋଉମାନେ ସମାଜରେ ଅଛୁ, ଆମେ କହୁଛୁ, ଆମେ ଠିକ କଥା କହୁଛୁ ଅନ୍ୟ ସମସ୍ତଙ୍କୁ, ଆମେ ମଧ୍ୟ ସମାଜରେ ରାସ୍ତାରେ ଗଲାବେଳେ ଗୋଟେ ଝିଅ ଉପରେ ଯଦି ଅତ୍ୟାଚାର ହେଉଛି, ଗୋଟେ ବୋହୂ ଉପରେ ଯଦି ଅତ୍ୟାଚାର,

ଶେଷରେ କଥାଚିତ୍ର ଅଜୁବା ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ, ଅନୁରାଧା ପଡ଼ୱାଲ ଏବଂ ଅଲକା ଅଗ୍ନିକ୍।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ କଟକ ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅସରନ୍ଧି ଅପରାହ୍ନରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ତାରେ ଜମିନ ପର, ଗୀତଟିକୁ ଗାଇଛନ୍ତି ଆଦନାନ ସ୍ୱାମୀ, ଅନନ୍ୟ ୱାଡକର ଏବଂ ଔରିଲେ କର୍ଡୋ।

ଅସରଧି ଅପରାହ୍ନରେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆପଣମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ। ପ୍ରଥମେ ଆମ ପାଖକୁ ମେସେଜ୍ଟି ପହଞ୍ଚିଛି, ପଠାଇଛନ୍ତି ମୁକେଶ ବିଶୋଇ ଭୁବନେଶ୍ୱରରୁ। ଶ୍ରୋତାବନ୍ଧୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ପ୍ରଫୁଲ୍ଲ କୁମାର ସିଂହଦେଓ ଗାଇଥିବା ଗୀତଟି ଶୁଣିବା ପାଇଁ। ଗୀତଟିକୁ ରଚନା କରିଛନ୍ତି ସଂଗ୍ରାମ କିଶୋରୀ ମହାନ୍ତି। ଏଇଟା ଗୋଟିଏ ଭକ୍ତିଗୀତ, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ପଠାଇଛନ୍ତି ମଞ୍ଜୁ ନାନି, ଝିଅ ଯାଜ୍ଞସେନୀ ଏବଂ ପୁଅ ମୃତ୍ୟୁଞ୍ଜୟ। ମଞ୍ଜୁ ନାନି, ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆପଣ ଆମକୁ ମଞ୍ଜୁଳ ମଧ୍ୟାହ୍ନରେ ଏସ୍ଏମ୍ଏସ୍ ପଠାଉଛନ୍ତି ଏବଂ ଚିରହରିତ୍ରେ ଏସ୍ଏମ୍ଏସ୍ ପଠାଉଛନ୍ତି, ପ୍ରତିଦିନ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ମତାମତ ଦେଉଛନ୍ତି, ଏଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣ ଆଜି ଅନୁରୋଧ କରିଛନ୍ତି ନନ୍ଦିଘୋଷ ତୋର ଅଟକି ଗଲା ଆଲବମ୍ରେ ବସନ୍ତ ପାତ୍ର ଗାଇଥିବା ଗୀତଟି ଶୁଣିବା ପାଇଁ। ଗୀତଟିକୁ ରଚନା କରିଛନ୍ତି ଅରବିନ୍ଦ ମୁଦୁରୀ। ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଦାଣ୍ଡଠାରେ, ସୁନ୍ଦର ଗୀତଟି। ତାହେଲେ ମଞ୍ଜୁନାନୀ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଏସଏମଏସଟି ଆସିଛି ସାଲେପୁରରୁ, ପଠାଇଛନ୍ତି ଦୋଳଗୋବିନ୍ଦ ସାହୁ। ଆପଣ ଅନୁରୋଧ କରିଛନ୍ତି ବାଳକୃଷ୍ଣ ଦାସ ଗାଇଥିବା ନୀଳାଚଳ ନାଥ ହୋଇଲେ ଏହି ଗୀତଟି ଶୁଣିବା ପାଇଁ। ଗୀତଟିକୁ ରଚନା କରିଛନ୍ତି ନଗେନ୍ଦ୍ର ମହାପାତ୍ର। ତାହେଲେ ଶ୍ରୋତା ବନ୍ଧୁ, ଶୁଣି ଦିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରେ ପରେ ଆମ ପାଖରେ ପୁଣି ଏକ ଏସ୍ଏମ୍ଏସ୍ ଆସି ପହଞ୍ଚିଛି। ପଠାଇଛନ୍ତି ରୋହନ କୁମାର ନାୟକ କଟକରୁ। ପ୍ରତାବନ୍ଧୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଆଜି ଅନୁରୋଧ କରିଛନ୍ତି ପ୍ରଫୁଲ୍ଲ କୁମାର କର ଗାଇଥିବା ନମସ୍ତେ ଅନାଦି ପୁରୁଷ ଗୀତଟି ଶୁଣିବା ପାଇଁ। ଗୀତଟିକୁ ରଚନା କରିଛନ୍ତି ଜଗନ୍ନାଥ ଦାସ। ତାହେଲେ ଶ୍ରୋତାବନ୍ଧୁ, ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ଗୀତଟିଏ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି କୈଳାସ ଚନ୍ଦ୍ର ଗିଲ, ରଞ୍ଜନ କୁମାର ଗିଲ, ଭରତ ଚନ୍ଦ୍ର ପାତ୍ର, ମହମ୍ମଦପୁର ବିଲାହାଟ କଟକରୁ। ଶ୍ରୋତାବନ୍ଧୁ, ଆପଣ ଅନୁରୋଧ କରିଛନ୍ତି ବର୍ଷାରାଣୀ ଆଲବମ୍ରେ ମୋନାଲିସା ଗାଇଥିବା ଗୀତଟିକୁ ଶୁଣିବା ପାଇଁ। ଗୀତଟିକୁ ରଚନା କରିଛନ୍ତି ବିଜୟ ସୁତାର। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟିଏ।

ପରବର୍ତ୍ତୀ ଏସଏମଏସଟି ଆମ ପାଖରେ ପହଞ୍ଚିଛି, ହେଲେ ଶ୍ରୋତାବନ୍ଧୁ ଆପଣ ଆପଣଙ୍କର ନାଁ ଗାଁ ଠିକଣା କିଛି ବି ଲେଖିନାହାନ୍ତି, ତେଣୁ ଏଥର ଆପଣ ଏସଏମଏସ ଦେଲାବେଳେ ଦୟାକରି ଆପଣଙ୍କର ନାଁ ଗାଁ ଠିକଣାଟି ଲେଖିବାକୁ ଅନୁରୋଧ। ଆପଣ ଆଜି ଅନୁରୋଧ କରିଛନ୍ତି ବାଳକୃଷ୍ଣ ଦାସ ଗାଇଥିବା ଗୀତଟି, ଆଧୁନିକ ଗୀତଟି ଶୁଣିବା ପାଇଁ, ଗୋରି ତିରିଛି ଚାହାଡ଼ି। ଗୀତଟିକୁ ରଚନା କରିଛନ୍ତି ପ୍ରହଲ୍ଲାଦ ମଲ୍ଲିକ। ତାହେଲେ ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

କାର୍ଯ୍ୟକ୍ରମ ଶେଷରେ ଏସଏମଏସଟି ଆସିଛି, ପଠାଇଛନ୍ତି ଅରୁଣ କୁମାର ବେହେରା, ଝରଣା ବେହେରା, ଘାସିଭର ଜେନାପୁର ଯାଜପୁରରୁ। ଶ୍ରୋତାବନ୍ଧୁ, ଆପଣ ଆଜି ଶୁଣିବାକୁ ଚାହିଁଛନ୍ତି ରାଧାକୃଷ୍ଣ ମଞ୍ଚ ଗାଇଥିବା ଆଧୁନିକ ଗୀତଟି ଶୁଣିବା ପାଇଁ, ମେଘ ନୁହେ ତୁମେ ପ୍ରେମିକା। ଗୀତଟିକୁ ରଚନା କରିଛନ୍ତି ନିମାଇ ମହାନ୍ତି। ତାହେଲେ ଶ୍ରୋତାବନ୍ଧୁ, ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ମନପସନ୍ଦ ଗୀତଟି।

ଶ୍ରୋତାବନ୍ଧୁ ଏଇଠି ଶେଷ କରୁଛୁ। ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଆକାଶବାଣୀ କଟକ। ଶୁଣନ୍ତୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ଗୀତଟିକୁ ରଚନା କରିଛନ୍ତି ଅକ୍ଷୟ କୁମାର ମହାନ୍ତି, ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରବୃନ୍ଦ।

ଶୁଣୁଥିଲେ ଆକାଶବାଣୀ କୋରାଲ ଗ୍ରୁପ ପରିବେଷିତ ଦେଶଭକ୍ତି ଗୀତ। ଗୀତଟିକୁ ରଚନା କରିଥିଲେ ଅକ୍ଷୟ କୁମାର ମହାନ୍ତି। ଆକାଶବାଣୀ କଟକ ପ୍ରଚାର କରୁଛୁ କିଶୋର ଚକ୍ର।

ଆଉ କିଛିଦିନ ପରେ ଶ୍ରୀକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଏହି ଯାତ୍ରା ଓଡ଼ିଶାର ପୁରୀରୁ ଆରମ୍ଭ ହୋଇ ଆଜି ସମଗ୍ର ବିଶ୍ୱକୁ ବ୍ୟାପି ଯାଇଛି। ପୁରୀରେ ରଥଯାତ୍ରାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ସରକାର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କଲେଣି। ରଥଯାତ୍ରା ଦିନ ବଡ଼ଦାଣ୍ଡ ପ୍ରକମ୍ପିତ ହେବ ହରିବୋଲ ହୁଳୁହୁଳି ଆଉ ଜୟ ଜଗନ୍ନାଥ ଧ୍ୱନିରେ। ପ୍ରତୀକ୍ଷାର ଅନ୍ତ ଘଟାଇ କାଳିଆ ସାଆନ୍ତେ ଓହ୍ଲାଇ ଆସିବେ ବଡ଼ଦାଣ୍ଡକୁ ପତିତ ପାବନ ହୋଇ ସବୁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ। ଏହି ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ ପୁରୀ ବଡ଼ଦାଣ୍ଡରେ। ସଂସାରର ନାଥ ଶ୍ରୀ ଜଗନ୍ନାଥ ସେ କାହାରି ପାଇଁ ବଡ଼ଦେଉଳର ବଡ଼ ଠାକୁର ତ ପୁଣି କାହାରି ପାଇଁ ଅତି ଆପଣାର କାଳିଆ ସାଆନ୍ତ, ଯାହାର ନାମ ସ୍ମରଣ ମାତ୍ରକେ ହୃଦୟ ଭକ୍ତିରେ ଆନ୍ଦୋଳିତ ହୋଇଉଠେ। ଆଜି ଚାଲ ତାଙ୍କ ନାମ ସ୍ମରଣ କରି ଆରମ୍ଭ କରିବା କାର୍ଯ୍ୟକ୍ରମକୁ। ପିଲାଏ ଶୁଣିବା ଦେଶରାଜ ନନ୍ଦଙ୍କ କଣ୍ଠରେ ଭକ୍ତିଗୀତଟିଏ, ରଚନା ଡକ୍ଟର ଶିବକୁମାର ରଥ।

0: ପିଲେ, ଆମେ ଯେତେବେଳେ ଓଡ଼ିଶା କଥା ଚିନ୍ତା କରୁ, ମନକୁ ପ୍ରଥମେ ଆସେ ଓଡ଼ିଶାର ସଂସ୍କୃତି, କଳା ସ୍ଥାପତ୍ୟ ଏବଂ ସୁଉଚ୍ଚ କଳାକୃତି ସମ୍ପନ୍ନ ମନ୍ଦିର। ସେଥିପାଇଁ ଆମ ଓଡ଼ିଶାକୁ କୁହାଯାଏ ମନ୍ଦିର ମାଳିନୀ ଓଡ଼ିଶା। ଏଠି ବିଭିନ୍ନ ମନ୍ଦିରମାନଙ୍କରେ କଳାର ଉତ୍କୃଷ୍ଟ ରୂପ ଦେଖିବାକୁ ମିଳେ। ଭିନ୍ନ ଭିନ୍ନ ମନ୍ଦିରଗୁଡ଼ିକରେ ଭିନ୍ନ ଭିନ୍ନ ରୀତିନୀତି। ତାହେଲେ ପିଲାମାନେ, ଆଜି ଆମେ ଚାଲ ଆରଡ଼ିରେ ଥିବା ଆଖଣ୍ଡଳମଣି ମନ୍ଦିର ବୁଲିଯିବା, ଜାଣିବା ସେ ମନ୍ଦିର ତାର ନୀତିକାନ୍ତି ପୂଜା ପଦ୍ଧତି ସମ୍ପର୍କରେ। କହିଛନ୍ତି ପୂର୍ଣ୍ଣଚନ୍ଦ୍ର ସିଂହ।
1: ପିଲାମାନେ, ଭଗବାନ ଶିବ ଭିନ୍ନ ଭିନ୍ନ ନାମରେ ସାରା ଭାରତବର୍ଷରେ ପୂଜା ପାଉଛନ୍ତି। ସେମାନଙ୍କ ମଧ୍ୟରୁ ଭଦ୍ରକର ଆରଡ଼ିରେ ଆଖଣ୍ଡଳମଣି ଅନ୍ୟତମ, ଆସ୍ଥା ଓ ବିଶ୍ୱାସର ଠାକୁର ମଣିବାବା। କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ଦେବରାଜ ଇନ୍ଦ୍ର ଗୌତମ ଋଷିଙ୍କ ଅଭିଶାପରେ ଅଭିଶପ୍ତ ହୋଇ ବୈତରଣୀ ନଦୀ କୂଳରେ ମଣିଙ୍କ ନାମରେ ମହାଦେବଙ୍କୁ ପୂଜା କରୁଥିଲେ। ଇନ୍ଦ୍ରଙ୍କର ଅନ୍ୟ ନାମ ଆଖଣ୍ଡଳ ଅନୁସାରେ ଆଖଣ୍ଡଳମଣି ନାମେ କଳିଯୁଗରେ ପୂଜା ପାଉଛନ୍ତି। ଭୋର ଚାରିଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତୀ, ଘର୍ଷଣ ଭୋଗ, ଶିବଗଙ୍ଗା ପୋଖରୀରୁ ପାଣି ଆଣି ବାବାଙ୍କୁ ଜଳାଭିଷେକ ହୁଏ। ରାତି 10ଟାରେ ମନ୍ଦିର ପ୍ରତିଦିନ ବନ୍ଦ ହୁଏ। ଏହି ସମୟ ମଧ୍ୟରେ ବାବା 3 ବେଶ ହୁଅନ୍ତି ଓ 6 ଧୂପ ଲାଗେ। ସକାଳଠାରୁ ଗୋଟିଏ ପର୍ଯ୍ୟନ୍ତ ଦିଗମ୍ବର ବେଶ ହୁଅନ୍ତି ଏବଂ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଏହି ସମୟ ମଧ୍ୟରେ ବାବାଙ୍କ ଲିଙ୍ଗରେ ଘର୍ଷଣ ଲାଗି ହୁଏ। ଘର୍ଷଣରେ କ୍ଷୀର, ଦହି, ଘିଅ, ମହୁ, ଚିନି, ନଡ଼ିଆ କରା, କଦଳୀ ପକାଇ ବାବାଙ୍କ ଶରୀରରେ ବ୍ରାହ୍ମଣମାନେ ଘଷନ୍ତି। ତାପରେ ସେହି ଘର୍ଷଣକୁ ବାଲ୍ଟିରେ ଆଣି ଭକ୍ତମାନଙ୍କୁ ପିଇବାକୁ ଦିଅନ୍ତି। ତାହା ଅମୃତ ଭଳି ଲାଗେ। ଏହା ବାବାଙ୍କର ଚମତ୍କାରିତା। ତାପରେ ଧୋତି ପିନ୍ଧି ଓ ତ୍ରିଶୂଳ ଧରି ଯୋଗୀ ବେଶ ହୁଅନ୍ତି। ବାଲ୍ୟଭୋଗ ସହ ବାବାଙ୍କ ନିକଟରେ ଅନ୍ନଭୋଗ ଲାଗି ହୁଏ। ତାପରେ ପହଡ଼ ପଡ଼େ। ଦିନ 4ଟାରେ ପହଡ଼ ଖୋଲା ହୁଏ ଏବଂ ବାବାଙ୍କୁ ବଡ଼ ସିଂହାର ବେଶ କରାଯାଏ। 3 ବେଶକୁ ଭକ୍ତମାନେ ବହୁତ ସୁନ୍ଦର ଭାବେ ଦର୍ଶନ କରନ୍ତି ଏବଂ ବାବାଙ୍କର କୃପା ଭିକ୍ଷା କରନ୍ତି। ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ଦର୍ଶନ ଏକ ନିଆରା ଦର୍ଶନ। ଝାଲି, ଘଣ୍ଟ, ଘଣ୍ଟା ଶବ୍ଦରେ ମନ୍ଦିର ବେଢ଼ା ପ୍ରକମ୍ପିତ ହୁଏ। ରାତିରେ ପହଡ଼ ପଡ଼ିବା ପୂର୍ବରୁ ଭଜନ ସନ୍ଧ୍ୟା ମଧ୍ୟ ଅନୁଷ୍ଠିତ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ। ବର୍ତ୍ତମାନର 50 ଫୁଟ ଉଚ୍ଚତାର ମନ୍ଦିର କନିକାର ରାଜା ଶ୍ରୀ ହରିହର ଭଞ୍ଜଦେଓ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ 1839 ସେ ମୃତ୍ୟୁବରଣ କରିବା ପରେ ରାଣୀ ସତ୍ୟଭାମା ପାଟ ମହାଦେଇ ମନ୍ଦିର କାର୍ଯ୍ୟ ଶେଷ କରିଥିଲେ। ମନ୍ଦିର ଭିତରେ ବାବାଙ୍କ ମୁଣ୍ଡରୁ ଭାଙ୍ଗିଯାଇଥିବା ପଥରଟି ପୂଜା ପାଉଛନ୍ତି ଏବଂ ଦିନକୁ ଦିନ ବଢ଼ୁଛନ୍ତି। ପାର୍ବତୀ, ଗଣେଶ ମଧ୍ୟ ଗମ୍ଭୀରା ଭିତରେ ପୂଜା ପାଉଛନ୍ତି। ବେଢ଼ା ମଧ୍ୟରେ ଶ୍ରାବଣୀ ମହାଦେବ, ଗଣେଶ, କାର୍ତ୍ତିକ

0: କାଳୀ, ହନୁମାନ, ଜୟ ଦୁର୍ଗା, ବୃଷଭ ଓ ଦଶ ଅବତାର ପୂଜା ପାଉଛନ୍ତି। ବାବା ମଣିଙ୍କର ପର୍ବପର୍ବାଣି ଯଥା ଶିବରାତ୍ରି, ପଣା ସଂକ୍ରାନ୍ତି, ଚନ୍ଦନ ଯାତ୍ରା, ଶିବ ବିବାହ, ଶ୍ରାବଣୀ ମହୋତ୍ସବ ଓ ଝୁଲଣ ଯାତ୍ରା ଅନ୍ୟତମ। ଶ୍ରାବଣ ମାସରେ ହଜାର ହଜାର କାଉଡ଼ିଆ ବୈତରଣୀ ଓ ଶାଳନୀ ନଦୀରୁ ପାଣି ନେଇ ଶ୍ରାବଣୀ ମହାଦେବ ଉପରେ ଢାଳନ୍ତି। ଶିବରାତ୍ରି ଦିନ ବାବାଙ୍କୁ ଚାରିପ୍ରହର ପୂଜା ବ୍ରାହ୍ମଣମାନେ କରିଥାନ୍ତି। ରାତି ତିନିଟା ସମୟରେ ପ୍ରଭୁ ସୁନାବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି, ବିଭିନ୍ନ ଅଳଙ୍କାରରେ ସଜ୍ଜିତ ହୁଅନ୍ତି। ସେହି ଅପୂର୍ବ ରୂପକାନ୍ତିକୁ ଦେଖିଲେ ଆଖିରେ ପଲକ ପକାଇବାକୁ ଇଚ୍ଛା ହୁଏ ନାହିଁ। ଚାରିଟା ସମୟରେ ମନ୍ଦିର ଉପରକୁ ମହାଦୀପ ଉଠେ। ମହାଦୀପ ଦର୍ଶନ କଲେ ହୃଦୟ ଓ ମନ ପୁଲକିତ ହୋଇଯାଏ ଓ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ବିଶ୍ୱାସ ଅଛି। ବାବା ଆଖଣ୍ଡଳମଣି ହେଉଛନ୍ତି କଳିଯୁଗର ପ୍ରତ୍ୟକ୍ଷ ଦେବତା। ଭକ୍ତିରେ ଡାକିଲେ ସେ ଉତ୍ତର ଦିଅନ୍ତି ଓ ମନସ୍କାମନା ପୂର୍ଣ୍ଣ କରନ୍ତି ବୋଲି ସମସ୍ତଙ୍କର ବିଶ୍ୱାସ। ମୁଁ ମଧ୍ୟ ବାବାଙ୍କ ପାଖରେ ଏକୋଇଶ ଦିନ ଅଧ୍ୟା ପଡ଼ି ତାଙ୍କର ଅଲୌକିକତାକୁ ହୃଦୟଙ୍ଗମ କରିଛି। ବିଶ୍ୱାସ ମିଳଇ ହରି ତର୍କେ ବହୁ ଦୂର। ପିଲାମାନେ, ତୁମେମାନେ ବାପା ମାଙ୍କ ସହିତ ଯାଅ, ବାବାଙ୍କୁ ଦର୍ଶନ କର ଏବଂ ତାଙ୍କର କୃପା ଲାଭ କର।
1: ଆଚ୍ଛା, ମନ୍ଦିର ବୁଲିସାରିଲା ପରେ ଏଥର ଦେଶରାଜ ନନ୍ଦ ଆମକୁ ଆଉ ଗୋଟିଏ ଗୀତ ଗାଇକି ଶୁଣେଇବେ, ଯାହାକୁ ଲେଖିଛନ୍ତି ମୀନାକ୍ଷୀ ଦେବୀ।

0: ପିଲାଏ ଆଜିକାର ଯୁଗ ହେଲା ବିଜ୍ଞାନର ଯୁଗ। ଛୋଟ ବିଦ୍ୟୁତ୍ ବଲ୍ବଠାରୁ ନେଇ ବିରାଟ ଯୁଦ୍ଧ ଜାହାଜ, ସବୁଠି ବିଜ୍ଞାନର ଛାପ। ବିଜ୍ଞାନ ବିନା ଏବେ ମୁହୂର୍ତ୍ତଟିଏ ବଞ୍ଚିବା ଅସମ୍ଭବ ବୋଧ ହେଉଛି, ନା କ'ଣ ପିଲେ? ତମ ଘରେ, ସ୍କୁଲରେ, ବଜାରଘାଟରେ ଯାହା କିଛି ସବୁ ଦେଖୁଛ, ସବୁ ବିଜ୍ଞାନର ଦାନ। ସମୁଦ୍ରର ଗର୍ଭରୁ ନେଇ ଅସୀମ ମହାକାଶର ପରିସୀମା ଯାଏ ମଣିଷ ଆଜି ସବୁଠି ନିଜର କୃତିତ୍ୱ ପ୍ରଦର୍ଶନ କରିଚାଲିଛି ଏହି ବିଜ୍ଞାନ ବଳରେ। ସେହିଭଳି ମଣିଷର ଆଉ ଗୋଟିଏ ଅବଦାନ ହେଲା ଭଏଜର୍ 1 ଏବଂ ଭଏଜର୍ 2। ଆସପିଲି, ଆଜି ଆମେ ମହାକାଶର ଏହି ପରିବ୍ରାଜକମାନଙ୍କ ସମ୍ପର୍କରେ ଜାଣିବା, କହିଛନ୍ତି ଆଶୁତୋଷ ମିଶ୍ର।
1: 1969 ଚନ୍ଦ୍ରପୃଷ୍ଠରେ ପାଦ ଥାପି ସାରିଥାଏ ମଣିଷ, ତଥାପି ମନରେ ଅନେକ ଅସମାହିତ ପ୍ରଶ୍ନ। ଅନନ୍ତ ଯେଉଁ ଆକାଶ, ଅଗଣିତ ଯେଉଁଠି ଗ୍ରହ ନକ୍ଷତ୍ର, ଅମାପ ଯେଉଁଠି ଶକ୍ତି, ତାର କିଞ୍ଚିତ ରହସ୍ୟରୁ ଉଠାଇ ହେବ କି ପରଦା? ପିଲାମାନେ, ଆଗାମୀ ଯୁଗର ବିଜ୍ଞାନ ପଥର ପଥିକମାନେ, ଏମିତି ପ୍ରଶ୍ନଟିଏ ତମମାନଙ୍କର ମନରେ ଜାଗ୍ରତ ହେଉଥିବ, ନୁହେଁ କି? ସେ ସମୟର ବୈଜ୍ଞାନିକମାନଙ୍କ ମନରେ ମଧ୍ୟ ଉଠିଥିଲା ପ୍ରଶ୍ନଟି, କେମିତି ହେବ ଏ ପ୍ରଶ୍ନର ସମାଧାନ? ମଣିଷ ମହାଶୂନ୍ୟକୁ ପଠାଇଲା ଗୋଟିଏ ପରେ ଗୋଟିଏ ଦୁଇ ପରିବ୍ରାଜକ, କୌଣସି ମଣିଷ ନୁହେଁ ମ? ସେ ସମୟର ବୈଜ୍ଞାନିକ କଳାକୌଶଳରେ ନିର୍ମିତ ମହାକାଶଯାନ, ମହାକାଶଯାନମାନଙ୍କର ନାମ ଭଏଜର୍ 1 ଏବଂ ଭଏଜର୍ 2। ଏହି ଦୁଇଟି ମହାକାଶଯାନକୁ ପ୍ରେରଣ କରିଥିଲା ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା। କେପ୍ କାନାଭେରାଲ ପ୍ରକ୍ଷେପଣ କେନ୍ଦ୍ରରୁ ଏହାକୁ ଛଡ଼ାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଯେଉଁ ମହାକାଶଯାନଟି ଆଗ ପ୍ରକ୍ଷେପଣ ହେଲା ତାହା ହେଉଛି ଭଏଜର୍ 2 ଅଗଷ୍ଟ 20, 1977 ଏବଂ ଏହାପରେ ସେପ୍ଟେମ୍ବର 5, 1977 ପ୍ରକ୍ଷେପଣ ହେଲା ଭଏଜର୍ 1। ଏହି ଦୁଇ ରୋବୋଟିକ୍ ପରିବ୍ରାଜକ ସେବେଠାରୁ ଆଜି ଯାଏ 48 ବର୍ଷରୁ ଉର୍ଦ୍ଧ୍ୱ କାଳ ଧରି ଗ୍ରହ ଉପଗ୍ରହମାନଙ୍କୁ ପର୍ଯ୍ୟବେକ୍ଷଣ କରି ନିରନ୍ତର ଗତି କରିଚାଲିଛନ୍ତି। ଭଏଜର୍ 1 1979 ବୃହସ୍ପତି ଏବଂ 1980 ଶନିଗ୍ରହ ତଥା ଏହାର ଉପଗ୍ରହ ଟିଟାନ୍କୁ ପ୍ରଦକ୍ଷିଣ କରି ସୌରମଣ୍ଡଳର ସୀମା ଦିଗକୁ ଗତି କରିଚାଲିଲା। ଏହି ସମୟରେ ଅନେକ ଚମତ୍କାର ଆବିଷ୍କାରମାନ କରିଥିଲା ଭଏଜର୍ 1, ଯେମିତିକି ବୃହସ୍ପତିର ମଧ୍ୟ ଅଛି ଏକ ପତଳା ବଳୟ, ଅଥଚ ପୃଥିବୀ ସହ ଏହି ବଳୟ ଏପରି କୋଣ କରି ରହିଅଛି ଯେ ତାହା ଦୂରବୀକ୍ଷଣ ଯନ୍ତ୍ରରେ ଆମକୁ ଦେଖାଯାଉ ନାହିଁ। ତୁମମାନଙ୍କ ମଧ୍ୟରୁ କେତେଜଣ ବୃହସ୍ପତିଙ୍କର ଏହି ବଳୟ ବିଷୟରେ ଜାଣିନଥାଇପାର? ସୌରମଣ୍ଡଳର ଅଧିକାଂଶ ଚିତ୍ରରେ ମଧ୍ୟ ବୃହସ୍ପତିଙ୍କର ଏହି ବଳୟକୁ ପ୍ରଦର୍ଶିତ କରାଯାଇନଥାଏ। 1979 ପୃଥିବୀକୁ ଏହି ତଥ୍ୟ ଜଣାଇବା ସହ ବୃହସ୍ପତିର 2 ନୂତନ ଉପଗ୍ରହ ଥେବେ ଏବଂ ମେଟିସ୍କୁ ମଧ୍ୟ ଆବିଷ୍କାର କରିଥିଲା ଭଏଜର୍ 1। 1980 ଶନିଗ୍ରହର ନିକଟବର୍ତ୍ତୀ ହୋଇଥିଲା ଏହି ରୋବୋଟିକ୍ ପରିବ୍ରାଜକଟି, ଶନିଗ୍ରହରେ ଖୋଜି ପାଇଥିଲା 5 ନୂତନ ଉପଗ୍ରହ। ଶନିଗ୍ରହର ସବୁଠାରୁ ବଡ଼ ଉପଗ୍ରହ ଟାଇଟାନ୍ ବିଷୟରେ ଜଣାଇଥିଲା ଯେ ପୃଥିବୀ ପରି ଏହାର ବାୟୁମଣ୍ଡଳଟିଏ ଅଛି, ଯଦିଓ ଏହା ଅଧିକ ସାନ୍ଦ୍ର ଏବଂ ମୁଖ୍ୟତଃ 95% ଯବକ୍ଷାରଯାନ ଏବଂ 5% ମିଥେନ୍ରେ ଗଠିତ। ଏହି ଉପଗ୍ରହରେ ଜଳ କଠିନ ବରଫ ଆକାରରେ ଅବସ୍ଥିତ।

0: ପୃଥିବୀ ଭିନ୍ନ ଅନ୍ୟ କେଉଁଠି ଯଦି ମଣିଷ ବସବାସ କରିପାରିବାର ସାମାନ୍ୟତମ ସମ୍ଭାବନା ଥାଏ ତେବେ ତାହା ହେଉଛି ଏହି ଉପଗ୍ରହ। ଭୟେଜର ଦୁଇ ପ୍ରଥମ ପ୍ରକ୍ଷେପିତ ହୋଇଥିଲା, କିନ୍ତୁ ଭୟେଜର ଏକଠାରୁ ପଛରେ ପଡ଼ିଯାଇଥିଲା। ତୁମ ମନରେ ପ୍ରଶ୍ନ ଉଠୁଥିବ, ଏପରି କାହିଁକି ହେଲା? ଯେହେତୁ ଏହି ଯାନଟିକୁ ୟୁରାନ୍ସ ଏବଂ ନେପଚୁନ୍ ଗ୍ରହକୁ ମଧ୍ୟ ନିରୀକ୍ଷଣ କରିବାକୁ ପଡ଼ିଥିଲା, ତେଣୁ ଏହା ଭୟେଜର ଏକଠାରୁ ପଛରେ ପଡ଼ିଯାଇଥିଲା। ଏହି ମହାକାଶ ଯାନଟି ମଧ୍ୟ ଅନେକ ଚମତ୍କାର ଆବିଷ୍କାର କରିଛି। ଭୟେଜର ଦୁଇ ହେଉଛି ଏକମାତ୍ର ମହାକାଶ ଯାନ ଯାହା ସୌରମଣ୍ଡଳର ଚାରୋଟି ଯାକ ବିଶାଳକାୟ ଗ୍ରହ ଯଥା ବୃହସ୍ପତି, ଶନି, ୟୁରାନ୍ସ, ନେପଚୁନ୍କୁ ନିକଟରୁ ନିରୀକ୍ଷଣ କରିପାରିଥିଲା। ଏହା ବୃହସ୍ପତିର 14ତମ ଉପଗ୍ରହକୁ ଆବିଷ୍କାର କରିଥିଲା। ଏହା ପ୍ରଥମ ମନୁଷ୍ୟକୃତ ଯାନ ଯାହା ୟୁରାନ୍ସ ନିକଟ ଦେଇ ଗତି କରିଥିଲା ଏବଂ ୟୁରାନ୍ସର 10ଗୋଟି ଉପଗ୍ରହ ଏବଂ 2ଗୋଟି ବଳୟ ଆବିଷ୍କାର କରିଥିଲା। ଏହା ମଧ୍ୟ ପ୍ରଥମ ମନୁଷ୍ୟକୃତ ଯାନ ଯାହା ନେପଚୁନ୍ ନିକଟ ଦେଇ ଗତି କରିଥିଲା ଏବଂ ନେପଚୁନ୍ର 5ଗୋଟି ଉପଗ୍ରହ ଏବଂ 4ଗୋଟି ବଳୟ ଆବିଷ୍କାର କରିଥିଲା। ତୁମେ ଜାଣି ଆଶ୍ଚର୍ଯ୍ୟ ହେବ ଯେ 70 ଦଶକରେ ନିର୍ମିତ ଭୟେଜର 1 ଏବଂ 2 ପ୍ରତ୍ୟେକଟି ଯାନର ଶକ୍ତି କ୍ଷମତା ମାତ୍ର 470 ୱାଟ୍, ଆଜିକାର ଗୋଟିଏ ଇଣ୍ଡକ୍ସନ୍ ଚୁଲିର କ୍ଷମତାଠାରୁ ମଧ୍ୟ କମ୍। ସୀମିତ ବୈଜ୍ଞାନିକ ଜ୍ଞାନକୌଶଳରେ ନିର୍ମିତ ଏହି ରୋବୋଟିକ୍ ପରିବ୍ରାଜକ 2 ଆଜି ଯାଏ ନୂତନ ନୂତନ ତଥ୍ୟ ନିରନ୍ତର ପଠାଇ ଚାଲିଛନ୍ତି। ବିଜ୍ଞାନର କି ଚମତ୍କାର ପ୍ରୟୋଗ! 2012 ମସିହାରେ ଭୟେଜର 1 ଏବଂ 2018 ମସିହାରେ ଭୟେଜର 2 ସୌରମଣ୍ଡଳର ହେଲିଓସ୍ପିୟରକୁ ଅତିକ୍ରମ କରି ଇଣ୍ଟରଷ୍ଟେଲାର ବା ଅନ୍ତର୍ନକ୍ଷତ୍ରୀୟ କ୍ଷେତ୍ରରେ ପ୍ରବେଶ କରିଥିଲେ। ତମ ମନରେ ପ୍ରଶ୍ନ ଉଠୁଥିବ, ହେଲିଓସ୍ପିୟର କ'ଣ? ପୁଣି ଅନ୍ତର୍ନକ୍ଷତ୍ରୀୟ ବା ଇଣ୍ଟରଷ୍ଟେଲାର କ୍ଷେତ୍ର ପୁଣି କ'ଣ? ସୂର୍ଯ୍ୟରେ ଅନବରତ ଚାଲିଥାଏ ନ୍ୟୁକ୍ଲିୟର ପ୍ରତିକ୍ରିୟା, ଯାହା ତମେ ଜାଣିଛ ନ୍ୟୁକ୍ଲିୟର ଫିଜନ୍ ହିସାବରେ। ସେଥିରୁ ପ୍ରଚଣ୍ଡ ଶକ୍ତି ସୃଷ୍ଟି ହୁଏ ତଥା ନିର୍ଗତ ହୁଏ ଅସଂଖ୍ୟ ମୁକ୍ତ ଇଲେକ୍ଟ୍ରନ୍ ଓ ପ୍ରୋଟନ୍। ଏହି ମୁକ୍ତ ଇଲେକ୍ଟ୍ରନ୍ ଓ ପ୍ରୋଟନ୍ ସୌର ପବନ ହିସାବରେ ଖେଳିଯାଏ ସୌରମଣ୍ଡଳର କୋଣ ଅନୁକୋଣରେ। ଯେତେଦୂର ଯାଏଁ ଏହି ମୁକ୍ତ ଇଲେକ୍ଟ୍ରନ୍ ଓ ପ୍ରୋଟନ୍ର ପ୍ରଭାବ ବଳବତ୍ତର ରହେ, ସୂର୍ଯ୍ୟର ଚୁମ୍ବକୀୟ ପ୍ରଭାବ ମଧ୍ୟ ବଳବତ୍ତର ରହେ। ସୂର୍ଯ୍ୟ ଚତୁଃପାର୍ଶ୍ୱର ଏହି ପ୍ରଭାବ କ୍ଷେତ୍ରକୁ ହିଁ ହେଲିଓସ୍ପିୟର କୁହାଯାଇଥାଏ। ଏହା 100 କୋଟି କିଲୋମିଟର ଯାଏଁ ପରିବ୍ୟାପ୍ତ। ଏହା ପରଠାରୁ ଆରମ୍ଭ ହୁଏ ଇଣ୍ଟରଷ୍ଟେଲାର କ୍ଷେତ୍ର ବା ଅନ୍ତର୍ନକ୍ଷତ୍ରୀୟ କ୍ଷେତ୍ର। ଆମର ଭୟେଜର 1 ଏବଂ 2 ଏବେ ଅନ୍ତର୍ନକ୍ଷତ୍ରୀୟ ବା ଇଣ୍ଟରଷ୍ଟେଲାର କ୍ଷେତ୍ରରେ। ସେମାନଙ୍କ ନିକଟରେ ଆଲୋକ କିମ୍ବା ସଂକେତ ପହଞ୍ଚିବାକୁ ଲାଗୁଛି 24 ଘଣ୍ଟା। ଭୟେଜର 1 ଓ 2 କିଛି ବର୍ଷ ପରେ ହୁଏତ ପୃଥିବୀଠାରୁ ଏତେ ଦୂରକୁ ଚାଲିଯାଇଥିବେ ଯେ ଆଉ ତଥ୍ୟ ପ୍ରେରଣ କରିପାରୁନଥିବେ, କିନ୍ତୁ ସେମାନଙ୍କ ଦେହରେ ଏକ ଗୋଲ୍ଡେନ୍ ଡିସ୍କ ରଖାଯାଇଛି ଯେଉଁଥିରେ ଅଛି ପୃଥିବୀ ସମ୍ପର୍କରେ ଏବଂ ମଣିଷ ସମ୍ପର୍କରେ, ଜୀବଜଗତ ସମ୍ପର୍କରେ ଅନେକ ତଥ୍ୟ। କେବେ କେଉଁ ବାହ୍ୟ ଜଗତର ବୁଦ୍ଧିମାନ ଜୀବ, ତୁମେ ଯେଉଁମାନଙ୍କୁ ଏଲିୟନ୍ କୁହ, ସେମାନେ ହୁଏତ ଭେଟିବେ ଆମର ଏହି ମହାକାଶ ଯାନକୁ, ଆମ ବିଷୟରେ ଜାଣିପାରିବେ ଅନେକ କଥା। ସେତେକାଳ ଯାଏଁ ଆମ ରୋବୋଟିକ୍ ଅନ୍ତରୀକ୍ଷ ପରିବ୍ରାଜକମାନେ ନିରନ୍ତର ଗତି କରି ଚାଲିଥିବେ ଇଣ୍ଟରଷ୍ଟେଲାର ବା ଅନ୍ତର୍ନକ୍ଷତ୍ରୀୟ କ୍ଷେତ୍ରରେ।
1: ହଁ ରେ ପିଲି, ମହାକାଶର ପରିବ୍ରାଜକମାନଙ୍କ ବିଷୟରେ ତ ଶୁଣିଲ, ହେଲେ ଆମ ମନଠୁ ବଡ଼ ପରିବ୍ରାଜକ କିଏ ଅଛି କହିଲ? ଏଇନେ ରେଡିଓ ଶୁଣୁଛ, କଳା ଠାକୁରଙ୍କ ଭଜନ ଶୁଣୁଛ, ଶୁଣୁ ଶୁଣୁ ମନ ଯାଇ ଉଠିଲାଣି ପୁରୀ ବଡ଼ଦାଣ୍ଡରେ। ତାହେଲେ ଚାଲ ଯିବା। ଗୀତଟିକୁ ଲେଖିଛନ୍ତି ଶଙ୍କର୍ଷଣ ମଙ୍ଗରାଜ, ସମବେତ କଣ୍ଠରେ ଗାଇଛନ୍ତି ବୀଣାପାଣି ସଙ୍ଗୀତ ଅନୁଷ୍ଠାନର ଶିଶୁ କଳାକାରମାନେ। ଚାଲ ଶୁଣିବା।

ପିଲାଏ, ଆଜି ତ ସମୟ ସରିବାକୁ ବସିଲାଣି, ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ସପ୍ତାହରେ ଠିକ୍ ଅପରାହ୍ନ 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ କିଶୋର ଚକ୍ର। ତେବେ ଆଜି ପାଇଁ ଏତିକି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ମାନେ ଅତ୍ୟନ୍ତ ଉଚ୍ଚକୋଟୀର ଜ୍ଞାନ ପ୍ରଦର୍ଶନ କରିଛନ୍ତି, ସେମାନଙ୍କର ଗୌରବ ଆଜି ସାରା ବିଶ୍ୱରେ ପରିଚିତ। ଏହା ମଧୁବାବୁଙ୍କର ବାସସ୍ଥଳୀ ତଥା ତାଙ୍କର ପାଳିତା କନ୍ୟା ଶୈଳବାଳାଙ୍କ ନାମରେ ନାମିତ ହୋଇଅଛି, ଯାହା ସାରା ଓଡ଼ିଶାର ନାରୀ ଶିକ୍ଷାର ଏକ ଏନ୍ତୁଡ଼ିଶାଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେତେବେଳେ ସାରା ରାଜ୍ୟରେ ନାରୀମାନଙ୍କ ଶିକ୍ଷା ପ୍ରତି ସମସ୍ତେ ବିତସ୍ପୃହ ଥିଲେ, ସେହି ସମୟରେ ଉକ୍ତ ମହିଳା ମହାବିଦ୍ୟାଳୟ ଗଢି ଉଠିଥିଲା, ଯେଉଁଥିରେ ଛାତ୍ରୀମାନେ ସେମାନଙ୍କର ପାଠ ପଢିବାର ସୁଯୋଗ ପାଇଥିଲେ। ତେଣୁ ଏହି କଲେଜର ଗୌରବ ସବୁଦିନ ପାଇଁ ବଜାୟ ରହିବ ଏବଂ ଏଠିକାର ଛାତ୍ରୀମାନେ ଯେଉଁମାନେ ବିଭିନ୍ନ ସାହିତ୍ୟ, ସଂସ୍କୃତି ଏବଂ ବକ୍ତୃତ୍ୱ ଭାଗ ଯୋଗ ନେଇଛନ୍ତି, ସେମାନଙ୍କର ନିଶ୍ଚିତ ଉତ୍ତରୋତ୍ତର ଉନ୍ନତି ହେବ। ବନ୍ଦେ ଉତ୍କଳ ଜନନୀ, ଜୟ ଜଗନ୍ନାଥ।
1: ଅନେକ ଅନେକ ଧନ୍ୟବାଦ ସାର୍, ଆପଣ ସୁନ୍ଦର ବାର୍ତ୍ତା ରଖିଲେ।
2: ଆଚ୍ଛା ମୃତ୍ୟୁଞ୍ଜୟ, ତମେ କହୁଥିଲ ନା ତମକୁ କବିତା ଲେଖି ଆସି ବୋଲି?
1: ହଁ,
2: ତାହେଲେ ଦୀପଦ ଆବୃତ୍ତି କରି ଶୁଣଉନ।
1: ଆରେ କବିତା ଏତେ ବର୍ଷ ପୂର୍ବରୁ ଲେଖୁଥିଲେ, ଆଉ କଣ ମନେ ଅଛି ନା କଣ?
2: ବାସ ବାସ ବାସ ଥାଉ, ତମଠୁ ଶୁଣିବା ଅପେକ୍ଷା ଭଲ ହବ ଆମେ ସିଧା ସଳଖ ଛାତ୍ରୀମାନଙ୍କ ପାଖକୁ ଯିବା, ତାଙ୍କଠୁ ଶୁଣିବା ସୁନ୍ଦର ସୁନ୍ଦର କବିତା।
1: ହଉ ତାହେଲେ ଠିକ ଅଛି ପ୍ରତୀକ୍ଷା। ଭଉଣୀ, ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ, ଆପଣଙ୍କ ନାଁ କଣ ଏବଂ କଣ ଅଧ୍ୟୟନ କରୁଛନ୍ତି?
3: ନମସ୍କାର ସମସ୍ତଙ୍କୁ, ମୁଁ ଶୁଭଶ୍ରୀ। ତ ଆମ ଜୀବନରେ ଗୋଟେ ସମୟ ଏମିତି ଆସେ ଯେଉଁଠିକି ଆମକୁ ମନେ ହୁଏ ସମୟ ବହୁତ ଆଗକୁ ଗଡିଗଲାଣି, ସମସ୍ତେ ଆଗକୁ ଚାଲି ଯାଉଛନ୍ତି, କିନ୍ତୁ ଆମେ ସ୍ତବ୍ଧ ହେଇଯାଇଛୁ ଗୋଟେ ଜାଗାରେ। ତ ସେଇଭଳି ଏକ ପର୍ଯ୍ୟାୟରେ ମୁଁ ଏ କବିତା ଲେଖିଥିଲି, ପ୍ରତ୍ୟକ୍ଷ ଦିଗନ୍ତରେ ପଡି ରହିଥିବା ଏକ ତରୁଣୀକୁ ନେଇ। ଜଗତ ମରିଚିକାର କୋଳାହଳ ଭିତରେ ତାର ବାସ୍ତବତା ଆଜି ଶୂନ୍ୟ ଲାଗୁଛି, ଦେଖିପାରୁନି ସେ ପ୍ରକୃତିର ଅପରୂପକୁ, ମାୟର ସତ୍ୟତା ତାକୁ ଦୃଷ୍ଟିହୀନ କରିଛି। ସମୟର ଗତି ଖୁବ୍ ଧୀମା ହୋଇଛି, କାନ୍ଥ ଘଣ୍ଟାରେ କଳଙ୍କି ଲାଗିଛି, ଶିରା ଧମନୀ ସବୁ ନିର୍ଜୀବ ନିସ୍ତେଜ ପ୍ରାୟ, ନିଶ୍ଚୟ ତାର ବିଷୟ ଶକ୍ତିରେ ହ୍ରାସ ଘଟିଛି। ସେ ଅସଂଖ୍ୟ ଆକାଶର ବିଜୟିନୀ, ହଠାତ୍ ଆଜି ଉଡ଼ିବାର ଶକ୍ତି ହଜାଇଛି। ଅର୍କ ବଲ୍ଲଭାଟୁ ରଙ୍ଗ ଧାରାଣୀ, ମୁହଁକୁ ରକ୍ତାଭା କରିବା ଭୁଲି ଅକାରଣେ ମଉଳି ଯାଇଛି। ଧୋଇ ଦେଇଛି କୁଢ଼ କୁଢ଼ ମଲା ଶବ୍ଦଙ୍କୁ ଗଦା ଗଦା କାଗଜ ଫର୍ଦ୍ଦରୁ, ଫେରେଇ ଦେଇଛି ଶହ ଶହ ବାଟଭୁଲା ସ୍ୱପ୍ନଙ୍କୁ ଭଙ୍ଗା ଜୀର୍ଣ୍ଣ ଭାବନା ଦ୍ୱାରରୁ। ଆପଣ ଶୁଣୁଛନ୍ତି ତା ହୃତ୍ପିଣ୍ଡର ଆର୍ତ୍ତନାଦ? କାହିଁକି ସେ ଚିତ୍କାର କରୁଛି? କଣ ସେ ଭୁଲି ଯାଇଛି? ସେ ଏବେ ଇଚ୍ଛା ମୃତ୍ୟୁଠୁ ଖୁବ୍ ଆଗରେ ଶୂନ୍ୟ ପଥରେ ଚାଲୁଛି, ଶୂନ୍ୟ ପଥରେ ଚାଲୁଛି। ଧନ୍ୟବାଦ।
1: ଧନ୍ୟବାଦ ଭଉଣୀ, ବହୁତ ସୁନ୍ଦର କବିତାଟି ଥିଲା, ହୃଦୟକୁ ଛୁଇଁଗଲା, ନିହାତି ଭାବରେ ସମସ୍ତେ ଏନ୍ଜୟ କରିଥିବେ ଏହି କବିତାଟିକୁ। ଅନେକ ଅନେକ ଧନ୍ୟବାଦ। ପରବର୍ତ୍ତୀ କବିତା ଆଡ଼କୁ ଯିବା, ଆପଣଙ୍କ ପରିଚୟ ଦିଅନ୍ତୁ ଆଉ କବିତାର ଶୀର୍ଷକ କ'ଣ ରହିଛି ଶୁଣାନ୍ତୁ।
4: ନମସ୍କାର, ମୋ ନାମ ରାଜଲକ୍ଷ୍ମୀ ସାହୁ, ମୁଁ ଜୁଲୋଜି ଡିପାର୍ଟମେଣ୍ଟର ୟୁଜି ଥାର୍ଡ ଇୟର ଷ୍ଟୁଡେଣ୍ଟ। ମୋର କବିତାର ଶୀର୍ଷକ ହେଉଛି ଜୀବନ ଗଙ୍ଗଶିଉଳି। ରାତିରେ ଫୁଟି ମୁଁ ଝଡ଼ି ଯାଏ ଦିନେ ସ୍ୱପ୍ନ ମୋର ଅସୁମାରି, ସକାଳ ହେଲେ ଯେ ସ୍ୱପ୍ନ ଭାଙ୍ଗି ଯାଏ, ମାଟିରେ ଯାଏ ମୁଁ ପଡ଼ି, ମାଟିରେ ଯାଏ ମୁଁ ପଡ଼ି, ବାସ୍ନା ମୋର ଯାଏ କାହିଁ କେତେ ଦୂର, ମୋହି ନିଏ କେତେ ମନ, ପରିକ୍ଷତ ବିକ୍ଷତ ଦେହ ଆଜି ମୋର, ଭାଙ୍ଗିଯାଏ ସବୁ ସ୍ୱପ୍ନ, ଭାଙ୍ଗିଯାଏ ସବୁ ସ୍ୱପ୍ନ। ଆଇଷ ଯେ ମୋର ସମୁଦ୍ରର ବାଲି, ଧରୁ ଧରୁ ଯାଏ ଖସି, ରାତିରେ ଜନମି ରାତ୍ରି ଯାଏ ପଡ଼ି, ଦିବା ଲୋକ ଭାଗ୍ୟ କାହିଁ, ଦୁର୍ଭାଗ୍ୟର ଦାସୀ ମୁହିଁ, ଦୁର୍ଭାଗ୍ୟର ଦାସୀ ମୁହିଁ। ଜୀବନଟା ଆମ ଗଙ୍ଗ ଶିଉଳି, ଅଳ୍ପ ମାତ୍ର ଆୟୁଷ, ସ୍ୱପ୍ନ ଦେଖୁ ଦେଖୁ ରାତ୍ରି ଯାଏ ପାହି, ସରିଯାଏ ନିଶ୍ୱାସ, ସରିଯାଏ ନିଶ୍ୱାସ। ଯେତିକି ସମୟ ଅଛି ଏହି ଧରେ, କର୍ମେ ଯିବ ଯାଉ ସରି, ସେଇ କର୍ମ ବାସ ଗଙ୍ଗ ଶିଉଳି, ମୋହିବି ମନ ସବୁରି, ଜୀବନ ଧନ୍ୟ ହେବ ମୋହରି, ଜୀବ ଧନ୍ୟ ହେବ ମୋହରି। ଥ୍ୟାଙ୍କ ୟୁ।
2: ଗଙ୍ଗ ଶିଉଳି ଆଉ ଜୀବନକୁ ନେଇ ଯୋଉ ସୁନ୍ଦର କବିତାଟି ଆପଣ କହିଲେ, ନିହାତି ଆମ ଶ୍ରୋତା ବନ୍ଧୁ ମାନଙ୍କୁ ବହୁତ ଭଲ ଲାଗିଥିବ।
1: ତେବେ ପରବର୍ତ୍ତୀ ଶିକ୍ଷାର୍ଥୀଙ୍କ ପାଖକୁ ଯିବା, ଜାଣିବା ତାଙ୍କର ପରିଚୟ ଏବଂ କଣ ସେ କବିତା ଆବୃତ୍ତି କରି ଶୁଣିବେ।
5: ଆଇ ଏମ୍ କଳ୍ପନା ଟୁଡୁ, ଏ ପଲିଟିକାଲ ସାଇନ୍ସ ଷ୍ଟୁଡେଣ୍ଟ ଅଫ୍ ୟୁଜି ସେକେଣ୍ଡ ଇୟର। ଟୁଡେ ଆଇ ଏମ୍ ହେୟର ଟୁ ରିସାଇଟ୍ ଏ ପୋଏମ୍। ଦ ଟାଇଟଲ ଅଫ୍ ମାଇ ପୋଏମ୍ ଇଜ୍ ଦ ୟୁଥ ୱିଥ୍ ହାର୍ଟ ଫୁଲ୍ ଅଫ୍ ଫାୟାର, ୱିଥ୍ ଡ୍ରିମ୍ସ ଟୁ ରିଚ୍ ଅଲୱେଜ୍ ହାୟର, ୱିଥ୍ ବାଉଣ୍ଡଲେସ୍ ପେସନ୍ ଅନ୍ଟୋଲ୍ଡ, ଡୋଣ୍ଟ ବି ଅଫ୍ରେଡ୍, ୟୋର ଫ୍ୟୁଚର ଇଜ୍ ୟେଟ୍ ଟୁ ଅନ୍ଫୋଲ୍ଡ, ହୋଲ୍ଡ ଟାଇଟ୍ ୟୋର ଡ୍ରିମ୍ସ and never let go, they are like seeds now that will grow, a life with a dream is a precious gift, so just aim to make the most of it, embrace the challenges that comes your way, it will always strengthen you day by day, even though the road may be sometimes rough, believe in yourself and be strong and tough, life is full of wonder and new, it's like a canvas for your dreams to come true. Sometimes your path may seem dark, but there is always a light and you are the spark. Thank you.
1: ଅନେକ ଅନେକ ଧନ୍ୟବାଦ। ବହୁତ ସୁନ୍ଦର କବିତାଟି ରହିଥିଲା ଏବଂ ସୁନ୍ଦର ଭାବରେ ଇଂରାଜୀରେ ଆବୃତ୍ତି କରି ଶୁଣେଇଲେ ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁମାନଙ୍କୁ ବହୁତ ଭଲ ଲାଗିଥିବ। ଅନେକ ଅନେକ ଧନ୍ୟବାଦ। ଆଗକୁ ପଢ଼ିବା ଏବେ। ଆଚ୍ଛା ପ୍ରତୀକ୍ଷା, ତମେ ବାର ବାର କୁହ, ମୁଁ ଜେଜେମାଙ୍କଠୁ ସବୁବେଳେ କାହାଣୀ ଶୁଣିକି ଶୋଇପଡ଼େ, କାହାଣୀ ଶୁଣିକି ଶୋଇପଡ଼େ। କଣ ସବୁ କାହାଣୀ ଶୁଣିଛ, ମନେ ଅଛି ନା କିଛି ମନେ ନାହିଁ?

0: ନିହାତି ଭାବରେ ତମ ମନକୁ ଛୁଇଁବ, ଏତିକି ଭରସା ତ ମୁଁ ତମକୁ ଦେଇପାରିବି।
1: ଆଚ୍ଛା, ତମେ ଏତେ କନଫିଡେଣ୍ଟ?
0: ବହୁତ ବହୁତ ବହୁତ କନଫିଡେଣ୍ଟ। ଯିବା ତାହେଲେ ଶୁଣିବା ଆମ ଶିକ୍ଷାର୍ଥୀମାନଙ୍କ ଠାରୁ ସୁନ୍ଦର ସୁନ୍ଦର ଗୀତ।
1: ନିହାତି।
0: ତେବେ ଶ୍ରୋତା ବନ୍ଧୁ, ଶୁଣିବା ପ୍ରଥମ ଗୀତଟି, କିନ୍ତୁ ତା ପୂର୍ବରୁ ପରିଚିତ ହେଇଯିବା ଆମର ପ୍ରତିଭାଙ୍କ ସହିତ। ଆପଣଙ୍କ ପରିଚୟ ଦିଅନ୍ତୁ ଆଉ କୋଉ ଗୀତ ଗାଇକି ଶୁଣାଇବେ ଆଜି।
2: ନମସ୍କାର, ଜୟ ଜଗନ୍ନାଥ। ମୁଁ ସୁଶ୍ରୀ ଅଦ୍ୟାଶା ସାହୁ। ଶୁଭ ସନ୍ଧ୍ୟା। ମୁଁ ହେଉଛି ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟର ପ୍ରଥମ ବର୍ଷର ବିଏସ୍ସି ଆଇଟିଏମ୍ ଛାତ୍ରୀ। ଆଜି ଗାଇକି ଶୁଣାଇବାକୁ ଚାହିଁବି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସୁନ୍ଦର ଭଜନଟିଏ।

ବାହା ବହୁତ ସୁନ୍ଦର, ବହୁତ ଚମତ୍କାର। ଯେତେ ବି ପ୍ରଶଂସା ବଢ଼ିଲେ କମ ହେବ, ଓ ନିଶ୍ଚିତ ଭାବରେ ଭାବଭକ୍ତିରେ ପରିପୂର୍ଣ୍ଣ ହୋଇଯାଇଥିବେ ସମସ୍ତ ଶ୍ରୋତାବନ୍ଧୁମାନେ। ଅନେକ ଅନେକ ଧନ୍ୟବାଦ ଯୁବାଣୀ ପରିବାର ତରଫରୁ, ଏବଂ ଆମର ଶ୍ରୋତାବନ୍ଧୁମାନଙ୍କ ତରଫରୁ ମଧ୍ୟ ଆପଣଙ୍କୁ ଧନ୍ୟବାଦ। ଯିବା ଆଉ ଗୋଟିଏ ଗୀତ।

0: ଶୁଣି ଦବା।
1: ନମସ୍କାର, ଶୁଭ ସନ୍ଧ୍ୟା ସମସ୍ତଙ୍କୁ। ମୁଁ ସାଇ ପ୍ରଜ୍ଞା, ଶୈଳବାଳା ଓମେନ୍ସ ଅଟୋନମସ୍ କଲେଜର ବିଏଡ୍ ଦ୍ୱିତୀୟ ବର୍ଷର ଛାତ୍ରୀ। ମୁଁ ଆଜି ସଙ୍ଗୀତ ପରିବେଷଣ କରିବାକୁ ଯାଉଛି, ସାତସୁରେ ବନ୍ଧାଏ ଜୀବନ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସନ୍ଧ୍ୟା ଛଅଟାରେ ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଫଳରେ ଆନ୍ଦୋଳନ ସ୍ଥଗିତ। ଡାକ୍ତରମାନେ ଆଜିଠାରୁ କାର୍ଯ୍ୟରେ ଯୋଗଦେବା ନେଇ ନିଷ୍ପତ୍ତି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୁପ୍ତ ସେବା ନୀତି ସହ ଲାଗି ହେଉଛି ଫୁଲୁରି ତେଲ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା।

ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୁପ୍ତ ସେବା ନୀତି ସହ ଲାଗି ହେଉଛି ଫୁଲୁରି ତେଲ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା। ଚଳିତ ମାସ 20 ତାରିଖରୁ ଆସନ୍ତା ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ସଂସଦରେ ଚାଲିବ ମୌସୁମୀ ଅଧିବେଶନ। ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠା ଉଦ୍ଘାଟନ ସହ ବାଲୋତ୍ରାଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ। ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ଗୋଲ୍ରେ ପରାସ୍ତ କଲା କଲମ୍ବିଆ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7।

ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 68ତମ ଭାଗ ସନ୍ଧ୍ୟା 6:10। ସମ୍ବଲପୁର ଅଞ୍ଚଳର ଗୀତ ସନ୍ଧ୍ୟା 6:30। କଣ୍ଠଶିଳ୍ପୀ ନବୀନ କୁମାର କୁଅଁର। ଓଡ଼ିଆ କଥାଚିତ୍ର ଗୀତ ରାତି 7:02। ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ରାତି 7:25। ବନାନୀ ରାତି 7:30। ଏଥିରେ ଶୁଣିବେ ବନ ମହୋତ୍ସବ 2026 ସମ୍ପର୍କରେ ଅନିଲ କୁମାର ରାୟଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 8:02। ପାରିବାରିକ ଧାରାବାହିକ ଶ୍ରୀହରିଙ୍କ ସଂସାର ନବମ ଭାଗ ରାତି 8:30। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଅଖିଳ ଭାରତୀୟ ହିନ୍ଦୀରେ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ରାତି 9:30 ଏବଂ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରାତି 10:00 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05। ଅନୁଚିନ୍ତା 6:35। ଉପସ୍ଥାପନା ସୁଲୋଚନା ଦାସ। ଶ୍ରୀମଦ୍ ଭାଗବତର 86ତମ ଭାଗ 6:40। 6:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ଦାନ୍ତ ଉଠିବା ସମୟରେ ସମସ୍ୟା, ଆଲୋଚନା କରିବେ ଡାକ୍ତର ମାନସ ରଞ୍ଜନ ପାଣି। ଶିଶୁ ସଂସାର 6:25। ଏଥିରେ ଶୁଣିବେ ଆୟୁଷ ଏନ୍ ପୃଷ୍ଟି ଗାଇଥିବା ଭଜନ ଏବଂ ଶିଶୁ ସଙ୍ଗୀତ, ବ୍ରଜବିହାରୀ ସୁବୋଧିଙ୍କ ଗପ ଓ କବିତା ଏବଂ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସମ୍ପର୍କରେ କହିବେ ବଟକୃଷ୍ଣ ସ୍ୱାଇଁ। ଶ୍ରୀକ୍ଷେତ୍ର ମାଧୁରୀ 6:30। ଏଥିରେ ଶୁଣିବେ ପୂଜା ପଣ୍ଡା ସେବା, ଆଲୋଚକ ରାମଚନ୍ଦ୍ର ପୂଜା ପଣ୍ଡା। ବୈଦେହିକ ବିଳାସର 75ତମ ଭାଗ 6:45। ନାଟକ ରତନା ବେହେରା ନିରୁଦ୍ଦିଷ୍ଟ ପ୍ରଚାର କରିବୁ ଦିନ 10:00। ରଚନା ଶ୍ରୀଯୁକ୍ତ ସତ୍ୟାନାଶ, ପ୍ରଯୋଜନା ରବି ଶତପଥୀ। ଆଧୁନିକ ଗୀତ ଦିନ 11:10। କଣ୍ଠଶିଳ୍ପୀ ନିହାରଞ୍ଜନ ସୁନ୍ଦରା ଏବଂ ଗୀତା ମଞ୍ଜରୀ ବେହେରା। ଦାସକାଠିଆ ଗୀତ ଦିନ 11:30। ପରିବେଷଣ କରିବେ ଚକ୍ରଧର ବାରିକ ଏବଂ ସାଥୀ। ଯୋଡ଼ିନାଗରା ବାଦ୍ୟ ଦିନ 10:00। ପରିବେଷଣ କରିବେ ଗୋଲକ ବିହାରୀ ଦାସ ଏବଂ ସାଥୀ। ନାରୀମହଲ ଦିନ 20:20। ଏଥିରେ ଶୁଣିବେ ନାଟକ ମାଳତୀ ଦେଇଛି ଚିଠି, ରଚନା ତରୁଣକାନ୍ତି ରାଉତ, ପ୍ରଯୋଜନା ଲଳିତେନ୍ଦୁ କାନୁନଙ୍କ। ଆପଣଙ୍କ ଚିଠି ଦିନ 2:45। ପିପୁଲ୍ସ ପଦ୍ମ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଦିନ 3:10। ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ ଅପରାହ୍ନ 4:00। ବିଷୟ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ବହୁ ବୃତ୍ତି ଶିକ୍ଷା, ବିଶେଷଜ୍ଞ ଡକ୍ଟର ମହାମାୟୀ ପ୍ରସାଦ ନାୟକ। ସ୍କୃତିର ପାହାଚ ଅପରାହ୍ନ 5:00। ଏଥିରେ ଶୁଣିବେ ଅବସରପ୍ରାପ୍ତ ସମ୍ବାଦ ପାଠକ ଏବଂ କ୍ରୀଡ଼ା ଭାଷ୍ୟକାର ଗୋପାଳ ଛୋଟରାୟଙ୍କ ସହିତ ସାକ୍ଷାତକାର। ଯୁବବାଣୀରେ ସମ୍ପର୍କ ଅପରାହ୍ନ 5:30। ଏଥିରେ ଶୁଣିବେ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 69ତମ ଭାଗ ସନ୍ଧ୍ୟା 6:10। ଇଂଲଣ୍ଡର ଲର୍ଡ଼ସ କ୍ରିକେଟ୍ ଗ୍ରାଉଣ୍ଡ ଲଣ୍ଡନଠାରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ 2026 ଫାଇନାଲ୍ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 7:30। ରାତି 8:45, ରାତି 9:15 ଖେଳ ଶେଷ ହେବା ପର୍ଯ୍ୟନ୍ତ। ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ରାତି 7:25। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ସନ୍ଧ୍ୟା 6:30। ଜନଜୀବନ ସମ୍ବାଦ ସନ୍ଧ୍ୟା 6:55। ମୋ ପସନ୍ଦ ପ୍ରଚାର କରିବୁ 9:00। କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ ଦିନ 12:00। ଅସରନ୍ତି ଅପରାହ୍ନରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ଅପରାହ୍ନ 3:25। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 68ତମ ଭାଗ।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 68ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः जतिन शर्मा। आदौ मुख्य वार्ताः। प्रधानमन्त्री नरेन्द्र मोदी अद्य राजस्थाने 1.05 लक्ष कोटि रूप्यतोप्यधिकानां विकास

0: ଶୁଣିଲେ ସମ୍ବଲପୁରୀ ଗୀତ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ଜୁଆଙ୍ଗ ଓ ସାନ୍ତାଳଙ୍କଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ। ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ

0: ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରେ ଆରମ୍ଭ ହେବ। ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଅଧିବେଶନ କାଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ବିଲ୍ ଉପରେ ଆଲୋଚନା ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ପିଆଜର କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ ସରକାର ବୃଦ୍ଧି କରିଛନ୍ତି। 1,875 ଟଙ୍କାରୁ ଏହା ବୃଦ୍ଧି ପାଇ 2,125 ଟଙ୍କା ହୋଇଛି। ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି, ସଂଶୋଧିତ କ୍ରୟ ମୂଲ୍ୟ ଆଜିଠାରୁ ଲାଗୁ ହୋଇଛି। କ୍ୱିଣ୍ଟାଲ ପିଛା ଦର 13% ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ କ୍ରୟ ମୂଲ୍ୟ ଚାଷୀଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରିବା ସହିତ ପିଆଜର ମହଜୁଦ ପରିମାଣ ମଧ୍ୟ ବୃଦ୍ଧି କରିବ। ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ ନାଫେଡ୍ ଏବଂ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ଲିମିଟେଡ୍ ଏନ୍ସିସିଏଫ୍ ମାଧ୍ୟମରେ ଏବେ ପିଆଜ କ୍ରୟ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। କୃଷି ଓ କୃଷକ କଲ୍ୟାଣ ବିଭାଗର ଆକଳନ ଅନୁଯାୟୀ ପିଆଜ ଉତ୍ପାଦନ 307 ଲକ୍ଷ ଟନ୍ରୁ ଅଧିକ ହେବ। ପିଆଜ ରପ୍ତାନୀ ସ୍ୱାଭାବିକ ରହିଥିବା ବେଳେ ଗତ ଜୁନ୍ ମାସରେ 1,50,000 ଟନ୍ ପିଆଜ ରପ୍ତାନୀ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ଡାକ୍ତର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି, ଆନ୍ଦୋଳନରତ ଡାକ୍ତରମାନେ ଆଜିଠାରୁ କାର୍ଯ୍ୟରେ ଯୋଗ ଦେଉଛନ୍ତି। ଆଲୋଚନା ବେଶ୍ ଫଳପ୍ରଦ ହୋଇଛି। ଓମ୍ସାର 10 ଦଫା ଦାବି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ସେ କହିଛନ୍ତି। ଦାବି ସମ୍ପର୍କରେ ଅଧିକ ବିଚାର ବିମର୍ଶ ପାଇଁ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା 22 ତାରିଖରେ କମିଟିର ପ୍ରଥମ ବୈଠକ ବସିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
1: ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଯେଉଁ ଷ୍ଟ୍ରାଇକ୍କୁ ଯାଇଥିଲେ ତାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହେଲା ଏବଂ ତାଙ୍କର ଯେଉଁ 10 ଦାଫି ଯେଉଁ ଥିଲା ଡିମାଣ୍ଡ ତା ଉପରେ ଆମର ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଛି ଏବଂ ତାଙ୍କର ଡିମାଣ୍ଡ ଗୁଡ଼ାକୁ ପୁଙ୍ଖାନୁପୁଙ୍ଖ ଭାବରେ ରିଏକ୍ସାମିନ ଡିମାଣ୍ଡକୁ କେମିତି ଆମେ ଆଗାମୀ ଦିନରେ ସମୟ ଅନୁସାରେ ତାକୁ କାର୍ଯ୍ୟକାରୀ କରିପାରିବା ତା ପାଇଁ ଗୋଟେ କମିଟି ହାଇ ପାୱାର କମିଟି ଗୋଟେ ଗଠନ।
0: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ବାରିପଦା ପୌରପାଳିକାର 61 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ହସ୍ତାନ୍ତର କରାଯାଇଛି। ପୌରପାଳିକାରେ ଆୟୋଜିତ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଡକ୍ଟର ମହାପାତ୍ର କହିଛନ୍ତି, ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ସୁଫଳ ପହଞ୍ଚାଇବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି। ବ୍ରହ୍ମପୁର ଉଦାନା ଅମୃତ ଭାରତ ଏକ୍ସପ୍ରେସ୍ ଆସନ୍ତା ସୋମବାରଠାରୁ ନିୟମିତ ଚଳାଚଳ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଯାତ୍ରାର ଶୁଭାରମ୍ଭ କରିବେ। ପୂର୍ବରୁ ଏହି ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା। ତେବେ ଜିଲ୍ଲାର ପ୍ରାୟ 8 ଲକ୍ଷରୁ ଅଧିକ ଲୋକ ରାଜ୍ୟ ବାହାରେ ବିଶେଷକରି ସୁରଟରେ କାମ କରୁଥିବାରୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ବୋର୍ଡ ପକ୍ଷରୁ ବ୍ରହ୍ମପୁର ଉଦାନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାୟଗଡ଼ା ଜିଲ୍ଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ରଘୁବାରୀ ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସିଆର୍ପିଏଫ୍ ଡିଭିଏଫ୍ ଏବଂ ଏସ୍ଓଜି ଯବାନଙ୍କ ମିଳିତ ତଲାସୀ ଅଭିଯାନ ବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଚ୍ଛିତ ରହିଥିବା ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ତଲାସୀ ଅଭିଯାନ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ଷ୍ଟେନ୍ଗନ୍, ରାଇଫଲ, ଅଫୁଟା ଗୁଳି, ମ୍ୟାଗାଜିନ୍, ଗନ୍ପାଉଡର ଆଦି ରହିଥିବା ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମନ୍ଦିରରେ ସଫାସୁତୁରା କାର୍ଯ୍ୟ ସହ ନାଟମଣ୍ଡପ ଏବଂ ଭୋଗମଣ୍ଡପର ଯାଞ୍ଚ ତଥା ମରାମତି ଉପରେ ଏହି ଅବସରରେ ଗୁରୁତ୍ୱ ପ୍ରଦାନ କରାଯିବ। ଯାଞ୍ଚ ପରେ ବୈଠକ ଅନୁଷ୍ଠିତ ହୋଇ କମିଟିର ପରାମର୍ଶ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ଆଇଆଇଟି ବିଶେଷଜ୍ଞଙ୍କ ଉପସ୍ଥିତିରେ ଏଏସ୍ଆଇ ଏବଂ ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟଙ୍କୁ ନେଇ ଯୁଗ୍ମ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି।

0: ପୁରୀ ଶ୍ରୀକ୍ଷେତ୍ର ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ତଥା ବ୍ୟବସ୍ଥିତ ଢଙ୍ଗରେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଆଜି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ନିୟମାବଳୀ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୋଟ 12,000ରୁ ଅଧିକ ପୁଲିସ୍ ମୁତୟନ କରାଯିବାକୁ ନିଷ୍ପଭି ହୋଇଛି। ଏଥିସହ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ମଧ୍ୟ ନିୟୋଜିତ ହେବେ। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଖୁରାନିଆ କହିଛନ୍ତି,
1: ଆମର ପାଇଁ ଗୋଟେ ଯୋଉ ଚ୍ୟାଲେଞ୍ଜ ରହିବ, ଯେମିତି ଆପଣମାନେ ଦେଖୁଛନ୍ତି ଜୋରରେ ବର୍ଷା ହେଉଛି, ସେଥିରେ ଯୋଉ ଚ୍ୟାଲେଞ୍ଜ ସୃଷ୍ଟି ହେବ ତାର ବିଷୟରେ ବି ଚର୍ଚ୍ଚା କରାଯାଇଛି। ଫୋର୍ସ ଯୋଉ ଆସିବ ସେମାନଙ୍କର ଆକୋମୋଡେସନର ବିଷୟରେ ଆମେ ଚର୍ଚ୍ଚା ହେଇଛୁ। ଭକ୍ତମାନେ ଯେମିତି ସୁରୁଖୁରୁରେ ପୁରୀରେ ପହଞ୍ଚି ପାରିବ, ଭଲରେ ଦର୍ଶନ କରିପାରିବ ଓ ଫେରି ପାରିବ, ସେସବୁ ବିଷୟରେ ଆମେ ଚର୍ଚ୍ଚା କରିଛୁ। ଓ ଆମେ ଆଶା କରୁଛୁ ଜନସାଧାରଣର ସହଯୋଗରେ 2026ର ରଥଯାତ୍ରା ଭଲରେ ପାରିତ ହେବ।
0: ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ରଥଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନେତ୍ରୋହବ, ନବଯୌବନ ବେଶ, ରଥଯାତ୍ରା ଏବଂ ବାହୁଡ଼ାଯାତ୍ରା ସମେତ ଠାକୁରଙ୍କର ବିଭିନ୍ନ ନୀତିକାନ୍ତି ନେଇ ଆଲୋଚନା ହୋଇଛି। ବିଦ୍ୟୁତ୍ ଓ ଜଳଯୋଗାଣ, ରାସ୍ତାଘାଟ ମରାମତି, ଜନସ୍ୱାସ୍ଥ୍ୟ ସମ୍ପର୍କିତ ପଦକ୍ଷେପ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗ ନେଇ ବିଭାଗୀୟ ଅଧିକାରୀ ସେମାନଙ୍କ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ବିଧାୟକ ଗଣେଶ୍ୱର ବେହେରା, ଦୁର୍ଗା ପ୍ରସନ୍ନ ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକା, ସ୍ୱତନ୍ତ୍ର ସଘନ ସଂଶୋଧନ, ରାଜସ୍ୱ ଆଦାୟ, ଖାଦ୍ୟ ସାମଗ୍ରୀ ବଣ୍ଟନ ଆଦି ବିଭିନ୍ନ ଯୋଜନାର ସ୍ଥିତି ନେଇ ଦକ୍ଷିଣାଞ୍ଚଳ ଆର୍ଡିସି ସଂଗ୍ରାମ କିଶୋରୀ ମହାପାତ୍ର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଥା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ଚାରାରୋପଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ଜିଲ୍ଲାସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକା ଆଇନସେବା କମିଟି ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ସାମଲଙ୍କ ପୌରୋହିତ୍ୟରେ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲ୍ଲା କୋର୍ଟ ପରିସରରେ ଏହି ଅବସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ମଧ୍ୟ ନୟାଗଡ଼ଠାରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ଅବସରରେ ଆଙ୍କୁଲାସ୍ଥିତ ନ୍ୟାୟିକ ବିଭାଗ କାର୍ଯ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ଆଇନସେବା ପ୍ରାଧିକରଣ ତତ୍ତ୍ୱାବଧାନରେ ଭବାନୀପାଟଣା ଅନ୍ତର୍ଗତ ଦୁଆରଶୁଣୀସ୍ଥିତ ହାଇଟେକ୍ ପବ୍ଲିକ୍ ସ୍କୁଲ୍ ପରିସରରେ ଚାରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ମାଲକାନଗିରି ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସ୍ଥିତି ନେଇ ଜିଲ୍ଲାପାଳ ପ୍ରଥମେ ସରବିନ୍ଦ ରାଜଶିର୍କେ ସମୀକ୍ଷା କରିଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ କ୍ଷେତ୍ରୀୟ ପରିଦର୍ଶନରେ ଯାଇ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ଅଧିକ ସକ୍ରିୟ ହୋଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପ୍ରବଳ ବର୍ଷା ନେଇ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ପବନ ବହିବା ସହିତ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ, ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ, ସରକାରଙ୍କ ସହ ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ, ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ

0: ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ସମବାୟ ହେଉଛି ମିଳିମିଶି କାମ କରିବା ଏବଂ ଏହା ସାମାଜିକ ଓ ଆର୍ଥିକ ବିକାଶର ମୂଳଦୁଆ। ସମବାୟ ମାଧ୍ୟମରେ ସମଗ୍ର ଦେଶରେ ବିକାଶର ଧ୍ୱନି ପ୍ରତିଧ୍ୱନିତ ହେଉଛି। ଚାଷ କ୍ଷେତ୍ରଠାରୁ ଆରମ୍ଭ କରି ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବାରେ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସମବାୟ ହେଉଛି ଏଭଳି ଏକ ଲୋକକୈନ୍ଦ୍ରିକ ଉଦ୍ୟୋଗ ଯାହାର ମାଲିକାନା, ନିୟନ୍ତ୍ରଣ ଏବଂ ପରିଚାଳନା ସେହି ଗୋଷ୍ଠୀର ସଦସ୍ୟଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ। ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଆବଶ୍ୟକତା ତଥା ଆକାଂକ୍ଷା ପୂରଣ କରିବାରେ ସମବାୟ କ୍ଷେତ୍ର ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି। ତୃଣମୂଳ ସ୍ତରରୁ ଲୋକ ସଶକ୍ତ ହେଉଛନ୍ତି। ବିଶ୍ୱସ୍ତରରେ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଜୁଲାଇ ମାସ ପ୍ରଥମ ଶନିବାରକୁ ଅନ୍ତର୍ଜାତୀୟ ସମବାୟ ଦିବସ ଭାବେ ପାଳନ କରାଯାଉଛି। ସମବାୟ କ୍ଷେତ୍ର ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ଗୁରୁତ୍ୱକୁ ପ୍ରତିପାଦନ କରିବା ଲକ୍ଷ୍ୟ ନେଇ ଆଜି ଏହି ଦିବସ ପାଳନ କରାଯାଇଥାଏ। ସମଗ୍ର ଦେଶରେ ଏହି ଉପଲକ୍ଷେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ବୈଶ୍ୱିକ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ଆଲୋକପାତ କରୁଛି। ଅନ୍ତର୍ଜାତୀୟ ସମବାୟ ଦିବସ ପ୍ରଥମେ 1923 ମସିହାରେ ପାଳନ କରାଯାଇଥିଲା, ତେବେ 1995 ମସିହାରେ ମିଳିତ ଜାତିସଂଘ ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରିଥିଲା। ମିଳିମିଶି କାମ କରିବା, ଦୃଢ଼ ଏବଂ ସ୍ୱାବଲମ୍ବୀ ସମ୍ପ୍ରଦାୟ ଗଠନ କରିବା ଓ ଗଣତନ୍ତ୍ର, ସଂହତି ତଥା ସ୍ଥାୟିତ୍ୱର ମୂଲ୍ୟବୋଧକୁ ପ୍ରୋହାହନ ପ୍ରଦାନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସମବାୟ ଏକ ଉନ୍ନତ ବିଶ୍ୱ ଗଠନ କରେ ଏହି ଆଧାରରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି, ତେବେ ଏହା ବିଶ୍ୱସ୍ତରରେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। 2030 ସୁଦ୍ଧା ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟକୁ ଗତିଶୀଳ କରିବାରେ ସମବାୟ କ୍ଷେତ୍ରର ଭୂମିକା ଅନସ୍ୱୀକାର୍ଯ୍ୟ। ଭାରତରେ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଆଧାରରେ ସମବାୟ ମନ୍ତ୍ରଣାଳୟ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ଗତବର୍ଷ ଜାତୀୟ ସମବାୟ ନୀତି ଦେଶବ୍ୟାପୀ ଲାଗୁ ହୋଇଥିଲା। ସମବାୟ କ୍ଷେତ୍ରକୁ ଅଧିକ ବ୍ୟବସାୟିକ, ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଏହି ନୀତି ପ୍ରଣୟନ କରାଯାଇଛି। ଦେଶର ସମସ୍ତ ପ୍ରାଥମିକ ସମବାୟ ସମିତିର କମ୍ପ୍ୟୁଟରୀକରଣ କରାଯିବା ଦ୍ୱାରା କାରବାରରେ ସ୍ୱଚ୍ଛତା ଆସିଛି। ପ୍ରତି ପଞ୍ଚାୟତରେ ନୂତନ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି, ଦୁଗ୍ଧ ଏବଂ ମତ୍ସ୍ୟ ସମବାୟ ସମିତିମାନ ଗଠନ କରାଯାଉଛି। ଏପର୍ଯ୍ୟନ୍ତ 32,000 ଅଧିକ ନୂଆ ସମିତି ପଞ୍ଜିକୃତ ହୋଇସାରିଛି। ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ ମାଧ୍ୟମରେ ଋଣ ପ୍ରଦାନ ସହିତ ଜନୌଷଧି ଏବଂ ସାର ବିକ୍ରି କରାଯାଉଛି। ଏହି ସମିତିଗୁଡ଼ିକ ଏଲ୍ପିଜି ବିତରକ ଏବଂ ଗ୍ରାମୀଣ ଭଣ୍ଡାର ଭାବେ ମଧ୍ୟ କାର୍ଯ୍ୟ କରୁଛି। ଦେଶର ସମସ୍ତ ସମବାୟ ସମିତିର ସୂଚନାକୁ ଏକୀକୃତ କରିବା ଲକ୍ଷ୍ୟ ନେଇ ଏକ କେନ୍ଦ୍ରୀୟ ଡାଟାବେସ୍ ପ୍ରସ୍ତୁତ କରାଯାଇଛି। ସମବାୟ କ୍ଷେତ୍ରର ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାର 3ଟି ସ୍ୱତନ୍ତ୍ର ସଂସ୍ଥା ଗଠନ କରିଛନ୍ତି। ସେଗୁଡ଼ିକ ରପ୍ତାନୀ, ଉନ୍ନତ ବିହନ ଏବଂ ଜୈବିକ ଚାଷ ପ୍ରୋହାହନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ସରକାର ସମବାୟ ସମିତିଗୁଡ଼ିକ ଉପରେ ଥିବା ସର୍ଚାର୍ଜକୁ 12%ରୁ 7%କୁ ହ୍ରାସ କରିଛନ୍ତି। ଏହାଦ୍ୱାରା ସମବାୟ ବ୍ୟାଙ୍କଗୁଡ଼ିକ ଆର୍ଥିକ କ୍ଷେତ୍ରରୁ ସଶକ୍ତ ହେବା ସହ ଘର ପାଖରେ ବ୍ୟାଙ୍କିଂ ସେବା ପଦକ୍ଷେପକୁ କାର୍ଯ୍ୟକାରୀ କରାଯାଇପାରୁଛି। ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକୀକୃତ ଆମ୍ବୁଡ୍ସମ୍ୟାନ୍ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି, ଫଳରେ ଗ୍ରାହକ ସୁରକ୍ଷା ମଧ୍ୟ ସୁବ୍ୟବସ୍ଥିତ ହୋଇପାରିଛି। ଦୁଗ୍ଧ ସମବାୟ ମାଧ୍ୟମରେ ଦେଶରେ ଶ୍ୱେତ ବିପ୍ଳବ ଅଧିକ ଗତିଶୀଳ ହୋଇପାରିଛି। ଏହାର ଦ୍ୱିତୀୟ ପର୍ଯ୍ୟାୟକୁ ଗତ 2024 ମସିହା ଡିସେମ୍ବର 25 ତାରିଖରେ କାର୍ଯ୍ୟକ୍ଷମ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ଦୁଗ୍ଧ କ୍ରୟ କ୍ଷେତ୍ରକୁ 50%କୁ ବୃଦ୍ଧି କରିବା। ଇତିହାସକୁ ସମୀକ୍ଷା କଲେ 1891 ମସିହାରେ ପଞ୍ଜାବରେ ଏକ ସମବାୟ ଜମି ପରିଚାଳନା ସମ୍ପନ୍ନ ହୋଇଥିଲା, ଯାହାକି ଭାରତରେ ମିଳିମିଶି କାମ କରିବାରେ ଦୀର୍ଘ ପରମ୍ପରାକୁ ପ୍ରତିଫଳନ କରିଥିଲା। ଗ୍ରାମୀଣ ଆୟ ବୃଦ୍ଧି, ସ୍ଥାନୀୟ ଅର୍ଥନୀତିର ସଶକ୍ତିକରଣ ଏବଂ କୃଷକଙ୍କ ପାଇଁ ଉତ୍ତମ ବଜାର ସୁଯୋଗକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ, ଏହି ଦିବସ ଆମକୁ ସ୍କରଣ କରାଇଦିଏ ଯେ ସମସ୍ତଙ୍କ ସହଯୋଗରେ ହିଁ ଦେଶ ଏବଂ ବିଶ୍ୱର ପ୍ରଗତି ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ ଆଲେଖ୍ୟ ଆଞ୍ଚଳିକ।

0: ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝି ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସନ୍ଧ୍ୟା ସାତଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା। ସରକାରଙ୍କ ସହ ଆଲୋଚନା ପରେ

ପାଳନ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସାନନ୍ଦଠାରେ 7,500 କୋଟି ଟଙ୍କା ବିନିଯୋଗରେ ସେମି କଣ୍ଡକ୍ଟର ଓସାଟ ସୁବିଧାର ଉଦ୍ଘାଟନ କରିଛନ୍ତି। ରାଜସ୍ଥାନ ଗସ୍ତ ଅବସରରେ 1,00,000 କୋଟି ଟଙ୍କାର ଉର୍ଦ୍ଧ୍ୱ ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆରେ ଦେଖାଦେଇଥିବା ସଙ୍କଟ ସତ୍ତ୍ୱେ ଦେଶ ଚଳିତ ଶତାବ୍ଦୀରେ ଅତିକ୍ରମ କରିଛି ବୃହତ ଶକ୍ତି ସଙ୍କଟ କହିଲେ ପ୍ରଧାନମନ୍ତ୍ରୀ। ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ଗୋଲରେ ପରାସ୍ତ କଲା କଲମ୍ବିଆ। ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00।

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
1: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
0: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କଣ?
1: ଏନପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
2: ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସ୍ୱୟଂ ପାଢ଼ୀ ଓ ଜ୍ୟୋତିର୍ମୟୀ ନାୟକ। କଥାଚିତ୍ର ଦେଖା ହେଲା ପ୍ରେମ ହେଲା।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଷୋଡ଼ଶ ପର୍ଯ୍ୟାୟ ଆରମ୍ଭ ହେବ ଆଜିଠାରୁ। ଭାରତର ସେମିକଣ୍ଡକ୍ଟର ମିଶନକୁ ଏକ ପ୍ରମୁଖ ପ୍ରୋହାହନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଗୁଜରାଟ ଗସ୍ତ କରି ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବ୍ଲି ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। 7,500 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦେଶର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବେ ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ଏହି କେନ୍ଦ୍ରରୁ ବାର୍ଷିକ 5 ବିଲିୟନ୍ ପର୍ଯ୍ୟନ୍ତ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦିତ ହେବାର ସୁବିଧା ରହିଛି।

0: ଏହାଦ୍ୱାରା ବିଶ୍ୱସ୍ତରରେ ଏ କ୍ଷେତ୍ରରେ ଦେଖାଦେଉଥିବା କ୍ରମବର୍ଦ୍ଧିଷ୍ଣୁ ଚାହିଦା ପୂର୍ଣ୍ଣ କରିବା ଦିଗରେ ଏହି ସେମିକଣ୍ଡକ୍ଟର ପ୍ରକଳ୍ପ ସଫଳ ହୋଇପାରିବ। ଏହି ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଭାରତ ଯେଉଁ ପ୍ରକଳ୍ପ ଲାଗି ଥରେ ସଂକଳ୍ପବଦ୍ଧ ହୁଏ ତାହାକୁ ସମ୍ପୂର୍ଣ୍ଣ କରିବା ଦିଗରେ ନିଜର ପ୍ରତିବଦ୍ଧତା ପ୍ରତିପାଦିତ କରିଥାଏ ବୋଲି ଆଜିର ଏହି ସେମିକଣ୍ଡକ୍ଟର ପ୍ରକଳ୍ପର ଲୋକାର୍ପଣରୁ ପ୍ରତିଫଳିତ ହେଉଛି। ପାଞ୍ଚ ବର୍ଷ ପୂର୍ବେ ଦେଶକୁ ଏକ ସେମିକଣ୍ଡକ୍ଟର ହବ୍ ରୂପେ ପରିଣତ କରିବା ଲାଗି ସଂକଳ୍ପ ନିଆଯାଇଥିଲା। ମେକ୍ ଇନ୍ ଇଣ୍ଡିଆ ଓ ଡିଜାଇନ୍ ଇନ୍ ଇଣ୍ଡିଆ ମନ୍ତ୍ରକୁ ନେଇ ଦେଶ ଏ କ୍ଷେତ୍ରରେ ଅଗ୍ରସର ହୋଇଥିଲା। ଏହାର ଫଳସ୍ୱରୂପ ଆଜି ଚିପ୍ ଉତ୍ପାଦନ ଲାଗି ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
1: आज का ये कार्यक्रम इस बात का प्रमाण है कि भारत जो ठान लेता है वो करके दिखाता है। पांच साल पहले भारत ने संकल्प लिया था कि देश को सेमी कंडक्टर हब बनाएंगे। हम डिजाइन इन इंडिया, मेक इन इंडिया के मंत्र को लेकर आगे बढ़े और आज देश के तीसरे सेमीकंडक्टर प्लांट में भी चीप पैकेजिंग का कमर्शियल प्रोडक्शन शुरू हो रहा है।
0: ଏହି ସମାବେଶରେ ଉଦ୍ବୋଧନ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ଲାଣ୍ଟରେ ଉତ୍ପାଦିତ ହେବାକୁ ଥିବା ଚିପ୍ସଗୁଡ଼ିକୁ କାର୍, ସ୍କୁଟର ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହୋଇପାରିବ। ଏତଦ୍ବ୍ୟତୀତ ଭାରତରେ ନିର୍ମିତ ଚିପ୍ସଗୁଡ଼ିକ ଏଣିକି ଜାପାନ, ଆମେରିକା ଏବଂ ୟୁରୋପକୁ ରପ୍ତାନୀ କରାଯିବ। ସେମିକଣ୍ଡକ୍ଟର ପ୍ଲାଣ୍ଟ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି,
2: ଆଜ ଭାରତ କା ତୀସରା ସେମିକଣ୍ଡକ୍ଟର ପ୍ଲାଣ୍ଟ ଚାଲୁ ହୋ ରହା ହେ। ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ 28 ଫରବରୀ କୋ ପହଲା प्लांट चालू किया और 31 मार्च को दूसरा प्लांट चालू किया और आज 4 जुलाई को तीसरा प्लांट। जिस तेजी से माननीय प्रधानमंत्री जी ने कैबिनेट में 12 प्लांट अप्रूव किए और 12 प्लांट में से 3 में कॉमर्शियल प्रोडक्शन चालू हुआ, आज दुनिया भर में भारत की सेमीकंडक्टर क्षमता पर एक नया विश्वास उठ खड़ा हुआ है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି। ପ୍ରଥମେ ସେ ରାଜସ୍ଥାନ ଗସ୍ତ କରି 1,06,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳ ଏବଂ ସଡ଼କ ଯୋଗାଯୋଗ, ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ ଅଟ୍ଟାଳିକାକୁ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ବାଲତାରା ଜିଲ୍ଲା ଅନ୍ତର୍ଗତ ପଛପଦରାଠାରେ ଗ୍ରୀନ୍ଫିଲ୍ଡ ରିଫାଇନାରୀ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହିତ ଶ୍ରୀ ମୋଦି ଜୟପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆ ବିବାଦ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଶକ୍ତି ସଙ୍କଟ ଭାବେ ଉଭା ହୋଇଛି। ତେବେ ସମୟୋଚିତ ନିଷ୍ପତ୍ତି, କୂଟନୈତିକ ପଦକ୍ଷେପ ଏବଂ ଜାତୀୟ ସମ୍ବଳର ଉପଯୁକ୍ତ ପରିଚାଳନା ମାଧ୍ୟମରେ ଭାରତ ଏହି ଆହ୍ୱାନକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱବ୍ୟାପୀ ବିଭିନ୍ନ ଦେଶ ସହିତ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ହିଁ ଏହି ସଙ୍କଟ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହାର ଫଳସ୍ୱରୂପ ପୂର୍ବରୁ ଭାରତ ପ୍ରାୟ 25-26 ଦେଶରୁ ଶକ୍ତି ଉତ୍ସ ଆମଦାନୀ କରୁଥିଲା। ତେବେ ଏହି ସଙ୍କଟ ସମୟରେ ବନ୍ଧୁ ରାଷ୍ଟ୍ରଙ୍କ ସଂଖ୍ୟା 40 ବୃଦ୍ଧି ପାଇଛି। ଏହାଦ୍ୱାରା ବିଶ୍ୱସ୍ତରରେ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହେବା ସତ୍ତ୍ୱେ ଭାରତରେ ଏହାର ନିରବଚ୍ଛିନ୍ନ ଯୋଗାଣ ଜାରି ରହିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସଙ୍କଟ ସ୍ଥିତି ଅନୁଭୂତ ହେବା ମାତ୍ରେ ଭାରତ ନିଜର ରିଫାଇନାରୀ ସାମର୍ଥ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଶିଳ୍ପାନୁଷ୍ଠାନ ଲାଗି ବ୍ୟବହୃତ ହେଉଥିବା ଗ୍ୟାସ୍ ବଦଳରେ ଘରୋଇ ବ୍ୟବହାର ପାଇଁ ଏଲ୍ପିଜି ପ୍ରସ୍ତୁତ କରିବା ଲାଗି ରିଫାଇନାରୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ଦେବାର 7 ମଧ୍ୟରେ ଦେଶର ଏଲ୍ପିଜି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ଫଳରେ ଦେଶରେ ପୂର୍ବରୁ 35,000 ମେଟ୍ରିକ୍ ଟନ୍ ଏଲ୍ପିଜି ପ୍ରସ୍ତୁତ ହେଉଥିବା ବେଳେ ଏହି ସଙ୍କଟ ସମୟରେ ଏହା 54,000 ମେଟ୍ରିକ୍ ଟନ୍ରେ ପହଞ୍ଚିଥିଲା ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
1: हमने संकट शुरू होते ही रिफाइनरी के सामर्थ्य पर फोकस किया। औद्योगिक काम के लिए जो गैस बनती थी उसकी जगह रिफाइनरीज को रसोई गैस एलपीजी बनाने के लिए कहा गया और 7 के भीतर भीतर एलपीजी के उत्पादन में बढ़ोतरी हुई। पहले जो 35,000 मैट्रिक टन एलपीजी का उत्पादन देश में होता था, संकट के दौरान वो 54,000 मैट्रिक टन बढ़ गया।
0: आपण माने संवाद सुनुछंती आकाशवाणी रो। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଅଗଷ୍ଟ 13 ତାରିଖ

0: ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଏହି ଅଧିବେଶନ ସମ୍ପର୍କିତ ପ୍ରସ୍ତାବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କର ଛଅଦିନିଆ ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ତେହେରାନ୍ଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ହଜାର ହଜାର ଇରାନ୍ବାସୀ ଖାମନେଇଙ୍କ ପ୍ରତି ନିଜର ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ଏକତ୍ରିତ ହୋଇଛନ୍ତି। ଏହି ଅବସରରେ ଇରାନ୍ର ବରିଷ୍ଠ ନେତୃବୃନ୍ଦ, ସାମରିକ କମାଣ୍ଡର ଏବଂ ବିଦେଶୀ ଅତିଥିଗଣ ଖାମନେଇଙ୍କ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ ଲାଗି ତେହେରାନ୍ର ଗ୍ରାଣ୍ଡ ମୋସଲାଠାରେ ଏକତ୍ରିତ ହୋଇଛନ୍ତି। ଭାରତ ପକ୍ଷରୁ ବିହାରର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସଇଦ ଆତନ ହସନ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟ୍ରା ଖାମନେଇଙ୍କ ଶେଷକୃତ୍ୟରେ ସାମିଲ ହୋଇଛନ୍ତି। ଏହାଛଡ଼ା ରୁଷ ରାଷ୍ଟ୍ରପତି ଡିମିତ୍ରି ମେଦଭେଦେବ, ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି ଏବଂ ଚୀନ୍ର ବରିଷ୍ଠ ପ୍ରତିନିଧି ହେ ଉଇଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧି ଏଥିରେ ସାମିଲ ହୋଇଛନ୍ତି। ଏଠାରେ ସୂଚନା ଦିଆଯାଇପାରେ, ଗତ ଫେବୃୟାରୀ 28 ତାରିଖରେ ଇରାନ୍ ସହ ଯୁଦ୍ଧ ସମୟରେ ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ ଫଳରେ ଖାମନେଇଙ୍କର ମୃତ୍ୟୁ ହୋଇଥିଲା। ସରକାର ମୂଲ୍ୟ ସ୍ଥିରୀକରଣ ବଫର ଲାଗି ପିଆଜ ସଂଗ୍ରହ ମୂଲ୍ୟରେ 13% ବୃଦ୍ଧି କରିଛନ୍ତି। ଫଳରେ କ୍ୱିଣ୍ଟାଲ ପିଛା ଏହି ଦର 1875 ଟଙ୍କାରୁ ବୃଦ୍ଧି ପାଇ 2125 ଟଙ୍କାରେ ପହଞ୍ଚିଛି। ଏହି ନୂତନ ଦର ଆଜିଠାରୁ ଲାଗୁ ହୋଇଛି ବୋଲି ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି, ଏହି ସଂଶୋଧିତ ସଂଗ୍ରହ ଦର ଦ୍ୱାରା ପିଆଜ ଚାଷୀମାନେ ଉପକୃତ ହୋଇପାରିବେ। ଦେଶ ନିର୍ମାଣ କ୍ଷେତ୍ରରେ ଭାରତୀୟ ଖେଳଣା ଉତ୍ପାଦନକାରୀଙ୍କର ଏକ ପ୍ରମୁଖ ଅବଦାନ ରହିଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ 17ତମ ଖେଳଣା ବିଜ୍ ଆନ୍ତର୍ଜାତିକ ବିଟୁବି ପ୍ରଦର୍ଶନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି, ଦେଶକୁ ଏଣିକି ଖେଳଣା ଆମଦାନୀ ହାର ହ୍ରାସ ପାଇବାରେ ଲାଗିଛି। ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦଗୁଡ଼ିକ ଘରୋଇ ଖେଳଣା ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଭାରତକୁ ବିଶ୍ୱ ଖେଳଣା ହବ୍ ରୂପେ ଗଢ଼ି ତୋଳିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଲାଗି ମେଡ୍ ଇନ୍ ଇଣ୍ଡିଆ ଏବଂ ଜାତୀୟ ଖେଳଣା କାର୍ଯ୍ୟାନୁଷ୍ଠାନ ଯୋଜନା 2020 କାର୍ଯ୍ୟକାରୀ କରାଯାଇଥିଲା। ଏହାଦ୍ୱାରା ଖେଳଣା ନିର୍ମାଣ କ୍ଷେତ୍ରରେ ରୂପାନ୍ତରୀକରଣ ସମ୍ଭବ ହୋଇଥିଲା ବୋଲି ଶ୍ରୀ ଗୋଏଲ କହିଛନ୍ତି। ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପଭି ନେଇଛି। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ। ଆଜି ରାତିରେ ଟେକ୍ସାସ୍ଠାରେ କାନାଡ଼ା ଓ ମରକୋ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେହିଭଳି ଏହି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ପାରାଗୁଏ ଫ୍ରାନ୍ସକୁ ଭେଟିବ। ଆମେରିକାର ଫିଲାଡେଲ୍ଫିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 2:30 ଆରମ୍ଭ ହେବ। ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆରମ୍ଭ ହେବ ଆଜିଠାରୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। କେନ୍ଦ୍ରରେ ଭାରତ ସରକାରଙ୍କ 12 ପୂର୍ତ୍ତି ଓ ରାଜ୍ୟରେ 2 ପୂର୍ତ୍ତି ଉପଲକ୍ଷେ କନ୍ଧମାଳ ଜିଲ୍ଲାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସାମ୍ବାଦିକ ଓ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ଗୁଦାରୀ ଏୟାର ଷ୍ଟ୍ରିପ୍ କାର୍ଯ୍ୟ ଆରମ୍ଭ ହେବ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚଳିତ ମାସରୁ 10 କେଜି ଚାଉଳ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
3: ସୁଭଦ୍ରା ଯୋଜନାରେ 5 ବର୍ଷରେ 50,000 ଟଙ୍କା ଏବଂ 2 ବର୍ଷକୁ 10,000 ଟଙ୍କା 2 କିସ୍ତିରେ 1,02,00,000 ଲୋକ ପାଖରେ

0: ଅଦ୍ୟାବଧି ସୁଭଦ୍ରା ପହଞ୍ଚାଇଛି ଏବଂ କନ୍ଧମାଳ ଜିଲ୍ଲା ମଧ୍ୟ ସେଥିରୁ ବାଦ୍ ପଡ଼େ ନାହିଁ। 184,000 ମହିଳାଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇସାରିଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏବେ ଏବେ ଗରିବ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଯେଉଁଠି 3,26,00,000 ଲୋକ ହିତାଧିକାରୀଙ୍କୁ ଏହି ମାସଠାରୁ 10 କେଜି ଚାଉଳ ମିଳିବ। ବଡ଼ ଖୁସିର କଥା, କନ୍ଧମାଳ ଜିଲ୍ଲାରେ ମଧ୍ୟ 186,000 ଲୋକ ମଧ୍ୟ ଉପକୃତ ହେବେ ହିତାଧିକାରୀ 10 କେଜି ଚାଉଳ ମିଳିବ। କୌଣସି କ୍ଷେତ୍ରରେ ଅପାର ସମ୍ଭାବନାର ଜିଲ୍ଲା ଆମର କନ୍ଧମାଳ ଜିଲ୍ଲା, ଯେଉଁଠି 54% ଆଦିବାସୀ ଅଧ୍ୟୁଷିତ ଜିଲ୍ଲା, ଏଠି ଅପାର ସମ୍ଭାବନା ମୁଁ ପୁଣି ଥରେ କହି ରଖିଛି ଏବଂ ଯେଉଁଠି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଅଛି ଯେଉଁଠି ପର୍ଯ୍ୟଟନର ବିକାଶ ହୋଇପାରିବ ଏବଂ ସମସ୍ତ ପର୍ଯ୍ୟଟକଙ୍କୁ ଆକର୍ଷଣ କଲା ଭଳିଆ ଏହି ଭୂମି ତା'ର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବଦ୍ଧପରିକର।
1: କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚାଷର ମୂଳୋତ୍ପାଟନ ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସହ ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ଉପରେ ନଜର ରଖାଯାଉଥିବା କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ କହିଛନ୍ତି, ଜିଲ୍ଲାରୁ ସର୍ବାଧିକ 34 ଟନ୍ ଗଞ୍ଜେଇ ଜବତ ହୋଇଥିବା ଓ ମଧ୍ୟପ୍ରଦେଶ ଜବଲପୁର ଅଞ୍ଚଳରୁ ଗଞ୍ଜେଇ ମାଫିଆକୁ ଗିରଫ କରାଯାଉଥିବା ସେ କହିଛନ୍ତି।
2: ଜୁନ୍ ମାସରେ ଗୋଟେ କେସ୍ ହୋଇଥିଲା ଗଛପଡ଼ା ଥାନା ଅଞ୍ଚଳ ଭିତରେ, ସେଠାରେ ଆମେ ପାଇଥିଲୁ ଗୋଟେ ଟ୍ରକ୍, ଟାଟା ଟ୍ରକ୍, ସେଟା ଭିତରେ ପ୍ରବଳ ମାତ୍ରାରେ ଗଞ୍ଜେଇ ଥିଲା 1,470 କେଜି, ଯାହାର ମୂଲ୍ୟ ହେଉଛି 1.4 କ୍ରୋର୍ ରୁପିଜ୍। ସେଟା ଚୋରା ଚାଲାଣ ହୋଇଥିଲା। ଆମେ ଟ୍ରକ୍ ଡ୍ରାଇଭରକୁ ଆମେ ଆରେଷ୍ଟ କରୁଛୁ। ଆମେ ପାଇଥିଲୁ କି ଟ୍ରକ୍ ଆଉ ଟ୍ରକ୍ ଡ୍ରାଇଭର ଆଉଟ୍ ଅଫ୍ ଷ୍ଟେଟ୍ ର ଲୋକମାନେ ଅଛନ୍ତି। ଆମେ ତାଙ୍କୁ ପଚରା ପଚରି କରିଲୁ କିଏ ଅଛି ତୁମର କିଙ୍ଗପିନ୍, ଆମକୁ ଗୋଟେ ନାଁ ଜଣା ପଡ଼ିଲା, ସାବରିଆ। ତ ଆମେ ତାକୁ ଟ୍ରେସ୍ କରିଲୁ, ସେଟା ଏମ୍ପିର ଜଣେ ଅଛି, ସେ ସାବରିଆ କୋଡ଼ନେମ୍ ଅଣ୍ଡରେ ଅପରେଟ୍ କରିଥିଲା। ସେ କିଙ୍ଗପିନ୍କୁ ଆମେ ଆରେଷ୍ଟ କରିକି ଆଣିଲୁ ରେୱା ଡିଷ୍ଟ୍ରିକ୍ଟ ମଧ୍ୟପ୍ରଦେଶରୁ। ତାଠୁ ଗୋଟେ ସ୍କର୍ପିଓ ଏନ୍ ଭେହିକଲ୍ ବି ଥିଲା, ସେଟା ବି ସିଜ୍ ହୋଇଛି।
1: ମାର୍ଚ୍ଚ 31ରୁ କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଥିବା ବେଳେ ମାଓ କାର୍ଯ୍ୟକଳାପର ପୁନରାବୃତ୍ତିକୁ ରୋକିବା ପାଇଁ ପୁଲିସ୍ ପକ୍ଷରୁ ଅଭିଯାନ ଜାରି ରହିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳୁଥିବା ସୂଚନା ଏବଂ ଗୁଇନ୍ଦା ତଥ୍ୟ ଆଧାରରେ ପୁଲିସ୍ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ କରି ଅସ୍ତ୍ରଶସ୍ତ ଓ ବିସ୍ଫୋରକ ଜବତ କରୁଛି। ବାଲିଗୁଡ଼ା ଅଞ୍ଚଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ତଲାସୀ ଅଭିଯାନ ବେଳେ କୋଟଗଡ଼ ଅଞ୍ଚଳରେ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ଗୋଟିଏ 303 ରାଇଫଲ, 2 ବାର ବନ୍ଧୁକ, 2 ସିଙ୍ଗିଲ୍ସଟ୍ ବନ୍ଧୁକ, ଗୋଟିଏ 8mm ବନ୍ଧୁକ, ଡେଟୋନେଟର, ଗୁଳି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉଦ୍ଦେଶ୍ୟରେ 2023ରେ ଆରମ୍ଭ ହୋଇଥିବା ଡ୍ରୋନ୍ ସ୍ୱାସ୍ଥ୍ୟସେବା ପ୍ରକଳ୍ପକୁ ପାଣ୍ଠି ଅଭାବ କାରଣରୁ ବନ୍ଦ କରିଦିଆଯାଇଛି। ବିଶେଷକରି ରାସ୍ତା ନଥିବା ଅଞ୍ଚଳରେ ରୋଗୀଙ୍କ ନିକଟରେ ଅତି କମ୍ ସମୟରେ ଜରୁରୀକାଳୀନ ଔଷଧ, ଟିକା ଯୋଗାଇବା ଏବଂ ପରୀକ୍ଷା ପାଇଁ ବିଭିନ୍ନ ପ୍ରକାର ନମୁନା ନେବା ଆଣିବାରେ ଡ୍ରୋନ୍ ବ୍ୟବହାର କରାଯାଉଥିଲା। 2 କିଲୋ ଓଜନର ଔଷଧ ଓ ସ୍ୱାସ୍ଥ୍ୟସେବା ସାମଗ୍ରୀ ଧରି ଏହି ଡ୍ରୋନ୍ ସମୁଦ୍ର ପତ୍ତନଠାରୁ 1,000 କିଲୋମିଟର ଉଚ୍ଚତା ତଥା ଘଣ୍ଟାକୁ ପ୍ରାୟ 100 କିଲୋମିଟର ବେଗରେ ଉଡ଼ି ଗନ୍ତବ୍ୟସ୍ଥଳରେ ପହଞ୍ଚବାର କ୍ଷମତା ରଖିଥିଲା। କନ୍ଧମାଳ ଜିଲ୍ଲାର ଆଦିବାସୀ ଅଞ୍ଚଳରେ ମହୁଲ ଗଛ ଏବେ ବି ଜୀବିକାର ଏକ ପ୍ରମୁଖ ଆଧାର ହୋଇ ରହିଛି। ମହୁଲ ଫୁଲ ବିକ୍ରି ପରେ ବର୍ତ୍ତମାନ ମହୁଲ ଫୁଲର ଟୋଲ୍ ସଂଗ୍ରହ କରି ଆଦିବାସୀ ପରିବାରମାନେ ରୋଜଗାର କରୁଛନ୍ତି। ପ୍ରତିଦିନ ସକାଳୁ ଜଙ୍ଗଲକୁ ଯାଇ ଟୋଲ୍ ସଂଗ୍ରହ କରିବାରେ ବ୍ୟସ୍ତ ରହୁଛନ୍ତି ସ୍ଥାନୀୟ ଆଦିବାସୀ ମହିଳା ଓ ପୁରୁଷମାନେ। ପ୍ରାୟ 2 ମାସ ଧରି ଚାଲୁଥିବା ଏହି ସଂଗ୍ରହ ପ୍ରକ୍ରିୟା ଆଦିବାସୀଙ୍କ ପାଇଁ ଋତୁକାଳୀନ ରୋଜଗାରର ଏକ ବଡ଼ ମାଧ୍ୟମ ପାଲଟିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ସବୁ ଜାଗାରେ ସବୁ ସ୍ଥାନରେ ସବୁ ଅନୁଷ୍ଠାନରେ ଏହି କାର୍ଯ୍ୟକ୍ରମକୁ ଅତି ଭଲ ଭାବରେ କରାଯାଇଥାଏ।
1: ଗଛ ଲଗେଇବାଟା ଗୋଟେ ମହୋତ୍ସବରେ କେମିତି ପରିଣତ ହେଲେ ଲୋକମାନଙ୍କର ଆହୁରି ବୃକ୍ଷରୋପଣ ପ୍ରତି ଆଗ୍ରହ ବଢିବ, ଏଇ କଥାକୁ ଆଖି ଆଗରେ ରଖି ଆକୁ ଗୋଟେ ବନ ମହୋତ୍ସବର ଆଖ୍ୟା ଦିଆଯାଇଛି। ତାହେଲେ କୁହନ୍ତୁ, ଏଇ ଯୋଉ ମହୋତ୍ସବର ଲକ୍ଷ୍ୟ ଉଦ୍ଦେଶ୍ୟ କଣ ରହିଛି?
0: ଦେଖନ୍ତୁ, ପ୍ରକୃତି ଏବଂ ମାନବ ସମାଜ ମଧ୍ୟରେ ସନ୍ତୁଳନ ରକ୍ଷା କରିବା, ଏଇଟା ହେଉଛି ବନ ମହୋତ୍ସବର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ।
1: ଆଜ୍ଞା,
0: କେବଳ ପରିବେଶକୁ ସବୁଜ ସୁନ୍ଦର କରିବା ଯୋଉ ଭାବିଥାଉ, ତାହା ଛଡା ଆମର ମାନବ ଜୀବନର ବା ମାନବ ସମାଜର ଯୋଉ ଆମର ମୁଖ୍ୟ ଦରକାର ଅମ୍ଳଜାନ, ଏଇଟା କେବଳ ବୃକ୍ଷରାଜି ଦ୍ୱାରା ହିଁ ମିଳିଥାଏ।
1: ଆଜ୍ଞା,
0: ତେଣୁକରି ମାନବ ସମାଜର ପୃଥିବୀ ପୃଷ୍ଠରେ ସ୍ଥିତି ପାଇଁ ବୃକ୍ଷରୋପଣ ହେଉଛି ଅପରିହାର୍ଯ୍ୟ। ତେଣୁ ଏଇ ଆମର ଯୋଉ ମହତ୍ ଉଦ୍ଦେଶ୍ୟ ପାଇଁ ହିଁ ଆମେ ବନ ମହୋତ୍ସବଟା କରୁଥାଉ। କିନ୍ତୁ ଆପଣମାନେ ଜାଣିଛନ୍ତି ଯେ ବୃକ୍ଷରାଜି ରହିଲେ ଜଳବାୟୁର ବର୍ତ୍ତମାନ ଯୋଉ ବ୍ୟାପକ ପରିବର୍ତ୍ତନ ହେଉଛି, ତାହା କିପରି ସନ୍ତୁଳନ ରହିପାରିବ, ମୃତ୍ତିକାର ସଂରକ୍ଷଣ ହୋଇପାରିବ, ଜୈବ ବିବିଧତାର ଯୋଉ ରହୁଛି ବର୍ତ୍ତମାନ ପିଢ଼ିରେ ଯାହା ରହିଛି କେମିତି ଭବିଷ୍ୟତ ପିଢ଼ି ପାଇଁ ସମାନ ସ୍ତରରେ ରହିବ, ଯାହାକି ଆମର ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ, ଏବଂ ଆମେ ଯୋଉ କହୁଛେ ଜଳସ୍ତର କମିଯାଉଛି ଖସିଯାଉଛି, ତାହା କେମିତି ସ୍ଥିର ରହିପାରିବ, ଏହିସବୁକୁ ଆଖିରେ ରଖି ଆମର ବନ ମହୋତ୍ସବ କାର୍ଯ୍ୟକ୍ରମକୁ କରାଯାଇଥାଏ।
1: ସାର୍, ବର୍ତ୍ତମାନ ତ ବନ ମହୋତ୍ସବ ସପ୍ତାହ ଚାଲିଛି, ଏଇ 2026 ମସିହାରେ ବନ ବିଭାଗ ତରଫରୁ କେତେ ଚାରା ବଣ୍ଟନ କରାଯିବାର ଧାର୍ଯ୍ୟ କରାଯାଇଛି?
0: ଚଳିତ ବର୍ଷ ଦେଖନ୍ତୁ, ଆମର ଯୋଉ 2026 ଆର୍ଥିକ ବର୍ଷରେ ଓଡ଼ିଶାର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ 5,45,00,000 ଚାରା ଜନସାଧାରଣଙ୍କୁ ବଣ୍ଟନ ପାଇଁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।
1: ସାର୍, କେଉଁ କେଉଁ ସ୍ଥାନ ପାଇଁ କି କି ପ୍ରକାରର ଚାରା ବଣ୍ଟନର ବ୍ୟବସ୍ଥା ହୋଇଛି?
0: ଆମର ସାରା ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଏବଂ ଆମର ବିଭିନ୍ନ ପ୍ରଜାତିର ଚାରା ଜନସାଧାରଣଙ୍କର ଆବଶ୍ୟକତା ପାଇଁ ଯାହା ଦରକାର ବା ଅନୁଷ୍ଠାନମାନଙ୍କର ଯୋଉ ଆବଶ୍ୟକତା ପାଇଁ ଯାହା ଦରକାର, ସେହି ପ୍ରକାର ପ୍ରଜାତିର ଚାରା ଆମେ ତିଆରି କରୁଛୁ। ଆପଣ ଦେଖିବେ ଆମର ଫଳ ପ୍ରଦାନକାରୀ ଚାରା ଅଛି, ଅର୍ଥକାରୀ ବୃକ୍ଷରୋପଣ, ଯେମିତି ଆପଣ ଶାଗୁଆନ କୁହନ୍ତୁ, ଶିଶୁ କୁହନ୍ତୁ, ପିଆଶାଳ କୁହନ୍ତୁ, ମହାଗେନ୍ କୁହନ୍ତୁ, ଏବଂ ଫଳ ଚାରା ଯେମିତି କହିଲେ ଆପଣ ଅଁଳା ହେଉ, ହରିଡ଼ା ହେଉ, ବାହାଡ଼ା ହେଉ, ଆମ୍ବ ହେଉଛି, ପଣସ ବି ହେଉଛି, ଏ ପ୍ରଜାତିର ଚାରା ବି ଆମେ କରୁଛୁ। ବିଭିନ୍ନ ଫୁଲ ଯେମିତିକି ଆପଣ ପରିବେଶକୁ ମନୋରମ କରିଥାଏ, ପାଟଳି ହେଉ, ସୁନାରୀ ହେଉ, କାଞ୍ଚନ ହେଉ, ଏ ପ୍ରଜାତିରେ ବି ଚାରା କରାଯାଉଛି। ବିଭିନ୍ନ ଔଷଧୀୟ ବୃକ୍ଷ ବି ଆପଣ ଦେଖିବେ, ଔଷଧୀୟ ବୃକ୍ଷର ଚାରା ବି ଆମେମାନେ ତିଆରି କରୁଛୁ, ଯୋଉଟାକି ଲୋକମାନଙ୍କ ବଣ୍ଟନ ପାଇଁ ଆମେ ରଖିଛୁ।
1: ସାର୍, ଏ ବର୍ଷ ତ ବନ ବିଭାଗ ତରଫରୁ ଅନେକ ସଂଖ୍ୟକ ଚାରା ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି, ଏଇ ଯୋଉ ଚାରା ଆପଣ କୋଉଠୁ ପାଇଥାନ୍ତି, କେମିତି ତିଆରି କରିଥାନ୍ତି, ଏଥିରେ ଆପଣଙ୍କୁ କିଏ ସହାୟତା କରିଥାଏ, ସେ ବିଷୟରେ ଟିକେ କୁହନ୍ତୁ।
0: ଦେଖନ୍ତୁ, ଜଙ୍ଗଲ ବିଭାଗର ଯୋଉ ଚାରା ବଣ୍ଟନ କାର୍ଯ୍ୟକ୍ରମ ହେଉ ବା ଆମର ବିଭାଗରେ ଯୋଉ ଆମର ବନୀକରଣ ଯୋଜନା ରହିଥାଏ, ତା ପାଇଁ ଆମେ ପାଖାପାଖି ବନୀକରଣ ଯୋଜନା ପାଇଁ ଆମେ 1.5 ବର୍ଷରୁ ଉର୍ଦ୍ଧ୍ୱରୁ ଆମେ ତାକୁ ପ୍ଲାନିଂ କରିଥାଉ। ମନେ କରାଯାଉ ଯେ 2026ର ଜୁଲାଇ ମାସରେ ଯୋଉ ଆମେ ଗଛ ଲଗେଇବୁ, ସେଥିପାଇଁ 2025 ମସିହା ଜାନୁଆରୀରୁ ସେ ଚାରା ଆମେ ପ୍ରସ୍ତୁତ କରିଥାଉ, ଏବଂ ଲୋକମାନଙ୍କୁ ଯୋଉଟା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ସେଥିପାଇଁ ଆମେ 6 ମାସର ଚାରା ତାଙ୍କୁ ଦେଇଥାଉ। ଜୁଲାଇ ମାସରେ ଆମେ ଯେତେବେଳେ ଲୋକମାନଙ୍କୁ ବାଣ୍ଟୁଛୁ, ସେହି ଚାରାର ତିଆରି କାର୍ଯ୍ୟକ୍ରମଟା, ପ୍ରସ୍ତୁତ କାର୍ଯ୍ୟକ୍ରମଟା ଆମେ ଜାନୁଆରୀ ମାସରୁ ଆରମ୍ଭ କରିଥାଉ। ସେଥିପାଇଁ ଆମେ ଦେଖିଥାଉ ଯୋଉ ଯୋଉ ବୃକ୍ଷ ଗୁଡ଼ିକ ରହିଛି, ଲୋକମାନଙ୍କର ଯୋଉ ଆବଶ୍ୟକତା ରହିଛି, ସେଥିପାଇଁ ଯୋଉ ମା ଗଛକୁ ଆମେ ତାକୁ ସିଲେକ୍ସନ କରିଥାଉ। ମା ଗଛରୁ ସିଲେକ୍ସନ କରିକି ତାର ମଞ୍ଜି ଦ୍ୱାରା ଆମେ ନର୍ସରୀରେ ଗଛ ପ୍ରସ୍ତୁତି ଆରମ୍ଭ କରିଥାଉ, ଏବଂ ଯୋଉ ମା ଗଛ ସୁସ୍ଥ ଥିବ, ଉତ୍ତମ ଥିବ, ଗଛରେ ବେଶୀ ଶାଖା ପ୍ରଶାଖା ନଥିବ, ସେଇଭଳିଆ ଗଛ ଆମେ ଦେଖିକି ସିଲେକ୍ସନ କରିଥାଉ। ସେଇ ଗଛରୁ ମଞ୍ଜି ଆଣି ଆମର ଯୋଉ ଚାରା ତିଆରି କାର୍ଯ୍ୟକ୍ରମ ହୁଏ, ସେ ନର୍ସରୀରେ ଆମେ ତାକୁ ନେଇ ଚାରା ପ୍ରସ୍ତୁତି କରିଥାଉ।
1: ଏଥିରେ ସହାୟତା ଆପଣଙ୍କୁ କିଏ କରିଥାନ୍ତି?
0: ବିଭାଗ ତରଫରୁ କରାଯାଏ। ବିଭାଗର ଆମର ବିଭିନ୍ନ କର୍ମଚାରୀ ଯୋଉମାନେ ଅଛନ୍ତି, ଜଙ୍ଗଲ ବିଭାଗର ଫରେଷ୍ଟ ଗାର୍ଡ, ଫରେଷ୍ଟର ରେଞ୍ଜ ଅଫିସର ଅଛନ୍ତି, ଡିଏଫ୍ଓ ମାନେ ଅଛନ୍ତି, ଉପରୁ ଆମର ଉଚ୍ଚ ଅଧିକାରୀମାନଙ୍କ ଠାରୁ ନିର୍ଦ୍ଦେଶ ଯୋଉ ପ୍ରକାର ଆସିଥାଏ, ସେଥିରେ ବିଭାଗର ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥାନ୍ତି, ଏବଂ ଆବଶ୍ୟକ ଯୋଉ ଶ୍ରମିକ ଏବଂ ଯାହା ଉପକରଣ ଦରକାର ବା ଯାହା ସରଞ୍ଜାମ ଦରକାର, ତାକୁ ନେଇ ଆମେ ଚାରା ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ କରିଥାଉ।
1: ସାର୍, ଆପଣ ତ ହେଉଛନ୍ତି କଟକ ବନଖଣ୍ଡର ବନଖଣ୍ଡ ଅଧିକାରୀ, ତାହେଲେ ଅଧିକାରୀ ହିସାବରେ ଆପଣଙ୍କର ଦାୟିତ୍ୱ କର୍ତ୍ତବ୍ୟ କ'ଣ ରହିଛି ଏ ଯୋଉ ଚାରା ବଣ୍ଟନ କ୍ଷେତ୍ରରେ?
0: ଦେଖନ୍ତୁ, ସରକାରଙ୍କ ତରଫରୁ ଯୋଉ ଆମର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ସେମିତି ପ୍ରତ୍ୟେକ ଡିଭିଜନକୁ ସାରା ଓଡ଼ିଶାରେ ଆମେ 5,45,00,000 ଚାରା ପ୍ରଦାନ ପାଇଁ ବା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ରାଜ୍ୟ ସରକାର ରଖିଛନ୍ତି। ସେଥିପାଇଁ ମୁଁ ଯେମିତି କଟକ ବନଖଣ୍ଡ ଅଛି, ଏମିତି ଆମର ଯୋଉ 50ରୁ ଉର୍ଦ୍ଧ ବନଖଣ୍ଡ ଅଛି, ସବୁ ବନଖଣ୍ଡକୁ ବିଭିନ୍ନ ଟାର୍ଗେଟ ଦିଆଯାଇଥାଏ। ସେଇ ଟାର୍ଗେଟକୁ ଆମେ ହାତକୁ ନେଇକି ଆମର ଟାର୍ଗେଟ ଆସିଲା ପରେ ଆମେ ଆମର ବିଭାଗର ଯୋଉ ଅଛନ୍ତି ରେଞ୍ଜ ଅଧିକାରୀ ଅଛନ୍ତି ତାଙ୍କୁ ଆମର ଆବଶ୍ୟକତା ଦେଖିକି ବଣ୍ଟନ କରାଯାଇଥାଏ ଏବଂ ବିଭିନ୍ନ ରେଞ୍ଜରେ ବିଭିନ୍ନ ସଂଖ୍ୟାର ଚାରା ପ୍ରସ୍ତୁତ କରାଯାଏ। ତାକୁ ଆମର ବିଭିନ୍ନ ସମୟରେ ପରିଦର୍ଶନ କରାଯାଇଥାଏ, ସଠିକ ଭାବରେ ସେ ଚାରା

0: ପ୍ରସ୍ତୁତ ହେଉଛି କି ନାହିଁ, ଅଧିକାରୀମାନେ ତାଙ୍କର ଇନ୍ସପେକ୍ସନ୍ କରନ୍ତି ଏବଂ ଯୋଉ ଆମର ଗ୍ରାଉଣ୍ଡ ୱାର୍କର ଅଛନ୍ତି ସେମାନେ ଯୋଉ କାର୍ଯ୍ୟକ୍ରମ ସବୁ କରୁଛନ୍ତି ତାକୁ ସଠିକ୍ ଭାବରେ କରାଯାଉଛି ନା ନାହିଁ ସେମାନେ ତାକୁ ନିରୀକ୍ଷଣ କରନ୍ତି ଏବଂ କରି ଆମର ବିଭିନ୍ନ ପର୍ଯ୍ୟାୟରେ ତାର ନିରୀକ୍ଷଣ କରାଯାଏ ଏବଂ ପାଖାପାଖି ଜୁନ୍ ମାସ 30 ତାରିଖ ସୁଦ୍ଧା ଏହି ପ୍ରସ୍ତୁତି କାର୍ଯ୍ୟକ୍ରମ ସରିଥାଏ ଯୋଉଟାକି ଆମେ ଜୁଲାଇ 1ରୁ ତାକୁ ବଣ୍ଟନକୁ ହାତକୁ ନେଇଥାଉ।
1: अच्छा आपण कहिले जे 5,45,00,000 चारा बंटा जीवार व्यवस्था करा जायची इत्ते संख्या रे जो चारा कोण वन महोत्सव सप्ताह भितर बंटा जीवो ना नाही आउ किछि आगो को समय अछि केते मास पर्यंत कि कोण एमति कोनसे निर्दिष्ट समय रहिछि कि
0: ए वन महोत्सव सप्ताह रे आमे ताकु लोकन को पाखरे ए जो वार्ता पहुंचै थाउ किंतु देखा जायथा जे वन महोत्सव सप्ताह रे अधिकांश लोक आग्रही होते आसिया पे किंतु वर्षा सरीबा पर्यंत लोक ଚାରା ନେବାର ବ୍ୟବସ୍ଥା ରହିଛି ସେମାନେ ନେଇ ନିଜ ବାଡି ବଗିଚାରେ ଲଗେଇ ପାରିବେ ଅନୁଷ୍ଠାନ ମାନଙ୍କୁ ବି ଆମେ ନିବେଦନ କରୁଛୁ ସେମାନେ ମଧ୍ୟ ନେଇକି ଲଗେଇ ପାରିବେ
1: ଜଣେ ଯଦି ଚାହିଁବ ଜଣେ ସାଧାରଣ ଲୋକ ହେଲା କି କ୍ଲବର ମେମ୍ବର ମାନେ ହେଲେ କି ବେସରକାରୀ ସଂସ୍ଥା ସେମାନେ ଏହି ଚାରା କେଉଁଠାରୁ ପାଇବେ
0: ରାଜ୍ୟ ସରକାରଙ୍କ ତରଫରୁ ଯୋଉ ଆମର ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଯେମିତି ମୁଁ କହିଲି ଯେ ବିଭିନ୍ନ ବନଖଣ୍ଡକୁ ବିଭିନ୍ନ ଟାର୍ଗେଟ୍ ଦିଆଯାଇଥାଏ ସେହି ହିସାବରେ ଆମର ଯେଉଁ ଯେଉଁ ବ୍ଲକରେ ବା ଯେଉଁ ପଞ୍ଚାୟତରେ ସବୁ ନର୍ସରୀ ହେଇଛି ଆମେ ତାର ୱାଇଡ୍ ପବ୍ଲିସିଟି ବର୍ତ୍ତମାନ କରିଛୁ ଯେ କୋଉ କୋଉ ପଞ୍ଚାୟତର ଲୋକ କୋଉ କୋଉ ନର୍ସରୀରୁ ସେମାନେ ଚାରା ନେଇପାରିବେ ସେଥିପାଇଁ ଆମେ ଅନେକ ପ୍ରକାର ପବ୍ଲିସିଟି କାର୍ଯ୍ୟକ୍ରମ କରୁଛୁ ବର୍ତ୍ତମାନ ଆମେ ମାଇକ୍ରେ ବି ଗାଁରେ ପ୍ରଚାର କରୁଛୁ ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚ ଏବଂ ଏସ୍ଏଚ୍ଜି ମାମାନେ ବିଭିନ୍ନ ସ୍କୁଲରେ ଅନୁଷ୍ଠାନ ପାଖରେ ମଧ୍ୟ ଇଏ ଆମେ ଖବର ପହଞ୍ଚାଇଛୁ ବିଭିନ୍ନ ଜାଗାରେ ଆମେ ନୋଟିସ୍ ଦେଇଛୁ ଏବଂ ଆମର ସୋସିଆଲ ମିଡିଆରେ ବି ଏହାର ବହୁତ ପ୍ରଚାର ପ୍ରସାର କରାଯାଇଛି ତେଣୁକରି ଲୋକମାନଙ୍କ ପାଖରେ ବାର୍ତ୍ତା ଏଭଳି ଭାବରେ ପହଞ୍ଚାଯାଇଛି ଯେପରି ସେମାନେ ଜାଣିପାରିବେ ଏବଂ ଯେଉଁ ଯେଉଁ ଅଞ୍ଚଳର ଲୋକ ଯେଉଁଠି ତାଙ୍କୁ ସୁବିଧା ହେବ ସେଭଳିଆ ବାର୍ତ୍ତା ମଧ୍ୟ ତାଙ୍କୁ ଦିଆଯାଇଛି ଯାହାଫଳରେ ସେମାନେ ଆସି ତାଙ୍କର ନିକଟସ୍ଥ ନର୍ସରୀରୁ ଚାରା ନେଇପାରିବେ ଏବଂ ଆବଶ୍ୟକ ସ୍ଥଳେ ମଧ୍ୟ ବିଭିନ୍ନ ରେଞ୍ଜ ଅଧିକାରୀଙ୍କର ଯୋଉ କାର୍ଯ୍ୟାଳୟ ଅଛି ଏବଂ ସେକ୍ସନ ଫରେଷ୍ଟରଙ୍କର ଯୋଉ କାର୍ଯ୍ୟାଳୟ ଅଛି ବା ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟରେ ମଧ୍ୟ ଆମର ଟୋଲ୍ ଫ୍ରି ନମ୍ଭର କାର୍ଯ୍ୟ କରୁଛି ସେଥିରୁ ବି ସେମାନେ ଏ ସୁବିଧା ଉପଲବ୍ଧ ହୋଇପାରିବେ
1: ସେ ଟୋଲ୍ ଫ୍ରି ନମ୍ଭର ଟିକେ କୁହନ୍ତୁ ଆମ
0: ବିଭିନ୍ନ ବନଖଣ୍ଡର ନମ୍ଭର ଗୁଗୁଲରେ ବି ଉପଲବ୍ଧ ଅଛି କଟକ ବନଖଣ୍ଡ ତରଫ ପାଇଁ ଆମେ 24 ଘଣ୍ଟିଆ ଟୋଲ୍ ଫ୍ରି ନମ୍ଭର ରଖିଛୁ ଯେଉଁଥିରେ କି ଜନସାଧାରଣ ଚାହିଁଲେ ସେ ନମ୍ଭରରେ ଯୋଗାଯୋଗ କରିପାରିବେ ଟୋଲ୍ ଫ୍ରି ନମ୍ଭରଟା ହେଲା 1800-34-5743 ଏବଂ ଲ୍ୟାଣ୍ଡଲାଇନ୍ ନମ୍ଭର ହେଲା 0671-234-0343
1: ସେ ଟୋଲ୍ ଫ୍ରି ନମ୍ଭରଟି ଆଉଥରେ କୁହନ୍ତୁ
0: 1800-34-5743 ଏବଂ ଲ୍ୟାଣ୍ଡଲାଇନ୍ ନମ୍ଭର ହେଲା 0671-234-0343
1: ଯୋଉ ଶ୍ରୋତାବନ୍ଧୁମାନେ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ଶୁଣୁଥିବେ ସେମାନେ ଯଦି ଆଗ୍ରହୀ ଥିବେ କଟକ ବନଖଣ୍ଡରୁ ଗଛ ସଂଗ୍ରହ କରିବା ପାଇଁ ତାହେଲେ ଏଇ ଟୋଲ୍ ଫ୍ରି ନମ୍ଭରରେ ଫୋନ୍ କରି ଯାଇକି ତାଙ୍କ ମନପସନ୍ଦର ବୃକ୍ଷ ନେଇ ଆସିପାରିବେ ସାର୍ ଯୋଉମାନେ ଜାଣିପାରିବେନି ତାଙ୍କ ପାଇଁ ଯୋଉ ନର୍ସରୀ କଥା ଆପଣ କହିଲେ ସରକାରୀ ନର୍ସରୀ ନା ଯୋଉ ବେସରକାରୀ ନର୍ସରୀ ସବୁ ରହିଛି ସେଠୁ କ'ଣ ଯାଇକି ସେମାନେ ଆଣିପାରିବେ
0: ଦେଖନ୍ତୁ ବେସରକାରୀ ନର୍ସରୀ ତ ସମସ୍ତଙ୍କ ପାଇଁ ଅଛି କିନ୍ତୁ ସରକାରଙ୍କ ତରଫରୁ ଯୋଉ ନର୍ସରୀ କରାଯାଇଛି ସେଥିରେ ସରକାର ତରଫରୁ ମାତ୍ର ଜନସାଧାରଣଙ୍କୁ 1 ଟଙ୍କାରେ ଚାରା ପ୍ରଦାନ କରାଯାଉଛି ଯୋଉଟାକି ଆପଣ ଭଲ ରଖିବା ମନେ ରଖନ୍ତୁ ବାହାରୁ ଆପଣ ଯଦି ଚାରା ଆଣିବେ ଯୋଉ ବେସରକାରୀ ସଂସ୍ଥାମାନେ କରିଛନ୍ତି ହୁଏତ କିଏ ଚାରା ପ୍ରତି 20 ଟଙ୍କା 30 ଟଙ୍କା ନେଉଛନ୍ତି କିନ୍ତୁ ରାଜ୍ୟ ସରକାର ଏହି ବୃକ୍ଷରୋପଣ ଅଭିଯାନକୁ ଏତେ ସୁନ୍ଦର ଭାବରେ କରିବା ପାଇଁ ଚାହୁଁଛନ୍ତି ଜନସାଧାରଣଙ୍କ ପାଖରେ କିଭଳି ଭାବରେ 1 ଟଙ୍କା ତ ଆଜିକାଲି କହିଲେ ବିନା ମୂଲ୍ୟରେ ଚାରା ନେଲା ଭଳି ଅଛି ସରକାର ପ୍ରୋତ୍ସାହନ ଦେଉଛନ୍ତି ସଚେତନ କରାଉଛନ୍ତି ଜନସାଧାରଣଙ୍କୁ ଯୋଉ ବର୍ତ୍ତମାନ ଆମର ବ୍ୟାପକ ପରିବର୍ତ୍ତନ ହେଉଛି ଜଳବାୟୁର ଭବିଷ୍ୟତ ପିଢ଼ି ପାଇଁ ତାହା ଅତ୍ୟନ୍ତ ଭୟାନକ ପରିସ୍ଥିତି ନେଇପାରେ ସେଥିପାଇଁ ଜନସାଧାରଣଙ୍କ ପାଖରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏବଂ ତାଙ୍କୁ ସହଯୋଗ କରିବା ପାଇଁ ସରକାରଙ୍କର ଯୋଉ ନର୍ସରୀ ଅଛି ଜଙ୍ଗଲ ବିଭାଗ ତରଫରୁ ଯୋଉ ନର୍ସରୀ କରାଯାଇଛି ମାତ୍ର 1 ଟଙ୍କାରେ ପ୍ରତି ପରିବାର ଗ୍ରାମାଞ୍ଚଳରେ 10 କୋଟି ପର୍ଯ୍ୟନ୍ତ ଚାରା ନେଇପାରିବେ ସହରାଞ୍ଚଳ ଲୋକମାନେ ସେମାନେ 5 କୋଟି ଚାରା ନେଇପାରିବେ ଆବଶ୍ୟକ ସ୍ଥଳେ ମଧ୍ୟ 100ରୁ ଉର୍ଦ୍ଧ୍ୱ ଚାରା ଦିଆଯାଇପାରେ ଯେଉଁଠି ଆମେ ଅନୁଭବ କରିବୁ ଯେ ନାହିଁ ପ୍ରକୃତିରେ ଚାରା ନେଇ ଲୋକ ଠିକ୍ ଭାବରେ ଲଗାଉଛନ୍ତି ତାଙ୍କର ଆବଶ୍ୟକତା ରହିଛି ସେ ସ୍ଥଳରେ ମଧ୍ୟ ତାକୁ ଅଧିକା ଚାରା ଦିଆଯାଉଛି
1: ସାର୍ ଯିଏ ଯଦି ଚାହିଁବ କ'ଣ ମନ ଇଚ୍ଛା ଏମିତି ଚାରା ନେଇପାରିବ ନା ସେଥିପାଇଁ କିଛି ଗୋଟେ ଗୋଟେ ପରିଚୟ ପତ୍ର କି ପ୍ରମାଣ ପତ୍ର ଦେଖେଇବା
0: ନିଶ୍ଚିନ୍ତ ଭାବେ ଦବା ପଡିବ। ଯେହେତୁ ସରକାରଙ୍କର ନିର୍ଦ୍ଦିଷ୍ଟ ନିୟମ ରହିଛି, ପ୍ରତିବର୍ଷ ଆମେ ଯେତେବେଳେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆମର ହେଇଥାଏ ବିଭାଗ ତରଫରୁ, ସେଥିପାଇଁ ଆମର କିଛି ଗୋଟେ ନିର୍ଦ୍ଦେଶନାମା ଆସିଥାଏ କିଭଳି ଭାବରେ ଆମେ କେଉଁ ନୀତି ନିୟମକୁ ଆଧାର କରିକି ଆମେ ଜନସାଧାରଣଙ୍କୁ ଚାରା ବଣ୍ଟନ କରିବୁ। ସେଥିପାଇଁ ଆମର ଏଇ ବର୍ଷ ଯେଉଁ ନିୟମ ପ୍ରଣୟନ କରାଯାଇଛି, ସେଥିରେ ଯେଉଁମାନେ ଚାରା ନେବାକୁ ଆଗ୍ରହୀ ହେବେ ସେମାନେ ନିକଟସ୍ଥ ନର୍ସରୀରେ ପହଞ୍ଚି ତାଙ୍କ

0: ଯେକୌଣସି ଗୋଟେ ପରିଚୟ ପତ୍ର ଦେବାକୁ ପଡେ, ଯେପରି ଆପଣଙ୍କର ଆଧାର କାର୍ଡ ହଉ କି ଭୋଟର ଆଇଡି ହଉ, ଡ୍ରାଇଭିଂ ଲାଇସେନ୍ସ ହଉ କି ଆପଣଙ୍କର ଇଲେକ୍ଟ୍ରିକ ବିଲ୍ର କିଛି ପ୍ରମାଣପତ୍ର, ଯାହା ଦେଲେ ବି ଆପଣମାନେ ଚାରା ନେଇପାରିବେ।
1: ଜଣେ ଚାହିଁଲେ ସାର୍ କେତେଟା ଗଛ ନେଇପାରିବ ଆପଣଙ୍କ ପାଖରୁ, ବା କେତେଟା ଚାରା ନେଇପାରିବ?
0: ପରିବାର ପିଛା ଗ୍ରାମାଞ୍ଚଳରେ 10 କୋଟି ନେଇପାରିବେ, ସହରାଞ୍ଚଳରେ 5 କୋଟି ନେଇପାରିବେ। କିନ୍ତୁ ଆବଶ୍ୟକ ସ୍ଥଳେ ମଧ୍ୟ ବିଭାଗର ଅଧିକାରୀ ଯେତେବେଳେ ଅନୁଭବ କରିବେ ଯେ ନାଇଁ ଇଏ ବ୍ୟକ୍ତିବିଶେଷଙ୍କର ଚାରାର ଆବଶ୍ୟକତା ରହିଛି, ସେ ସ୍ଥଳରେ ମଧ୍ୟ ବିଚାରକୁ ନିଆଯାଏ, ଅଧିକା ଚାରା ଦିଆଯାଉଛି।
1: ଯୋଉ କ୍ଲବ ପିଲାମାନେ ଧର ଚାହିଁବେ ସେ ବୃକ୍ଷରୋପଣ କରିବା ପାଇଁ, କି ବେସରକାରୀ ସଂସ୍ଥା ସବୁ ଏନ୍ଜିଓ ମାନେ ଅଛନ୍ତି, ସେମାନଙ୍କୁ କେତେ ଦବାର ଏମିତି ପ୍ରାବଧାନ ରହିଛି?
0: ଯେଉଁମାନେ ଆଗ୍ରହ ପ୍ରକାଶ କରିବେ, ବେସରକାରୀ ସଂସ୍ଥା ଆସି କହିବେ ଚାରା ନେବା ପାଇଁ, ସେମାନଙ୍କର ଆମେ ପ୍ରମାଣ ଦେଖିଥାଉ ଯେ ପ୍ରକୃତରେ ଯୋଉ ଚାରା ସେମାନେ ନେଉଛନ୍ତି ତାହା ଯୋଗ୍ୟ ଜାଗାରେ ଲାଗୁଛି ନା ନାହିଁ, ସଠିକ ଜାଗାରେ ଲାଗୁଛି ନା ନାହିଁ, ସେ ଆଧାରକୁ ବିଚାର କରି 150ରୁ 200 ପର୍ଯ୍ୟନ୍ତ ମଧ୍ୟ ଚାରା ଆମେ ଦେଇପାରିଥାଉ। ବନଖଣ୍ଡ ଅଧିକାରୀଙ୍କର କ୍ଷମତା 1000 ଚାରା ପର୍ଯ୍ୟନ୍ତ ଅଛି, ସେ ଦେଇପାରିବେ।
1: ସାର୍ ଖାଲି ଚାରା ତ ବଣ୍ଟନ କରିଦେଲେ ହବନି, ତାର ରକ୍ଷଣାବେକ୍ଷଣ ପାଇଁ କିଛି ନୀତି ନିୟମ ବି କରାଯାଇଥାଏ। ସେଇ ବୃକ୍ଷ ଗୁଡାକ ଯେଉଁମାନେ ନେଉଛନ୍ତି ସେ ଠିକ ଭାବରେ ତାକୁ ଲଗାଉଛନ୍ତି କି ନାହିଁ, ତାର ଦେଖାରଖା କରୁଛନ୍ତି କି ନାହିଁ, ସେ ବିଷୟରେ କିଛି ଲୋକମାନଙ୍କୁ ସଚେତନ କରାଇଥାନ୍ତି କି କିଛି ଯୋଜନା ଥାଏ କି ସେ ଲୋକମାନଙ୍କୁ ବୁଝାଇବା ପାଇଁ, କି ବନ ବିଭାଗର କର୍ମଚାରୀମାନେ ଯେଉଁମାନେ ଅଧିକ ସଂଖ୍ୟାରେ ବୃକ୍ଷ ନେଉଛନ୍ତି ଯାଇକି ତଦାରଖ କରନ୍ତି ଯେ ମାନେ ଠିକ୍ରେ ଲଗାଉଛନ୍ତି କି ନାହିଁ ବୋଲି?
0: ଯେଉଁମାନେ ଅଧିକା ସଂଖ୍ୟାରେ ଚାରା ନେଉଛନ୍ତି ସେଥିପାଇଁ ଆମେ ଆବଶ୍ୟକ ପ୍ରମାଣପତ୍ର ତାଙ୍କଠାରୁ ମଧ୍ୟ ନେଇଥାଉ, ଯେଉଁଠି ସେମାନେ ଲଗେଇବେ ସେ ଜାଗାରେ ସେମାନେ ଗାତ ଖୋଳି ସାରିଛନ୍ତି କି ନାହିଁ। ଆଜିକାଲି ତ ସମସ୍ତଙ୍କ ପାଖରେ ମୋବାଇଲ ରହିଛି, ତାଙ୍କଠାରୁ କିଛି ଫଟୋଗ୍ରାଫ ଆମେ ଚାହିଁଥାଉ। ଯେଉଁଠି ଆମର ସବୁ ଷ୍ଟାଫ ବି ଅଛନ୍ତି, ସବୁ ଜାଗାରେ ତ ଆମର କାମ କରୁଛନ୍ତି, ସ୍ଥଳ ବିଶେଷରେ ଆମେ ତାଙ୍କୁ ଉଚିତ ସ୍ଥାନ ଅଛି କି ନାହିଁ ଜାଣିବା ପାଇଁ ମଧ୍ୟ ଷ୍ଟାଫଙ୍କ ଦ୍ୱାରା ସେଟା ବି ନିରୀକ୍ଷଣ କରାଯାଏ। ଆଉ ଯେଉଁମାନେ ବ୍ୟକ୍ତିବିଶେଷ ନେଉଛନ୍ତି, ଯେଉଁଠି ଆମର ନର୍ସରୀ ରହିଛି, ଲୋକମାନଙ୍କ ପାଇଁ ଗୋଟେ ସାଧାରଣ ମାର୍ଗଦର୍ଶିକା ଆମେ ମଧ୍ୟ ଦେଇଥାଉ କିଭଳି ଭାବରେ ଚାରାକୁ ନେଲେ ସେମାନେ ରୋପଣ କରିବେ ଏବଂ ତାର ମେଣ୍ଟେନାନ୍ସ ପ୍ଲାନ କେମିତି କରିବେ, ସେଥିପାଇଁ ବି ଆମେ ସ୍ଥଳ ବିଶେଷରେ ଲୋକମାନଙ୍କୁ ସୂଚନା ଦିଆଯାଇଥାଏ।
1: ସାର୍ ପିଲାଟିଏ ବୃକ୍ଷଟିଏ ଏକ ପେଡ୍ ମା କେ ନାମ, ଏହି ସଚେତନତାର ବାର୍ତ୍ତା ଲୋକମାନଙ୍କ ପାଖରେ କିପରି ପହଞ୍ଚିଥାଏ?
0: ଯୋଉ ଏକ ପେଡ୍ ମା କେ ନାମ ଆମର ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପ୍ରେରଣାରେ ଆଗେଇ ଚାଲିଛି। 2026 ଏହି କାର୍ଯ୍ୟକ୍ରମ ତୃତୀୟ ପର୍ଯ୍ୟାୟ ହାତକୁ ନିଆଯାଉଛି, ଯେଉଁଟାକି ଆମର ବିଶ୍ୱ ପରିବେଶ ଦିବସ ଥିଲା ଜୁନ୍ 5 ତାରିଖ। ସେ ଜୁନ୍ 5 ତାରିଖରୁ ଏକ ପେଡ୍ ମା କେ ନାମର ତୃତୀୟ ପର୍ଯ୍ୟାୟ ବର୍ତ୍ତମାନ ସାରା ଭାରତ ବର୍ଷରେ ବ୍ୟାପକ ଭାବରେ ଆଗେଇ ଚାଲିଛି ଏବଂ ଓଡ଼ିଶା ସରକାର ସେଥିରେ ମଧ୍ୟ ସାମିଲ ହୋଇ କେମିତି ଜନସାଧାରଣଙ୍କୁ ଚାରା ଦିଆଯାଇପାରିବ ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରୁଛନ୍ତି। ଆଉ ଏହି କାର୍ଯ୍ୟକ୍ରମକୁ ଏକ ପେଡ୍ ମା କେ ନାମର ପୋର୍ଟାଲରେ ମଧ୍ୟ ଅପଲୋଡିଂ କରାଯାଉଛି, ଲୋକମାନଙ୍କ ବିଭିନ୍ନ ଆମର ଷ୍ଟାଣ୍ଡିଂ କରାଯାଇଛି, ବିଭିନ୍ନ ପ୍ରକାର ଷ୍ଟେଜ୍ ମଧ୍ୟ ହେଉଛି, ଯେଉଁମାନେ ନେଉଛନ୍ତି ତାଙ୍କର ଫଟୋ ମଧ୍ୟ ଅପଲୋଡ କରାଯାଉଛି। ଲୋକମାନଙ୍କୁ ମଧ୍ୟ ଆମେ ନିବେଦନ କରୁଛୁ ସେଇ ଆପ୍ରେ ସମସ୍ତେ ସେଟା ତାଙ୍କର ଫଟୋ ଅପଲୋଡ କରିପାରିବେ, ସେଥିପାଇଁ ଅନେକ ପ୍ରକାର ପ୍ରସାର ପ୍ରସାର ଆମ ବିଭାଗ ତରଫରୁ କରାଯାଉଛି।
1: ଲୋକମାନଙ୍କୁ ବା ପିଲାମାନଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିବା ପାଇଁ ବନ ବିଭାଗ କି କି ପଦକ୍ଷେପ ସବୁ ନେଉଛି?
0: ଆପଣ ଯଦି ଦେଖିଥିବେ ୟୁରୋପିଆନ କଣ୍ଟ୍ରିରେ କିଭଳି ଭୟାବହତା ଦେଖାଦେଇଛି, ଯେଉଁଠିକି ମାନେ ଆମର ଯେଉଁ ଟ୍ରପିକାଲ କଣ୍ଟ୍ରି ଥିଲା ଭାରତ ବର୍ଷରେ ଆମେ 40-42 ଡିଗ୍ରୀ ସେଣ୍ଟିଗ୍ରେଡକୁ ଦେଖିଲେ ଭୟ କରୁଥିଲୁ, ବର୍ତ୍ତମାନ ୟୁରୋପିଆନ କଣ୍ଟ୍ରିରେ ଆପଣ ଦେଖିବେ 40 ଡିଗ୍ରୀରୁ ଉର୍ଦ୍ଧ ବର୍ତ୍ତମାନ ଟେମ୍ପରେଚର ରହୁଛି, ଯେଉଁଠିକି ଜନସାଧାରଣ
1: ଥଣ୍ଡା ରହିବା
0: କଥା ଅସହ୍ୟ ହେଇଯାଇଛି, ତାଙ୍କ ପାଇଁ ଦୁର୍ବିଷହ ହେଇଯାଇଛି ବର୍ତ୍ତମାନ ତାଙ୍କର ବଞ୍ଚିବା। ତେଣୁ ଭାରତ ବର୍ଷରେ ଖାଲି ନୁହେଁ, ସାରା ବିଶ୍ୱରେ ଏଇ ଯେଉଁ ଜଳବାୟୁ ପରିବର୍ତ୍ତନର କରାଳ ରୂପ ବର୍ତ୍ତମାନ ସମସ୍ତେ ଅନୁଭବ କରିଛନ୍ତି, ସେଥିପାଇଁ ବର୍ତ୍ତମାନ ଆମେ ଅନୁଭବ କରୁଛୁ ଲୋକମାନେ ମଧ୍ୟ ସଚେତନତା ଯଥେଷ୍ଟ ହେଲେଣି ଆଉ ସେମାନେ ସ୍ୱତଃପୃତ ଭାବରେ ଆସୁଛନ୍ତି, ଅଫିସ ସାଙ୍ଗରେ ଯୋଗାଯୋଗ କରୁଛନ୍ତି, ପ୍ରଶ୍ନ କରୁଛନ୍ତି କେଉଁଠି ଚାରା ମିଳିବ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭାଗ ତରଫରୁ ବର୍ତ୍ତମାନ ତ ସୋସିଆଲ ମିଡିଆରେ ଆମେ ଅନେକ ପ୍ରକାର ପ୍ରଚାର ପ୍ରସାର କରିବା ପାଇଁ ସୁବିଧା ସ୍ଥିତିରେ ଅଛୁ, ସମସ୍ତେ ଜାଣୁଛନ୍ତି ଏବଂ ସମସ୍ତଙ୍କୁ ଆମେ ସାମିଲ କରିବା ପାଇଁ ଆମର ବିଭିନ୍ନ ଅନୁଷ୍ଠାନକୁ ଯୋଗାଯୋଗ କରାଯାଉଛି। ଅନୁଷ୍ଠାନ ମାନଙ୍କରେ ବିଭିନ୍ନ ସ୍କୁଲରେ ଆମର ବନ ମହୋତ୍ସବ କାର୍ଯ୍ୟକ୍ରମ ହେଉଛି, ଆମର ଏସ୍ଏଚ୍ଜି ମାଆମାନଙ୍କୁ ମଧ୍ୟ ଆମେ ଇନଭଲ୍ଭ କରିକି ବହୁ ଜାଗାରେ କାର୍ଯ୍ୟକ୍ରମ ହାତକୁ ନେଉଛୁ, ବିଭିନ୍ନ ସରକାରୀ ଅନୁଷ୍ଠାନ ମଧ୍ୟ ଏ କାର୍ଯ୍ୟକ୍ରମକୁ ହାତକୁ ନେଉଛନ୍ତି, ଆଗେଇ ଆସୁଛନ୍ତି। ଜୁଡିସିଆରୀ ଆପଣଙ୍କର ଓଡ଼ିଶାରେ ମଧ୍ୟ ସେମାନଙ୍କର ସେ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି, କୋଅପରେଟିଭ ସୋସାଇଟି ସଂସ୍ଥା ହାତକୁ ନେଉଛନ୍ତି, ସତ୍ୟସାଇ ଅନୁଷ୍ଠାନ ସେମାନେ ମଧ୍ୟ ନେଉଛନ୍ତି, ଅନେକ ପ୍ରକାର ଅନୁଷ୍ଠାନ ବର୍ତ୍ତମାନ ବିଶ୍ୱର ଯେଉଁ ପରିଣାମ ସମସ୍ତେ ଦେଖୁଛନ୍ତି, ଆଗକୁ ଅନୁଭବ କରୁଛନ୍ତି ଯେ ଆସିପାରୁ। ପାରେ ସେଥିପାଇଁ ସମସ୍ତେ ସଚେତନ ହୋଇଛନ୍ତି ଏବଂ ସମସ୍ତଙ୍କର ଆଗ୍ରହ ଅନେକ ମାତ୍ରାରେ ବୃଦ୍ଧି ପାଇଛି ଯେ କିଭଳି ଆମେ ଗଛ ଲଗେଇବା ଏବଂ ଆମର ଜଳବାୟୁ ପରିବର୍ତ୍ତନର ଯେଉଁ ସମସ୍ୟା ଗୁଡ଼ିକୁ ସମାଧାନ କରିବା ପରେ ଯେଉଁ ସର୍ବୋତ୍ତମ ମାର୍ଗ ଅଛି ସର୍ବୋତ୍ତମ ଉପାୟ ଅଛି ଯେଉଁଟା ବୃକ୍ଷରୋପଣ ସେଥିରେ ସମସ୍ତେ କିଭଳି ସାମିଲ ହେବା ସେଥିପାଇଁ

0: ସମସ୍ତେ ବର୍ତ୍ତମାନ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ସେହି ମାତ୍ରାରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।
1: ଆପଣ ତ ବନଖଣ୍ଡ ଅଧିକାରୀ ହିସାବରେ ଅନେକ ବର୍ଷ ହେଲା ଚାକିରି କଲେଣି, ଆପଣ ତ ଅନେକ ଦେଖିସାରିବେଣି ବନ ମହୋତ୍ସବ ସପ୍ତାହ, କିନ୍ତୁ 2026 ମସିହାର କଣ ସ୍ୱତନ୍ତ୍ରତା ରହିଛି ଏହି ବନ ମହୋତ୍ସବ ସପ୍ତାହ ପାଳନରେ?
0: ଯାହା ଆମେ ଆଗରୁ ତ କରୁଥିଲେ କିନ୍ତୁ ସେଇଭଳି ମାତ୍ରାରେ ଆମେ ଭୟାନକତା ଦେଖିନଥିଲେ।
1: ଆଜ୍ଞା,
0: ଜଳବାୟୁ ପରିବର୍ତ୍ତନର ଯୋଉ ପ୍ରଭାବ ଏଇଟା ଅତ୍ୟନ୍ତ ଭାବରେ ବର୍ତ୍ତମାନ ଖରାପ ସ୍ଥିତିକୁ ଯାଇଛି, ତେଣୁକରି ସେଇ ସ୍ଥିତିକି କିଭଳି ସୁଧାର ଅଣାଯାଇ ପାରିବ ସେଥିପାଇଁ ଯେମିତି 1950 ମସିହାରେ କେ ମୁନ୍ସି ଆକୁ ପରିକଳ୍ପନା କରିଥିଲେ ଭାରତବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ସିଏ ମଧ୍ୟ ଭବିଷ୍ୟତକୁ ଆଖିରେ ରଖି ସୁନ୍ଦର ଭାବରେ ଏଇ ଯୋଉ ମା କୁ ମନେ ପକାଇ ଗୋଟେ ଗଛ ଲଗେଇବା, ଜନସାଧାରଣ ମଧ୍ୟରେ ଗୋଟେ ଆଗ୍ରହ ସୃଷ୍ଟି କରିବା ପାଇଁ ଗୋଟେ ସୁନ୍ଦର ନାମ ଦେଇଛନ୍ତି, ଯୋଉଟାକି 2024 ମସିହାରୁ ଆମର ଏକ ପେଡ ମା କି ନାମ ସାରା ଭାରତ ବର୍ଷରେ କାର୍ଯ୍ୟ କରୁଛି। ଆଉ ଯୋଉ କାର୍ଯ୍ୟକ୍ରମଟା ଆପଣ ଜାଣିଥିବେ ଯେ ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ପ୍ରେରଣାରେ ଏ କାର୍ଯ୍ୟକ୍ରମ ଆଗେଇ ଚାଲିଛି, ତେଣୁ ସମସ୍ତେ ଏ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି, ସେମାନଙ୍କର ଉତ୍ସାହ ଦିନକୁ ଦିନ ବଢୁଛି ଏବଂ ସମସ୍ତଙ୍କର ସହଯୋଗ ଆସୁଛି କେମିତି ଆମେ ବୃକ୍ଷ ଲଗେଇବା, ସମସ୍ତଙ୍କର ସଚେତନତା ଆସୁଛି। ଆଉ ଏହି ସଚେତନତାକୁ ଆଖିରେ ରଖି ବା ସହଯୋଗର ଯୋଉ ହାତ ସେମାନେ ବଢ଼େଇଛନ୍ତି ସେଥିପାଇଁ ଓଡ଼ିଶା ସରକାର ମଧ୍ୟ ତାଙ୍କର ଖୋଲା ହାତ ବଢ଼େଇଛନ୍ତି, ଅନୁଷ୍ଠାନ ଗୁଡ଼ିକୁ ମାଗଣା ଏବଂ ବ୍ୟକ୍ତିବିଶେଷମାନଙ୍କୁ 1 ଟଙ୍କାରେ ଚାରା ପ୍ରଦାନ କରିବା ପାଇଁ
1: କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କିନ୍ତୁ ବର୍ତ୍ତମାନ ଆମେ ଯଦି ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ କରିବା ନିଶ୍ଚୟ ଆମ ପରିବେଶ ସେମିତି ସବୁଜିମା ହେବ, ବର୍ତ୍ତମାନ ଯୋଉ ଅସନ୍ତୁଳିତ ପରିବେଶ ଆମେ ଉପଲବ୍ଧି କରୁଛୁ ସେଇଟା ହେଇପାରିବନି, ତେଣୁ ଲୋକମାନଙ୍କୁ ଟିକେ ଆଉ ସଚେତନ କରାଇବା ପାଇଁ ଆପଣ ଜଣେ ବନଖଣ୍ଡ ଅଧିକାରୀ ହିସାବରେ କିଛି କୁହନ୍ତୁ।
0: ମୁଁ ମୋର ବନଖଣ୍ଡରେ ମେ ମାସରୁ ବନଖଣ୍ଡ ଅଧୀନରେ ଥିବା ଯେତେ ଅଞ୍ଚଳ ଅଛି ସବୁ ବ୍ଲକର ସରପଞ୍ଚମାନଙ୍କୁ ଆମେ ଯୋଗାଯୋଗ କରିଛୁ, ଏସ୍ଏଚ୍ଜି ମାନଙ୍କୁ ଯୋଗାଯୋଗ କରିଛୁ, ସେମାନଙ୍କୁ ଆମେ ବାର୍ତ୍ତା ଦେଇଛୁ ଯେ ଆମର ଏଇ ସ୍ଥାନରେ ଏଇଭଳିଆ ନର୍ସରୀ କାର୍ଯ୍ୟକ୍ରମ ହେଇଛି। ତାପରେ ଆପଟେ ଅଡିଓ ଏଡ୍ ମଧ୍ୟ ମୁଁ ହାତକୁ ନେଇଛି, ସବୁ ପଞ୍ଚାୟତରେ ସେମାନେ ବୁଲୁଛନ୍ତି ବର୍ତ୍ତମାନ ତାକୁ ଲୋକମାନଙ୍କୁ ସଚେତନ କରିବା ପାଇଁ
1: ଗାଡ଼ିରେ ଦିଆହେଇକି
0: ବୁଲା ହେଉଛି। ତାପରେ ମୋର ଡିଭିଜନର ବନଖଣ୍ଡର ଯୋଉ ଆମର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି ସେଠି ମଧ୍ୟ ଆମେ ପୋଷ୍ଟ କରୁଛୁ ୱିଥ୍ ଡିଟେଲ ଆଡ୍ରେସ୍, ଆଉ କିଛି କଣ୍ଟାକ୍ଟ ନମ୍ବର ମଧ୍ୟ ଦେଉଛୁ ଯାହାକୁ ଲୋକ ତାକୁ ଆଭେଲ କରିପାରିବେ। କଟକ ଫରେଷ୍ଟ ଡିଭିଜନ ଯୋଉ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି ସେଥିରେ ମଧ୍ୟ ଆମେ ସବୁବେଳେ ଆମର ଯୋଉ କାର୍ଯ୍ୟକ୍ରମ ହାତକୁ ନେଉଛୁ ତାକୁ ଆମେ ପୋଷ୍ଟ କରୁଛୁ। ତା ଛଡ଼ା ଆମେ ଆଜି ଆପଣଙ୍କର ଏଇ ଯୋଉ ସୁନ୍ଦର କାର୍ଯ୍ୟକ୍ରମ ହେଉଛି ସେ କାର୍ଯ୍ୟକ୍ରମ ଗୋଟେ ଉତ୍ତମ କାର୍ଯ୍ୟକ୍ରମ ଯୋଉଟାକି ସୁନ୍ଦର ଭାବରେ ଏଠି ଆମେ ଗୋଟେ ବାର୍ତ୍ତା ଦେଇପାରିବା ଲୋକମାନଙ୍କୁ, ସେଇଟା ଶ୍ରୋତାମାନେ ଏଇ କାର୍ଯ୍ୟକ୍ରମର ଲାଭ ଉଠାଇ ପାରିବେ ଏବଂ ସେମାନେ ମଧ୍ୟ ବହୁ ସଂଖ୍ୟାରେ ଏ କାର୍ଯ୍ୟକ୍ରମରେ ସାମିଲ ହୋଇ ତାଙ୍କର ଯୋଉ ଆବଶ୍ୟକତା ଅଛି ପୂରଣ କରିବା ସଙ୍ଗେ ସଙ୍ଗେ ସାରା ଓଡ଼ିଶାକୁ ଗୋଟେ କେମିତି ସ୍ୱଚ୍ଛ ସବୁଜ ସୁନ୍ଦର କରିବେ ସେଥିରେ ମଧ୍ୟ ସେମାନେ ସହାୟକ ହୋଇପାରିବେ।
1: ଏଇଠି ଶେଷରେ ଆମ ଶ୍ରୋତାବନ୍ଧୁମାନେ ଯୋଉମାନେ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ କେମିତି ଏହି ବନ ମହୋତ୍ସବରେ ନିଜକୁ ସାମିଲ କରିବେ କିଛି ଉପଦେଶ ଦିଅନ୍ତୁ।
0: ମୁଁ ସମସ୍ତଙ୍କୁ ନିବେଦନ କରିବି, ଛାତ୍ରଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ମହିଳାମାନଙ୍କୁ, ମା'ମାନଙ୍କୁ, ଭଉଣୀମାନଙ୍କୁ ଏବଂ ବରିଷ୍ଠ ନାଗରିକମାନଙ୍କୁ, ଅନୁଷ୍ଠାନର ସଦସ୍ୟମାନଙ୍କୁ, ସମସ୍ତେ ଏହି କାର୍ଯ୍ୟକ୍ରମରେ ସହାୟକ ହୁଅନ୍ତୁ, ନିଜକୁ ନିବିଡ଼ ଭାବରେ ସେମାନେ ଏଥିରେ ସଂଯୋଗ କରନ୍ତୁ ଏବଂ ବନ ମହୋତ୍ସବ ସପ୍ତାହରେ 1ରୁ ଅଧିକା ଯେତେ ପାରିବେ ଯେଉଁଠି ଯେଉଁଠି ଖାଲି ସ୍ଥାନ ଅଛି ଅନ୍ତତଃ ପକ୍ଷେ ଗୋଟିଏ ଗଛ ଲଗେଇ ତାଙ୍କର ଯୋଉ ପରିବେଶକୁ ସଜାଡ଼ିବାରେ ନିଜେ ଗୋଟେ ଛୋଟ ଯେମିତି ଗୁଣ୍ଡିଚ ମୂଷା ପରି ସିଏ ସେଥିରେ ନିଜେ ସାମିଲ ହୁଅନ୍ତୁ, ଯାହାଦ୍ୱାରା କି ଯୋଉ ଭୟାନକ ପରିସ୍ଥିତି ଆମେ ସମ୍ମୁଖୀନ ହେଉଛେ ସେଥିରୁ ଆମେ ମୁକ୍ତି ପାଇପାରିବା ଏବଂ ସରଳ ଭାବରେ କହିବାକୁ ଗଲେ ଗୋଟେ ଆମର ଆଖପାଖରେ ସ୍ୱଚ୍ଛ ଏବଂ ସବୁଜ ପରିବେଶ ଆମେ ସୃଷ୍ଟି କରିପାରିବା।
1: ଯାହା ହଉ ଅନିଲ ସାର, ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ଆମର ବିଷୟ ଥିଲା ବନ ମହୋତ୍ସବ 2026 ସେ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ବନାନୀ କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ। ନମସ୍କାର।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ରାତି 8ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ। ଡାକ୍ତରମାନେ ଆଜିଠାରୁ କାର୍ଯ୍ୟରେ ଯୋଗଦେବା ନେଇ ନିଷ୍ପତ୍ତି। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସାନନ୍ଦଠାରେ 7,500 କୋଟି ଟଙ୍କା ବିନିଯୋଗରେ ସେମି କଣ୍ଡକ୍ଟର ଓସାଟ ସୁବିଧାର ଉଦ୍ଘାଟନ କରିଛନ୍ତି। ରାଜସ୍ଥାନ ଗସ୍ତ ଅବସରରେ 1,00,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ପଶ୍ଚିମ ଏସିଆରେ ଦେଖାଦେଇଥିବା ସଂକଟ ସତ୍ତ୍ୱେ ଦେଶ ଚଳିତ ଶତାବ୍ଦୀରେ ଅତିକ୍ରମ କରିଛି ବୃହତ ଶକ୍ତି ସଂକଟ କହିଲେ ପ୍ରଧାନମନ୍ତ୍ରୀ। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଖବର ପ୍ରସାରଣ ବେଳକୁ ଭାରତ 18.1 ଓଭରରେ 3 ୱିକେଟ୍ ହରାଇ କରିଛି 167।

ଖବର ପ୍ରସାରଣ ବେଳକୁ ଭାରତ 18.1 ଓଭରରେ 3 ୱିକେଟ୍ ହରାଇ କରିଛି 167 ରନ୍ ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆଜିଠାରୁ ଆରମ୍ଭ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କିଶୋର କୁମାର ଚଳଚ୍ଚିତ୍ର ମଞ୍ଜିଲ୍।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ପାରିବାରିକ ଧାରାବାହିକ ଶ୍ରୀହରିଙ୍କ ସଂସାରର ନବମ ଭାଗ ରଚନା ଗୋପାଳ ଛୋଟରାୟ ପ୍ରଯୋଜନା ପ୍ୟାରିମୋହନ ମହାନ୍ତି।

0: ଟିକେ ଶୁଣିବା କି? ଆ ଟିକେ ଶୁଣିବା କି? ଟିକେ
1: କଣ ପାନ?
0: ନାଇଁ ନାଇଁ ପାନ ନୁହେଁ, ପାଞ୍ଜି।
1: ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ
0: ପାଞ୍ଜି ପାଞ୍ଜି
1: ଚତୁର୍ଦ୍ଦଶୀ ପୂର୍ବା ଫାଲ୍ଗୁନୀ ସିଂହ ଚନ୍ଦ୍ର 17 ତାରିଖ ରବିବାର। ତିଥିକୁ ଦିନ ଗଡ଼ି ଯାଇଛି ଆଉ, ତାହେଲେ କାଲି ରହିବାର ପୂର୍ବା ଫାଲ୍ଗୁନୀ ସିଂହ ଚନ୍ଦ୍ର। କାଲି ମୋ ଜନ୍ମଦିନ।
0: ତମେ କଣ ପାନ ଭାଙ୍ଗି ବସିଲ କି? ପାନ ନୁହେଁ ପାଞ୍ଜି, ପାଞ୍ଜିଟା ଆଣ।
1: ପାଞ୍ଜି?
0: ହଁ ହଁ ପାଞ୍ଜିଟା ଆଣିକି ଆସ।
1: ହେ ନିଅ।
0: ତମେ ପାଞ୍ଜି ଦେଖୁଥିଲ?
1: ହଁ ପରା।
0: କଣ ଦେଖୁଥିଲ?
1: ନାଇଁ ନାଇଁ ଦେଖୁଥିଲି କଣ କି, ଏଇଠି
0: ଶୁକ୍ଳ ଚତୁର୍ଦ୍ଦଶୀ।
1: ହଁ ପରା।
0: କଣ ହଁ ପରା?
1: କାଲି କାଲି ତ ରହିବାର, ଆଜି ଶନିବାର।
0: କୋଉ କଥା?
1: ପଢୁ ନା ସେଇଠି, ସେଇ ସେଇ ଯୋଉଠି ତମେ ବୁଢା ଆଙ୍ଗୁଠି ଟିପ ଦେଇଛ ମ, ସେଇ ସେଇ ପୂର୍ବା ଫାଲ୍ଗୁନି ସିଂହ ଚନ୍ଦ୍ର 17 ତାରିଖ ରବିବାର କାଲି।
0: ରୁହ ରୁହ ରୁହ ରୁହ ରୁହ, ଠିକ ତ, କାଲି ଶୁକ୍ଳ ଚତୁର୍ଦ୍ଦଶୀ ନାମକରଣ, କ୍ରୟ ବାଣିଜ୍ୟ, ଔଷଧ ଭକ୍ଷଣ, ହଳ ପ୍ରବାହ, ନୌକା ଯାତ୍ରା, ନାଟ୍ୟାରମ୍ଭ, ନବବସ୍ତ୍ର ପରିଧାନ
1: ଅଛି ଟି।

0: କଣ
1: ସେଇ ଯାହା ପଢିଲ ନବବସ୍ତ୍ର ପରିଧାନ
0: ଅଛି ସବୁ ଅଛି ଧାନ୍ୟ ସ୍ଥାପନ ନବସଜ୍ଜା ଉପଭୋଗ ନିଷ୍କ୍ରାମଣ ବୃକ୍ଷରୋପଣ ବୃକ୍ଷରୋପଣ
1: ପୂର୍ବା ଫାଲ୍ଗୁନି ସିଂହ ଚନ୍ଦ୍ର
0: ରୁହ ମୁଁ ଟିକେ ବାର ବେଳାଟା ଦେଖିନିଏ ଯୋଗିନୀ ଉତ୍ତରେ ଉତ୍ତରେ ଠିକ ଅଛି ଗତ ଦିବସ ନକ୍ଷତ୍ର ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ଠିକ ଅଛି ଅମୃତ ବେଳା ଦିବା 6:54 ମଧ୍ୟ ନା ସୁବିଧା ନୁହେଁ ପୁଣି 7:41 ଗତେ 8:28 ମଧ୍ୟ ଠିକ ହଁ ଏଇ ବେଳାଟା ଠିକ
1: କଣ ଠିକ
0: ବୃକ୍ଷରୋପଣ
1: ବୃକ୍ଷରୋପଣ କି ବୃକ୍ଷ
0: କଖାରୁ ପୋଇ କଲରା
1: ଏଇଥିପାଇଁ ତମେ ପାଞ୍ଜି ଦେଖୁଥିଲ
0: କାଲି ସକାଳ 7:41 ଗତେ ଆଉ 8:28 ମଧ୍ୟ ମଞ୍ଜି ସବୁ ରୋପଣ କରାଯିବ ପାଞ୍ଜି ଦେଖି ଠିକ ବାର ବେଳା ଅନୁସାରେ ରୋପଣ କରାଗଲେ ଗଛ ଭଲ ହବ ଆଉ ଭଲ ଫଳ ମଧ୍ୟ ଫଳିବ ତା ଛଡା ମାଙ୍କଡ଼ ସେଇ ବାଟେ ଯାଉଥିବେ ତମ ଫୁଲ ଫଳକୁ ଅନେଇବେ ନାହିଁ କାଲି ତିଥିରେ ମଞ୍ଜି ପୋତା ହେଲେ ଆମ ଗଛ ସବୁ ଫାଲ୍ଗୁନି ମାନେ ଅର୍ଜୁନ ପରି ବୀର ଦର୍ପରେ ମୁଣ୍ଡ ଟେକି ସିଂହ ପରାକ୍ରମରେ ମାଡ଼ି ଚାଲିବ
1: ପାଞ୍ଜିଟା ଦବଟି ମୁଁ ଯାଏ
0: ରୁହ ରୁହ ଏତେ ବ୍ୟସ୍ତ କାହିଁକି ମୁଁ କଣ କହୁଛି କି ଇଏ କାମ ବେଙ୍ଗୁଲି କି ସୂର୍ଯ୍ୟା ଦ୍ଵାରା ହେଇପାରିବ
1: କୋଉ କାମ
0: ଏଇ ବୃକ୍ଷରୋପଣ କାଲି ତମେ ମତେ ଏଥିରେ ସାହାଯ୍ୟ କରିବ ମୁଁ ମନ୍ଦା ଖୋଳିବି ତମେ ମାଟି ସମତୁଲ କରିବ ମୁଁ ମଞ୍ଜି ପୋତିବି ତମେ ପାଣି ଦବ
1: ମତେ ବେଳ ନାହିଁ ମୁଁ କାଲି ସକାଳେ ଟିକେ କାଳୀ ମନ୍ଦିର ଯିବି
0: କାହିଁକି
1: ଠାକୁର ଦେବତା ମନ୍ଦିରକୁ ଯିବି ଏଥିରେ କାହିଁକି ପୁଣି କଣ
0: ବେଶ ବେଶ ମୁଁ ରାଜି ତମେ କାଲି ସକାଳୁ ଗାଧେଇ ମନ୍ଦିରକୁ ଯାଅ ମନ୍ଦିରରୁ ଫେରିଲେ ବୃକ୍ଷରୋପଣ ହବ ମଞ୍ଜି ପୋତି ଟିକେ ପାଦୁକ ପାଣି ଛିଞ୍ଚି ଦେଲେ ଆହୁରି ଭଲ ବୁଝିଲ
1: ହଁ ଦିଅ ମୁଁ ଯାଏ
0: ଇଏ ବେଙ୍ଗୁଲି ବେଙ୍ଗୁଲି
2: କଣ ବାପା
0: କଣ କରୁଛୁ ଏ ବେଙ୍ଗୁଲି
2: ବାପା
0: ଆଲୋ କଣ କରୁଛୁ ତୁ
2: ଗୀତ
0: ଏତେବେଳେ ପୁଣି କି ଗୀତ
2: ପ୍ରାଇଜ ପ୍ରାଇଜ ତିନି ଦିନ ପରେ ଆମ ସ୍କୁଲରେ ପ୍ରାଇଜ ଅଛି
0: ଓ ଆଚ୍ଛା ଆଚ୍ଛା ଆଲୋ ମା ଟିକେ ଶୁଣ ତ
2: ଯାଉଛି ଯାଉଛି
3: ଫାଲ୍ଗୁନି ଫାଲ୍ଗୁନି ପୂର୍ବ ଫାଲ୍ଗୁନି ଫାଲ୍ଗୁନି ଫାଲ୍ଗୁନି ସିଂହ ପୂର୍ବ ଫାଲ୍ଗୁନି ସିଂହ
0: ପୂର୍ବ
3: ଫାଲ୍ଗୁନି କୁହ ବାପା କଣ କହୁଛ କୁହ
0: ଇଏ ଇଏ ଆଉ ଥରେ ଗାଇବୁଟି ମା
3: କଣ
0: ଏଇ ଯୋଉ ଫାଲ୍ଗୁନି ଗୀତ ଆଉ ଥରେ
3: ନାଇଁ ବାପା ନାଇଁ ନାଇଁ
0: ଇଏ ବେଙ୍ଗୁଲି ମୋ ମାଟା ପରା
3: କଣ ବାପା ଏଇଟା ଗୋଟେ କଣ ଗୀତ ହେଇଛି ଯେ ମୁଁ ଗାଇବି
0: ଦେଖ ମା ମୋ କାନକୁ ଭାରି ଭଲ ଶୁଭୁଛି ତୁ ଗା ତ ମା ଗାଇ ଓହୋ ଗା ମୋ ସୁନାଟା ପରା ଗା ଗା ଗା
3: ହଉ ଫାଲ୍ଗୁନି ଫାଲ୍ଗୁନି ପୂର୍ବ ଫାଲ୍ଗୁନି ଫାଲ୍ଗୁନି ଫାଲ୍ଗୁନି ସିଂହ ପୂର୍ବ ଫାଲ୍ଗୁନି ସିଂହ
0: ଇଏ ତମ ସ୍କୁଲ ପ୍ରାଇଜ ରେ ତୁ ଏ ଗୀତ ଗାଇବୁ କଥାଟା କଣ କହତେ ହସୁଛୁ
3: ଏ ଗୀତ ଯଦି ମୁଁ ପ୍ରାଇଜ ରେ ଗାଇବି ନା ଆମ ସ୍କୁଲରେ ଯୋଉ ମ୍ୟୁଜିକ ଟିଚର ଅଛନ୍ତି ଫାଲ୍ଗୁନି ସିଂହ
0: ତାଙ୍କ ନାଁ ଫାଲ୍ଗୁନି ସିଂହ
3: ହଁ ପରା ଏ ଗୀତ ମୁଁ ଗାଇଲେ ସିଏ ସିଂହ ପରି ଆ ମେଲା କରି ମତେ ଗିଳି ଦେବେ ହଁ
0: ଗିଳି ଦେବେ ତ ତୁ ତାଙ୍କ ନାଁରେ କେମିତି ଗୀତ ଗାଉଛୁ
3: କାହିଁକି ମୁଁ ତାଙ୍କ ନାଁରେ କାହିଁକି ଗୀତ ଗାଇବି
0: ତାହେଲେ ଏ ଗୀତ
3: ଶୁଣ ମୁଁ ଆମ ପ୍ରାଇଜ ଗୀତ ମନେ ମନେ ପ୍ରାକ୍ଟିସ କରୁଥିଲି ବୋଉ ସେତିକି ବେଳେ ତା ମନକୁ ମନ କହି କହି ଗଲା
0: କଣ
3: ଏଇ କଥାଟା ପରା ପୂର୍ବା ଫାଲ୍ଗୁନି ସିଂହ ଗୀତ ସୁରଟା ତ ମୁଁ ପ୍ରାକ୍ଟିସ କରୁଥିଲି ଏ କଥାଟାକୁ ମୁଁ ସେଇ ସୁରେ ପକେଇଦେଲି ଆଉ ଥରେ ଯେତେବେଳେ ସୁରେ ପଡି ଯାଇଛି ସହଜରେ ମୁଁ କଣ ତାକୁ ଛାଡି ପାରୁଛି
0: ତୁ ସିନା ସୁରରେ ପକେଇ ଦେଇଛୁ ବୋଲି ଛାଡି ପାରୁନୁ ହେଲେ ତୋ ବୋଉ କାହିଁକି ଏ ବେସୁରା କଥା କେହି ପଦକୁ ମନେ ମନେ ରଟି ହଉଛି ନା କଣ ଗୋଟେ କ୍ଷୀୟ କୋଉଠି ରହିଯାଉଛି ଖୋଜି ବାହାର କରିବାକୁ ହବ
3: କଣ ଖୋଜିବ ବାପା
0: ତୁର ତୁର ପୂର୍ବା ଫାଲ୍ଗୁନି ଆଚ୍ଛା ଅଶ୍ୱିନୀ ଦିଜା କୃତିକା ରୋହିଣୀ ମୃଗଶିରା ଆଦ୍ରା ପୁନର୍ବସୁ ପୁଷ୍ୟା ଅଶ୍ଳେଷା ମଘା ପୂର୍ବା ଫାଲ୍ଗୁନି ଏସମିଶି ହେଲା ହଁ 11 ଆଉ ସିଂହ ହେଲା 5 11ରେ 5 ତୋ ବୋଉର ସିଂହ ରାଶି 11ରେ 5
3: ବୋଉର ସିଂହ ରାଶି
0: ବୋଉକୁ ଦେଖି ତୁ କିଛି ବୁଝିପାରୁନୁ ଯୋଉମାନଙ୍କର ସିଂହ ରାଶି ସେମାନେ ସବୁବେଳେ ଉପରେ ଆଚ୍ଛା ତୋ ବୋଉର ଜନ୍ମଦିନ କୋଉ ମାସରେ ଟି
2: के जानी।

0: କହିପାରିବିନି।
1: ହଁ, ଏଇ ଚୈତ୍ର ମାସରେ ବୁଝିଲି। ବେଙ୍ଗୁଲି, ତୋ ବୋଉର ଜନ୍ମଦିନ। କାଲି ତୋ ବୋଉର ଜନ୍ମଦିନ।
0: ବୋଉର ଜନ୍ମଦିନ କାଲି? ସତରେ ବାପା?
1: ଡାକ ଡାକ ତୋ ବୋଉକୁ ଡାକ, ଯା ତାକୁ ଧରି ଏଠିକି ଆଣ।
0: ହେଇ ପରା, ବୋଉ ଆସିଲାଣି।
2: ହେଇତି
1: ଥାଉ, ଆସ ବସ ଏଠି।
0: କଣ କିଲୋ ବେଙ୍ଗୁଲି, କାଲି ପରା ତୋର ଜନ୍ମଦିନ। ଏଇଆ
1: ମାନିଲି, କାଲି ତମ ଜନ୍ମଦିନ, ଏ କଥା ମୁଁ ଭୁଲି ଯାଇଥିଲି।
0: ଭଲ କଥା ତ, ଆମ ଜନ୍ମଦିନ ସବୁ ଧୁମଧାମରେ ହବ, ଆଉ ବୋଉ ଜନ୍ମଦିନ କଥା ତମେ ଭୁଲିଯିବ।
1: କହିଲି ପରା ସେଇଟା ମୋର ଭୁଲ। ହେଲେ ମୁଁ ଯେତେବେଳେ ତମକୁ ପାଞ୍ଜି ମାଗିଲି, ତମେ ପାଞ୍ଜି ନେଇ ଆସିଲ।
0: ହଁ,
1: କିନ୍ତୁ ତମେ ଯେତେବେଳେ ଜାଣିଲ ଯେ କାଲି ତମ ଜନ୍ମଦିନ, ତମେ ସେ କଥା ମତେ ନ କହିଲ କାହିଁକି?
0: କହିଛି।
1: କିଛି କହିନ କିମ୍ବା ଯାହା କହିଛ ମୋ ବୁଦ୍ଧି ପରୀକ୍ଷା କରିବା ପାଇଁ?
0: ମୋର ଆଉ କିଛି କାମ ନଥିଲା ତ, ଯାଉଥିଲି ଏଇ କଥା ତମକୁ କହିବାକୁ। ଆମ ମାଇପି ମାନଙ୍କର ଆଉ ଗୋଟେ ଜନ୍ମଦିନ କଣ ଗୋ? ଏମିତି କେତେ ଜନ୍ମଦିନ ଆସି କେତେ ଜନ୍ମଦିନ ଗଲାଣି। ତାହେଲେ ବାପା ଶୁଣ, ବୋଉର ଯେତେ ଯେତେ ଜନ୍ମଦିନ ହେଇନାହିଁ, ସେ ସବୁଯାକ ଜନ୍ମଦିନ ମିଶି କାଲି ହବ। ବେଙ୍ଗୁଲି, ତୁ ଗଲୁ ଏଠୁ? କୁହ ବାପା, ମୁଁ ଯା କହିଲି।
1: ମୁଁ ରାଜି, ନୂଆ ପୁରୁଣା ସବୁକୁ ମିଶେଇ ବେଶ ଗୋଟାଏ ବଡ ଧରଣର।
0: ଯାଉଛି ଏଠୁ।
1: ଶୁଣ, ଆମେ ଜାଣିପାରି ନଥିଲୁ, କିଛି କରିପାରି ନଥିଲୁ, ଏଥର ଯେତେବେଳେ ଆମ ଆଖି ଆଗକୁ କଥାଟା ଆସିଛି, ତମର ଆପତ୍ତି କାହିଁକି?
0: ସିଏ ଆପତ୍ତି କଲେ ତା କଥା କିଏ ଶୁଣୁଛି ମ? ବାପା, ତମେ ଆଗେ ଗୋଟେ ତାଲିକା କରିବ ଟି?
1: ତାଲିକା? ହଁ, ଆଗେ ତାଲିକାଟା ହେଇଯାଉ। ଦବୁଟି ମା, ମୋ କଲମଟା ସେଠୁ ଦବୁଟି।
0: ତାଲିକା ପରା ହେଇଛି। କି ତାଲିକା, କିଏ କରିଛି?
2: ତୋ ବାପା କରିଛନ୍ତି। ଏତେ ଘଣ୍ଟା ଏତେ ମିନିଟରୁ ଏତେ ଘଣ୍ଟା ଏତେ ମିନିଟ ମଧ୍ୟ, ପହିଲେ କଖାରୁ, ତାପରେ ପୋଇ, ତାପରେ କଲରା ମଞ୍ଜି ରୋପଣ।
1: ମଞ୍ଜି ରୋପଣ ତ ହବ, କିନ୍ତୁ କାଲି ତମ ଜନ୍ମ ତିଥିରେ ଏଇ ବନ ମହୋତ୍ସବ ସଙ୍ଗେ ସଙ୍ଗେ ତମ ଜନ୍ମ ମହୋତ୍ସବ ମଧ୍ୟ ମହା ସମାରୋହରେ ପାଳିତ ହେବ। ବେଙ୍ଗୁଲି ଶୁଣ, ମୁଁ ଡାକୁଛି, ତୁ ଲେଖ। ହଁ, ମିଠା ଭାତ।
0: ବେଙ୍ଗୁଲି ସାଙ୍ଗରେ ତମେ ବି କଣ ପିଲା ହେଇଯାଉଛ?
1: ଇଏ ଗୋଟାଏ ଯୋଗ, ଜନ୍ମତିଥି ପାଳିବା ପାଇଁ ମନେ ମନେ ତମର ଲୋଭ ଥିଲା, ହେଲେ ତମେ ପାଟି ଫିଟେଇ କହିପାରୁ ନଥିଲ। ସେ ଯୋଗ ଫିଟିଗଲା, ଆଉ ସେଇ ସାଙ୍ଗେ ସାଙ୍ଗେ ଆମ ପାଟି ସ୍ୱାଦ ପାଇଁ ମଧ୍ୟ ବାଟ ଫିଟିଗଲା। ଲେଖ ବେଙ୍ଗୁଲି, ଲେଖ। ମିଠା ଭାତ, ହରଡ଼ ଡାଲି, ମାଛ।
0: ମାଛ ଝୋଳ ତ?
1: ମାଛ ଝୋଳ, ମାଛ ବେସର, ଖଟା।
0: କି ଖଟା?
1: ମିଠାଳିଆ ଖଟା।
0: ଏ ମିଠାଳିଆ ଖଟା ପୁଣି କଣ?
1: ତମେ ରୁହ,
0: ଏତିକି?
1: ହଁ, ଏତିକି ଥାଉ।
0: ମୋଟରେ କେଇଟା ହେଲା କିଲୋ ବେଙ୍ଗୁଲି?
2: ଛଅଟା।
0: ଗୋଟାଏ କାଟି ଦିଅ।
1: କାହିଁକି
0: ଛଅଟା ହୁଏ ନାହିଁ?
1: ଛଅଟା ଶୁଭ ସଂଖ୍ୟା ନୁହେଁ। ତାହେଲେ କୋଉ ଆଇଟମଟା କାଟିବା?
0: କାଟିବା କାହିଁକି ମୋ ବାପା,
1: ଆଉ
0: ଆଉ ଗୋଟେ ବଢେଇ ଦଉନ, ସାତ ହେଇଯିବ।
1: ବା ବା ବା, ଝୁଅର ମୋର ବୁଦ୍ଧି ଅଛି। ଆଉ ତାହେଲେ ତୁ ଲେଖ, ସାତ ନମ୍ବର ହେଲା
0: ହେଇଟି
1: ଥାଉ।
0: ଏଠି କାହାରି ବାହାଘର ହଉନାହିଁ ମ?
1: ଯାହାର ବାହାଘର ହେଇଯାଇଛି, ଆଉ ମାନେ ତା ପ୍ରସାଦରୁ ଥରେ ଅଧେ ଏବେ ଭଲରେ ଖିଆ ପିଆ କରନ୍ତୁ।
0: ଏମିତି ଖାଇବା ଲାଳସାଇଙ୍କର?
1: ତୁ ଲେଖ ମା, ଲେଖ। ସାତ ନମ୍ବର ବନ୍ଧାକୋବି ମାଛ ଛେଞ୍ଚାଡ଼ା।
0: ବାପା, ମୋର ଗୋଟେ ଆଇଟମ ରୁହନ୍ତା ନାହିଁ?
1: କହ।
0: ଚୁଙ୍ଗୁଡ଼ି।
1: ବେଶ, ଲେଖ ଚୁଙ୍ଗୁଡ଼ି।
0: ଲେଖିଲି, ଆଠ ନମ୍ବର ଚୁଙ୍ଗୁଡ଼ି। ଖାଲି ତ ମାଛ, ଏ ମାଛ ଛଡା ଆଉ କଥା ନାହିଁ।
1: ଓହୋ, ମାଛଟା ଟିକେ ବେଶୀ ହେଇଯାଇଛି ପରା। ହଉ ଠିକ ଅଛି, ଗୋଟେ ସାଦା ହଉ। ଲେଖ, କୋଶଳା ସାଗର ଘାଣ୍ଟ।
0: ଏ ଇଏ କଣ, କେମିତିକା ଜିନିଷ ବାପା?
1: ଭାରି ଭଲ ଜିନିଷ ଲୋ ମା, ସୁଦାମ ନନା ତ ରାନ୍ଧିବେ। ତୁ ଲେଖ।
0: କୋଶିଳା ସାଗର ଘାଣ୍ଟ ନଅ ନମ୍ବର। ବାପା, ନଅଟା ହେଇଗଲା ଯେ।
1: ଓ ନଅ ପୁଣି ଶୁଭ ନୁହେଁ, ଆଉ ଗୋଟେ ବଢେଇ ଦଶ କର। ଚୋପି ଚୋପି ରାଇତା।
0: ଇଏ ମୁଁ ଯାହା ଦେଖୁଛି, ଶେଷକୁ ଏଇ ଚୋପି ହିଁ ସାର ହେବ। ଏ ଠାକୁଠା ଠାକୁଠା ଖାଲି ତ ବଢି ଚାଲିଛି।
1: ତମକୁ ରାନ୍ଧିବାକୁ ପଡୁନାହିଁ ମ, ରାନ୍ଧିବା ଲୋକ ରାନ୍ଧିବ।
0: ହଁ ବାପା, ଏ ତାଲିକା ତ ହେଲା। ଏଥର ଅସଲ କଥା।
1: ଅସଲ ଜିନିଷ ମାନେ ଲୁଗା ତ? ଲୁଗା କିଣା ହବ, ପାଞ୍ଜିରେ ଅଛି ନବବସ୍ତ୍ର ପରିଧାନ।
0: ଓହୋ, ବୋଉର ଜନ୍ମଦିନ ସିଏ କଣ ନୂଆ ଲୁଗା ପିନ୍ଧନ୍ତା ନାହିଁ କି? ମୁଁ କହୁଛି ବାପା, ବୋଉକୁ ଗୋଟେ ପ୍ରେଜେଣ୍ଟ ଦବା।
1: ପ୍ରେଜେଣ୍ଟ?
0: ହଁ, ଜନ୍ମଦିନର ଉପହାର।
1: ମନ୍ଦ କଥା ଟିକେ କହିନୁ ମା, ତେବେ କଣ କି ଜିନିଷ ଦବା?
0: ମାନେ ଗୋଟେ ଖୁବ ଭଲ ଜିନିଷ। ତୋ ମୁହଁକୁ ଲାଜ ନାହିଁ ଲୋ ବେଙ୍ଗୁଲି, ଗୁଆ କାତିଟା ଦାଢ ପଡିଗଲାଣି ଯେ, ମାସେ ହେଲା କହିହଉଛି, ଗୋଟାଏ ଗୁଆ କାତି ଆସିପାରୁନି। ୟାଙ୍କର ପୁଣି

0: ବିଚାର ଚାରିଛି ମତେ ଉପହାର ଦେବେ ପେରେଜେଣ୍ଟ
1: ଗୁଆକାତି ବେଶ ତ ପିତଳ ମେଢ ଦିଆ ଗୋଟେ ଭଲ ବନାରସୀ ଗୁଆକାତି
0: ଓହୋ ଆଗେ ପ୍ରେଜେଣ୍ଟ କଣ ଦିଆଯିବ ସେ କଥା କୁହ
1: କହୁଛି ପରା ଗୁଆକାତି
0: ଓହ କଣ ଯେ ତମେ କୁହ ବାପା ଗୁଆକାତି କଣ କିଏ କାହାକୁ ପ୍ରେଜେଣ୍ଟ ଦିଏ
1: ତୋ ବୋଉର ଗୁଆକାତିରେ ଭାରି ସଉକ
0: ନାଇଁ ଗୁଆକାତି ନୁହେଁ
1: କଣ ତେବେ ଦବା
0: ମାନେ ମୁଁ କହୁଥିଲି ବାପା ଏଠି କି ପାଲା ଚାଲିଛି ତୁ ଯା ଏଠୁ ବେଙ୍ଗୁଲି ନହେଲେ ତାଲିକା ଫାଲିକା ସବୁ ନେଇକି ଚିରି ଦେବି
1: ଆଚ୍ଛା ବେଙ୍ଗୁଲି ତୋ ବୋଉର ତ ସିଂହ ରାଶି
0: ଗୋଟାଏ ସିଂହ ଛୁଆ ଆଣିଦଉ ନା
1: ଦେଇ ପାରିଲେ ତ କଥା ନଥିଲା
0: କଣ ଦବ କୁହ
1: ଗୋଟାଏ ସିଂହ ପାନିଆ
0: ହେଲୁ ନଟ ଆସିଲାଣି ମୋ ଭାଇ ଆସିଲାଣି
1: ନଟବର
2: ଆଜ୍ଞା
1: ତମେ ହଠାତ
2: ଅପାର କାଲି ଜନ୍ମଦିନ ପରା
1: ତୁ ତାହେଲେ ଜାଣିଛୁ
2: ସେଇଥିପାଇଁ ପରା ପଡି ଉଠି ଗାଁରୁ ଧାଇଁଛି ଆଚ୍ଛା ଏଠି ଇଏ କଣ ଚାଲିଛି
0: ଇଏ ଫିଷ୍ଟ ତାଲିକା ମାମୁଁ ଦଶ ଆଇଟମ
1: ତୋ ଅପାକୁ ପ୍ରେଜେଣ୍ଟ କଣ ଦିଆଯିବ ସେଇ ଆଲୋଚନା ଚାଲିଛି
0: ମାମୁଁ କୁହନ୍ତୁ କଣ ଦିଆଯିବ
2: ଆରେ ବାବା ସେ ବ୍ୟବସ୍ଥା ବୋଉ ଗାଁରୁ କରି ପଠେଇଛି ଶୁଣ ମୁଁ ଗୋଟି ଗୋଟି କରି ବୁଝେଇ କହୁଛି ଅପାର କାଲି ଜନ୍ମଦିନ ଆଉ ଏଇଟା ତାର ଯୋଡ଼ା ବର୍ଷ ଗତ ବର୍ଷ ସାରା ତାର ଇଷ୍ଟ ଥିଲା ସେଇଥିପାଇଁ ବୋଉ କୁତାମଚଟିଙ୍କ ପାଖରେ ଗୁଆ ବସେଇଥିଲା ବର୍ଷ ପୁରିଲା ଇଷ୍ଟ ଖଣ୍ଡନ ହେଲା କାଲି ଜନ୍ମଦିନରେ କଣ କଣ କରିବାକୁ ହବ ତାର ଗୋଟେ ବ୍ୟବସ୍ଥା ପତ୍ର ଗ୍ରହାଚାର୍ଯ୍ୟ ମନ୍ତ୍ର ମହାପାତ୍ର କରିକି ପଠେଇଛନ୍ତି ହଁ ବୋଉର ତାଗିଦି ଏ ବ୍ୟବସ୍ଥା ଅକ୍ଷର ଅକ୍ଷର ପାଳନ କରିବ
0: ଆଉ ଖିଆ ପିଆ କଣ ପ୍ରେଜେଣ୍ଟ ଦିଆଯିବ
2: ସବୁ ସେଇଥିରେ ଲେଖା ଅଛି ନିଅରି ଭାଇ ଏଟା ଟିକେ ପଢ
1: ଦେଖେ ହଁ ପ୍ରତ୍ୟୁଷରୁ ସ୍ନାନ ସାରି ସ୍ୱାମୀ ସ୍ତ୍ରୀ ଦୁହେଁ ଦେବୀ ମନ୍ଦିର ଯାତ୍ରା କରି ସେଠାରେ ଅଧିବାସ କରିବେ ସମସ୍ତ ଦିନ ନିର୍ଜଳ ଉପବାସ
2: ଅଟିଗଲ କାହିଁକି ପଢିଯାଅ ପଢିଯାଅ
1: ଇଏ ବ୍ୟବସ୍ଥା ନିଜେ ଗ୍ରହାଚାର୍ଯ୍ୟ କରିଛନ୍ତି
2: ପଢୁନ ଆହୁରି ଅଛି
1: ସନ୍ଧ୍ୟାରେ ଗୃହକୁ ଫେରି ବେଲପତ୍ର ଓ ନିର୍ମଳ ଜଳ ସେବନ କରିବେ ଏ ଦିନ ଗୃହରେ ଆମିଷ ପ୍ରବେଶ ନିଷେଧ ଏଥିସହିତ ପୂଜା ଗୁବାକ ଅର୍ଥାତ୍ ଗୁହା ପ୍ରେରିତ ହେଲା ଗୁବାକଟିକୁ ଚାରିଖଣ୍ଡ କରି କାଟି ଗୃହର ଚାରିକୋଣକୁ ଫିଙ୍ଗିଦେବ ଗୃହରେ ସର୍ବଶୁଭ ବିରାଜ କରିବ ପୁନଶ୍ଚ ଗୁଆଟିକୁ କାଟିବା ପାଇଁ ଗୋଟେ ସମ୍ପୂର୍ଣ୍ଣ ନୂତନ ଗୁଆକାତି ବ୍ୟବହାର କରିବ ତମେ ହସୁଛ
0: ହସିବି ନାହିଁ ମୁଁ ଯାହା କହିଥିଲି ପରିବା ଚୋପି ଜାଗାରେ ବେଲପତ୍ର ସେବନ କରିବା ବଜାରରୁ ଗୁଆକାତି କିଣି ଆଣି ତମେ ମତେ ଉପହାର ଦବ
1: ହଉ ହଉ ହେଲା ହସ
3: ଶୁଣିଲେ ପାରିବାରିକ ଧାରାବାହିକ ଶ୍ରୀହରିଙ୍କ ସଂସାରର ନବମ ଭାଗ ଏଥିରେ ଅଂଶଗ୍ରହଣ କରିଥିଲେ ବ୍ରଜରାଜ ସିଂ ଜାନକୀ ସାହୁ ଅମଲ କୁମାର ବାନାର୍ଜୀ ଓ ପୁଷ୍ପିତା ମନ୍ତ୍ରୀ ରଚନା ଗୋପାଳ ଛୋଟରାୟ ପ୍ରଯୋଜନା ପ୍ୟାରିମୋହନ ମହାନ୍ତି ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ

Gamma,

0: ଆକାଶବାଣୀ କଟକ ସମୟ ରାତି 11:07। ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ ଗତଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05, ଅନୁଚିନ୍ତା ସକାଳ 6:35, ଉପସ୍ଥାପନା ସୁଲୋଚନା ଦାସ, ଶ୍ରୀମଦ୍ ଭାଗବତର 86ତମ ଭାଗ ସକାଳ 6:40। କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ। ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55, କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ଆଲେଖ୍ୟ ଏବଂ ଉପସ୍ଥାପନାରେ ଅନିତ୍ୟ ମହାନ୍ତି।
2: ମହାପ୍ରଭୁ, ତମେ ତ ଲୀଳାମୟ, ତମ ଲୀଳାର ପଟାନ୍ତର ନାହିଁ। କେତେବେଳେ ଶବରି ଅଇଁଠା ଖାଇ ତାକୁ ଦିବ୍ୟଗତି ଦେଇଛ ତ, କେତେବେଳେ ପାଷାଣୀ ଅହଲ୍ୟାକୁ ଉଦ୍ଧାର କରିଛ, ପୁଣି କେତେବେଳେ

ଦ୍ରୌପଦୀଙ୍କୁ ବସ୍ତ୍ର ଦେଇ ଲଜ୍ଜାରୁ ତାଙ୍କୁ ନିବାରଣ କରିଛ। ହେଲେ ମହାପ୍ରଭୁ, ସତରେ କ'ଣ ତୁମର ମୋ କଥା କେବେ ବି ମନେ ପଡ଼େନି? ମୋ କାତର ଜଣାଣ କ'ଣ ତୁମ କାନରେ କେବେ ବି ପଡ଼େନି? ହେ ଚକା ନୟନ, ଥରୁଟିଏ ମୋତେ ଦୟା କର ମହାପ୍ରଭୁ, ଥରୁଟିଏ ମୋତେ ଦୟା କର।

ତମେ କଣ ଏଡ଼େ କପଟିଆ ମହାପ୍ରଭୁ, ଏଡ଼େ ଛୋଳିଆ? ସତରେ କଣ ତମେ କାହାର କୋଳ ବୁଡ଼ାଇ ଦେଇଛ? ଚାରିଆଡ଼େ ତମ ନାଁରେ ଯେଉଁ ଅପନିନ୍ଦା ଶୁଣାଯାଉଛି ସେ କଥା କଣ ସତ? ଗୋପାଙ୍ଗନାମାନଙ୍କୁ ସତରେ କଣ ତମେ ଅନେକ ହଇରାଣ କରିଛ? ବାଟରେ ଘାଟରେ ଏକୁଟିଆ ଛିଡ଼ା ହୋଇ ତାଙ୍କର ମାଠିଆ କଣ ସତରେ ତମେ ଭାଙ୍ଗି ଦେଇଛ?

ମହାପ୍ରଭୁ, କଣ ବା ମୋ ଦୋଷ ଥିଲା? କଣ ପାଇଁ ଏତେ ଦଣ୍ଡ ଭୋଗୁଅଛି? ଥରୁଟିଏ କହିଦିଅ, କହିଦିଅ ଥରୁଟିଏ ମୋତେ, ନର୍କେ ପଡ଼ୁ ଏ ଜୀବନ, ସେଥିକୁ ମୋ ଭୟ ନାହିଁ, ଭୟ ନାହିଁ ମହାପ୍ରଭୁ, ଝଡ଼ଝଞ୍ଜା ଯାହା ଆସୁ ଯେତେ, ଶକ୍ତି ତ ଦେଇଛ ପ୍ରଭୁ, ସବୁ ମୁଁ ପାରିବି ସହି, ପାରିବି ମୁଁ ସହି ପ୍ରଭୁ, ଯେତକ କଷଣ ହେଲେ ପ୍ରଭୁ।

ଭକ୍ତି ମୁଁ ଜାଣିନି ପ୍ରଭୁ, ଧୂପଦୀପ ଦେଇ କେବେ ତମକୁ ପୂଜିନି, ଏମିତି ମୋ ପାପିଟିଏ ମହାପ୍ରଭୁ, ମନ୍ଦିର ଦୁଆରେ ତମ ପାଦ ବି ପଡ଼ିନି। କ'ଣ ପାଇଁ ମହାପ୍ରଭୁ ଏମିତି ଜୀବନ ଦେଲ, କାହା ପାଇଁ କେତେବେଳେ ଏଠାରେ ମୁଁ କ'ଣ କରିଛି? ଖାଲି ସିନା ନିଜ ନିଜ ସୁଖ ପାଇଁ ଦିନରାତି ଏଠାରେ ମୁଁ ମିଛରେ ଜିଇଁଛି, ହାରିଛି ନା ହରାଇଛି, ଆଜି ପ୍ରଭୁ ମୁଁ ତାର ହିସାବ ପାଉନି। ଯାହା ଯେତେ ଭୁଲ ମୋର ସବୁକୁ ମୁଁ ମାନିନେଲି, ମୁକ୍ତି ଦିଅ ମହାପ୍ରଭୁ, ଆଉ ମୁଁ ପାରୁନି।

ହେ ପ୍ରଭୁ, ତମେ ସିନା ଜଗତକର ତ ବୁଲଉଛ, ହେଲେ ସତରେ କ'ଣ ତମେ ଜଗତଯାକର ଲୋକଙ୍କର କଥା କିଛି ବୁଝୁଛ? କାହାକୁ କେତେବେଳେ ବିପଦରେ ପଡ଼ିଥିବା ବେଳେ କ'ଣ ଟିକେ ଦେଇଥିଲ ବୋଲି ତମକୁ ସିନା ସିଏ ଜଗତକର୍ତ୍ତା ବୋଲି କହୁଥିଲା? ହେଲେ ଏବେ ମହାପ୍ରଭୁ, ଯାହା ତମେ ଦେଇଥିଲ ସବୁ ତ ନେଇଗଲଣି ଏହାରି ଭିତରେ। ସୁଖ ବୋଲି ତମକୁ ଯାହା ମାଗିଥିଲି ସିଏ ତ ମିଳିବା ଦୂରର କଥା, ଏବେ ଦୁଃଖର ସାଗରରେ ଉବୁଟୁବୁ ହେଉଛି। ସତରେ କ'ଣ ମୋତେ କହିବାକୁ ପଡ଼ିବ, ଜଗତକର୍ତ୍ତା ବୋଲି ମିଛେ ସିନା ବୁଲାଉଛ?

ମୁଁ ଜାଣିପାରେ ମୁଁ ତ ଏ ଜନ୍ମରେ କାହାରି କିଛି ଅନିଷ୍ଟ କରିନି କି କାହାରି ମନରେ ଟିକିଏ ବି ଦୁଃଖ ଦେଇନି ମହାପ୍ରଭୁ, ହେଲେ କ'ଣ ପାଇଁ ତୁମେ ଏତେ ଦଣ୍ଡ ଦେଉଛ? କ'ଣ ପାଇଁ ମୁଁ ଏତେ ଦଣ୍ଡ ଭୋଗୁଛି? ତମ ଶ୍ରୀମୁଖକୁ ଚାହିଁ ଦିନ ମୋର ବିତିଯାଉ ବୋଲି ଚାହିଁଲା ବେଳକୁ ତମେ ତ ମୋତେ ପର କରିଦେଉଛ। କୁହ ମହାପ୍ରଭୁ, କୋଉ ଜନ୍ମରେ ମୁଁ କି ପାପ କରିଥିଲି ଯେ ଏ ଜନ୍ମରେ ମୋତେ ଏତେ କଷ୍ଟ ସହିବାକୁ ପଡ଼ୁଛି?

0: ବନ୍ଦନାର ଶିଳ୍ପୀ ଥିଲେ ପୁରାତନ ରଚନାରୁ ରଶ୍ମି ଦାସ, ଅକ୍ଷୟ ଲେଙ୍କା, ବୀଣା ଦେବୀ ଏବଂ ସସ୍ମିତା ମହାପାତ୍ର। ସାଲବେଗଙ୍କ ରଚନାରୁ ଶିଳ୍ପୀ ଥିଲେ ରାଜକିଶୋର ଦାସ। ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ ଶିଳ୍ପୀ ଥିଲେ ତ୍ରିଲୋଚନ ପାତ୍ର।
1: ଆଲେଖ୍ୟ ଏବଂ ଉପସ୍ଥାପନରେ ଥିଲେ ଅନିତ୍ୟ ମହାନ୍ତି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛି ଅନୁଚିନ୍ତା, ନିବେଦନ କରିଛନ୍ତି ସଂକର୍ଷଣ ମଙ୍ଗରାଜ।
1: ଭକ୍ତ ପାଇଁ ଭଗବାନ ଅସମ୍ଭବକୁ ସମ୍ଭବ କରିପାରନ୍ତି। ଭଗବାନଙ୍କର ଏହି ଆଶ୍ଚର୍ଯ୍ୟକରଣୀ କଥା ଶାସ୍ତ୍ର ପୁରାଣର ଛତ୍ରେ ଛତ୍ରେ ଲିପିବଦ୍ଧ ହୋଇ ରହିଛି। ଭକ୍ତର ଅନୁରୋଧରେ ନିର୍ଦ୍ଦିଷ୍ଟ ରୂପ ଧରି ନିର୍ଦ୍ଧାରିତ ସ୍ଥାନରେ କାଳକାଳକୁ ମଧ୍ୟ ମହାପ୍ରଭୁ ଉଭା ହୋଇ ରହିଛନ୍ତି। ଜନସାଧାରଣଙ୍କୁ ଜଣାଇ ଦେଉଛନ୍ତି ସେ ଭକ୍ତର ଅତି ଆପଣାର, ଗୋଟାପଣେ ନିଜର, ଭକ୍ତ ତାଙ୍କର ଜୀବନଧନ ରଙ୍କରତନ। ଶ୍ରୀଜଗନ୍ନାଥ ମହାପ୍ରଭୁ ଅଣସରରେ ଅବସ୍ଥାନ କରୁଥିବାରୁ ପ୍ରାୟ 13 ଦିନ ଧରି ଭକ୍ତମାନଙ୍କୁ ଦର୍ଶନ ଦେଇନଥାନ୍ତି। ଏହି ସମୟରେ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତମାନଙ୍କ ମନରେ କିଭଳି ବିଷାଦ ଭାବ ଜାତ ହୁଏ ତାହା ଅନୁଭବୀ ନ ହେଲେ କେହି କହିପାରିବେ ନାହିଁ। ଆଜିକି ବହୁ

ତଳେ ରାମାନୁଜାଚାର୍ଯ୍ୟଙ୍କର ଜଣେ ଭକ୍ତ ସନ୍ନ୍ୟାସୀ ଆଲବନ୍ଦାଚାର୍ଯ୍ୟ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଲେ। ସେତେବେଳକୁ ମହାପ୍ରଭୁ ସୁନାକୂଅ ପାଣିରେ ସ୍ନାନ କରି ଜ୍ୱର ଭୋଗୁଥିବା ଯୋଗୁଁ ଅଣସର ତାଟି ମଧ୍ୟରେ ଥାଆନ୍ତି। ତାଙ୍କୁ ଜନସାଧାରଣ ଏ ସମୟରେ ଦର୍ଶନ କରିବା ମନା। ଶ୍ରୀକ୍ଷେତ୍ରରେ ରହଣି କରିବ, ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେବ, ଏହାଠାରୁ ଭଳି ବିଡ଼ମ୍ବନା ଆଉ କ'ଣ ବା ଥାଇପାରେ। ଭକ୍ତ ଆଲମ୍ବନାଚାର୍ଯ୍ୟ ଦୁଃଖ ସାଗରରେ ଡୁବିଗଲେ। ମହାପ୍ରଭୁଙ୍କ ଦର୍ଶନ ବିନା ଜୀବନକୁ ତୁଚ୍ଛ ମଣିଲେ। ମହୋଦଧିରେ ଝାସ ଦେଇ ମନସ୍ତାପରୁ ନିସ୍ତାର ପାଇବା ପାଇଁ ବିଚାର କରି ବଡ଼ଦେଉଳଠାରୁ ଚାଲିଲେ ସ୍ୱର୍ଗଦ୍ୱାର ଅଭିମୁଖେ। ବାଟରେ ସୋଲାଖିଆ ବରଗଛ ଉପରେ ବସିଥିବା ଗୋଟିଏ ହନୁ ତାଙ୍କର ପଥରୋଧ କରି ତାଙ୍କୁ ଅନ୍ୟ ରାସ୍ତାରେ ନେଇଗଲା। ସେ ଚାଲି ଚାଲି ଯାଇ ପହଞ୍ଚିଲେ ଶ୍ରୀକ୍ଷେତ୍ରଠାରୁ 22 କିଲୋମିଟର ପଶ୍ଚିମକୁ ଥିବା ବ୍ରହ୍ମଗିରିଠାରେ। ହଠାତ୍ ତାଙ୍କର ସମ୍ବିତ ଫେରିଆସିଲା। ସେ ଭାବିଲେ ଶ୍ରୀକ୍ଷେତ୍ରଠାରୁ ସମୁଦ୍ରର ଦୂରତା କେତେ କି? ଦୀର୍ଘ ପଥ ଅତିକ୍ରମ କରି ମୁଁ ସମୁଦ୍ରକୂଳରେ ପହଞ୍ଚିପାରିନାହିଁ ଯେ। ଏହା ସେହି ନଟବର ନାଗରଙ୍କର କପଟ ନିଶ୍ଚୟ। ସେ ଯାହା ହେଉ, ଆତ୍ମାହୁତି ଦେବା ପାଇଁ ମୁଁ ସ୍ଥିର କରିସାରିଛି, ଯେତେବେଳେ ଜଳରେ ନହେଲା ନାହିଁ ଅଗ୍ନିରେ ଝାସ ଦେବି। ଏହା ବିଚାର କରି ଆଲମନ୍ଦାଚାର୍ଯ୍ୟ କାଷ୍ଠ ସଂଗ୍ରହ କରି ଏକାଠି କଲେ ଏବଂ ସେଥିରେ ଅଗ୍ନି ସଂଯୋଗ କଲେ। ହଠାତ୍ କେଉଁଠାରୁ ଅନାହତ ବଂଶୀର ମୂର୍ଚ୍ଛନା ମନପ୍ରାଣକୁ ପୁଲକିତ କରି ଭାସି ଆସିଲା। ନୟନ ପଥରେ ଉଦ୍ଭାସିତ ହୋଇ ଉଠିଲା ଅପୂର୍ବ ଜ୍ୟୋତିରେଖା। ଜ୍ୟୋତିର ବଳୟ ମଧ୍ୟରେ ନୀଳନବଘନ କାନ୍ତି, ଚତୁର୍ଭୁଜରେ ଶଙ୍ଖ ଚକ୍ର ଗଦା ପଦ୍ମ, କର୍ଣ୍ଣରେ ମକର କୁଣ୍ଡଳ, ଶିରରେ ସୁବର୍ଣ୍ଣ ମୁକୁଟ ଉପରେ ଶିଖିଚୂଳ, ଗଳାରେ ବନମାଳା, ହୃଦୟରେ ଶ୍ରୀବତ୍ସଲାଞ୍ଚନ ଚିହ୍ନ, ଅଦରରେ ମନ୍ଦହାସ୍ୟରେଖା ଖେଳାଇ ପୀତବସନ ବନମାଳୀ ଉଭା ହୋଇଥିବା ଦେଖି ଆଲବନ୍ଦାଚାର୍ଯ୍ୟ ନିସ୍ତରିଲି ନିସ୍ତରିଲି କହି ତାଙ୍କ ପାଦ ତଳେ ପଡ଼ିଗଲେ। ବାରମ୍ବାର ପ୍ରଣାମ କରି କରପତ୍ର ଯୋଡ଼ି ଉଭା ହୋଇ ପଚାରିଲେ, ମହାପ୍ରଭୁ, ନୀଳନିରୋଧ କାନ୍ତି ଅସୁଖ ଅଛି କି? ପଦ୍ମପଳାଶ ନୟନର ଜ୍ୟୋତି ନିସ୍ତେଜ ଜଣାପଡ଼ୁଛି ଯେ। କ୍ଷୀଣ ହାସ୍ୟରେଖା ଖେଳାଇ ମହାପ୍ରଭୁ କହିଲେ, ଭକ୍ତ, ଆମ୍ଭେ ଅନବସରରେ ଅବସ୍ଥାନ କରୁଛୁ, ତେଣୁ ମଳିନବର୍ଣ୍ଣ ହୋଇଛି। ରୋଗଶଯ୍ୟାରେ ଥିବା ବ୍ୟକ୍ତି କ'ଣ ସତେଜ ରହିପାରେ? ବିସ୍ମୟ ବିଜଡ଼ିତ କଣ୍ଠରେ ଆଲବନ୍ଦାଚାର୍ଯ୍ୟ ପ୍ରଶ୍ନ କଲେ, ଯାହାର ନାମ ଧରିଲେ ବ୍ୟାଧି ଦୂର ହୋଇଯାଏ, ଯାହାର ନାମ ଶୁଣିଲେ ମହାକାଳ ଥରହର, ସେ ପୁଣି କାଳର କବଳିତ, ବ୍ୟାଧି ବିଜଡ଼ିତ? ମହାପ୍ରଭୁ କହିଲେ, ଭକ୍ତ, ଇଏ ପରା ଅପୂର୍ବ ମାନୁଷୀ ଲୀଳା। ନୀଳାଚଳ କ୍ଷେତ୍ରରେ 60 ପୌଟି ଭୋଗ ଖାଇ ନାନା ପର୍ବପର୍ବାଣୀ ଓଷାବ୍ରତରେ ନାନା ରଙ୍ଗଢଙ୍ଗରେ ବେଶ ହୋଇ ଲୀଳା କରିବାକୁ ପଡ଼ୁଛି ତ, ତେଣୁ ବ୍ୟାଧି ଭୋଗ କରିବାକୁ ହିଁ ହେବ, ସେଥିପାଇଁ ତ ଆମର ଅଣସର ବାସ। ଆଲବନ୍ଦାଚାର୍ଯ୍ୟ ପ୍ରାର୍ଥନା କଲେ, ମହାପ୍ରଭୁ, ଏ ଦିନଜନ ଗୁହାରି ଘେଣା କରିବେ? ମହାପ୍ରଭୁ, ଏଇଠି ଏଇ ରୂପରେ ଆପଣ ଯୁଗ ଯୁଗ ପାଇଁ ଅବସ୍ଥାନ କରିବେ। ଭକ୍ତମାନେ ଅଣସର କାଳରେ ଆପଣଙ୍କର ଭୁବନମୋହନ ବିଗ୍ରହ ଦର୍ଶନ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଶ୍ରୀକ୍ଷେତ୍ରରେ ଦର୍ଶନ କରିବାର ଫଳ ଲାଭ କରିବେ। ମହାପ୍ରଭୁ କହିଲେ, ତଥାସ୍ତୁ, ତୁମ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମୁଁ ଏଇଠି ଅବସ୍ଥାନ କରିବି। ମୋର ନାମ ହେବ ଆଲବନ୍ଦାନାଥ। ସେହି ଆଲବନ୍ଦାନାଥ କାଳକ୍ରମେ ଅପଭ୍ରଂଶ ହୋଇ ହୋଇଛି ଅଲାରନାଥ। ଅଣସର କାଳରେ ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ କରି ଆପଣାକୁ ଧନ୍ୟ ମନେ କରିଥାନ୍ତି।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ସଂକର୍ଷଣ ମଙ୍ଗରାଜ ଆକାଶବାଣୀ କଟକ ପ୍ରଚାର କରୁଛି ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 82ତମ ଭାଗ ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି ବର୍ଣ୍ଣନାରେ ସଞ୍ଜୟ କୁମାର ଶତପଥୀ ପ୍ରଯୋଜନା ସୁହାସ ମହାନ୍ତି।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 42ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନରେ ଥିଲେ ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ଷା ଉପରେ ନିର୍ଭର କରୁଥିବା ଧାନ ପାଇଁ ମୌସୁମୀ ବର୍ଷା ଆରମ୍ଭ ହୋଇଗଲା ପରେ ତଳିଘେରା ପ୍ରସ୍ତୁତି କରନ୍ତୁ। ଏକ ଏକର ଧାନ ଚାଷ ପାଇଁ 400 ବର୍ଗମିଟର ବା 10 ଡେସିମିଲ ତଳିଘେରା ଆବଶ୍ୟକ ହୋଇଥାଏ। ପଟାଳୀ ତିଆରି ସମୟରେ ପଟାଳୀ ଚାରିପଟରେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କଲେ ପିମ୍ପୁଡ଼ି ଲାଗନ୍ତି ନାହିଁ, ତେଣୁ ସଦାସର୍ବଦା ପଟାଳୀ ତିଆରି କଲାବେଳେ କ୍ଲୋରୋପାଇରିଫସ୍ ପ୍ରୟୋଗ କରନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଏହାର ଗଜା ପରୀକ୍ଷା କରାଇ ନିଅନ୍ତୁ। ପନିପରିବାରେ ଜଳ ସଂରକ୍ଷଣ କରିବା ପାଇଁ ନଡ଼ା, ଶୁଖିଲା ପତ୍ର ବା କରତ ଗୁଣ୍ଡ ଦ୍ୱାରା ଆଚ୍ଛାଦୀକରଣ କରନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରାକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ବୁଣାଧାନ ପାଇଁ ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 8 କ୍ୱିଣ୍ଟାଲ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। ଶେଷ ଜମି ତିଆରି ସମୟରେ ଏକର ପ୍ରତି 2 ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। କାଦୁଆ

ଘେରା ପାଇଁ ନିର୍ବାଚିତ ଜମିକୁ ତିନିରୁ ଚାରିଓଡ଼ ଚାଷ କରି ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ପାଣି ଭର୍ତ୍ତି କରି ରଖନ୍ତୁ। ଏହାପରେ ତଳିଘେରାକୁ ଭଲ ଭାବରେ କାଦୁଅ କରି ମଇ ଦେଇ ସମତୁଲ କରିଦିଅନ୍ତୁ। ଶେଷଓଡ଼ ଚାଷ ବେଳକୁ 200 କିଲୋଗ୍ରାମ କମ୍ପୋଷ୍ଟ କିମ୍ବା ସଢ଼ା ଗୋବର ଖତ, 4 କିଲୋଗ୍ରାମ ଡିଏପି, 4 କିଲୋଗ୍ରାମ ପଟାସ ସାର ଏହି ସମୟରେ ପ୍ରୟୋଗ କରନ୍ତୁ। ତଳିଘେରାକୁ 1.5 ମିଟର ଓସାର, 10 ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 ସେଣ୍ଟିମିଟର ଚଉଡ଼ାର ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40-50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ି ପ୍ରତି 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଏହାକୁ ଘୋଡ଼ାଇ ଦିଅନ୍ତୁ। ତଳିକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେହିପରି ଯତ୍ନ ନିଅନ୍ତୁ। ମକା ଫସଲରେ ଫଲ୍ ଆର୍ମିୱାର୍ମ ନାମକ କୀଟର ପରିଚାଳନା ପାଇଁ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 4 ମିଲିଲିଟର ସାଇନା ଟ୍ରାନିଲିପ୍ରୋଲ 19.8% ସହିତ ଥାୟୋମେଥୋକ୍ସାମ 19.8% ଏଫ୍ଏସ୍ କୀଟନାଶକରେ ମିଶାଇ ବିହନ ବିଶୋଧନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମ ଯଥା ଦେବୀ, କାଦ୍ରୀ 6, କାଦ୍ରୀ 9, ଟିଜି 37 ଏ, ଟିଏଜି 38, ଟିଏଜି 24, ସ୍ମୃତି, ସିଓ 7, ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ ବୀଜାଣୁ କଲଚର ଦ୍ୱାରା ଉପଚାର କରି ବୁଣନ୍ତୁ। ଆଖୁ ଫସଲରେ ଘାସୁଆରୁଗୁଡ଼ିଆ ରୋଗର ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଗଛକୁ ଓପାଡ଼ି ଦୂରରେ ପୋଡ଼ି ନଷ୍ଟ କରିଦିଅନ୍ତୁ। ଏହି ରୋଗର ବାହକ ଯୌ ପୋକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ କିମ୍ବା 60 ମିଲିଲିଟର ଇମିଡା କ୍ଲୋପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌ ପୋକ, ପତ୍ରଡିଆଁ ପୋକ, ପତ୍ରଉଙ୍କୁଣି ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 ppmକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ତଳିଘେରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଓପାଡ଼ିବା ପୂର୍ବଦିନ ସନ୍ଧ୍ୟା ସମୟରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ସବୁରି ଭାଷାରେ
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ବଢ଼ନ୍ତା ଶିଶୁଙ୍କ ଖାଦ୍ୟ। ଆଲୋଚକ ଡାକ୍ତର ଶୈଳଜା ନନ୍ଦନ ପରିଡ଼ା।
2: ଗର୍ଭ ଅବସ୍ଥାରେ ଶିଶୁଟି ଠିକ୍ ପାଗରେ ବଢ଼ିବା ଲାଗି ମା ଉପରେ ପୂରାପୂରି ନିର୍ଭର କରେ। ଅବଶ୍ୟ ସେ ସମୟରେ ପିଲାଟି ତା'ର ସମସ୍ତ ଦରକାରୀ ଖାଦ୍ୟ ମା'ର ରକ୍ତରୁ ହିଁ ପାଇଥାଏ। ଗର୍ଭ ଅବସ୍ଥାରେ ଉପଯୁକ୍ତ ଖାଦ୍ୟ ଭାବରେ କେବଳ ଓଜନରେ ପିଲାଟି ଅଳ୍ପ ହୁଏ ନାହିଁ, ବରଂ ଏ ଧରଣର ପିଲାମାନେ ବଡ଼ ହେଲେ ଅନେକ ଦୂରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ହାର୍ଟ ଡିଜିଜ୍, ହାଇ ବ୍ଲଡ୍ ପ୍ରେସର, ଡାଇବେଟିସ୍ ପ୍ରଭୃତି ରୋଗ ଏହି ଧରଣର ପିଲାମାନଙ୍କର ଯେତେବେଳେ ସେମାନେ 40 ବର୍ଷରେ ପହଞ୍ଚିଥାନ୍ତି ତାଙ୍କଠାରେ ଅଧିକା ଦେଖାଯାଏ। ମୋର ଏ ବିଷୟରେ କହିବାର ଉଦ୍ଦେଶ୍ୟ ହେଉଛି, ଉପଯୁକ୍ତ ଖାଦ୍ୟ ଶିଶୁ ଲାଗି କେବଳ ଜନ୍ମ ହେବା ପରେ ନୁହେଁ, ଜନ୍ମ ହେବା ପୂର୍ବରୁ ମଧ୍ୟ ନିହାତି ଦରକାର। ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ପିଲାମାନଙ୍କ ତୁଳନାରେ ମଣିଷ ପିଲାଟି ବଡ଼ ଅସହାୟ। ଗୋଟିଏ କଅଁଳା ବାଛୁରୀ କଥା ଚିନ୍ତା କରାଯାଉ। ଜନ୍ମ ହେବାର 1 ଘଣ୍ଟା ମଧ୍ୟରେ ବାଛୁରୀ ଉଠି ଦୌଡ଼ାଦୌଡ଼ି କରିବା ସାଙ୍ଗେ ସାଙ୍ଗେ ମା'ଠୁ ଦୁଧ ଖୁଆଇବା ଆରମ୍ଭ କରିଦିଏ। ମାତ୍ର ମଣିଷ ପିଲାଟି ଭୋକ ଲାଗିଲେ କେବଳ କାନ୍ଦିବା ଛଡ଼ା ଆଉ କିଛି କରିପାରେନି। ମା ଆସି ପିଲାକୁ ଧରି ଖାଇବାକୁ ଦେଲେ ହିଁ ପିଲାଟି ଚୁପ୍ ହୁଏ। ତେଣୁ ଜନ୍ମ ହେବା ପରେ ପିଲା ଲାଗି ତା'ର ମା'ର କ୍ଷୀର ଏବଂ ମା ହେଉଛି ସବୁଠାରୁ ବଡ଼ ସମ୍ବଳ। ମା'ଠୁ କ୍ଷୀର ଖାଉଥିବା ପିଲାର ମାନସିକ ଓ ଶାରୀରିକ ବିକାଶ ଠିକ୍ ଭାବରେ ହୋଇଥାଏ। ଜନ୍ମ ହେବା ପରେ ପ୍ରଥମ 2 ବର୍ଷରେ ପିଲାଟିର ଶାରୀରିକ ବୃଦ୍ଧି ସବୁଠାରୁ ଅଧିକା। ଆମମାନଙ୍କର ବ୍ରେନ୍ ବା ମସ୍ତିଷ୍କର ଅଭିବୃଦ୍ଧି ପ୍ରଥମ 5 ବର୍ଷରେ ହିଁ ମୋଟାମୋଟି ସରିଯାଏ। ପିଲାର ବ୍ରେନ୍ ଡେଭଲପ୍ମେଣ୍ଟ ଲାଗି ମା'ର କ୍ଷୀର ଅତ୍ୟନ୍ତ ଜରୁରୀ। ପ୍ରଥମ 6 ମାସ ଯାଏ କେବଳ ମା କ୍ଷୀର ହିଁ ପିଲାର ଅଭିବୃଦ୍ଧି ଲାଗି ଯଥେଷ୍ଟ। ଅବଶ୍ୟ ଆମେମାନେ ପିଲାମାନଙ୍କୁ ମା କ୍ଷୀର ସାଙ୍ଗରେ ଭିଟାମିନ୍ ଓ ଆଇରନ୍ ମଧ୍ୟ ଦେଇଥାଉ। ଭିଟାମିନ୍ ଓ ଆଇରନ୍ ଜନ୍ମ ହେବା ସାଙ୍ଗେ ସାଙ୍ଗେ ନ ଦେଇ ପ୍ରାୟ ମାସକ ପରେ ଆରମ୍ଭ କରିବାକୁ ଆମେମାନେ ପରାମର୍ଶ ଦେଇଥାଉ। 6 ମାସ ପରେ ମା'ର କ୍ଷୀର ସାଙ୍ଗରେ ଅଲଗା ବହଳିଆ ଖାଦ୍ୟ ଦେବା ଦରକାର, କାରଣ ପିଲାଟି ଦାନ୍ତ ଉଠିବା ପରେ ଚୋବେଇବା ଓ କାମୁଡ଼ିବା ଶିଖିଥାଏ। କାମୁଡ଼ି ଓ ଚୋବାଇ ଖାଇଲେ ଖାଦ୍ୟ ଭଲ ହଜମ ହୁଏ, ତେଣୁ ସେ ସମୟରେ ଘର ତିଆରି ଜାଉ, ଛତୁ, ପିଠା, ଖେଚେଡ଼ି ଇତ୍ୟାଦି ଆରମ୍ଭ କରିବା ଓ ଅଭ୍ୟାସ କରିବା ଦରକାର। ଅନେକ ମା'ମାନେ ଖାଦ୍ୟକୁ ଗ୍ରାଇଣ୍ଡରରେ ବାଟି କନାରେ ଛାଣି ପିଲାକୁ ପିଆଇ ଦେଇଥାନ୍ତି, ଏହା ଆଦୌ କରିବା ଉଚିତ ନୁହେଁ। ଆମିଷ ଖାଦ୍ୟ ଭିତରେ ଅଣ୍ଡା ସିଝା ଗୋଟିଏ ଭଲ ଖାଦ୍ୟ। ସାଧାରଣତଃ 2 ବର୍ଷ ପରେ ପିଲା ବଡ଼ମାନଙ୍କ ସାଙ୍ଗରେ ବସି ଘରର ଅନ୍ୟମାନେ ଯେଉଁ ଖାଦ୍ୟ ଖାଆନ୍ତି ତାକୁ ଖାଇବା କଥା। ଯେତେ କମ୍ ବୟସରୁ ଘର ଖାଦ୍ୟ ଅଭ୍ୟାସ କରାଯାଏ ସେତେ ଚଞ୍ଚଳ ପିଲାମାନେ ବାପାମାଙ୍କୁ ହଇରାଣ ନ କରି ଘରୋଇ ଖାଦ୍ୟ ଖାଇଥାନ୍ତି। ପିଲା ନ ଖାଇଲେ ତାକୁ ବାଡ଼େଇ ଖୁଆଇବାରେ କୌଣସି ଲାଭ ହୁଏ ନାହିଁ, ବରଂ କ୍ଷତି ହୋଇଥାଏ। ବଢ଼ନ୍ତା ପିଲାମାନଙ୍କର ଉପଯୁକ୍ତ ଖାଦ୍ୟର ଅଭାବରେ କେତେକ ରୋଗ ଦେଖାଯାଏ। ଅନେକ କ୍ଷେତ୍ରରେ ପେଟରେ କୃମି ଥିଲେ ଏହି ଖାଦ୍ୟ ଅଭାବ ଜନିତ ରୋଗ ଅଧିକ ଆକ୍ରମଣ କରିଥାଏ। ଭିଟାମିନ୍ ଏ ଅଭାବରେ ଆଖି ଖରାପ, ଅନ୍ଧାରକଣା ରୋଗ ହୋଇଥାଏ। ସେଥିଲାଗି ଆମର ସରକାରୀ ବ୍ୟବସ୍ଥା ଅନୁସାରେ ମିଳିମିଳା ଟିକା ସାଙ୍ଗରେ ଭିଟାମିନ୍ ଏ ଖାଇବାକୁ ଦିଆଯାଇଥାଏ। ସେହିପରି ଭିଟାମିନ୍ ଡି ଅଭାବରେ ରିକେଟ୍, ଭିଟାମିନ୍ ସି ଅଭାବରେ ସ୍କର୍ଭି ପରି ରୋଗ ହୁଏ। ଭିଟାମିନ୍ ବି ଗ୍ରୁପ୍ର ଅଭାବରେ ଏବଂ ଆଇରନ୍ ଅଭାବରେ ରକ୍ତହୀନତା ରୋଗ ମଧ୍ୟ ଦେଖାଯାଏ। ରକ୍ତହୀନତା ରୋଗରେ ପିଲାଟି ଦୁର୍ବଳ ହୋଇପଡ଼େ, ଚିଡ଼ଚିଡ଼ା ହୋଇଯାଏ ଏବଂ ଭଲ ପାଠ ମଧ୍ୟ ପଢ଼ିପାରେ ନାହିଁ। ଆମର ଖାଇବା ଜିନିଷ ଭିତରେ ତଟକା ପରିବା, ଶାଗ, ଫଳ ଇତ୍ୟାଦି ଥିଲେ ବି କମ୍ପ୍ଲେକ୍ସ ଓ ଆଇରନ୍ର ଅଭାବ ହୋଇନଥାଏ। ମାତ୍ର ଯଦି କୌଣସି ଶିଶୁଠାରେ ରକ୍ତହୀନତାର ଲକ୍ଷଣ ଦେଖାଯାଏ ତେବେ ମଲ୍ଟିଭିଟାମିନ୍ ଡ୍ରପ୍ ଆକାରରେ ବି କମ୍ପ୍ଲେକ୍ସ ଓ ଆଇରନ୍ ମଧ୍ୟ ଦିଆଯାଇପାରେ। ଶେଷରେ କହିବାକୁ ଗଲେ ପୁଷ୍ଟିକର ଖାଦ୍ୟର ଦରକାରିତା ମା' ଗର୍ଭରୁ ହିଁ ଆରମ୍ଭ ହୋଇଥାଏ। ମା'କୁ ଉପଯୁକ୍ତ ଖାଦ୍ୟ, ଭିଟାମିନ୍, ଆଇରନ୍, କ୍ୟାଲସିୟମ୍ ଇତ୍ୟାଦି ଦେଲେ ମା'ର ସ୍ୱାସ୍ଥ୍ୟର ଉନ୍ନତି ସାଙ୍ଗରେ ଗର୍ଭରେ ଥିବା ପିଲାର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହେ। ପରେ ମଧ୍ୟ ଏହି ମା'ମାନେ ନିଜ ପିଲାକୁ ଭଲ ଭାବରେ ସ୍ତନପାନ କରାଇପାରିଥାନ୍ତି। ସୁସ୍ଥ ସବଳ ପିଲାଟିଏ ଜନ୍ମ ହେଲେ କେବଳ ବାପାମା ବା ପରିବାର ଲୋକମାନେ ଯେ ଖୁସି ହୁଅନ୍ତି ତାହା ନୁହେଁ, ଏ ପିଲାଟି ବଡ଼ ହେଲେ ଭଲ ମଣିଷଟିଏ ମଧ୍ୟ ହୋଇପାରେ।

ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ମଙ୍ଗଳ ମୁହୂର୍ତ୍ତରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

0: ଜ୍ୱରରେ ପୀଡ଼ିତ, ଚାଲିଛି ଅନବସର ନୀତି। ଦୈତାପତି ସେବକମାନେ ଯଥାରୀତି ସେବା କରୁଛନ୍ତି, ଯଥା ଦେହେ ତଥା ଦେବତା, ମାନବୀୟ ଲୀଳା କରୁଛନ୍ତି ଦାରୁ ଦେବତା। ଏହି ଅବସରରେ ସଂକ୍ଷିପ୍ତ ଭାବ ନିବେଦନ କରନ୍ତି ଚପଳା ତ୍ରିପାଠୀ।
1: କୋଟି ଓଡ଼ିଆଙ୍କର ହୃଦୟର ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ମାନବୀୟ ଲୀଳାର ଠାକୁର। ବାର ମାସରେ ତେର ଯାତ୍ରା କରି ତାଙ୍କର ଲୀଳାରେ ସେ ସ୍ୱୟଂ ମଗ୍ନ ହୋଇଥାନ୍ତି। ଗ୍ରୀଷ୍ମ ତାପରେ

ବାର ମାସରେ ତେରଯାତ୍ରା କରି ତାଙ୍କର ଲୀଳାରେ ସେ ସ୍ୱୟଂ ମଗ୍ନ ହୋଇଥାନ୍ତି। ଗ୍ରୀଷ୍ମ ତାପରେ ଜର୍ଜରିତ ହୋଇ ବ୍ରହ୍ମାଣ୍ଡର ନାଥ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ରତ୍ନ ସିଂହାସନରୁ ଭାଇ ଓ ଭଉଣୀଙ୍କୁ ସଙ୍ଗରେ ଧରି ସ୍ନାନ ବେଦୀକୁ ଓହ୍ଲାଇ ଆସନ୍ତି। ସେଠାରେ ସୁବାସିତ ଜଳରେ ସ୍ନାନ କରି ହାତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଅତ୍ୟଧିକ ସ୍ନାନ କଲେ ଯେପରି ସାଧାରଣ ମଣିଷ ଅସୁସ୍ଥ ହୋଇ ଶାରୀରିକ ପୀଡ଼ା ଭୋଗିଥାଏ ଏବଂ ପଥି ଖାଇଥାଏ, କାଳିଆ ଠାକୁର ମଧ୍ୟ ଠିକ ସେହିପରି ଅତ୍ୟଧିକ ସ୍ନାନ ଯୋଗୁଁ ମହାପ୍ରଭୁ ହୋଇପଡ଼ନ୍ତି ଅସୁସ୍ଥ ବା ଜ୍ୱରରେ ପୀଡ଼ିତ। ସ୍ନାନ ବେଦୀରୁ ରତ୍ନ ସିଂହାସନ ନ ଯାଇ ସେ ଯାଆନ୍ତି ଅଣବସର ଗୃହକୁ ବା ପିଣ୍ଡିକୁ। ମହାପ୍ରଭୁ ଅସୁସ୍ଥ ଥିବା ସମୟରେ ରନ୍ଧା ଭୋଗ ଲାଗି ହୁଏ ନାହିଁ। ଏହି ସମୟରେ ଅଣବସର ପିଣ୍ଡିକୁ ଧଳା ଫୁଲ ଛଡ଼ା ଅନ୍ୟ ଫୁଲ ମଧ୍ୟ ନିଆଯାଏ ନାହିଁ। କେବଳ ରାଶି ତେଲର ଦୀପ ଛଡ଼ା ଅନ୍ୟ ଆଲୋକ ମଧ୍ୟ ବ୍ୟବହାର କରାଯାଏ ନାହିଁ। ଏହି ସମୟରେ ଘଣ୍ଟ ଘଣ୍ଟା ଭଜନ କୀର୍ତ୍ତନ ଇତ୍ୟାଦି ବାରଣ। କେବଳ ଦୈତାପତି ଓ ପତି ମହାପାତ୍ର ସେବକଙ୍କ ଦ୍ୱାରା ସେବା ସମ୍ପନ୍ନ ହୁଏ। ମହାପ୍ରଭୁଙ୍କ ସେବା ସମୟରେ ସେମାନେ ପରସ୍ପର ମଧ୍ୟରେ ବାର୍ତ୍ତାଳାପ ମଧ୍ୟ କରିନଥାନ୍ତି। ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଫୁଲୁଜି ତେଲ ଲାଗି କରାଯାଏ। ଅଷ୍ଟମୀ ଦିନ ପଟାବନ୍ଧନ ଉତ୍ସବ ହୋଇଥାଏ। ନବମୀ ଦିନ ଶ୍ରୀଜୀଉ ମାନଙ୍କୁ ଚନ୍ଦନ କର୍ପୁର ରାଶି ତେଲ ଓ ଝୁଣା ଇତ୍ୟାଦି ଲେପନ କରାଯାଏ। ଦଶମୀ ଦିନ ତିନୋଟି ମୁଗୁନି ପଥରର ଚକା ଅଣବସର ପିଣ୍ଡିରେ ରଖାଯାଏ। ବିଗ୍ରହ ମାନଙ୍କୁ ଏହି ଚକା ଉପରେ ବିଜେ କରାଯାଏ। ଏହାକୁ ଚକା ବିଜେ ନୀତି ବୋଲି କୁହାଯାଏ। ଏହିଠାରେ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ମହାପ୍ରଭୁଙ୍କୁ ଦିଆଯାଇଥାଏ। ଏକାଦଶୀ ଦିନ ଠାକୁର ମାନେ ସୁସ୍ଥ ହୋଇଥିବାରୁ ଏକାଦଶୀ ଠାରୁ ଶ୍ରୀଜୀଉ ମାନଙ୍କୁ ଚନ୍ଦନ କର୍ପୁର ଇତ୍ୟାଦି ଲେପନ କରାଯାଏ ଏବଂ ପୂଜା ସମୟରେ ଘଣ୍ଟ ବାଜିଥାଏ ଅନୁଷ୍ଠିତ ହୋଇଥାଏ। ଏହି ଦିନ ଦୈତାପତି ଓ ପତି ମହାପାତ୍ର ସେବକ ମାନେ ଶ୍ରୀନହରକୁ ଯାଇ ଶ୍ରୀଜୀଉ ମାନଙ୍କର ସୁସ୍ଥ ହେବାର ଖବର ଦିଅନ୍ତି। ତ୍ରୟୋଦଶୀ ତିଥିରେ ପାଟର ସେବକ ଯୋଗାଇଥିବା ପଚିଶ ହାତ ଲମ୍ବର ପାଟ ଡୋରି ସ୍ତ୍ରୀ ବିଗ୍ରହଙ୍କୁ ଲାଗି କରାଯାଇଛି। ଚତୁର୍ଦ୍ଦଶୀରେ କନକ ଲାଗି ଏବଂ ଚକା ଅସରପ ଲାଗି ଅନୁଷ୍ଠିତ ହୋଇଥାଏ। ଶେଷରେ ଅମାବାସ୍ୟା ଦିନ ଭକ୍ତମାନେ ନବଯୌବନ ଦର୍ଶନ କରିଥାନ୍ତି।

0: କମିଯିବ। ଆଜି ପ୍ରଭାତରେ ଏ ସମ୍ପର୍କରେ ଆସନ୍ତୁ ଶୁଣିବା ଜଣେ ପରିବେଶ ପ୍ରେମୀ କଣ କହନ୍ତି।
1: ମୋ ନାଁ ନେତ୍ରାନ୍ତ ରାଉତ, ଓଡ଼ିଶା କୃଷି ବିଭାଗରେ ଉଦ୍ୟାନ ଅଧିକାରୀ ଭାବେ ଚାକିରି କରୁଥିଲି। ରିଟାୟାର୍ଡ ପରେ ବର୍ତ୍ତମାନ ମହାନଦୀ ବିଭାଗରେ ଅବସ୍ଥାନ କରୁଛି। ସନ୍ତୁଳନ ରକ୍ଷା କରିବା ପାଇଁ ଆମ ପୃଥିବୀ ବକ୍ଷରେ ବା ଆମ ବାୟୁମଣ୍ଡଳରେ ଆମେ ବିଭିନ୍ନ ପ୍ରକାର ଗଛ ରୋପଣ କରିବା ନିହାତି ଦରକାର। ପାହାଡ଼ ପର୍ବତ ସବୁ ବଣ ଜଙ୍ଗଲ ଭର୍ତ୍ତି ଥିଲା, ତ ସବୁ କାଟି ପକେଇ କିଛି ଗଛପତ୍ର ନାହିଁ। ସେଥିପାଇଁ ଆମର ବାୟୁମଣ୍ଡଳରେ ସନ୍ତୁଳନ ରହୁନି, ଆମର ବାୟୁମଣ୍ଡଳର ସନ୍ତୁଳନ ନ ରହିବାରୁ ଆମେ ଅକ୍ସିଜେନ୍ ପ୍ରାକୃତିକ ଅମ୍ଳଜାନ ପାଇପାରୁନୁ। ତେଣୁ ଆମେ ସେଥିପାଇଁ କଣ କରିବା ନା ଗଛ ନିହାତି ଲଗେଇବା ଦରକାର। ଲୋକମାନଙ୍କ ମନରେ ଆମେ ସୃଷ୍ଟି କରିବା ଦରକାର, ଗୋଟେ ଭଗବାନଙ୍କର ନାଁରେ ସୃଷ୍ଟି କରିବା ଦରକାର। ଆମେ ବିଭିନ୍ନ ପ୍ରକାର ଗଛ, ବଡ ବଡ ପତ୍ର ଥିବା ଗଛ, ଜଙ୍ଗଲ ଜାତୀୟ ହଉ ବା ଫଳ ଜାତୀୟ ହଉ, ସମସ୍ତେ ଲଗେଇବା ଦରକାର। ଲୋକମାନେ ସେଥିପାଇଁ ସଚେତନକୁ ଲୋକମାନଙ୍କୁ କରିବାକୁ ପଡିବ ଯେ ଗଛ ଲଗା ହଉଛି ରାସ୍ତା କଡ଼ରେ, ଆପଣ କେହି ଓପାଡ଼ନ୍ତୁନି ନା ଭାଙ୍ଗନ୍ତୁ ନାହିଁ। ସେଥିପାଇଁ ଲୋକମାନଙ୍କୁ ସଚେତନ କରିବା ଆମର କର୍ତ୍ତବ୍ୟ ଏବଂ ଆମେମାନେ ଯେତେ ପ୍ରକାର ଗଛ, ବଡ ପତ୍ର ଥିବା ଗଛ ବେଶୀ ଲଗେଇବା, କାହିଁକି ନା ବଡ ପତ୍ର ଥିବା ଗଛ ବେଶୀ ଲଗେଇଲେ କାର୍ବନ ଡାଇଅକ୍ସାଇଡ ଗୁଡା ବାୟୁମଣ୍ଡଳ ଯୋଉ ରହୁଛି, ଆମ ବାୟୁମଣ୍ଡଳ ବର୍ତ୍ତମାନ ଭର୍ତ୍ତି ହେଇଯାଇଛି କାର୍ବନ ଡାଇଅକ୍ସାଇଡ ବା ଅଙ୍ଗାରକାମ୍ଳରେ। ବହୁତ ପ୍ରକାର ଧୂଆ କାରଖାନା, ତମ୍ବା କାରଖାନା, ସାର କାରଖାନା, ଏଇ କାରଖାନା ସବୁ ଗଢି ଉଠିବାରୁ ବାୟୁମଣ୍ଡଳଟା ସବୁ ଅଙ୍ଗାରକାମ୍ଳରେ ଭର୍ତ୍ତି ହେଇଗଲାଣି। ଲୋକମାନଙ୍କର ବଞ୍ଚିବା ପାଇଁ ଅମ୍ଳଜାନ ନିହାତି ଦରକାର, ଲୋକମାନଙ୍କ ହଉ ବା ଜୀବଜନ୍ତୁ ହଉ, ସମସ୍ତେ ବଞ୍ଚିବା ପାଇଁ ନିହାତି ଦରକାର ଅମ୍ଳଜାନ ଆମର। ଗଛ ହିଁ ଜୀବନ, ଯେମିତି ଜୟ ଯବାନ ଜୟ କିଷାନ ସେମିତି ଜୟ ବୃକ୍ଷ ଜୟ ଜୀବନ। ଯେତେ ଲୋକ ଆମେ ବାସ କରୁଛେ ସମସ୍ତେ ଗୋଟିଏ ଗୋଟିଏ ଗଛ ଯଦି ଆମ ବାଡି ବଗିଚାରେ ଲଗେଇବା ବା ରାସ୍ତା କଡ଼ରେ ଲଗେଇବା, ବାୟୁମଣ୍ଡଳ ସନ୍ତୁଳନ ରହିବ, ଲୋକମାନେ ସୁସ୍ଥ ସବଳ ରହିବେ।

ସୁସ୍ଥ ପରିବେଶ ସୁସ୍ଥ ଜୀବନ ହଁ, ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶର ରହିଛି ଆବଶ୍ୟକତା। ଆଉ ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ଲୋକ ସଂଖ୍ୟା ବୃଦ୍ଧି, କଳକାରଖାନା ପ୍ରତିଷ୍ଠା, ଅନେକ ସଂଖ୍ୟାରେ ରାସ୍ତା ଓ କୋଠା ନିର୍ମାଣ ଯୋଗୁଁ ଦିନକୁ ଦିନ ଜଙ୍ଗଲ ହ୍ରାସ ପାଉଛି, ଗଛ ସଂଖ୍ୟା କମିଯାଉଛି। ଏଥିଯୋଗୁଁ ପାଣିପାଗରେ ଦେଖାଯାଉଛି ଅନିୟମିତତା। କେଉଁଠି ଅତ୍ୟଧିକ ବର୍ଷା ହେଉଛି ତ ଆଉ କେଉଁଠି ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଦେଖାଯାଉଛି। ବିଶ୍ୱର ତାପମାନ ଦିନକୁ ଦିନ ବଢ଼ିଯାଉଛି। ଏହିଭଳି ସମସ୍ୟାରୁ ମୁକୁଳିବା ପାଇଁ ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି କରିବା ନିହାତି ଆବଶ୍ୟକ। ପରିବେଶରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନେଇ ପରିବେଶବିତ୍ମାନେ ଚିନ୍ତା ପ୍ରକଟ କଲେଣି। ସେମାନଙ୍କ ମତରେ ଆମମାନଙ୍କ ଚାରିପାଖରୁ କେତେକ ଜୀବଜନ୍ତୁ ଲୋପ ପାଇବାର କାରଣ ହେଉଛି ଜଳବାୟୁରେ ପରିବର୍ତ୍ତନ। ଯଦି ଆମ ପରିବେଶରେ ଏହିଭଳି ପ୍ରଦୂଷଣର ମାତ୍ରା ବଢ଼ିଚାଲେ, ତେବେ ଆଉ କିଛି ବର୍ଷ ପରେ ଆମ ସମସ୍ତଙ୍କୁ ଅମ୍ଳଜାନ ଥଳି ସାଙ୍ଗରେ ଧରି ଯିବାଆସିବା କରିବାକୁ ପଡ଼ିବ ବୋଲି ସେମାନେ ଆଶଙ୍କା ବି କଲେଣି। ତେବେ ଏଥିପାଇଁ ଜନସଚେତନତାର ରହିଛି ଆବଶ୍ୟକତା। ସମସ୍ତେ ସଚେତନ ହେଲେ ନିଜ ଘର ଚାରିପାଖଠାରୁ ଆରମ୍ଭ କରି ସବୁ ଖାଲି ସ୍ଥାନମାନଙ୍କରେ ଅଧିକରୁ ଅଧିକ ଗଛ ଲଗାଇପାରିଲେ ସମସ୍ୟା ଅନେକ ପରିମାଣରେ

ଶ୍ରୋତା ବନ୍ଧୁ, ଆପଣମାନଙ୍କ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ସାମାଜିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଏବଂ ସାହିତ୍ୟ ଅନୁଷ୍ଠାନ ସମ୍ପର୍କରେ ସୂଚନା ଆପଣମାନେ ଦେଇପାରିବେ ଏହି କାର୍ଯ୍ୟକ୍ରମ ପ୍ରଭାତ ପରିକ୍ରମାରେ। ଆମର ଠିକଣା ହେଉଛି ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 7531001।

0: ଆପଣମାନେ ଶୁଣୁଥିଲେ ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଥିକାରେ ଶୁଣନ୍ତୁ ଆଲୋଚନା ବନ ମହୋତ୍ସବ, ଆଲୋଚକ ଡକ୍ଟର ଦେବବ୍ରତ ସ୍ୱାଇଁ।
1: ପ୍ରତିବର୍ଷ ପରି ଚଳିତ ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳିତ ହେଉଛି। ସ୍ୱାଧୀନୋତ୍ତର ଭାରତରେ କ୍ଷିପ୍ର ଅର୍ଥନୈତିକ ଅଭିବୃଦ୍ଧି ପାଇଁ କଳକାରଖାନା, ସହର ବଜାର, ରାସ୍ତାଘାଟ, ଜଳଭଣ୍ଡାର ଏବଂ ଚାଷ କାମ ପାଇଁ ଜଙ୍ଗଲକୁ କାଟି ସଫା କରାଗଲା। ଜଙ୍ଗଲ ରାଜସ୍ୱ ଆଦାୟର ଉତ୍ସ ରୂପେ ବିବେଚିତ ହେଲା ଓ ଜଙ୍ଗଲରୁ ଅଧିକ ଅଧିକ କାଠ ସଂଗ୍ରହକୁ ପ୍ରୋତ୍ସାହିତ କରାଗଲା। ଏହି ଅବସରରେ 1950 ମସିହାରେ ତତ୍କାଳୀନ କୃଷିମନ୍ତ୍ରୀ ଦୂରଦ୍ରଷ୍ଟା ଶ୍ରୀଯୁକ୍ତ କେଏମ୍ ମୁନ୍ସି ବନ ମହୋତ୍ସବ ପ୍ରଚଳନ କରିଥିଲେ। ବର୍ତ୍ତମାନର ଅସନ୍ତୁଳିତ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଜନିତ କୁପ୍ରଭାବରୁ ମୁକ୍ତି ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ ଆବଶ୍ୟକତା ହେତୁ ବନ ମହୋତ୍ସବର ଗୁରୁତ୍ୱ ବୃଦ୍ଧି ପାଇଛି। ବୃକ୍ଷ ହିଁ ଜୀବନ। ବୃକ୍ଷ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶୋଷି ନିଏ ଏବଂ ଆମକୁ ଅମ୍ଳଜାନ ପ୍ରଦାନ କରେ। ଜଙ୍ଗଲ ବର୍ଷା ସୃଷ୍ଟି କରେ, ମୃତ୍ତିକାକୁ ଉର୍ବର କରେ, ଭୂତଳ ଜଳ ସଂରକ୍ଷଣ କରେ, ଆମକୁ ଫୁଲ, ଫଳ, ଖାଦ୍ୟ, ବସ୍ତ୍ର ଏବଂ ରହିବା ପାଇଁ ଘର ତିଆରି ସାମଗ୍ରୀ ପ୍ରଦାନ କରେ। ଥରଟିଏ ଭାବନ୍ତୁ ଦେଖି, ବୃକ୍ଷ ବିନା ଆମ ଜୀବନ। ରାସ୍ତାଟିଏ ଥିବ, ମାତ୍ର ତା ପାର୍ଶ୍ୱରେ ଛାୟା ପ୍ରଦାନକାରୀ ଗଛ ନଥିବ। ଆମର ବଣଭୋଜି ସ୍ଥାନରେ ଜଙ୍ଗଲ ନଥିବ, ଝରଣା ନଥିବ, ଆମ କେମିତି ଲାଗିବ?

0: ବୃକ୍ଷ ବିନା ଆମ ଜୀବନ କିଭଳି ଦୁର୍ବିଷହ ହୋଇପଡ଼ିବ ତାହା ଚିନ୍ତା କରିପାରୁଛନ୍ତି ତ? ପୃଥିବୀର ଭୂଭାଗର 30% ହେଉଛି ଜଙ୍ଗଲ, ମାତ୍ର ପ୍ରତି ମୁହୂର୍ତ୍ତରେ ଏହାର ଅନୁପାତ କମିବାରେ ଲାଗିଛି। ପୃଥିବୀର ଜଙ୍ଗଲ ପରିମାଣ ପ୍ରାୟ 4000 ନିୟୁତ ହେକ୍ଟର ହୋଇଥିଲା ବେଳେ ପ୍ରତିବର୍ଷ 6 ନିୟୁତ ହେକ୍ଟର ପରିମିତ ଜଙ୍ଗଲ ଅଞ୍ଚଳ ସଫା ହେବାରେ ଲାଗିଛି, ଯାହାଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଆଦି ଗ୍ରୀନ୍ ହାଉସ୍ ଗ୍ୟାସ୍ର ପରିମାଣ ଅନବରତ ବଢ଼ି ଚାଲିଛି, ଯାହାକି ପୃଥିବୀ ପୃଷ୍ଠରେ ତାପମାତ୍ରା ବୃଦ୍ଧି ସହିତ ଜଳବାୟୁର ଅନିୟମିତତା ସୃଷ୍ଟି କରୁଛି। ଏହାର କୁପରିମାଣ ସମଗ୍ର ଜୀବଜଗତ ଭୋଗୁଛନ୍ତି। ଅନେକ ସମ୍ବେଦନଶୀଳ ଜୀବ ଓ ଉଦ୍ଭିଦ ଏଥିପାଇଁ ଲୋପ ପାଇଲେଣି ଏବଂ ଅନେକ ଲୋପ ପାଇବାକୁ ବସିଲେଣି। ମେରୁ ଅଞ୍ଚଳରେ ବରଫ ତରଳୁଥିବା ଯୋଗୁଁ ସମୁଦ୍ରର ଜଳପତନ ବୃଦ୍ଧି ଘଟି ସମୁଦ୍ରକୂଳ ସହର ଏବଂ ସମୁଦ୍ର ମଧ୍ୟସ୍ଥ କ୍ଷୁଦ୍ର ଦ୍ୱୀପ ଜଳମଗ୍ନ ଅବସ୍ଥାକୁ ଆସିଲାଣି। ସତ କହିବାକୁ ଗଲେ ମଣିଷର ଅବିବେକତା ଯୋଗୁଁ ସମଗ୍ର ଜୀବଜଗତ ପାଇଁ ପ୍ରଳୟ ମାଡ଼ି ଆସୁଛି। ଆମକୁ ଜଙ୍ଗଲ ଆୟତନ ସହିତ ଘଞ୍ଚ ଜଙ୍ଗଲ ବୃଦ୍ଧିର ଆବଶ୍ୟକତା ରହିଛି। ଆସନ୍ତୁ ନା ଶପଥ ନେବା, ଏହି ବନ ମହୋତ୍ସବ ସପ୍ତାହରେ ଆମେ ଅନ୍ତତଃ ଗୋଟିଏ ବୃକ୍ଷ ଚାରା ରୋପଣ କରିବା ଏବଂ ତାହାର ଯତ୍ନ ନେଇ ଏକ ଦ୍ରୁମରେ ପରିଣତ କରିବା, ଯେଉଁଥିରେ କି ଫୁଲ ଫଳ ଧରି ନାନା ଜାତିର ଚଢ଼େଇ ଏବଂ ଜୀବଜନ୍ତୁଙ୍କୁ ଆକର୍ଷଣ କରିବ ଏବଂ ପରିବେଶକୁ ସରସ ଓ ସୁନ୍ଦର କରି ଗଢ଼ି ତୋଳିବ।
1: କଥିକାରେ ଆପଣମାନେ ଶୁଣିଥିଲେ ଆଲୋଚନା ବନ ମହୋତ୍ସବ। ଆଲୋଚକ ଥିଲେ ଡକ୍ଟର ଦେବବ୍ରତ ସ୍ୱାଇଁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 982 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ରାଗ ମଞ୍ଜରୀ। ଆଜିର ଶିଳ୍ପୀ ସୌମ୍ୟାଶ୍ରୀ ରଥ, ସଙ୍ଗୀତ ଶାନ୍ତନୁ ମହାପାତ୍ର। ଶିଳ୍ପୀ ରାଗ ଉପରେ ଆଧାରିତ କେତୋଟି ଗୀତ ଗାଇଛନ୍ତି। ପ୍ରଥମେ ଶିବବ୍ରତ ଦାସଙ୍କ ରଚନାରୁ।

ରାଗମଞ୍ଜରୀରେ ଶିଳ୍ପୀ ସୌମ୍ୟଶ୍ରୀ ରଥ ପରବର୍ତ୍ତୀ ରାଗ ଉପରେ ଆଧାରିତ ଗୀତ ଗାଇଛନ୍ତି ଦେବଦାସ ଛୋଟରାୟଙ୍କ ରଚନାରୁ।

ରାଗ ମଞ୍ଜୁରୀରେ ଆପଣମାନେ ଶୁଣିଥିଲେ ଶିଳ୍ପୀ ସୌମ୍ୟାଶ୍ରୀ ରଥଙ୍କ କଣ୍ଠରେ ରାଗ ଉପରେ ଆଧାରିତ କେତୋଟି ଗୀତ। ଗୀତ ରଚନା କରିଥିଲେ ଶିବବ୍ରତ ଦାସ ଏବଂ ଦେବଦାସ ଛୋଟରାୟ। ସଙ୍ଗୀତ ଶାନ୍ତନୁ ମହାପାତ୍ର। ରାଗ ମଞ୍ଜୁରୀ ଆଜି ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଶ୍ରୋତାବନ୍ଧୁ, ଆମ ଜୀବନ ପାଇଁ ଜଳ ଅପରିହାର୍ଯ୍ୟ, କିନ୍ତୁ ଜଳର ସଙ୍କଟ ଦେଖାଦେଲେ ମଣିଷ ଜୀବନ ବିପଦର ସମ୍ମୁଖୀନ ହେବ। ସେଥିପାଇଁ ଭୂତଳ ଜଳର ଜଳସ୍ତରକୁ ବଢ଼ାଇବା ପାଇଁ ଆଜି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଶେଷକରି ଖରାଦିନେ ନଈ, ପୋଖରୀ, ଗାଡ଼ିଆ, ଝରଣା ପ୍ରଭୃତି ଶୁଖିଯିବା ଦ୍ୱାରା ଆମ ଚାଷବାସ ବାଧାପ୍ରାପ୍ତ ହେବା ସହିତ ଆମ ଜନଜୀବନ ମଧ୍ୟ ବାଧାପ୍ରାପ୍ତ ହୁଏ। ସେଥିପାଇଁ ଜଳର ଅପଚୟ ନ ହେବା ପାଇଁ ତଥା ଜଳର ସଠିକ୍ ବିନିଯୋଗ କରିପାରିଲେ ଆମେ ଜଳ ସଙ୍କଟରୁ ନିଶ୍ଚିତ ଭାବରେ ମୁକ୍ତି ପାଇପାରିବା।

ଶ୍ରୋତାବନ୍ଧୁ, ଏହି ଖରାଦିନ ପରେ ବର୍ଷା ଦିନେ ନଈ ପୋଖରୀ ପ୍ରଭୃତି ଜଳମଗ୍ନ ହୁଏ ସତ, କିନ୍ତୁ ସାଧାରଣତଃ ଏହି ବର୍ଷା ଦିନେ ଅନେକ ବର୍ଷା ଜଳ ବିଭିନ୍ନ କାରଣରୁ ନଷ୍ଟ ହେବାର ପରିଲକ୍ଷିତ ହୁଏ, ଯାହାର ଅନେକ କାରଣ ମଧ୍ୟ ରହିଛି। ଶିଳ୍ପ ବା ସହର ନବୀକରଣ ନାଁରେ କଂକ୍ରିଟ୍ର ରାସ୍ତା, ଜଙ୍ଗଲର ଅବକ୍ଷୟ, ଯାହା ମାଟି ତଳର ଜଳସ୍ତରକୁ କମାଇବାରେ ବାଧାପ୍ରାପ୍ତ କରିଥାଏ। ଏହା ସହିତ ଅନେକ ଜଳ ବିନା କାରଣରେ ନଷ୍ଟ ହୋଇଥାଏ, କିନ୍ତୁ ଏହି ବର୍ଷା ଜଳକୁ ଆମେ ବିଭିନ୍ନ ପଦ୍ଧତିରେ ସଂରକ୍ଷଣ କରି ରଖିପାରିବା ସହିତ ଭବିଷ୍ୟତରେ ଆମ ଜୀବନଚର୍ଯ୍ୟରେ ମଧ୍ୟ ଆମେ ଲଗାଇ ପାରିବା।

ଆପଣଙ୍କୁ କହୁଥିଲି ଶ୍ରୋତା ବନ୍ଧୁ, ଆମେ ବିଭିନ୍ନ ପଦ୍ଧତିରେ ବର୍ଷା ଜଳକୁ ସଂରକ୍ଷଣ କରି ରଖିପାରିବା, ଆମେ ଆମ ଭବିଷ୍ୟତରେ ନିଜର କାର୍ଯ୍ୟରେ ମଧ୍ୟ ଲଗାଇପାରିବା। ଯେମିତିକି ନିଜ ଘରର ଛାତର ଜଳକୁ ଏଣେତେଣେ ବୋହିବାକୁ ନ ଦେଇ ଛାତ କଡ଼ରେ ପାଇପ୍ ଯୋଗେ ଘର କଡ଼ରେ ପାଣିକୁଣ୍ଡ ରଖି ବର୍ଷା ସମୟରେ ସେହି ଜଳ ସବୁକୁ ଆମେ ଆମର ଚାଷ କାର୍ଯ୍ୟରେ ଏବଂ ଘର କାମରେ ମଧ୍ୟ ବ୍ୟବହାର କରିପାରିବା।

ସାଧାରଣ ସମୟକୁ କେହି ବାନ୍ଧି ରଖିପାରେ ନା ସତ, କିନ୍ତୁ ସମୟ ସାଥିରେ ଆମକୁ ତାଳ ଦେଇ ଚାଲିବାର ମାନେ ହିଁ ତ ପ୍ରକୃତ ଜୀବନ। ଏଠି ରାତିରେ କଢ଼ି ଧରିଲେ ସକାଳେ ଗଛରେ ଫୁଲ ହୋଇ ଫୁଟେ, କିନ୍ତୁ କେମିତି ଫୁଟେ ଆମେ ସେ କଥା ଜାଣିଛେ। ଯଦି ପ୍ରକୃତି ତା'ର ଭାରସାମ୍ୟ ହରାଏ, ନା କୌଣସି ଋତୁକୁ ବାରି ହୁଏ, ନା କୌଣସି ଫୁଲର ମହକକୁ, କିମ୍ବା ଆମ ପ୍ରକୃତିର ସେହି ସୁନ୍ଦର ରୂପ ତଥା ମାଧୁର୍ଯ୍ୟକୁ।

ତେବେ ଶ୍ରୋତାବନ୍ଧୁ, ସବୁ ଉପରେ ଆମେ କହିପାରିବା ଯେ ଆଜି ସମୟ କାଲିକି କେବେ ଆସେ ନା, କିନ୍ତୁ ପ୍ରତି ମୁହୂର୍ତ୍ତ ଆମ ପାଇଁ ମୂଲ୍ୟବାନ। ତେଣୁ ପ୍ରତିଟି କ୍ଷେତ୍ରରେ ସେତିକି ସଚେତନ ହେବାରେ ବା ସଚେତନ ହୋଇ ଆଗକୁ ବଢ଼ିପାରିଲେ ଆମେ ପ୍ରତିଟି ମଣିଷ ଗୋଟିଏ ସୁସ୍ଥ ପରିବେଶ ଭିତରେ ସୁସ୍ଥ ଜୀବନ ନେଇ ସେତିକି ମାତ୍ରାରେ ଆଗକୁ ବଢ଼ିପାରିବା। ତେଣୁ ପ୍ରକୃତିକୁ ସୁରକ୍ଷା ଦେବାର ଅର୍ଥ ଆମେ ଆମ ନିଜ ଜୀବନକୁ ସେତିକି ଭଲ ପାଇବା। ତେଣୁ ଖାଲି ଶ୍ରୋତାବନ୍ଧୁ, ଆଜିର ସମୟରେ ବର୍ଷା ଜଳର ସଂରକ୍ଷଣ କଥା କାହିଁକି? ଆମ ପ୍ରକୃତି, ଆମ ମାଟି, ଆମ ମା, ଏଠି ପାଣି ଆଉ ପବନ, ଯାହାକୁ ନେଇ ଆମ ଜୀବନ ସବୁକୁ ଆଜି ଆମେ ସୁରକ୍ଷା ଦେବାକୁ ହେଲେ ଆମକୁ ସେତିକି ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିପାରିଲେ ଆମେ ଭବିଷ୍ୟତରେ

ଆମେ ଆମର ଗୋଟିଏ ସୁସ୍ଥ ସୁନ୍ଦର ପରିବେଶ ଭିତରେ ଆଗକୁ ବଢ଼ିପାରିବା। ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 982 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆରମ୍ଭ କରୁଛୁ ନାଟକ ଭଞ୍ଜ କବି ସମ୍ରାଟ। ରଚନା ରଜତ କୁମାର କର। ପରିଚାଳନା ରମାପଦ ନନ୍ଦ। ନାଟକ ଭଞ୍ଜ କବି ସମ୍ରାଟ।

0: ଦାବି କରିବା ହାସ୍ୟାସ୍ପଦ। ନିଜର ଗୌଣ ମନୋବୃତ୍ତି ପାଇଁ ତୁମେ ନିଜେ ଅଶାନ୍ତି ପାଉଛ ନୀଳକଣ୍ଠ, ନିଜର ଶତ୍ରୁ ତୁମେ ନିଜେ।
1: ଭୁଲ ପିତା ହେଇ ଆପଣ ମୋ ସହିତ ବିବାଦ କରିଛନ୍ତି।
0: ତୁମ ସହିତ ଧନଞ୍ଜୟର ବିବାଦ? ଧନଞ୍ଜୟ ଭଞ୍ଜ ଠାରୁ ଏତେ ବଡ଼ ସମ୍ମାନ ଆଶା କରୁଛ ତୁମେ? ନିର୍ବୋଧ, ସୀମା ଲଙ୍ଘନ କରିବାର ସାହସ କର ନା, ପରିଣାମ ଭୟଙ୍କର। ହଁ ଏଥର ଆସିପାର।
1: ବେଶ
0: ଉପେନ୍ଦ୍ର,
2: କବି ହେବା କଣ ମୋର ଅପରାଧ ପିତାମହ? ରାଜବଂଶରେ ଜନ୍ମ ହୋଇ କବି ହେବାର ଅଭିଳାଷ କଣ ପାପ ଅନ୍ୟାୟ?
0: କିଏ କହିଲା? ତୁମକୁ କବି ବେଶରେ ଦେଖିଲେ ମନୋବର ନାଚି ଉଠେ, ତୁମକୁ ପତ୍ର ବୋଲି ଜ୍ଞାନ କରେ ନା। ତୁମେ ମୋର ଶିଷ୍ୟ, ଆଉ ତୁମ ଆଗରେ ପରାଜୟ ସ୍ୱୀକାର କରିବା ହିଁ ମୋର ଆନନ୍ଦ। ମୁଁ ପ୍ରତିଦିନ ମୋ ଭାରତୀକୁ ପ୍ରାର୍ଥନା କରି କହେ, ମା ମରାଳ ବାହିନୀ ଶ୍ୱେତ ପଦ୍ମାସନା ରାଜନୀତିର ଜଞ୍ଜାଳରେ ବାନ୍ଧି ରଖି ମୋତେ କବି ହେବାର ସୁଯୋଗ ଦେଲ ନାହିଁ ସିନା, କିନ୍ତୁ ମୋ ଉପେନ୍ଦ୍ରକୁ କରୁଣା କର ମା, ତୁମର ବରପୁତ୍ର ରୂପେ ଯୁଗ ଯୁଗ ପାଇଁ ସେ ପୂଜା ପାଉଥାଉ। ଏଇ ତ ତୁମ ରାଣୀ ମା ଆସିଲେଣି, ମୁଁ ତେବେ ଆସେ ଉପେନ୍ଦ୍ର, ଆହୁରି ଅନେକ କଥା ଅଛି କିନ୍ତୁ ବର୍ତ୍ତମାନ ନୁହେଁ।
3: ଦେଖିଲ ତ ଉପେନ୍ଦ୍ର, ତୁମ ପିତାମହଙ୍କ ବ୍ୟବହାର, ମୁଁ ତାଙ୍କର ପତ୍ନୀ, ଅଥଚ ମୋ ପ୍ରତି କିଏ ଅବଜ୍ଞା? ଏଥିପାଇଁ ଜଣଙ୍କ ରାଣୀ ହୋଇ ତାହାର ବ୍ୟକ୍ତିତ୍ୱ ଆଗରେ ନଯିବାକୁ ମୁଁ ପସନ୍ଦ କରେ ନା।
2: ପିତାମହଙ୍କୁ ଭୁଲ ବୁଝିଛନ୍ତି ରାଣୀମା, ତାଙ୍କର ମହତ୍ତ୍ୱର ତୁଳନା ନାହିଁ।
3: ତାଙ୍କର ମହତ୍ତ୍ୱ ମୋତେ ବେଶ ଜଣା, ମହତ୍ ହୋଇଥିଲେ ତୁମର ପିତାଙ୍କୁ ସେ ସିଂହାସନରୁ ବଞ୍ଚିତ କରିନଥାନ୍ତେ।
2: କିନ୍ତୁ ରାଣୀମା, ଜ୍ୟେଷ୍ଠତା ତ ଗଙ୍ଗାଧରଙ୍କର ସିଂହାସନରେ ପ୍ରଭୂତ ଅଧିକାର, ଅନ୍ୟାୟକୁ ଅସ୍ୱୀକାର କରି ପିତାମହ ତ କିଛି ଅପରାଧ କରିନାହାନ୍ତି।
3: ପିତାମହଙ୍କ ପ୍ରତି ବେଶ ତ ଦରଦ, କିନ୍ତୁ ମନେ ରଖ ଉପେନ୍ଦ୍ର, ପ୍ରକୃତରେ ସେ ତୋର ଅମଙ୍ଗଳ ଚାହାନ୍ତି।
2: ମିଥ୍ୟା କଥା, ପିତାମହଙ୍କୁ ମୁଁ ବେଶ ଜାଣେ।
3: କଣ, ମୋଠୁ ବେଶୀ? ମୁଁ ତାଙ୍କ ସ୍ତ୍ରୀ।
2: ସବୁ ସ୍ତ୍ରୀ ସ୍ୱାମୀର ସମସ୍ତ କଥା ଜାଣିବାକୁ ସକ୍ଷମ ହୋଇନଥାନ୍ତି।
3: ସ୍ୱାମୀର ସମସ୍ତ କଥା ଜାଣିବା ଶକ୍ତି କଣ ମୋ ଭଳି ସ୍ତ୍ରୀର ନାହିଁ?
2: ମୋର ତାହା ହିଁ ମନେ ହୁଏ।
3: ଉପେନ୍ଦ୍ର,
2: ଯଦି ଆପଣଙ୍କୁ କଷ୍ଟ ହୋଇଥାଏ ତେବେ ମୋତେ କ୍ଷମା କରିବେ ରାଣୀମା?
3: ନା, ତୁ କବି, ତୁ କେତେ ଉର୍ଦ୍ଧରେ, ତତେ କ୍ଷମା କରିବା ଶକ୍ତି ମୋର ନାହିଁ।
2: ରାଣୀମା,
3: ଠିକ ଅଛି, ଆଜିଠାରୁ ମଣ୍ଡାୟଣୀ ପାଦ କେବେ କବିଙ୍କ ଦ୍ୱାରରେ ପଡ଼ିବ ନାହିଁ। କିନ୍ତୁ ମନେ ରଖ ଉପେନ୍ଦ୍ର, ରାଜମାତା ହେବା ଦିଗରେ ସମସ୍ତେ ପ୍ରତିବନ୍ଧକ ଦୂର କରିବା ମଣ୍ଡାରାଣୀ ପାଖରେ ଅତି ସହଜ। ଆସୁଛି।
2: ପ୍ରଭୁ ରାମଚନ୍ଦ୍ର, ତୁମେ କୁହ, ଯେ କବି ହୁଏ ଏହା ହିଁ କଣ ତାର ଜୀବନ? ରକ୍ତ ତାର ବିରୋଧୀ ହୁଏ, ପରିସ୍ଥିତି ପରିପନ୍ଥୀ ହୁଏ।
4: କବି
2: କିଏ? ମାଧବୀ?
4: ହଁ କବି, ଏ ଲତାକୁଞ୍ଜର ପଶ୍ଚାତ ଭାଗରେ ରହି ମୁଁ ସବୁ ଶୁଣିଛି। ଏ ଘୁମ୍ସର ଛାଡ଼ି ଦୂରକୁ ଚାଲିଯିବାକୁ ତୁମେ ଯେତେବେଳେ କହୁଥିଲ ସେତେବେଳେ ମୁଁ ବାଧା ଦେଇଥିଲି, ଏବେ କିନ୍ତୁ ନୁହେଁ, ଏଥରକୁ ଆମକୁ ଯିବାକୁ ହେବ।
2: ପରମେଶ୍ୱର ମଧ୍ୟ ଏହା ହିଁ ଚାହାନ୍ତି ମାଧବୀ, ଆମେ ଖୁବ୍ ଦୂରକୁ ଚାଲିଯିବା। ସେଠି ନଥିବ ମଣ୍ଡାରାଣୀଙ୍କ ରୋଷକ ସହିତ ନେତ୍ର ଆଉ ବାବାଙ୍କର କର୍କଶ ସ୍ୱର, ସେଠି ଥିବ କବିପ୍ରିୟା ମାଧବୀର ଛଳ ଛଳ ନେତ୍ର, ସୁମଧୁର ହାସ୍ୟ। ବହୁ ତପସ୍ୟା ଫଳରେ ଉପେନ୍ଦ୍ର ଯାହା ପାଇଛି କବି ଜୀବନର ପାଥେୟ ରୂପେ।
4: କବି?
2: ହଁ ମାଧବୀ, କବିର ପ୍ରେୟସୀ ତୁମେ, କବିର ସୁଖ ଦୁଃଖର ସାଥୀ। ମାଧବୀ, ଘୁମୁସର ରାଜବଂଶର ରକ୍ତ ଏ ଦେହରେ ପ୍ରବାହିତ, ରାଜପୁତ୍ର ନ ସାଜି ମୁଁ ସାଜିଛି କବି, ଏ ଅପରାଧର କଣ କ୍ଷମା ନାହିଁ?
4: ଭାଙ୍ଗି ପଡ଼ନି କବି, ଏ ଦେଶର ଆଗାମୀ ବଂଶଧର ତୁମକୁ ଚାହିଁଛନ୍ତି, ସେମାନଙ୍କୁ ନିରାଶ କର ନା, ତୁମେ ହେବ କୋଟି ହୃଦୟର ସମ୍ରାଟ। କବି, ମୁଁ ଜାଣେ ବାବାଙ୍କ ବ୍ୟବହାରରେ ତୁମେ ଭାଙ୍ଗି ପଡ଼ିଛ, ଛି, ମନରୁ ଶଙ୍କା ଦୂର କରି ତୁମେ ବିଶ୍ରାମ ନିଅ, ମୁଁ ତ ତୁମ ପାଖେପାଖେ ଅଛି। ତାଛଡ଼ା ରାମ ତାରକ ମନ୍ତ୍ର ସିଦ୍ଧ ଯୋଗୀ ତୁମେ, ଚାଲ ବିଶ୍ରାମ କକ୍ଷକୁ ଚାଲ।
2: ନା ଥାଉ, ବରଂ
4: ଓ ବୁଝିଲି।

0: ଅଦ୍ଭୁତ ଅଦ୍ଭୁତ ତୁମେ କବି ଉପେନ୍ଦ୍ର। ମାଧବୀ, ଆଜି ମୁଁ ପ୍ରଥମ କରି ଅନୁଭବ କଲି କବି ଉପେନ୍ଦ୍ରର ଜୀବନ ସଙ୍ଗିନୀ ରୂପେ ତୁମେ ତାକୁ ଧନ୍ୟ କରିନ, ଧନ୍ୟ କରିଛ ଘୁମୁସର ରାଜବଂଶକୁ। କବିତା ରଚନା ତୁମ କଣ୍ଠରେ ଏପରି ମୂର୍ତ୍ତିମନ୍ତ ହେଇପାରେ,
1: ସେ ଆପଣଙ୍କର ଆଶୀର୍ବାଦ ପିତାମହ।
0: ଉପେନ୍ଦ୍ର, ରଚନା କେତେ ଦୂର ଗଲାଣି?
2: ଇଷ୍ଟଦେବ ଶ୍ରୀରାମଚନ୍ଦ୍ରଙ୍କ କରୁଣାରୁ ଲେଖନୀ ମୋର ମନ୍ଥର ହୋଇନାହିଁ। ଆପଣଙ୍କ ଆଶିଷ ଥିଲେ ବୈଦେହିଶ ବିଳାସ ନିଶ୍ଚୟ ସମ୍ପୂର୍ଣ୍ଣ ହେବ।
0: ତାହା ହିଁ ହେବ ଉପେନ୍ଦ୍ର। ଅନେକ ଦିନ ତଳେ ତୁମଠି ଯେଉଁ ପ୍ରତିଭାର ସନ୍ଧାନ ମୁଁ ପାଇଥିଲି ତାହାର ଆଜି ପୂର୍ଣ୍ଣ ପ୍ରକାଶ ହେବାକୁ ଯାଉ।
2: ଆପଣ ମୋର କବି ଜୀବନର ଗୁରୁ ପିତାମହ। ଆପଣଙ୍କ ରଘୁନାଥ ବିଳାସର ଛାୟା ମୋର ବୈଦେହିଶ ବିଳାସର ଛତ୍ରେ ଛତ୍ରେ ରହିଛି।
0: ଏକଥା କହି ଆଉ ଲଜ୍ଜା ଦିଅ ନାହିଁ ଉପେନ୍ଦ୍ର, ଯାହା ବା କିଛି ତୁମେ ମୋର କାବ୍ୟ କବିତାରୁ ଗ୍ରହଣ କରିଛ ଅପୂର୍ବ କଳ୍ପନା ବଳରେ ତାହା ତୁମ ନିଜସ୍ୱ କରିସାରିଛ। ଭିନ୍ନ ଭିନ୍ନ ଉପାଦାନ ସଂଗ୍ରହ କରି ସେସବୁକୁ ମନଜ୍ଞ ରୂପ ଦେବା ହିଁ ଶିଳ୍ପୀର ବୈଶିଷ୍ଟ୍ୟ। ତୁମର ସେ ଅସାମାନ୍ୟ ପ୍ରତିଭାର ପରିଚୟ ମୁଁ ପାଇଛି ଉପେନ୍ଦ୍ର। ନାନା ଅଳଙ୍କାର ସମାବେଶରେ ବ ଅନୁପ୍ରାସ ରଖି ଯେଉଁ ବୈଦେଶିକ ବିଳାସ ରଚନା କରିଛ, ଯୁଗ ଯୁଗ ପାଇଁ ତାହା ତୁମର ଅକ୍ଷୟ କୀର୍ତ୍ତି ଘୋଷଣା କରିବ, ବିଶ୍ୱ ଦରବାରରେ ତୁମ ପାଇଁ ଆଣିଦେବ ଶ୍ରଦ୍ଧା ଆଉ ସମ୍ମାନ।
2: ପ୍ରଭୁ ରାମଚନ୍ଦ୍ରଙ୍କର କରୁଣା ଆଉ ଆପଣଙ୍କର ଆଶୀର୍ବାଦ ମୋର ପାଥେୟ ହେଉ ପିତାମହ।
0: ଆଶୀର୍ବାଦ କରୁଛି, ଯଶସ୍ୱୀ ହୁଅ। ତୁମେ ଜାଣିନ କିପରି ଏକ ଅଜଣା ଆଶଙ୍କାରେ ମୋ ଅନ୍ତରଟା ଶିହରି ଉଠୁଛି। ମନେ ହୁଏ ଘୁମୁସର ରାଜବଂଶ ଉପରେ ଘଟିଥିବା କଳା ମେଘ ଯେକୌଣସି କଣ ହେଇଛି,
3: ଯୁବରାଜ ଗଙ୍ଗାଧରଙ୍କୁ କିଏ ହତ୍ୟା କରିଛି?
0: ଉପେନ୍ଦ୍ର,
3: ରକ୍ତଧାର ଛୁଟି ଚାଲିଛି ମଣିମା।
0: ଦେଖୁଛ ଦେଖୁଛ ଉପେନ୍ଦ୍ର, ଦଶରଥଙ୍କର ଆଶା ଭରସା ଚୂର୍ଣ୍ଣ ହେବାକୁ ଗଲା ବେଳେ ମୋର ଆଶା ଭରସା କିପରି ଲୋପ ପାଇଗଲା। କିନ୍ତୁ କିଏ କଣ ତାର ଉଦ୍ଦେଶ୍ୟ?

0: ପ୍ରସାଦରେ ହତ୍ୟା ଅସମ୍ଭବ, ଏହା କୌଣସି ବାହାରୁ ଲୋକର କାମ ନୁହେଁ, ମୋର ମନେ ହୁଏ।
1: ଆପଣଙ୍କର ଅନୁମାନ ସତ୍ୟ ପିତାମହ।
0: ତେବେ କିଏ ସେ, କିଏ ସେ ମୋର ଗଙ୍ଗାଧରକୁ ହତ୍ୟା କରିଛି?
1: ପିତାମହ,
0: ରହସ୍ୟକୁ ଭେଦ କରିପାରିବି ସତ, କିନ୍ତୁ କିନ୍ତୁ ଗଙ୍ଗାଧର ତ ମୋର ଫେରିବ ନାହିଁ। ତା ବାପର ଆଖିରୁ ଲୁହ ଆଉ ଦୀର୍ଘଶ୍ୱାସ ତାକୁ ବଞ୍ଚାଇ ପାରିବ ନାହିଁ।
2: ପିତାମହ, ଏ କଣ ହେଇଗଲ କବି?
1: ପ୍ରଭୁ ରାମଚନ୍ଦ୍ରଙ୍କର ଇଚ୍ଛା।
3: ଉପେନ୍ଦ୍ର
1: ବାବା।
4: ବାବା ଆସିଥିଲେ ହଠାତ୍ ଚାଲିଗଲେ ଯେ, ମନେ ହୁଏ କୁମାର ଗଙ୍ଗାଧରଙ୍କର ମୃତ୍ୟୁ ସମ୍ବାଦ ଶୁଣି ଖୁବ୍ ଭାଙ୍ଗି ପଡ଼ିଛନ୍ତି
1: ବାବା।
4: କିନ୍ତୁ ଉପେନ୍ଦ୍ର, କୁମାର ଗଙ୍ଗାଧରଙ୍କର ମୃତ୍ୟୁ ଆମ ପାଇଁ ଏକ ଶୁଭ ସୂଚନା, କାରଣ ବୃଦ୍ଧ ଧନଞ୍ଜୟଙ୍କ ପରେ ଘୁମସର ରାଜଲକ୍ଷ୍ମୀ ମୋ ପ୍ରତି ସୁପ୍ରସନ୍ନା ହେବେ, ଆଉ ତାପରେ ତୁ ହବୁ ଘୁମସରର ଯୁବରାଜ।
1: ଅସମ୍ଭବ, ପିତାମହଙ୍କ ପରେ ଜ୍ୟେଷ୍ଠତା ତ ଗଙ୍ଗାଧରଙ୍କ ପୁତ୍ର ଶତ୍ରୁଞ୍ଜୟଙ୍କର ହିଁ ଘୁମସରର ସିଂହାସନ ପ୍ରାପ୍ୟ। ତାଛଡ଼ା ପିତାମହ ଜୀବିତ ଥିବା ଯାକେ ଏସବୁ କୁଚ୍ଛିତ ଚିନ୍ତାର ସ୍ଥାନ କାହିଁ?
4: ମୂର୍ଖ, କାବ୍ୟ କବିତାରେ ମାତି ତୋର ବୁଦ୍ଧି ପ୍ରତି ସବୁ ଲୋପ ହୋଇଗଲାଣି। ଭବିଷ୍ୟତ ପ୍ରତି ଦୃଷ୍ଟି ରଖି ଆଜିଠାରୁ ସାବଧାନ, ନହେଲେ ଆମର ଶିକାର ଅନ୍ୟର କବଳିତ ହେବ।
1: ବାବା, ଏ ବେଳରେ ଆପଣ?
4: ହଁ, ସେଦିନର ଅପମାନକୁ ମୁଁ ଏପର୍ଯ୍ୟନ୍ତ ପାଶୁରିଣୀ ଉପେନ୍ଦ୍ର, ମୁଁ ଚାହେଁ ତାର ପ୍ରତିଶୋଧ। ପାରିବୁ, ପାରିବୁ ତୁ ତୋର ପିତାକୁ ସାହାଯ୍ୟ କରି?
1: ପିତା ପୁତ୍ର ମଧ୍ୟରେ ସାମାନ୍ୟ ମତ ପାର୍ଥକ୍ୟକୁ ଆପଣ ଗୁରୁତ୍ୱ ଦିଅନ୍ତୁ ନାହିଁ ବାବା। ପିତାମହ ବୃଦ୍ଧ, ତାଙ୍କ କଥାକୁ ଆପଣ ପାଶୁରି ଦିଅନ୍ତୁ।
4: ନା, ସେଦିନର ସେହି ଘଟଣା ପିତା ପୁତ୍ରର କଥା ନୁହେଁ। ମୋ ଭଳି ଯୋଗ୍ୟ ସନ୍ତାନ ବିରୁଦ୍ଧରେ ଚକ୍ରାନ୍ତ କରି ପିତାର ସମସ୍ତ ଅଧିକାର ସେ ହରାଇ ବସିଛନ୍ତି। ସେଦିନର କଟୁକ୍ତି, ସେ ଅବିଚାର ଜଣେ ଅନାଚାରୀ ରାଜାର, ଆଉ ମୁଁ ଚାହେଁ ତା ବିରୁଦ୍ଧରେ ବିପ୍ଳବ, ସଶସ୍ତ୍ର ବିଦ୍ରୋହ।
1: କିନ୍ତୁ ବିଦ୍ରୋହ ମୁଁ କରିପାରିବି ନାହିଁ ବାବା, ମୁଁ ଶାନ୍ତି ଚାହେଁ।
4: ନିର୍ବୋଧ, ଶାନ୍ତି ତୁ ପାଇବୁ କେମିତି? ଅଶାନ୍ତିର ବିରୁଦ୍ଧରେ ବିଦ୍ରୋହ କରି ଶାନ୍ତି ପ୍ରତିଷ୍ଠା କରାଯାଏ, ଅନ୍ୟାୟ ଅବିଚାର ପ୍ରତି କହି ଶାସନର ମୂଳୋତ୍ପାଟନ କରି ମୁଁ ସୁଖ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହେଁ।
1: ଧ୍ୱଂସରୁ ଶାନ୍ତି କେବେ ସମ୍ଭବ ହୁଏ ନାହିଁ ବାବା, ମୁଁ ଚାହେଁ ନିର୍ମଳ ଶାନ୍ତି, ସତ୍ୟ ଶିବ ଆଉ ସୁନ୍ଦରର ସର୍ବୋତ୍ତମ ଅନୁଭୂତି।
4: କାରଣ ତୁ ସ୍ୱାର୍ଥପର।
1: ବାବା,
4: ମୁଁ ବାଳକ ନୁହେଁ ଉପେନ୍ଦ୍ର, ମୁଁ ଭଲ ଭାବରେ ଜାଣେ ମୋ ପ୍ରତି ଧନଞ୍ଜୟ ଭଞ୍ଜଙ୍କର ଅନ୍ୟାୟ ଅବିଚାରକୁ ସମର୍ଥନ ଜଣାଇ ତୁ ନିଜର ସ୍ୱାର୍ଥ ସିଦ୍ଧି କରିବାକୁ ଷଡ଼ଯନ୍ତ୍ର କରୁଛୁ।
1: ବାବା, ରାମଚନ୍ଦ୍ରଙ୍କର ପବିତ୍ର ନାମ ସ୍ମରଣ କରି ମୁଁ ଶପଥ କରୁଛି, ଏ ଚିନ୍ତା ମୋ ମନରେ କେବେ ସ୍ଥାନ ପାଇନି।
4: ତାହେଲେ କାହିଁକି କାହିଁକି ପିତା ବିରୁଦ୍ଧରେ ଯାଇ ତୁ କି ଲାଭ ପାଇଛୁ?
1: ଆଦେଶ କରନ୍ତୁ ବାବା।
4: ନିଜର ଅଧିକାରକୁ ବଜାୟ ରଖିବାକୁ ହେଲେ ତରବାରୀ ହିଁ ଆମର ଏକମାତ୍ର ଭରସା ଉପେନ୍ଦ୍ର, ଏ କଥା ତୁ ଭୁଲିଛୁ। ମାଧବୀକୁ ବୋହୁ କରି ଆଣିବା ଦିନଠାରୁ ତୁ ଅନ୍ତପୁରରେ ଆଶ୍ରୟ ନେଇଛୁ। ନାରୀର ପଣତ ତଳେ ରହି ନିଜକୁ କବି ଆଖ୍ୟା ଦେଲେ କ୍ଷତ୍ରିୟର ଗୌରବ ବୃଦ୍ଧି ହୁଏ ନା ଉପେନ୍ଦ୍ର?
1: ବାବା,
4: ଆଜି ମୁଁ ଚାହେଁ ତୁମର ସହଯୋଗ, ପାରିବୁ?
1: ପ୍ରଭୁଙ୍କ କରୁଣା ଥିଲେ ପାରିବି ବାବା।
4: ଯେଉଁ ରାମଚନ୍ଦ୍ର ପିତୃ ସତ୍ୟ ପାଳି 14 ବର୍ଷ ବନବାସ କରିଥିଲେ ସେ ପରା ତୋର ଇଷ୍ଟ ଦେବ, ତାଙ୍କଠୁ କଣ ତୋର କିଛି ଶିକ୍ଷା କରିବାର ନାହିଁ?
1: ବାବା,
4: କବିତା ତୋ ପାଇଁ ନୁହେଁ ଉପେନ୍ଦ୍ର, ଏ ଦିନହୀନ ବେଶ ତତେ ସାଜେନା, ରାଜପୁତ୍ର ବେଶରେ ମୁଁ ତତେ ଦେଖିବାକୁ ଚାହେଁ। ହସ୍ତରେ ତୋର ଶୋଭା ପାଉ ତରବାରୀ, ଫିଙ୍ଗି ଦେ ଭୀରୁତାର ପ୍ରତୀକ ଲେଖନୀକୁ।
1: ବାବା,
4: ଏ ତୋର ପିତାର ଆଦେଶ,

0: ସେ ସବୁ ଚିନ୍ତା କରିବାକୁ ଲାଭ ନାହିଁ ଶତ୍ରୁଞ୍ଜୟ, ଯାହା ହବାର ଥିଲା ହେଇଗଲା।
1: ଦାଦା, ବାବା ତ କେବେ କାହାର ଅନିଷ୍ଟ କରିନଥିଲେ।
0: ଘୁମସର ରାଜବଂଶର ଯୁଧିଷ୍ଠିର ସେ।
1: ତେବେ କୁହନ୍ତୁ କୁହନ୍ତୁ ଦାଦା, କାହିଁକି ତାଙ୍କୁ ହତ୍ୟା କରାଗଲା?
0: ଏ ହତ୍ୟା ପଛରେ ଅନ୍ୟ ଉଦ୍ଦେଶ୍ୟ ଥାଇପାରେ ଶତ୍ରୁଞ୍ଜୟ।
1: କଣ ଦାଦା?
0: ସେ ସବୁରେ ବ୍ୟସ୍ତ ରହି ଆଉ ଲାଭ ନାହିଁ। ଭବିଷ୍ୟତ ଲାଗି ଏଥରକ ନିଜକୁ ପ୍ରସ୍ତୁତ କର। ଧନଞ୍ଜୟ ଭଞ୍ଜଙ୍କ ପରେ ସିଂହାସନ ତୁମର।
1: ମୋର?
0: ହଁ, ଯୁବରାଜଙ୍କ ସନ୍ତାନ ତୁମେ, ତୁମର ଏହି ସିଂହାସନର ନାର୍ଯ୍ୟ ଅଧିକାର। ନୀଳକଣ୍ଠ ଭଞ୍ଜଙ୍କର ସିଂହାସନରେ କୌଣସି ଦାବି ନାହିଁ। ତୁମ ବ୍ୟତୀତ ସିଂହାସନ ପାଇଁ ଯେ ଦାବି କରିବ ତାର ଅନ୍ୟାୟ ହେବ। ମୂର୍ଖ ଜ୍ୟୋତିଷର ଉଦ୍ଭଟ ଭବିଷ୍ୟତବାଣୀକୁ କେବେ ସଫଳ କରିବାକୁ ଦେବି ନାହିଁ।
1: ଭବିଷ୍ୟତବାଣୀ?
2: ଶୁଣନ୍ତୁ ମହାରାଜ ଧନଞ୍ଜୟ, ଜନ୍ମକୁଣ୍ଡଳୀ ସୂଚନା ଅନୁଯାୟୀ

0: ଆପଣଙ୍କ ଅନ୍ତେ ଘୁମୁସର ରାଜସିଂହାସନ ଅଧିକାର କରିବେ ଘନଭଞ୍ଜ।
1: ଧନଞ୍ଜୟ ଭଞ୍ଜଙ୍କ ଆଗରେ ଥରେ ଜଣେ ପାଗଳ ଜ୍ୟୋତିଷ ପ୍ରକାଶ କରିଥିଲା ଯେ ତାଙ୍କ ଅନ୍ତେ ମୁଁ ରାଜା ହେବି।
2: ଈଶ୍ୱରଙ୍କର ଇଚ୍ଛା ଥିଲେ ଏକଥା ନିଶ୍ଚୟ ଘଟିବ।
1: ଘନଭଞ୍ଜଙ୍କର ସିଂହାସନ ପ୍ରତି କୌଣସି ଲାଳସା ନାହିଁ, ସେ ତୁମକୁ ହିଁ ସମର୍ଥନ କରିବ। ତୁମେ କାର୍ଯ୍ୟ ସାରି ଆସ, ମୁଁ ଅପେକ୍ଷା କରିଛି।
3: ଶତ୍ରୁଞ୍ଜୟ,
2: ରାଣୀ ମା,
3: ତୁମର କି କ୍ଷତି ହୋଇଛି ତା ମୋ ଛଡ଼ା ଆଉ କେହି ବୁଝିପାରିବେନି। ଗଙ୍ଗାଧରକୁ ମୁଁ ନୀଳକଣ୍ଠଠାରୁ ବେଶି ଭଲ ପାଉଥିଲି। ତାର ହତ୍ୟା ମୋତେ ଘୋର ଦୁଃଖ ଦେଇଛି।
2: ଦୁଃଖ କରି କିଛି ଲାଭ ନାହିଁ ରାଣୀ ମା, ବାବା ତ ଆଉ ଫେରି ଆସିବେ ନାହିଁ। ଘନ ଦାଦା ମୋତେ ଠିକ ସେୟା ହିଁ କହୁଥିଲେ।
3: ଘନ ତୁମକୁ ଏ କଥା କହୁଥିଲା?
2: ହସିଲେ ତ ରାଣୀ ମା,
3: ଭକ୍ଷକ ଆଜି ରକ୍ଷକ ବେଶରେ।
2: ମୁଁ କିଛି ବୁଝିପାରୁନି ରାଣୀ ମା।
3: ଜାଣ, ତୁମ ପିତାର ହତ୍ୟାକାରୀ ଘନଭଞ୍ଜ।
2: ରାଣୀ ମା,
3: ମଣ୍ଡାରାଣୀକୁ ବିଶ୍ୱାସ କର କୁମାର। ଜ୍ୟୋତିଷର ଭବିଷ୍ୟତବାଣୀ ଶୁଣିଲା ଦିନଠାରୁ ଘୁମୁସର ସିଂହାସନ ପାଇବା ପାଇଁ ଘନଭଞ୍ଜ ପାଗଳ ହୋଇ ଉଠିଲା।
2: ଜ୍ୟୋତିଷର ବାଣୀ ଏଇଖଣି ଘନଦାଦା ସେଇ କଥା କହୁଥିଲେ?
3: ତୁମେ ଆଉ ବ୍ୟସ୍ତ ହୁଅ ନାହିଁ ଶତ୍ରୁଞ୍ଜୟ, ହତ୍ୟାକାରୀକୁ ଶାସ୍ତି ଦେବାକୁ କହି ତୁମ ଶାନ୍ତିରେ ମୁଁ ଆଉ ବାଧା ଦେବି ନାହିଁ। ରାଜପୁରୀର ସମସ୍ତେ ଯାଆନ୍ତୁ।
2: ନା ରାଣୀ ମା, ମୁଁ ତା କରାଇ ଦେବିନି, ମୁଁ ପ୍ରତିଶୋଧ ଚାହେଁ। କିନ୍ତୁ ପ୍ରମାଣ?
3: କିନ୍ତୁ ତମେ ନିଜେ ପ୍ରତିଶୋଧ ନେବାର ଚେଷ୍ଟା କର ନା, ସେଥିରେ ବିପଦ ଅଛି। ସବୁ ପ୍ରମାଣ ନେଇ ରାଜଦରବାରରେ ଅଭିଯୋଗ କର। ଆସ ଆସ ମୋ ସାଙ୍ଗରେ।

0: ପରି ରହିଲେ ଇତିହାସରେ ତୁମର ସ୍ଥାନ କଣ ହବ ଜାଣ?
1: କଣ କରିବି ମାଧବୀ, ଆଜି ମୁଁ ଉପାୟହୀନ। ରାମ ତାରକ ମନ୍ତ୍ର ମୋତେ ସେ ଅନୁଗ୍ରହ କରିଛନ୍ତି। ସେଇ ରାମଚନ୍ଦ୍ରଙ୍କ ଆଦର୍ଶ ବଜାୟ ରଖିବାକୁ ଯାଇ ସବୁ ନିନ୍ଦା ଅପମାନ କଳଙ୍କ ଅତି ଆଦରରେ ମୁଁ ମରି ନେବି।
0: ଅଭିମାନ କର ନା, ତୁମେ ଭାଙ୍ଗି ପଡ଼ନି କବି।
1: ନା ନା ମାଧବୀ, କୁହ ରାଜକୁମା, ଏ କେବଳ ବାବାଙ୍କ ଆଦେଶ ନୁହେଁ, ସାହିତ୍ୟକୁ ଏହା ରାଜନୀତିର ଆଦେଶ। ସାହିତ୍ୟ ଏ ଆଦେଶକୁ ଏଡ଼ି ଦେଇପାରେ ନା, ମୋତେ ପ୍ରସ୍ତୁତ ହେବାକୁ ପଡ଼ିବ। ତମେ ଉପେନ୍ଦ୍ର ହାତରେ ଦିଅ ତରବାରି, ମଥାରେ ଦିଅ ଦାମିକା ପଗଡ଼ି।
0: କବି
1: ମୁଁ କବି ନୁହେଁ, ମୁଁ
0: ରାଜକୁମାର।

0: ಉಪೇಂದ್ರ ಬಾಲಿದೆ ಇಚ್ಚಿಜೆ ಏ ಮುಂಡರು ಸೇ ಮುಂಡ ಖಾಲಿ ನಾಯಿ ಮರ್ನ ನಾ ಖಾಲಿ ಶೃಂಗಾರ ರಸ ಎಗುಡಾಕ ಬಡ ಅಶ್ಲೀಳ
1: ಅರಸಿ ಕೆಸು ರಸಸ ನಿವೇದನಾ ಶಿರಸಿ ಮಾಲಿಕ ಮಾಲಿಕ ಮಾಲಿಕ
0: ଆରେ ହାଟ ମଧ୍ୟରେ ବ୍ରହ୍ମଜ୍ଞାନ କହି କାଲ ଆଗରେ ମୂଳା ଚୋବେଇ ଅନ୍ଧ ଦେଶରେ ଦର୍ପଣ ବିକି ମୁଁ ସମୟ ନଷ୍ଟ କରିବାକୁ ଚାହେଁ ନାହିଁ ଭାଇ କିଛି ଚାହେଁ ନାହିଁ ବୁଝିଲ ନଣ୍ଡା ଭାଇ ଅଳଙ୍କାର ଶାସ୍ତ୍ରରେ ମୋର ଏତେ ପ୍ରବେଶ ଅଛି ଯେ ରାପୁ ରାପୁ ଖାଲି ଉପ ବାହାରି ପଡୁଛି ଏଇମାନେ ମଶା ଯେପରି ଭିନ୍ନ ଭିନ୍ନ ଲୋକକୁ କାମୁଡ଼ି ପାଳି ଜ୍ୱର ବ୍ୟାପିବାରେ ସାହାଯ୍ୟ କରେ ସାହିତ୍ୟକୁ ସେହିପରି ଭିନ୍ନ ଭିନ୍ନ ଲୋକକୁ ବୁଝେଇ କବି ରଚନାକୁ ଦେଶ ସାରା
2: ଆଉ ଲୋକମାନେ ଚିହ୍ନି ପାରିଲେନି
0: ଦେଶ ସାରା ଖାଲି ପ୍ରଚାର କରେ
1: ନଣ୍ଡା ଭାଇ ଓଲ ଗୁଡ଼ିଆ ତିଆରି ମିଠେଇ ସବୁ କଥା ଜାଣିଛ ସିଏ ଯେମିତି ବିକି ବୁଲେ ଠିକ ସେମିତି କବିର କବିତାକୁ ଆମେ ପ୍ରଚାର କରୁ ଆହା କି ଭଞ୍ଜିର ଉପମା
3: ଆପଣଙ୍କ ନାଁ ରସିକରାଜ ନା
4: କିଏ
1: ଆପଣ କିଏ ଗୌରାଙ୍ଗେ
4: ଓ
1: ପଚାର
4: କିଅ ଓ
3: କୁମାର ଉପେନ୍ଦ୍ର ମତେ ପଠାଇଛନ୍ତି
0: କଣ ହେଲା କବି କବି ଉପେନ୍ଦ୍ର ଆମକୁ ଡକେଇଛନ୍ତି ରସିକ ଭାଇ
5: ମାନେ ଆମମାନଙ୍କ ପରି ପଣ୍ଡିତ ପଣ୍ଡିତ ଗ୍ରାହକମାନଙ୍କୁ ସେ କଣ ଭୁଲି ପାରିବେ
0: ଠିକ ଠିକ ଏକଦମ ଠିକ ରସିକ ଭାଇ ଏକଦମ ଠିକ ଆରେ ଆମକୁ ଛାଡି ଦୁନିଆରେ କିଛି ହେଲାଣି ନା ହବ
3: ଶୁଣନ୍ତୁ କୁମାର ନୀଳକଣ୍ଠ ଭଞ୍ଜ ଖବର ଦେଇଛନ୍ତି ଯେ
4: କଣ
3: ଏଣିକି ଆଉ ଆପଣମାନଙ୍କୁ ଉଆସ ମନା
0: ରସିକ ଭାଇ
1: ରହିଯା
0: ପଚାର ପଚାର
1: କଥା କଣ ଆମକୁ ପୁଣି ଉଆସ ମନା
3: ହଁ ଆପଣମାନେ କୁମାର ଉପେନ୍ଦ୍ରଙ୍କୁ ଅବାଟକୁ ନେଉଛନ୍ତି
2: ତେଣୁ ଏଥରକ ଜାଣ ହାଣ କୁରାଡି ବେକକୁ ଆଣ ହଉ ମୁଁ ଯାଉଛି
3: କଣ ମନେ ରହିଲା କି
1: ମନେ ରହିଲା ଟି
0: ହଁ
1: ଗରାଙ୍ଗେ
0: ହଁ
1: ଆମେ କଣ ଉପେନ୍ଦ୍ରକୁ ଭୁଲ ବାଟରେ ନଉଥିଲୁ
4: ନା
1: ଆରେ ରାଜା ଘରେ ସେନ ଜନ୍ମ ହେଇନୁ ତାହେଲେ ଆମେ କଣ ଛୋଟିଆ ଲୋକ
4: ନା
1: ସାହିତ୍ୟ
4: କ
1: ରସିକ
4: କ
1: ଗ୍ରାହକ
4: କ
1: ପ୍ରେମିକ
4: କ
1: ଗବେଷକ
4: କ
1: ଗାୟକ
4: କ
1: ଉଦ୍ଭାବକ
4: କ
1: ସାଧକ
4: କ
1: ଗରାଙ୍ଗେ
0: ହଁ
1: ଏକାଧାରରେ ଆମେ ସବୁ
0: ରସିକ ଭାଇ ଦୁଃଖରେ ତମେ କ ଅନୁପ୍ରାସ ଅଳଙ୍କାର କଥା କହିଲ
1: କହିବି ନାହିଁ କୁମାର ନୀଳକଣ୍ଠଙ୍କ କଥାରେ ଆମେ ଉପେନ୍ଦ୍ରକୁ ଛାଡ଼ିଦେବୁ
4: ନା
1: ହେଇପାରେ ନା
4: ନା
1: ହେଇପାରେ ନା ଆମେ ତାକୁ ନିଶ୍ଚୟ ଭେଟିବୁ
4: ଅଳ୍ପ
1: ସେ ନିର୍ବାସିତ ଅଯୋଧ୍ୟାର ରାଜା ଶ୍ରୀରାମ ଆଉ ମୁଁ କିସ୍କିନ୍ଦା ରାଜନ ସୁଗ୍ରୀବ
6: ତେଣୁ ଉପେନ୍ଦ୍ର କହିଛନ୍ତି
1: କଣ କହିଲେ
6: ବୋଲେ ରାମେ ସୁଗ୍ରୀବ
1: ତେସୋ ଭାଷା

0: ଓଲୁରେ
1: ଗୌରାଙ୍ଗ
0: ହଁ
1: ଏ ମଉଜ
0: ହଁ
1: ଏ ଗମାତ
0: ହଁ
1: ଏ ଆନନ୍ଦ
0: ହଁ
1: ଆରେ ବିରଜିକ କୋଉଠି ପାଇବି ରେ
0: ନା
1: ସେଇ
0: ନା
1: ସେଇଥିପାଇଁ ପୁରା ଶାସ୍ତ୍ରରେ କହିଛି
0: କଣ
1: ଅରସି କେଶୁ ରସସ ନିବେଦନ ଶିରସି
0: ମାଲିକ ମାଲିକ ମାଲିକ ରସିକ ଭାଇ କବି ପରା ଖବର ଦେଇଥିଲା ଆସିବା ପାଇଁ
1: ଆରେ କଥା ବୁଝୁନୁ
0: କଣ
1: ସେ ସେ ମାନେ ବଡପଣିଆ ଆମକୁ ସିନା ଉଆସକୁ ମନା କରାଗଲା ହେଲେ ତାଙ୍କର କଣ ଏଠିକି ଆସିବା
0: ମନା
1: ନା ଆସିବେ ନା
0: ହଁ
1: ନିଶ୍ଚୟ ଆସିବେ
0: ହଁ
2: ପିତା ତୁମକୁ ଉଆସ ମନା କରିଛନ୍ତି ବୋଲି ତୁମର ଖୁବ୍ ଦୁଃଖ ହୋଇଛି ନା ରସିକ
1: ତୁମ ବିନା ଆମର ଅସ୍ତିତ୍ୱ କାହିଁ କବି ତୁମର ରସିକ ଉପାଧିରେ ମୋର ନାମ ହେଇଛି ମଳୟ ବିନା ଚନ୍ଦନର ସୁବାସ ଚହଟି ପାରେ କି କବି
2: ମୁଁ ତୁମଠାରେ କୃତଜ୍ଞ ରସିକ ତୁମ ଋଣ ମୁଁ ଜୀବନରେ ଶୁଝିପାରିବି ନାହିଁ ତୁମେ ମୋର ପ୍ରକୃତ ପ୍ରଚାରକ ପ୍ରତିଦାନରେ କିଛି ଦେଇପାରି ନାହିଁ ମୁଁ
1: ଯଥେଷ୍ଟ ଦେଇଛ ଯଥେଷ୍ଟ ଦେଇଛ ତୁମେ ତୁମ ରଚନାର ମର୍ମ ବୁଝାଇ ମୁଁ ଅର୍ଜନ କରିଛି ଅର୍ଥ ଓ ସମ୍ମାନ ମାନେ ବାସନା କେବଳ ତୁମର ସାନ୍ନିଧ୍ୟ ସେଥିରୁ ବଞ୍ଚିତ ମାନେ ସେଥିରୁ ବଞ୍ଚିତ କର ନାହିଁ କବି
2: ପ୍ରାସାଦ ଆମ ମିଳନର ପ୍ରତିବନ୍ଧକ
1: କବି

0: ଏହି ପ୍ରାସାଦର ବାହାରେ ପ୍ରଶସ୍ତ ପୃଥିବୀ, ସେଇ ଆମ ପ୍ରେରଣାର ଉତ୍ସ, ସେଇ ଆମ ମିଳନ ମଣ୍ଡପ। ଖୁବ୍ ଶୀଘ୍ର ଆମେ ସେଠିକି ଫେରିବା ରସିକ। ନିର୍ମଳ ଚନ୍ଦ୍ରମଣ୍ଡଳ, ଶରଦ ଆକାଶ, ବସନ୍ତ ସୁଷମା, ସଘନ ଆଷାଢ଼, ମୋତେ ଆହ୍ୱାନ କରି ରସିକ, ତୁମେ କ୍ଷେତ୍ର ପ୍ରସ୍ତୁତ କର, ଆମେ ଯିବା ମିଳନର ମହାମୁହୂର୍ତ୍ତର ଆବାହନ କରି।
1: କବି, କବି, କବି।

0: ଭାଇଙ୍କୁ ତାଙ୍କ ନିଜ ଅଧିକାରରୁ ବଞ୍ଚିତ କରନା। ଆସୁ ଆସୁ ଆଣ ରାଣୀ।
1: ରାଣୀ ମା ବାସ୍ତବିକ ବଡ଼ ଅଭିମାନିନୀ,
0: ତାର ସମସ୍ତ ଗୁଣ ନୀଳକଣ୍ଠ ଠାରେ ରହିଯାଇଛି, କିନ୍ତୁ ଉପେନ୍ଦ୍ର ଏ ଦୁହିଙ୍କ ଠାରୁ ସମ୍ପୂର୍ଣ୍ଣ ପୃଥକ। ଘୁମୁସର ରାଜବଂଶର ପଙ୍କରୁ ତାପରି ପଦ୍ମ ସମ୍ଭବ ହୋଇଛି। ଏ ପଦ୍ମର ସୁଗନ୍ଧରେ ଆଜି ସମଗ୍ର ଘୁମୁସର ମୁଗ୍ଧ ହୋଇଛି। ଦିନ ଆସିବ ଯେତେବେଳେ ସମଗ୍ର ଉତ୍କଳ ମୁଗ୍ଧ।
1: ଆପଣଙ୍କର ଆଶୀର୍ବାଦ ଥିଲେ ଏକଥା ନିଶ୍ଚୟ ସମ୍ଭବ ହବ।
2: ପଣା ନିଅନ୍ତୁ ମହାରାଜ।
0: ମହାରାଣୀଙ୍କ ଏ ଆଦର କେବେ ମୁଁ ଭୁଲି ପାରିବି ନାହିଁ। ଶୁଖିଗଲା କାହିଁକି? ମାଧବୀ ମାଧବୀ ମତେ ଟିକେ ଧର ତ, ମୋ ଛାତି ଭିତରଟା କଣ ହେଇଯାଉଛି। ତୁମେ ତୁମେ ମତେ କଣ ଦେଇଛ ମହାରାଣୀ?
3: ଜାଣିବାକୁ ଚାହାନ୍ତି ଆପଣ? ଶୁଣିବାକୁ ଚାହାନ୍ତି? ଏଥିରେ ମିଶିଛି ବିଷ।
1: ବିଷ?
3: ରାଣୀ ନୁହ, ପୁଅ ରାଜମାତା।
0: ହଁ, ମୋର ଭୁଲ ହେଇଗଲା। ରାଜମାତା ସ୍ୱାମୀକୁ ବିଷ ଦେଇ ଘୁମୁସର ରାଣୀ ହେଇଛି ରାଜମାତା। ଚମତ୍କାର, ନମସ୍କାର ନମସ୍କାର ରାଜମାତା, ନମଃ।

0: ମୋର ଭାଷା ତୁମର ଗୀତ ମୋ ରଚନାକୁ କରିଛି ପ୍ରାଣବନ୍ତ। ପ୍ରଭୁ ରଘୁନାଥଙ୍କ ଦୟାରେ ମୁଁ ଘୁମୁସର ଛାଡ଼ିଛି। ସେଇଥିଲା ବନ୍ଧ, ସେଇଥିଲା ବିନାଶ ବ୍ୟସନର ଆହ୍ୱାନ। ସାହିତ୍ୟ ପ୍ରତି ଶାଶ୍ୱତ ଶତ୍ରୁତାର ପ୍ରତୀକ ଥିଲା ସେ ପ୍ରାସାଦ। ମୁକ୍ତ ହୋଇଛେ ଆମେ, ତୁମକୁ କିନ୍ତୁ କଷ୍ଟ ହୋଇଛି ନା ମାଧବୀ?
1: ମୋର କଷ୍ଟ ହୋଇଛି, ପରିହାସ କରୁନାହାନ୍ତି ତ କବି? ରାଜପ୍ରସାଦରେ ଶ୍ୱାସରୁଦ୍ଧ ହେଉଥିଲା ବେଳେ ତୁମେ ମୋତେ ଉଦ୍ଧାର କରିଛ, ସମ୍ମାନ ଦେଇଛ, ଆଉ କ'ଣ ମୋର ପ୍ରାପ୍ୟ?
0: ରସିକ ଗୌରାଙ୍ଗ ଭଳି ମୋର ସାହିତ୍ୟର ଭକ୍ତମାନଙ୍କୁ ନେଇ ଯେଉଁଠି ବୁଲିଛି ସବୁଠି ପାଇଛି ଆଦର, ସବୁ ସେଇ କରୁଣାମୟଙ୍କ ଇଚ୍ଛା।
1: ତୁମର ରଚନାରେ ମୁଗ୍ଧ ହୋଇ ଗଜପତି ତୁମକୁ କବି ସମ୍ରାଟ କରିଛନ୍ତି, କିନ୍ତୁ ମୋର ମନେ ହୁଏ କ'ଣ ଜାଣ?
0: କୁହ ମାଧବୀ।
1: ସମ୍ରାଟ ପଦ ଶୁଣିବା ମାତ୍ରେ ମୋ ମନ ଆଶଙ୍କାରେ ଭରି ଉଠେ, ମନେ ହୁଏ ପୁଣି କିଏ ଯେପରି ମୋ କବିଙ୍କୁ ମୋ ପାଖରୁ ନେଇଯିବ। ଏଇ ସମ୍ରାଟ ପଦ ସହ ସେଇ ସାମନ୍ତବାଦୀ ପରିବେଶ ମୋତେ ମୋତେ କାହିଁକି ଅସ୍ଥିର କରୁଛି। ତୁମେ ସମ୍ରାଟ ନୁହଁ କବି, ତୁମେ ତୁମେ ଖାଲି ମୋ କବି।
0: ହଁ ମାଧବୀ, ତମେ ଠିକ କହିଛ, ମୁଁ ସମ୍ରାଟ ନୁହେଁ, ମୁଁ କବି, କେବଳ କବି, କେବଳ କବି।

0: ଆପଣଙ୍କର ହେଇସାରିଛି, ଏଠି ରହି ଏଠି ରହି ମୋର ଲାଭ କ।
1: ତେବେ ମହାରାଜ, ଗୋଟାଏ ଗୋଟାଏ ଖବର ଦେବାକୁ ମୁଁ ଆପଣଙ୍କ ପାଖକୁ ଆସିଲି।
2: କଣ ତମେ କହିବାକୁ ଚାହୁଁ?
3: ମହାରାଜ, ମୋର ଶିଶୁ ସନ୍ତାନ ଏବେ ବି ଜୀବିତ।
2: ତମେ ସତ କହୁଛ?
3: ହଁ ମହାରାଜ, ସେ ଜୀବିତ। ସାଲେରିର କନ୍ଧମାନେ ତାକୁ ରକ୍ଷା କରିବାର ଭାର ନେଇଛନ୍ତି। ତାକୁ ସିଂହାସନ ଦେବା ପାଇଁ ବିଦ୍ରୋହୀ କନ୍ଧମାନେ ଗୁମୁସର ରାଜଧାନୀକୁ ଆଗେଇ ଆସୁଛନ୍ତି। ମହାରାଜ ଶୁଣନ୍ତୁ, ଶୁଣିପାରୁଛନ୍ତି? ଶୁଣିପାରୁଛନ୍ତି ମହାରାଜ? ସେମାନଙ୍କର କୋଳାହଳ ଧ୍ୱନି ଶୁଣିପାରୁଛନ୍ତି?
2: ରଣଭଞ୍ଜ,
3: ରଣଭଞ୍ଜ ମୋର ଶିଶୁ ସନ୍ତାନ।
2: ଥରେ ଯେବେ ତାକୁ ପାଆନ୍ତି,
4: ଅସମ୍ଭବ ନୀଳକଣ୍ଠ। ରଣଭଞ୍ଜ ଏବେ ବି ଜୀବିତ, ସାଲେରୀର କନ୍ଧମାନେ ତା ସହିତ ଯୋଗ ଦେଇଛନ୍ତି। ସେ ଏବେ ଆଉ ତୁମକୁ ଭୟ କରେ ନା?
2: ଘନ, ତୁମେ ତେବେ ରଣଭଞ୍ଜକୁ ରାଜା କରିବାକୁ ଚାହଁ?
4: ଶତ୍ରୁଞ୍ଜୟ ପରେ ସିଂହାସନ ତାର ପ୍ରାପ୍ୟ।
2: ଘନଭଞ୍ଜ
4: ଶୁଣିପାରୁନାହାନ୍ତି କନ୍ଧବାହିନୀର ଜୟଧ୍ୱନି?
2: ସିଂହାସନରେ ବସିବାକୁ ମୁଁ ଚାହେଁନି ମା। ତୁମରି ଭାଷାରେ ମୁଁ ଭୀରୁ କା ପୁରୁଷ, ରାଜ୍ୟ ପରିଚାଳନାରେ ମୁଁ ଅସମର୍ଥ। ପ୍ରିୟଜନଙ୍କ ରକ୍ତରେ ଯେଉଁ ରାଜାର ଅଭିଷେକ ହେଇଛି, ତାର ରାଜୁତି ବେଶୀ ସମୟ ନୁହେଁ ନା ମା? ଏଇ କଥା ସେମାନେ କହିଗଲେ। ବାବା ବାବା, ଶତ୍ରୁଞ୍ଜୟ, ମାଧବୀ, ଘନ, ଉପେନ୍ଦ୍ର ସମସ୍ତେ ମୁଁ ପାଗଳ। ଏ ପାଗଳ ମଥାରେ ଘୁମୁସର ରାଜମୁକୁଟ ଶୋଭା ପାଏ ନା ମା? ମୋ ଅଯୋଗ୍ୟ ଅପଦାର୍ଥ ରାଜସିଂହାସନ ମୋ ପାଇଁ ନୁହେଁ, ରାଜମୁକୁଟ ଭାର ମୁଁ ବହନ କରିପାରିବିନି ମା। ମୁଁ ମୁକ୍ତି ଚାହେଁ, ମୁଁ ମୁକ୍ତି ଚାହେଁ।
4: ଘନଭଞ୍ଜ ଦୁର୍ଗ ଘେରାଉ କରିସାରିଲେଣି।
5: ନୀଳକଣ୍ଠ, ତୁ ନିଜେ ଯାଇ ସେମାନଙ୍କୁ ବାଧା ଦେ।
2: ସିଂହାସନରେ ବସିବାର ଇଚ୍ଛା ଆଉ ମୋର ନାହିଁ ମା, ଏ ସିଂହାସନ ରଣଭଞ୍ଜର। ମୁଁ ଚାଲିଲି ମା, ମୁଁ ଚାଲିଲି।
5: ତୋର ଯଦି ଏହି ଇଚ୍ଛା ଥିଲା ତେବେ ମତେ ମନା କଲୁ ନାହିଁ କାହିଁକି? ତୋରି ପାଇଁ ମୁଁ ସ୍ୱାମୀଙ୍କୁ ବିଷ ଦେଲି।
2: ମୋ ପାଇଁ ତୁମେ କିଛି କରିନା ମା, ରାଜମାତା ହବା ପାଇଁ ତୁମେ ମୋର ସର୍ବନାଶ କରିଛ। ତୁମରି ପାଇଁ ବୋହୂ ମୋର ଗଲା, ତୁମରି ପାଇଁ ପୁଅ ମୋର ଦେଶତ୍ୟାଗୀ ହେଲା, ଦେଶବାସୀଙ୍କର ମୁଁ ଅପ୍ରିୟ ହେଲି କେବଳ ତୁମରି ପାଇଁ। ମୋ ବିନା ଯଦି ତୁମେ ରାଜମାତା ହେଇପାର ତେବେ ମୋର ଆପତ୍ତି କରିବାର କିଛି ନାହିଁ।
5: ନୀଳକଣ୍ଠ, ନୀଳକଣ୍ଠ, ନୀଳକଣ୍ଠ!
4: କନ୍ଧଶାଣୀ ଦୁର୍ଗରେ ପ୍ରବେଶ କରିସାରିଲେଣି ରାଜମାତା?
5: ନା ନା, ମୁଁ ଆଉ ରାଜମାତା ନୁହେଁ।
4: ରାଣୀମା
5: ନୁହେଁ,
4: ରାଣୀମା
5: ନା ନା, ଧନଭଞ୍ଜ ଯିବା ଠାରୁ ମୁଁ ଆଉ ରାଣୀ ନୁହେଁ।
4: ରାଣୀମା,
5: ମୁଁ କିଛି ନୁହେଁ, ମୁଁ କିଛି ନୁହେଁ, ମୁଁ କିଛି ନୁହେଁ।

କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅବଲା ଗୀତରେ ପ୍ରଚାର କରୁଛୁ କେତୋଟି ଗୀତ ଶିଳ୍ପୀ ସରିତା ପଣ୍ଡା ଏବଂ ପ୍ରଦୀପ କୁମାର ପଲେଇଙ୍କ କଣ୍ଠରେ। ପ୍ରଥମେ ଶିଳ୍ପୀ ସରିତା ପଣ୍ଡା ଗାଇଛନ୍ତି।

0: ଦଶ ଲକ୍ଷର ଲଟେରି ମତେ ୱାଓ
1: ନକଲି ଅଫର୍ସ ପ୍ରତି ସାବଧାନ
2: ଆର୍ବିଆଇ କହେ
3: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
4: ଶିଳ୍ପୀ ସରିତା ପଣ୍ଡା ପରବର୍ତ୍ତୀ ଗୀତ ଗାଇଛନ୍ତି ଚକ୍ରଧର ଦାସଙ୍କ ରଚନାରୁ।

ଆପଣମାନେ ଅବଲା ଗୀତରେ ଶୁଣୁଥିଲେ ରାଗ ଉପରେ ଆଧାରିତ କେତୋଟି ଆଧୁନିକ ଗୀତ। ଶିଳ୍ପୀ ସରିତା ପଣ୍ଡା ଏବଂ ପ୍ରଦୀପ କୁମାର ପଲେଙ୍କ କଣ୍ଠରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଗୋପାଳଙ୍କ ଓଗାଳ। ପରିବେଷଣ କରିଛନ୍ତି ଧରଣୀଧର ବେହେରା ଏବଂ ସାଥୀ।

ଶୁଣୁଥିଲେ ଗୋପାଳଙ୍କ ଓଗାଳ, ପରିବେଷଣ କଲେ ଧରଣୀଧର ବେହେରା ଏବଂ ସାଥୀମାନେ ହେଲେ ବଂଶୀଧର ଦାସ, ଶଙ୍କର୍ଷଣ ବାହାଲିଆ, ପ୍ରଫୁଲ୍ଲ ବେହେରା, ନିରଞ୍ଜନ ଦାସ ଏବଂ ମୁରଲୀ ବେହେରା।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ତାହେଲେ ଦେଖିନେବା ପ୍ରଥମେ ଏସ୍ଏମ୍ଏସ୍ଟି କିଏ ପଠାଇଛନ୍ତି। ପ୍ରଥମେ ଏସ୍ଏମ୍ଏସ୍ଟି ଆସିଛି ଗୁଲେହି ହିନ୍ଦୋଳ ଢେଙ୍କାନାଳରୁ। ପଠାଇଛନ୍ତି ନୀଳାଦ୍ରି ସାହୁ, ରୀନାବଳା ସାହୁ, ଶ୍ରାବଣୀ ସାହୁ ଏବଂ ଶ୍ରିୟା ସାହୁ। ଶ୍ରୋତାବନ୍ଧୁ, ଆପଣମାନଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ସଂସ୍କାର କଥାଚିତ୍ରରେ ଚନ୍ଦ୍ରାଣୀ ମୁଖାର୍ଜୀ ଏବଂ ଗୋପୀ ପଟ୍ଟନାୟକ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶ୍ରୋତାବନ୍ଧୁ, ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ଗୀତଟି।

ପରେ ପରେ ଏସ୍ଏମ୍ଏସ୍ଟି ପହଞ୍ଚିଛି, ପଠାଇଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ ଦକ୍ଷିଣକୂଳ ଯାଜପୁରରୁ। ବାମଦେବ ଭାଇ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆଶା କରେ ଆପଣ ନିଶ୍ଚୟ ଭଲରେ ଥିବେ। ଆପଣ ଆଜି ଅନୁରୋଧ କରିଛନ୍ତି ସିନ୍ଦୁରବିନ୍ଦୁ କଥାଚିତ୍ରରେ ଚିତ୍ତରଞ୍ଜନ ଜେନା ଗାଇଥିବା ଗୀତଟି ଶୁଣିବା ପାଇଁ, ମୋ ପ୍ରିୟ ଠାରୁ କିଏ ଅଧିକ ସୁନ୍ଦର। ତାହେଲେ ଭାଇ, ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ପ୍ରମୋଦ କୁମାର ସାହୁ, ଡିଏସ୍ଆଇ କାଦୁଆପଡ଼ା ଜଗତସିଂହପୁରରୁ। ପ୍ରମୋଦ ଭାଇ, ଆଜି ଆପଣ ଅନୁରୋଧ କରିଛନ୍ତି ଦିଲୱାଲେ ଦୁଲ୍ହନିଆ ଲେ ଯାଏଙ୍ଗେ କଥା ଚିତ୍ରରେ ଉଦିତ ନାରାୟଣ ଏବଂ ଲତା ମଙ୍ଗେସ୍କର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ପ୍ରମୋଦ ଭାଇ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ସମଷ୍ଟି ଆସିଛି ବୁଗୁଡ଼ା ଗଞ୍ଜାମରୁ, ପଠାଇଛନ୍ତି ନାରାୟଣ ପ୍ରଧାନ। ନାରାୟଣ ଭାଇ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ବହୁତ ଦିନ ପରେ ଆପଣ ଆମକୁ ଏସ୍ଏମ୍ଏସ୍ଟି କରିଛନ୍ତି ଗୀତ ଶୁଣିବା ପାଇଁ। ଆପଣ ଅନୁରୋଧ କରିଛନ୍ତି ଲଭ୍ ଷ୍ଟୋରି କଥାଚିତ୍ରରେ ଲତା ମଙ୍ଗେସ୍କର ଏବଂ ଅମିତ କୁମାର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ନାରାୟଣ ଭାଇ, ଶୁଣାଇ ଦେଉଛୁ ଆପଣଙ୍କୁ ଆପଣଙ୍କର ଗୀତଟି।

ପରେ ପରେ ଏସ୍ଏମ୍ଏସ୍ଟି ପହଞ୍ଚିଛି, ପଠାଇଛନ୍ତି ବାସୁଦେବ, ତ୍ରିଲୋଚନ, କାଳିଆ, ବଳିଆ, କୁନି, ନିନି, ଲିଟୁନି ଏବଂ ବାପା ବୋଉ। ଆପଣମାନେ ପଠାଇଛନ୍ତି ରାଇସୁଙ୍ଗୁଡ଼ା ସାଲେପୁର କଟକରୁ। ଲେଖିଛନ୍ତି, ପ୍ରଣାମ, ଶୁଭ ମଧ୍ୟାହ୍ନ ସମସ୍ତଙ୍କୁ। ଆପଣଙ୍କୁ ମଧ୍ୟ ନମସ୍କାର ଏବଂ ଶୁଭ ମଧ୍ୟାହ୍ନ। ଆପଣ ଆଜି ଅନୁରୋଧ କରିଛନ୍ତି ହମ୍ ସାଥ୍ ସାଥ୍ କଥାଚିତ୍ରରେ ଘନଶ୍ୟାମ ଗୋସ୍ୱାମୀ, ପ୍ରତିମା ରାଓ ଏବଂ ହରିହରନ୍ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ପ୍ରଜ୍ଞା, ବନ୍ଦନା, ସଜୁଆ କକେଇ, ରାମ କକେଇ, ଗୌର ଦାଦା। ଶ୍ରୋତାବନ୍ଧୁ, ଆପଣ ଏଥର ଏସ୍ଏମ୍ଏସ୍ ଲେଖିଲାବେଳେ ଟିକେ ସୁନ୍ଦର ଭାବରେ ନ ଲେଖିଲେ ପଢ଼ିବାଟିକୁ ଅସୁବିଧା ହେଉଛି। ଟିକେ ନାଁ ଗୁଡ଼ାକ କ୍ଲିୟର କରି ଲେଖିଲେ ଆମକୁ ପଢ଼ିବାକୁ ସୁବିଧା ହେବ। ଆପଣ ପଠାଇଛନ୍ତି ସୌରୀ ମହାସିଂପୁର ବୌଗ୍ରାମ କଟକରୁ। ଶ୍ରୋତାବନ୍ଧୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ସମର ସଲିମ ସାଇମନ କଥାଚିତ୍ରରେ ସୁବାସ ଦାସ ଏବଂ କନକ ମହାପାତ୍ର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣିନିଅନ୍ତୁ ଆପଣଙ୍କର ଗୀତଟିଏ।

କାର୍ଯ୍ୟକ୍ରମ ଶେଷରେ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷା ପ୍ରଭାକର ସେକ୍ଟର 11 ସିଡିଏ କଟକରୁ ଲେଖିଛନ୍ତି ନମସ୍କାର ସବୁ ଷ୍ଟାଫ୍ମାନଙ୍କୁ ନମସ୍କାର ସବୁ ଶ୍ରୋତାମାନଙ୍କୁ ଗୁଡ୍ ଆଫ୍ଟରନୁନ୍ ଶ୍ରୋତାବନ୍ଧୁ ଆପଣଙ୍କୁ ମଧ୍ୟ ନମସ୍କାର ଆପଣ ଅନୁରୋଧ କରିଛନ୍ତି କନ୍ୟାଦାନ କଥାଚିତ୍ରରେ ଅନୁରାଧା ଗାଇଥିବା ଗୀତଟି ଶୁଣିବା ପାଇଁ ଫେରିଆସିଲା ପୁଣି ବରଷା ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର କେତୋଟି

ଶ୍ରୋତାବନ୍ଧୁ, ଆମେ ଏଇଠି ଶେଷ କରୁଛୁ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଆକାଶବାଣୀ କଟକ ପ୍ରଚାର କରୁଛୁ ଡାକ୍ତରଙ୍କୁ ପଚାରି ବୁଝିବା। ଉପସ୍ଥାପନା ସୌଦାମିନୀ ପ୍ରଧାନ, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ। ଡାକ୍ତରଙ୍କୁ ପଚାରି ବୁଝିବା।

0: ହିଁ ଇନ୍ସୁଲିନ୍ ତିଆରି ହେଇପାରେନି, ଯୋଉଟାକି ଆମେ ଜେନେଟିକ୍ ଡାଇବେଟିସ୍ କହୁଛୁ। ଆଉ ଏଇଟାରେ ଆମକୁ ଷ୍ଟାର୍ଟିଂରୁ ହିଁ ଏଇ ପେସେଣ୍ଟମାନଙ୍କୁ ଇନ୍ସୁଲିନ୍ ଦରକାର ପଡ଼ିବ। ଟାଇପ୍ ଟୁ ଡାଇବେଟିସ୍ ଯୋଉଟାକି ସବୁଠୁ କମନ୍, ଯୋଉଟାକି 60-70% ଲୋକଙ୍କୁ ହୁଏ, ଯୋଉଟାକି ଆମର 20-30 ବର୍ଷ ବୟସରେ ବି ବାହାରିବ, ସେଇଟା ସବୁଠୁ କମନ୍ ହୁଏ ଆଉ ସବୁ ଲୋକମାନେ ସେଇଥିରେ ପୀଡ଼ିତ ହୁଅନ୍ତି। ଜେଷ୍ଟେସନାଲ୍ ଡାଇବେଟିସ୍ ଯୋଉଟାକି ଗର୍ଭବତୀ ମହିଳାଙ୍କ ଭିତରେ ଦେଖାଯାଏ, ସେ ଡାଇବେଟିସ୍ଟା ତାଙ୍କର 20 ସପ୍ତାହର ପ୍ରେଗନାନ୍ସି ପରେ ୟୁଜୁଆଲି ଦେଖାଯାଏ ଗର୍ଭବତୀ ମହିଳାମାନଙ୍କର। ସେଥିପାଇଁ ସୁଗାର ଟେଷ୍ଟ କରାଯାଏ ତାକି ତାଙ୍କର ଡାଇବେଟିସ୍ ଡିଟେକ୍ଟ ହେଲେ ସେ ଅନୁସାରେ ଆଡିକ୍ୱେଟ୍ ଟ୍ରିଟମେଣ୍ଟ କରିହେବ ବୋଲି। ଆଉ ଚତୁର୍ଥରେ ରହିଲା ଯୋଉଟା ସେକେଣ୍ଡାରୀ ଡାଇବେଟିସ୍, ଯୋଉଟା ଆଜିକାଲି ଆମେ ବହୁତ ସାରା ମେଡିସିନ୍ ଖାଉଛୁ, ଯୋଉଟା କି ବହୁତ ଜଣ ଜାଣିନାହାନ୍ତି କି ସେଇ ମେଡିସିନ୍ ଗୁଡା ଯଦି ଆମେ ବେଶୀ ଦିନ ପାଇଁ ଖାଇବୁ ତା ପାଇଁ ବି ଆମକୁ ମଧୁମେହ ହେଇପାରିବ। ଯେମିତିକି ୟୁଜ୍ ହେଉଛି ଷ୍ଟେରଏଡ୍ସ ହେଲା, ବ୍ଲଡ୍ ପ୍ରେସର ପାଇଁ ଯୋଉ ମେଡିସିନ୍ ଖାଉଛେ ବିଟା ବ୍ଲକର, ସେଇସବୁ ମେଡିସିନ୍ ଆମେ ଯଦି ବେଶୀ ଦିନ ପାଇଁ ଖାଇବା ସିଏ ବି ଆମକୁ ଡାଇବେଟିସ୍ କରାଇଦେଇ ପାରିବ।
1: ଏଇ ଚାରି ପ୍ରକାର ମଧୁମେହ ରୋଗର ଚିକିତ୍ସା କ'ଣ ସବୁ ଇନ୍ସୁଲିନ୍ ଦ୍ୱାରା ହେଇଥାଏ?
0: ସବୁ ଟାଇପ୍ର ଅଲଗା ଅଲଗା ଟ୍ରିଟମେଣ୍ଟ ଅଛି। ଟାଇପ୍ ୱାନ୍ରେ ଯେମିତି ଆମର ଅଗ୍ନାଶୟରୁ ଇନ୍ସୁଲିନ୍ ଜମା ତିଆରି ହେଇପାରୁନି, ଟାଇପ୍ ୱାନ୍ ଯଦି ଆମେ ଜଣଙ୍କୁ ଡିଟେକ୍ଟ କରୁଛେ, ଯୋଉଟାକି ସାଧାରଣତଃ ଛୁଆମାନଙ୍କର ବେଶୀ ଦେଖାଯାଏ, ସେମାନଙ୍କୁ ଷ୍ଟାର୍ଟିଂରୁ ହିଁ ଇନ୍ସୁଲିନ୍ ଦେବାକୁ ପଡ଼ିବ। ଇନ୍ସୁଲିନ୍ ଯଦି ଆମେ ନ ଦେଉଛେ ଆଉ ଏହିସବୁ ଲୋକମାନଙ୍କୁ ଡାଇବେଟିସ୍ର ଟାବ୍ଲେଟ୍ର କିଛି ବି ପ୍ରଭାବ ପଡ଼ିବନି।
1: ଗୋଟେ ଛୋଟ ପିଲା ସେ ମଧୁମେହ ରୋଗରେ ଆକ୍ରାନ୍ତ ହେଇଛି ବୋଲି ଜାଣିବା କେମିତି?
0: ଛୋଟ ପିଲା ଯୋଉମାନେ ଟାଇପ୍ ୱାନ୍ ଡାଇବେଟିସ୍ରେ ଆକ୍ରାନ୍ତ ହେଇଥାନ୍ତି ସେମାନଙ୍କର ଇନ୍ସିଡେଣ୍ଟାଲି ଜଣାପଡ଼େ, କିମ୍ବା ତାଙ୍କ ପ୍ୟାରେଣ୍ଟସ୍ ମାନେ ମା କିମ୍ବା ବାପାଙ୍କୁ ସାଧାରଣତଃ ଡାଇବେଟିସ୍ ଥାଏ। ଆଉ ସେମାନଙ୍କର ଯେତେବେଳେ ଶର୍କରାର ମାତ୍ରା ବଢ଼ିଯାଏ ସେମାନଙ୍କୁ ଡାଇବେଟିକ୍ କିଟୋ ଏସିଡୋସିସ୍ ହୁଏ, ଯୋଉଥିରେ ସେମାନଙ୍କ ପେଟ ପେନ୍ ହେବ, ବାନ୍ତି ହେବ, ଲଗାତାର ହେଇ ଚାଲିଥିବ। ଆଉ ସେଥିପାଇଁ ଯେତେବେଳେ ଛୋଟ ପିଲା ପେଟ ପେନ୍ ହେଲା, ବାନ୍ତି ହେଇକି ଆମ ପାଖକୁ ଆସିଲା, ଆମେ ସବୁବେଳେ ଗୋଟେ ସୁଗାରର ମାତ୍ରା ଚେକ୍ କରିବା ବୋଲି ଆମେ ଏଇଟା ଧ୍ୟାନରେ ରଖିବା କଥା।
1: ଡାକ୍ତର ସୁବୁଧି, କୁହାଯାଏ ଖାଦ୍ୟ ହିଁ ଔଷଧ, ତେଣୁ ଜଣେ ମଧୁମେହ ରୋଗୀ ସୁସ୍ଥ ରହିବା ପାଇଁ କି ପ୍ରକାର ଖାଦ୍ୟ ଖାଇବା ଉଚିତ?
0: ଖାଇବାଟା ବହୁତ ଇମ୍ପୋର୍ଟାଣ୍ଟ ପାର୍ଟ ଆମର ରହୁଛି ଜଣେ ମଧୁମେହ ରୋଗୀଙ୍କ ପାଇଁ। ଆମେ ଯେତେବେଳେ ମଧୁମେହ ରୋଗୀଙ୍କୁ ଦେଖୁଛୁ ଆମେ କହୁଛୁ 50% ହେଉଛି ଖାଦ୍ୟ ଆଉ 50% ହେଉଛି ମେଡିସିନ୍। ସେମାନେ କି ପ୍ରକାର ତାଙ୍କ ଖାଇବା ତାଙ୍କର ଇଏ କରୁଛନ୍ତି ସେହି ହିସାବରେ ତାଙ୍କ ସୁଗାର କଣ୍ଟ୍ରୋଲ ହେବ। ଖାଇବାରେ ଆମେ ତାଙ୍କୁ କହୁଛୁ କି ସେମାନେ କ୍ୟାଲୋରି କେତେ କନଜମ୍ପସନ୍ କରୁଛନ୍ତି ସେଟା ବେଶୀ ଇମ୍ପୋର୍ଟାଣ୍ଟ। ଯେମିତିକି ଆମେ ମଧୁମେହ ରୋଗୀମାନଙ୍କୁ ଆମେ କହୁଛେ କି 1600 କିଲୋ କ୍ୟାଲୋରିର ଖାଇବା ଖାଇବା କଥା। ସେମାନେ ସେହି ସବୁ ପନିପରିବା ଖାଇବା ଉଚିତ ଯୋଉଟା ସବୁଜ ରଙ୍ଗର ପରିବା, ଆଉ ସେମାନେ ଗଜା ମୁଗ ହେଲା କିମ୍ବା ଓଟ୍ସ ହେଲା ସେମାନେ ଏସବୁ ଜିନିଷ ଖାଇପାରିବେ, ରୁଟି ସେମାନେ ଖାଇପାରିବେ, କିନ୍ତୁ କେତେ ମାତ୍ରାରେ ସେମାନେ ଖାଇବେ ସେଇଟା ବେଶୀ ଇମ୍ପୋର୍ଟାଣ୍ଟ। ସେମାନେ ରୁଟି ଯଦି ଖାଇବେ 2-3 ପଟ ରୁଟି ଖାଇବା କଥା, ସନ୍ତୁଳା ଡାଲମା ଏହିସବୁ ଜିନିଷ ବେଶୀ ଖାଇବା କଥା, ଆଉ ମାଟି ତଳେ ହେଉଥିବା ମାଟି ଆଳୁ ସାରୁ ଏଇ ଜିନିଷ ଖାଇବା କଥା ନୁହେଁ। ସେମାନେ ସକାଳୁ ବ୍ରେକ୍ଫାଷ୍ଟରେ ସେମାନେ ଚୁଡ଼ା ଉପମା ଖାଇପାରିବେ କିମ୍ବା ଗଜାମୁଗ ସାଲାଡ଼ ଖାଇପାରିବେ, ତାପରେ ସେମାନେ 12 ବେଳେ କାକୁଡ଼ି ସାଲାଡ଼ ଟମାଟୋ ଏହିସବୁ ଜିନିଷ ଖାଇପାରିବେ, ଲଞ୍ଚରେ ଭାତ ଖାଇପାରିବେ ରୁଟି ଖାଇପାରିବେ, ଆଉ ଯଦି ସେମାନେ ଆଇଁଷ ଖାଆନ୍ତି ତାହେଲେ ସେମାନେ ମାଛ ଖାଇପାରିବେ, ଅଣ୍ଡା ଖାଇପାରିବେ, ଅଣ୍ଡା ଖାଇଲେ କେଶର ନ ଖାଇଲେ ଭଲ, ଧଳା ପୋର୍ସନ୍ଟା ଖାଇପାରିବେ, ଚିକେନ୍ ଖାଇପାରିବେ, ରେଡ୍ ମିଟ୍ ଆଭଏଡ୍ କରିବେ ଯେମିତିକି ମଟନ ଚିଙ୍ଗୁଡ଼ି ନୁଣି ପାଣି ମାଛ ସେସବୁ ଜିନିଷ ଯେତେ ଆଭଏଡ୍ କରିବେ ସେତେ ଭଲ। ଆଉ ରାତିର ଖାଇବାରେ ଆପଣ ଯେତେ ହାଲକା ଭୋଜନ ଖାଇବେ ସେତେ ଭଲ, ରାତି 7-8 ଭିତରେ ଯଦି ଆପଣ ଆପଣଙ୍କର ଡିନର କରିବେ ତାହେଲେ ବହୁତ ଲାଭଦାୟକ ହେବ। ସେଟା
1: କୁହାଯାଏ ଯେ ମଧୁମେହ ରୋଗୀମାନେ ମିଠା ଖାଇବା ଉଚିତ ନୁହଁ।
0: ମିଠା ଖାଇବାଟା ଆକ୍ଚୁଆଲି ମାନେ ଡିପେଣ୍ଡ କରୁଛି ସେମାନଙ୍କର ସୁଗାର କଣ୍ଟ୍ରୋଲ ହେଇକି ରହୁଛି ତାହେଲେ ମଝିରେ ମଝିରେ କେବେ କେମିତି ଗୋଟେ ଖାଇଦେଲେ କିଛି ଅସୁବିଧା ହେବନି, କିନ୍ତୁ ମିଠା ପ୍ରିୟ ଲୋକ ଯୋଉମାନେ ଥାନ୍ତି ସେମାନେ ଅଧିକା ପରିମାଣରେ ଖାଇ ନିଅନ୍ତି, ତ ସେହି ମାତ୍ରାରେ ତାଙ୍କର ଶର୍କରାର
1: ପରିମାଣ
0: ବଢ଼ିଯାଏ, ତେଣୁ ସେମାନଙ୍କୁ ଆମେ ମନା କରୁ। କିନ୍ତୁ ଯଦି ସେମାନେ ନ୍ୟାଚୁରାଲ ସୋର୍ସ ଅଫ୍ ସୁଗାର ଫଳ କିଛିଟା ଖାଇପାରିବେ ଯୋଉଟାକି ଆମେ କହୁଛେ ଲୋ ଗ୍ଲାଇସେମିକ୍ ଇଣ୍ଡେକ୍ସ, ଯେମିତି ଆମର କିୱି ଫଳ ହେଲା, ପିଜୁଳି ହେଲା, ଆପେଲ ହେଲା, ସେହିସବୁ ଜିନିଷ ଆମେ ଖାଇପାରିବା କିନ୍ତୁ ଅଳ୍ପ ପରିମାଣରେ, ଆଉ ଫଳକୁ ଯେତେ ଚୋବେଇକି ଖାଇବା ସୁଗାରର ମାତ୍ରା ଆମର ବେଶୀ ନ ବଢ଼ିବାର ସମ୍ଭାବନା ଅଛି। ଜୁସ୍ କରିକି ଯଦି ତାକୁ ଆପଣ ପିଉଛନ୍ତି ତାହେଲେ ସୁଗାର ବେଶୀ ବଢ଼ିବ।
1: ତେଣୁ ଆପଣ କହିବା କଥା ଯେ ମଧୁମେହ ରୋଗୀମାନେ ଯୋଉ ସବୁ ଫଳ ଖାଇବେ ତାକୁ ଚୋବେଇକି ଖାଇବା ଉଚିତ।
0: ଆଜ୍ଞା,
1: କେତେ ଜଣ କହନ୍ତି ଯେ ମଧୁମେହ ରୋଗୀ ଚିନି ଖାଇବା ଉଚିତ ନୁହଁ, କିନ୍ତୁ ଗୁଡ଼ ଆଉ ମହୁ ତାକୁ ଖାଇପାରିବେ?
0: ଆମର ବହୁତ ସାରା ମହୁ ଯୋଉଟା ମାର୍କେଟରେ ମିଳୁଛି ସେଥିରେ ସୁଗାର ଆଡ୍ ହେଇକି ରହୁଛି। ଗୁଡ଼ ଆଉ ମହୁ ଯଦି ଆମର ପିଓର ଫର୍ମରେ ତିଆରି ହେଉଛି ସେଗୁଡ଼ା ଆମର କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ ରୁହେ, ସାଧାରଣତଃ ସେଟା ଡାଇରେକ୍ଟ ସୁଗାର ନଥାଏ, ସେଟା ବଡିରେ ସୁଗାର ତିଆରି ହେବା ପାଇଁ ବହୁତ ସମୟ ଲାଗେ, ସେଥିପାଇଁ ସେଟା ଆମ ବଡି ତାକୁ ୟୁଟିଲାଇଜ୍ କରିଦିଏ ଯୋଉଥିରେ କି ଶର୍କରାର ମାତ୍ରା ସେତେ ବଡିରେ ବଢ଼େ ନାହିଁ, ସେଥିପାଇଁ ସେମାନେ କିଛି ମାତ୍ରାରେ ଖାଇପାରିବେ।
1: ଆଜିକାଲି ଦେଖାଯାଉଛି ଯେ ଯୋଉମାନଙ୍କର ମଧୁମେହ ରୋଗ ହେଇଛି ସେମାନେ ଚିନି ଖାଉନାହାନ୍ତି, ଗୁଡ଼ ଖାଉନାହାନ୍ତି, ମହୁ ଖାଉନାହାନ୍ତି, କିନ୍ତୁ ଗୋଟେ ପ୍ରକାର ଟାବ୍ଲେଟ୍ ଅଛି ଯୋଉଟାକି ସେମାନେ ପକେଇକିରି ଖାଉଛନ୍ତି।

0: ଟାବଲେଟ ଆମର ବହୁତ ସେଥିରେ କଣ୍ଟ୍ରୋଭର୍ସି ରହୁଛି। ଟାବଲେଟ ଜଣେ ଯଦି ଖାଉଛନ୍ତି ସେମାନେ କେତେବେଳେ କେମିତି ଖାଇପାରିବେ, ଯଦି ତାକୁ ରେଗୁଲାର ସେମାନେ ଖାଉଛନ୍ତି ତାଙ୍କର ବି ବହୁତ ସାରା ସାଇଡ୍ ଇଫେକ୍ଟ ଅଛି, ଯୋଉଟା କି ଆଜିକାଲି ରିସର୍ଚ୍ଚ କରିକି ଦେଖାଯାଉଛି। ସେଥିରେ ପେଟର ଗ୍ୟାସ ପ୍ରୋବ୍ଲେମ ବଢ଼ିବାର ଚାନ୍ସେସ ବେଶୀ ଅଛି। ଆଉ ଟାବଲେଟ ପକେଇକି ଖାଇଲେ ଏହା ଅସୁବିଧା ହେଉଛି, ତାଙ୍କୁ ଖାଇବା ଯଦି ବେଶୀ ସ୍ୱାଦିଷ୍ଟ ଲାଗିଲା ସେମାନଙ୍କର ଖାଇବାର ପରିମାଣ ବି ବଢ଼ିଯିବାର ସମ୍ଭାବନା ଅଛି।
1: ତେବେ କୁହାଯାଏ ଯେ ମଧୁମେହ ରୋଗୀମାନେ ପକେଟରେ ଯେକୌଣସି ମିଠା ଜିନିଷ ଗୋଟେ ରଖିଥିବା ଦରକାର, କାହିଁକି କୁହାଯାଏ?
0: ଆମେ ପକେଟରେ କିମ୍ବା ତକିଆ ତଳେ ଚକୋଲେଟ କିମ୍ବା ଚିନି ଟିକେ ରଖିବା ପାଇଁ ଆମେ ସେହି ପେସେଣ୍ଟ ମାନଙ୍କୁ କହୁ ଯେଉଁମାନେ ଇନ୍ସୁଲିନରେ ଥାନ୍ତି। ଯଦି ସେମାନେ ଇନ୍ସୁଲିନ ନବା ବାବଦରେ ଯଦି ଖାଇବା ଖାଇବାକୁ ଭୁଲିଗଲେ କିମ୍ବା ତାଙ୍କ ଦେହରେ ଯଦି କିଛି ଇନଫେକ୍ସନ ହେଇଛି ଯେଉଁଥିପାଇଁ ସେମାନେ ଇନ୍ସୁଲିନ ନେବା ବାବଦରେ ଖାଇ ନାହାନ୍ତି, ଶର୍କରାର ମାତ୍ରା କମିଯିବାର ସମ୍ଭାବନା ଥାଏ। ଯେଉଁ ମଧୁମେହ ରୋଗୀମାନେ ଇନ୍ସୁଲିନ ନେଉଛନ୍ତି, ଯଦି ସେମାନେ ଇନ୍ସୁଲିନ ନେଲା ପରେ ହଠାତ୍ କିନା ଦେହରୁ ଝାଳ ବାହାରିଲା, ଛାତି ଧଡ଼ଧଡ଼ ହେଲା ଭଳିଆ ଲାଗିଲା, ମୁଣ୍ଡ ବୁଲେଇଲା କିମ୍ବା ଚେତା ବୁଡ଼ିଗଲା, ତାହେଲେ ସେମାନଙ୍କର ସୁଗାରର ମାତ୍ରା କମିଯାଇଛି ବୋଲି ଆମେ ତାଙ୍କୁ ବୁଝାଇଥାଉ। ସେତେବେଳେ ତାଙ୍କୁ ସାଙ୍ଗେ ସାଙ୍ଗେ ତାଙ୍କର ତକିଆ ତଳେ ଥିବା କିମ୍ବା ପକେଟରେ ଥିବା ଚକୋଲେଟ କିମ୍ବା ଚିନି ତାଙ୍କ ପାଟିରେ ସାଙ୍ଗେ ସାଙ୍ଗେ ସେ ଟାଇମ୍ରେ ଦେଇଦେବାର ଅଛି, ନହେଲେ ସୁଗାର ବେଶୀ କମିଗଲେ ବି ଅସୁବିଧା କରିବ ତାଙ୍କ ଦେହ ପାଇଁ। ପରିବାର ଲୋକମାନଙ୍କୁ ବି ଏଇ ଜିନିଷର ସଚେତନ କରିଥାଉ, କାହିଁକି ନା ବେଳେବେଳେ ଯଦି ସୁଗାର ନିହାତି କମିଯାଏ ତାଙ୍କ ଚେତା ବୁଡ଼ିଯାଏ, ଯଦି ଚେତା ବୁଡ଼ିଥିବ ସେ ଜିନିଷ ବିଷୟରେ ସଚେତନ ଯଦି ହେଇଥିବେ ତାଙ୍କ ପରିବାରର ଲୋକ, ତାହେଲେ ସେମାନେ ଜାଣିପାରିବେ କି ତାଙ୍କର ଶର୍କରାର ମାତ୍ରା କମିଯାଇଛି, ତାଙ୍କୁ ନିହାତି ସାଙ୍ଗେ ସାଙ୍ଗେ ପାଖ ଡାକ୍ତରଖାନାରେ ସମ୍ପର୍କ କରିବେ।
1: ମଧୁମେହ ରୋଗୀ ତାଙ୍କ ନିଜ ଶରୀରର ଯତ୍ନ ନିହାତି ନେବା ଦରକାର। କୁହାଯାଏ ଯେ ଜଣେ ମଧୁମେହ ରୋଗୀ ତାଙ୍କର ପାଦର ଯତ୍ନ ପ୍ରତି ବେଶୀ ଗୁରୁତ୍ୱ ଦେବା ଉଚିତ, କାହିଁକି?
0: ମଧୁମେହ ରୋଗ ଯୋଉ ଆମର ହୁଏ, ମଧୁମେହ ରୋଗରେ ଆମର ବହୁତ ସାରା ଅର୍ଗାନ ଆମର ଆଫେକ୍ଟ ହୁଏ, ଆଉ ସବୁଠୁ କମନ ଆଉ ସବୁଠୁ ଜଲ୍ଦି ଆମର ଆଫେକ୍ଟ ହୁଏ ଯୋଉଟା କି ଆମର ନର୍ଭ। ନର୍ଭ ଯୋଉଗୁଡା ଆମର ପାଦ ତଳେ ଯୋଉଗୁଡା ଅଛନ୍ତି ସେଇ ନର୍ଭ ମାନେ ସବୁଠୁ ପ୍ରଥମ ଆଫେକ୍ଟ ହୁଅନ୍ତି। ମଧୁମେହ ରୋଗୀମାନଙ୍କର ଯେତେବେଳେ ନର୍ଭ ଆଫେକ୍ଟ ହୁଏ ତ ସେମାନଙ୍କ ପାଦରେ ହିଁ ଆଗ ଝିମ୍ଝିମ୍ ହବା ଆରମ୍ଭ ହୁଏ, ବଧିରା ଲାଗେ, ତ ସେଥିପାଇଁ ଆମକୁ ପାଦର ଯତ୍ନ ନେବା ନିହାତି ଦରକାର। କାହିଁକି ଯଦି ପାଦରେ ଯଦି ଝିମ୍ଝିମ୍ ଆରମ୍ଭ ହେଲା ଆଗକୁ ସେଟା ବଧିରା ହେଇଯିବ, ବଧିରା ହେଇଗଲେ ଆମ ପାଦରେ ଥଣ୍ଡା କି ଗରମ ଆମେ ଜାଣିପାରୁନା, ସେଥିପାଇଁ ପାଦରେ ଘା ହବାର ଚାନ୍ସ ଥାଏ, ଅଲସର ହବାର ଚାନ୍ସେସ ବେଶୀ ଥାଏ, ଯୋଉଟା କି ଆମେ ଡାଇବେଟିକ ଫୁଟ୍ ଅଲସର କହୁଛୁ, ଯୋଉଟା କି ସାଧାରଣତଃ ବହୁତ କମନ। ସେଥିପାଇଁ ଆମେ ଡାଇବେଟିସ ପେସେଣ୍ଟ ମାନଙ୍କୁ ଯତ୍ନ ନେବା ପାଇଁ କହୁ, ସେମାନଙ୍କୁ ଥଣ୍ଡାରେ ଗଲେ କିମ୍ବା ବାହାରକୁ ଗଲେ ଖାଲି ପାଦରେ ଯିବାକୁ ମନା କରାଯାଏ, ଶୀତ ଦିନ ହେଲେ ତେଲ କି କିଛି ଲୋସନ ଲଗେଇକି ରଖିବେ, ସକ୍ସ ପିନ୍ଧିକି ରହିବେ, ଖାଲି ପାଦରେ ବାହାରକୁ ଯିବେନି। ସେମାନଙ୍କୁ ଆମେ କହୁ କି ଉଷୁମ ପାଣିରେ ପାଦକୁ ସଫା କରିବା ପାଇଁ ଆଉ ହାଲକା କପଡ଼ାରେ ତାଙ୍କ ପାଦ ତଳକୁ ଭଲସେ ପୋଛିବା ପାଇଁ। ଆଉ ଆମେ ତାଙ୍କୁ କହୁ କି ଆପଣ ଯାଇକି ଡକ୍ଟରଙ୍କୁ ପରାମର୍ଶ କରିବେ, ଯେତେ ଜଲ୍ଦି ଏଇ ଜିନିଷର ଟ୍ରିଟମେଣ୍ଟ ଆରମ୍ଭ ହବ ଏଇସବୁ ସେତେ ଜଲ୍ଦି ଭଲ ହେଇପାରିବ।
1: ଦେଖ ସୁବୁଦ୍ଧି, ଗୋଟେ ସାଧାରଣ ଲୋକର ରକ୍ତରେ ଶର୍କରାର ପରିମାଣ କେତେ ରହିବା ଦରକାର?
0: ଜଣେ ରୋଗୀ ଯେତେବେଳେ ପରୀକ୍ଷା କରିବାକୁ ଆସୁଛନ୍ତି, ଯୋଉଟା କି ଆମେ ତିନିଟି ଟେଷ୍ଟ କରୁଛୁ, ଯୋଉଟା କି ଆମେ କହୁଛେ ଫାଷ୍ଟିଂ ଗୋଟେ, ଆଉ ଗୋଟେ କହୁଛେ ପୋଷ୍ଟ ପ୍ରାଣ୍ଡିଆଲ ଯୋଉଟା କି ଆମେ ଦି ଘଣ୍ଟା ଖାଇସାରିବା ପରେ କରୁଛେ, ଆଉ ଗୋଟେ କରାଯାଉଛି HbA1c ଯୋଉଟା କି ଆମକୁ ଜଣାଉଛି କି ସୁଗାରର ପରିମାଣ କି ପ୍ରକାର ଅଛି ଲାଷ୍ଟ ତିନିରୁ ଛଅ ମାସ ଭିତରେ। ଫାଷ୍ଟିଂ କହିଲେ କଣ ବୁଝୁ ଆମେ, ଜଣେ ବ୍ୟକ୍ତି ଲାଷ୍ଟ ଆଠ ଘଣ୍ଟା ଭିତରେ ସିଏ କିଛି ଖାଇନଥିବେ, ରାତିରେ ଖାଇବାର ଆଠ ଘଣ୍ଟା ପରେ ସକାଳେ ଖାଲି ପେଟରେ ସିଏ ନିଜର ବ୍ଲଡ୍ ଦେବେ। ଯେତେବେଳେ ଫାଷ୍ଟିଂ ଆମର 126ରୁ ଅଧିକା ରହିବ, ଖାଇବା ପରଟା ଦୁଇ ଘଣ୍ଟା ପରେ ଯୋଉ ସୁଗାର ଦେବେ ଯଦି 200ରୁ ଅଧିକା ରହିବ, ଆଉ ଯଦି ଆମର HbA1c ଯୋଉଟା କି 6.5ରୁ ଯଦି ଅଧିକା ରହିବ ତାହେଲେ ଆମେ ଡାଇବେଟିସ ବୋଲି କହିପାରିବା। ଏଇ ତିନିଟା ଭିତରୁ କୋଉ ଗୋଟେ ବି ଯଦି ଆମର ପଜିଟିଭ ଆସୁଛି ତାହେଲେ ଡାଇବେଟିସ ଆମେ ଅଛି ବୋଲି କହିପାରିବା। କିମ୍ବା ଦିନରେ କୋଉ ବି ଟାଇମ୍ରେ ଯଦି ଆମେ ଶର୍କରାର ମାତ୍ରା ଚେକ୍ କରୁଛୁ ରାଣ୍ଡମ ବୋଲି ଯୋଉଟା ଆମେ କହୁ, ଯଦି ସେଇଟା 200 ଉପରେ ରହୁଛି ତାହେଲେ ଆମେ ଡାଇବେଟିସ ବୋଲି କହିପାରିବା।
1: ଆପଣ ଯେ କଥା କହିଲେ ଯେ ଖାଇବାର ଦୁଇ ଘଣ୍ଟା ପରେ, ସେ ଖାଇବାରେ ସେମାନେ କଣ ଖାଇଥିବା ଉଚିତ?
0: ଖାଇବାର ଦୁଇ ଘଣ୍ଟା ପରେ ଯୋଉ କରନ୍ତି ଆମେ ତାଙ୍କୁ କହୁଛୁ ସେମାନେ ତାଙ୍କର ରେଗୁଲାର କମନ ଖାଇବା ଯୋଉ ଖାଉଛନ୍ତି ସେଇ ଖାଇବା ଖାଇକି ହିଁ ସେମାନେ ଟେଷ୍ଟ କରିବେ। କାହିଁକି ନା ସୁଗାର ଆମେ ସେତେବେଳେ ଜାଣୁ କି ଯୋଉଟା ନର୍ମାଲ ଖାଇବା ଖାଇବା ପରେ ଲୋକଙ୍କର କଣ ଇଏ ରୁହେ, ସେଥିପାଇଁ ତାଙ୍କର ନର୍ମାଲ ଖାଇବା ସେ ଯାହା ବି ଖାଆନ୍ତି ଜଳଖିଆରେ ଯାହା ବି ଖାଆନ୍ତି ସେୟା ଖାଇକି ସେମାନେ ଟେଷ୍ଟ କରିବେ। କିନ୍ତୁ ଯେବେ ବି ଆମର ଡାଇବେଟିସ ଥରେ ନୂଆ ଜଣାପଡ଼ିଲା ଆମକୁ ସବୁବେଳେ ଏଇ ଜିନିଷ ଧ୍ୟାନ ରଖିବାର ଅଛି କି ଆମେ ଆଉ ଗୋଟେ ଥର ଟେଷ୍ଟ କରିକି ପୁଣି ଥରେ କନଫର୍ମ କରିକି ଦେଖିବା। କାହିଁକି ନା ବହୁତ ସାରା ଜାଗାରେ ଯେତେବେଳେ ଟେଷ୍ଟ କରାଯାଉଛି ଆଡିକୁଏଟ ୱେରେ ପ୍ରପର ମେଥଡରେ ଟେଷ୍ଟ କରାଯାଉନି, ସେଥିପାଇଁ ଆମକୁ ସବୁବେଳେ ଆଉ ଥରେ ଟେଷ୍ଟ କରିକି କନଫର୍ମ କରିକି ଦେଖିବାକୁ ପଡିବ ସୁଗାର ବାହାରିଛି ନା ନାହିଁ। କାହିଁକି ଏଟା ବେଶୀ ଦରକାର, କାହିଁକି ନା ଜଣଙ୍କର ଯଦି ସୁଗାର ବାହାରିଲା ତାଙ୍କୁ ଜୀବନ ସାରା ପାଇଁ ମେଡିସିନ ଖାଇବାକୁ ପଡିବ, ସେଥିପାଇଁ ଆମକୁ ରୋଗଟା କନଫର୍ମ ହେଇକି ସେଇ ହିସାବରେ ଟ୍ରିଟମେଣ୍ଟଟା ଆରମ୍ଭ କରିବାକୁ ପଡିବ।
1: ସୁସ୍ଥ ରହିବା ପାଇଁ କି ଜଣେ ମଧୁମେହ ରୋଗୀର ଜୀବନଚର୍ଯ୍ୟା କିପରି ହେବା ଉଚିତ?
0: ଆପଣ ଯେମିତି ଏବେ ଖାଦ୍ୟର ମହତ୍ୱ ବିଷୟରେ ପଚାରିଲେ, ଖାଦ୍ୟ ହିଁ ଔଷଧ କହିଲେ, 50% ଆମର ମେନ୍ କଣ୍ଟ୍ରିବ୍ୟୁସନ ଥାଏ ଖାଦ୍ୟର, ତା ଛଡା ଆମେ ଆମର ଲାଇଫ ଷ୍ଟାଇଲ କେମିତି ରଖୁଛେ ସେଇଟା ବହୁତ ଇମ୍ପୋର୍ଟାଣ୍ଟ। ସେ ଯେତେ ସକାଳୁ ଉଠିବେ ଭୋରରୁ ଉଠିକି ସେମାନେ ଆଗ ଅଧ ଘଣ୍ଟେରୁ 45 ମିନିଟ୍ ଡେଲି ଚାଲିବା କଥା, ମିନିମମ୍ ସପ୍ତାହ

0: ରେ 5 ଦିନ ଚାଲିବା କଥା। ସେତିକି କଲେ ଦେହରେ ଶର୍କରାର ମାତ୍ରା କମିବ। ତା ଛଡା ସେମାନେ ଆସିକି ଏକ୍ସରସାଇଜ କରିବା ପରେ ଆଟଲିଷ୍ଟ ସେମାନେ ଧ୍ୟାନ ଦେବେ କି ସେମାନେ ଯୋଉ ଖାଇବା ଖାଉଛନ୍ତି ଖାଇବାଟା ତାଙ୍କର କଣ୍ଟ୍ରୋଲରେ ରହିବା କଥା। କାହିଁକି ନା ବହୁତ ଲୋକ ଏକ୍ସରସାଇଜ କରିସାରିଲା ପରେ ସେମାନଙ୍କୁ ଭୋକ ବେଶୀ ହୁଏ, ସେମାନଙ୍କ ଖାଇବାର ପରିମାଣଟା ବଢିଯାଏ। ତ ସେଇ ଜିନିଷଟା ଆମକୁ ଜଗିବାକୁ ପଡିବ। ଯେଉଁମାନଙ୍କୁ ମଧୁମେହରେ ପୀଡିତ ଥାନ୍ତି ପେଟ ଚାରିପଟେ ଚର୍ବି ବେଶୀ ଥାଏ, ତ ସେମାନଙ୍କୁ କୁହାଯାଏ କି ଗୋଟେ ଜାଗାରେ ବେଶୀ ସମୟ ନ ବସିକି ରହିବା ପାଇଁ, କିମ୍ବା ଯଦି ସେମିତି କାମ କରୁଛନ୍ତି ଯୋଉଠି ସେମାନେ ବସିକି ରହୁଛନ୍ତି, କିମ୍ବା ଯେଉଁମାନେ ଅଫିସରେ କାମ କରୁଛନ୍ତି ସେମାନେ ତାଙ୍କ ବଡିର ମୁଭମେଣ୍ଟ ଯେତେ ବେଶୀ ରଖିବେ ସେତେ ମାତ୍ରାରେ ସେମାନଙ୍କୁ ସେଟା ସାହାଯ୍ୟ କରିବ। ରାତିରେ ଯେତେ ଜଲ୍ଦି ଖାଇବେ 7:30-8 ଭିତରେ ଯଦି ସେମାନେ ତାଙ୍କର ରାତ୍ରିର ଭୋଜନ ଖାଉଛନ୍ତି ତାହେଲେ ତାଙ୍କ ପାଇଁ ସେଟା ବେଶୀ ଲାଭଦାୟକ ହେବ। ଆଟଲିଷ୍ଟ ସେମାନେ ଶୋଇବାକୁ ଯିବାର 2 ଘଣ୍ଟା ଆଗରୁ ଖାଇବା ଯଦି ଖାଇବେ ତାହେଲେ ତାଙ୍କ ଦେହ ପାଇଁ ଭଲ ସେଇ ଜିନିଷଟା। ଆଉ ରାତିରେ ବି ଯଦି ସେମାନେ ଖାଇସାରିଲା ପରେ 15-30 ମିନିଟ ବି ଯଦି ସେମାନେ ୱାକିଂ କରୁଛନ୍ତି ତାହେଲେ ବି ତାଙ୍କ ପାଇଁ ସେଟା ବହୁତ ଲାଭଦାୟକ ହେବ।
1: ଡାକ୍ତର ସୁବୁଦ୍ଧି, ଆମେ ତ ଆଲୋଚନା କଲେ ଯେ କଣ ଖାଦ୍ୟ ଖାଇବେ, ତେବେ ସେମାନେ କେତେ ପାଣି ପିଇବା ଉଚିତ?
0: ପାଣି ଯେତେ ମାତ୍ରାରେ ସେମାନେ ପିଇ ପାରିବେ ତାଙ୍କ ଦେହ ପାଇଁ ଭଲ। ସୁଗାର ଯେତେବେଳେ ବଢେ ସେତେବେଳେ ପରିସ୍ରା ବେଶୀ ଲାଗେ, କିନ୍ତୁ ପାଣି ଯଦି ଆମେ ବେଶୀ ପିଉଛେ ସେଇ ପରିସ୍ରା ବାଟେ ଆମର ନର୍ମାଲି ଶର୍କରା ମାତ୍ରା ଯାକ ବାହାରିକି ଯାଏ। ଯଦି ଆମେ ବେଶୀ ପାଣି ପିଉଛେ ତାହେଲେ ଆମ ପରିସ୍ରାରେ ବି ବେଶୀ ସୁଗାର ଯିବ, ଯୋଉଟାକି ଆମକୁ ହେଲ୍ପ କରିବ।
1: ଡାକ୍ତର ସୁବୁଦ୍ଧି, ଆପଣ ଜଣେ ଚିକିତ୍ସକ, ଆପଣ ଯେତେବେଳେ ଅବସର ସମୟ ପାଆନ୍ତି ସେତେବେଳେ କଣ କରିବାକୁ ଭଲ ପାଆନ୍ତି?
0: ମୁଁ ଯେତେବେଳେ ଏମିତି ସମୟ ପାଏ ମୁଁ ଜଗନ୍ନାଥ ଭଜନ ଶୁଣିବାକୁ ବହୁତ ଭଲ ପାଏ।
1: ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଛନ୍ତି, ଏହି ଅବସରରେ କୋଉ କଣ୍ଠଶିଳ୍ପୀଙ୍କ କଣ୍ଠରୁ ଭଜନଟିଏ ଶୁଣିବାକୁ ଚାହିଁବେ?
0: ମୁଁ ପ୍ରଣବ ପଟ୍ଟନାୟକଙ୍କର ଯଦି କିଛି ଜଗନ୍ନାଥ ଭଜନ ଶୁଣିପାରିବି ତାହେଲେ ମୁଁ ବହୁତ ଖୁସି ହେବି।
1: ତାହେଲେ ଆସନ୍ତୁ, ବର୍ତ୍ତମାନ ଆପଣଙ୍କ ମନ ପସନ୍ଦର କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରୁ ଶୁଣିବା ଏହି ଭଜନଟି।

0: ଡାକ୍ତର ସୁବୁଦ୍ଧି, ଆପଣ ତ ଆପଣଙ୍କ ମନପସନ୍ଦର କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରୁ ଭଜନଟିଏ ଶୁଣିଲେ ମୁଁ ଭାବୁଛି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ଆମେ ଫେରିଯିବା ଆମର ଆଲୋଚନାର ପରିସରକୁ। ଯେତେବେଳେ ଜଣେ ବ୍ୟକ୍ତି ଶୁଣେ ଯେ ସେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଛି ବୋଲି, ସେତେବେଳେ ସେ ଛାନିଆ ହୋଇଯାଏ ଯେ ମୁଁ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଗଲି। କାହିଁକି ଆଜିକାଲି ମଧୁମେହ ରୋଗକୁ ଏତେ ଗୁରୁତ୍ୱ ଦିଆଯାଉଛି?
1: ମଧୁମେହ ରୋଗକୁ ଏଥିପାଇଁ ଗୁରୁତ୍ୱ ଦିଆଯାଉଛି କାହିଁକି ମଧୁମେହ ରୋଗ ଶରୀରର ସବୁ ଅଙ୍ଗକୁ ଆଫେକ୍ଟ କରେ। ଆମର ଆଖି ହେଲା, ଆମର ହାର୍ଟ ହେଲା, ଆମର କିଡ୍ନି ହେଲା, ଆମର ପାଦର ନର୍ଭସ୍ ହେଲା, ଆମର ଲିଭର ହେଲା, ଏମିତି କୋଉ ବି ଅଙ୍ଗ ନାହିଁ ଯୋଉଠି ଆମର ମଧୁମେହ ରୋଗ ଯୋଉଟାକୁ ଆଫେକ୍ଟ।

0: ଡାକ୍ତର ସୁବୁଦ୍ଧି, ଆପଣ ତ ଆପଣଙ୍କ ମନପସନ୍ଦର କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରୁ ଭଜନଟିଏ ଶୁଣିଲେ ମୁଁ ଭାବୁଛି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ଆମେ ଫେରିଯିବା ଆମର ଆଲୋଚନାର ପରିସରକୁ। ଯେତେବେଳେ ଜଣେ ବ୍ୟକ୍ତି ଶୁଣେ ଯେ ସେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଛି ବୋଲି, ସେତେବେଳେ ସେ ଛାନିଆ ହୋଇଯାଏ ଯେ ମୁଁ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଗଲି। କାହିଁକି ଆଜିକାଲି ମଧୁମେହ ରୋଗକୁ ଏତେ ଗୁରୁତ୍ୱ ଦିଆଯାଉଛି?
1: ମଧୁମେହ ରୋଗକୁ ଏଥିପାଇଁ ଗୁରୁତ୍ୱ ଦିଆଯାଉଛି କାହିଁକି ମଧୁମେହ ରୋଗ ଶରୀରର ସବୁ ଅଙ୍ଗକୁ ଆଫେକ୍ଟ କରେ। ଆମର ଆଖି ହେଲା, ଆମର ହାର୍ଟ ହେଲା, ଆମର କିଡ୍ନି ହେଲା, ଆମର ପାଦର ନର୍ଭସ ହେଲା, ଆମର ଲିଭର ହେଲା, ଏମିତି କୋଉ ବି ଅଙ୍ଗ ନାହିଁ ଯୋଉଠି ଆମର ମଧୁମେହ ରୋଗ ଯୋଉଟାକୁ ଆଫେକ୍ଟ କରେନି। ଏଇ ସବୁ ଜିନିଷକୁ ଶୁଣିକି ଲୋକମାନଙ୍କ ବେଶୀ ବ୍ୟସ୍ତ ହେଇଯାନ୍ତି।
0: ବର୍ତ୍ତମାନ କୁହାଯାଉଛି ଯେ ଭାରତ ହେଉଛି ମଧୁମେହ ରୋଗୀଙ୍କର ରାଜଧାନୀ। ଭାରତରେ ମଧୁମେହ ରୋଗରେ ଏତେ ବ୍ୟକ୍ତି ଆକ୍ରାନ୍ତ ହେଉଛନ୍ତି କାହିଁକି, କ'ଣ ରହିଛି କାରଣ?
1: ଆମର ଏବେ ରିସର୍ଚ୍ଚ ଯୋଉ ହେଇଛି, ଇଣ୍ଡିଆକୁ ଆମେ ଡାଇବେଟିସ୍ କ୍ୟାପିଟାଲ ବୋଲି କହୁଛେ, ଯୋଉଟାକି ଆମ ପାଇଁ ଭଲ ଆଚିଭମେଣ୍ଟ ନୁହେଁ। ଇଣ୍ଡିଆରେ ଡାଇବେଟିସ୍ ହେବାର ମେନ୍ କାରଣ ଜଣାପଡୁଛି କି ଇଣ୍ଡିଆନ ଲୋକଙ୍କର ସାର୍କୋପେନିଆ, ଯାହା ମାନେ ଆମ ଦେହରେ ଯୋଉ ମସଲ ମାସ୍ ଥାଏ, ସାଧାରଣତଃ ଯୋଉ ଫରେନ୍ ଲୋକମାନଙ୍କ କମ୍ପାରିଜନରେ ଆମ ଦେହରେ ସେଟା କମ୍ ଥାଏ, ସେଥିପାଇଁ ଆମକୁ ଡାଇବେଟିସ୍ ହେବାର ସମ୍ଭାବନା ବେଶୀ ଥାଏ। ତା ଛଡା ଆମର ଯୋଉ ଲୋକମାନଙ୍କର ଖାଇବା, ଆମ ଲୋକଙ୍କ ଲାଇଫ୍ ଷ୍ଟାଇଲ, ସେଇଟା ବି ଗୋଟେ ବହୁତ ବଡ଼ ଫ୍ୟାକ୍ଟର। ଆମ ଲୋକମାନେ ଭାତ ପରିମାଣ ବେଶୀ ଖାଆନ୍ତି, ରୁଟି ପରିମାଣ ବେଶୀ ଖାଆନ୍ତି, କାର୍ବୋହାଇଡ୍ରେଟ୍ କନଜପ୍ସନ୍ ଆମ ଦେଶରେ ବେଶୀ, ସେଥିପାଇଁ ଆମ ଲୋକମାନଙ୍କୁ ବେଶୀ ଡାଇବେଟିସ୍ ହେଉଛି।
0: ମଧୁମେହ ରୋଗୀମାନେ ଭାତ ନ ଖାଇବା ଉଚିତ, ରୁଟି ଖାଇବା ଉଚିତ, ଆପଣ କ'ଣ କହିବେ?
1: ଆପଣ ଯୋଉ କଥା କହୁଛନ୍ତି ସେଟା ଠିକ୍ କଥା ନୁହେଁ ଆକ୍ଚୁଆଲି, କିନ୍ତୁ ଭାତ ବି ଖାଇପାରିବେ ସେମାନେ, ରୁଟି ବି ଖାଇପାରିବେ, କିନ୍ତୁ କେତେ ପରିମାଣରେ ଖାଉଛନ୍ତି ସେଟା ଇମ୍ପୋର୍ଟାଣ୍ଟ। ମୋ ପାଖକୁ ବହୁତ ଜଣ ପେସେଣ୍ଟ ଆସୁଛନ୍ତି, କହୁଛନ୍ତି ସାର୍ ଆମେ ରୁଟି ଖାଉଛୁ ତଥାପି ଆମର ସୁଗାର ବଢ଼ିଯାଉଛି, କିନ୍ତୁ ମୁଁ ଯେତେବେଳେ ତାଙ୍କୁ ପଚାରୁଛି ସେମାନେ ପାଞ୍ଚ ଖଣ୍ଡ କି ଛଅ ଖଣ୍ଡ ରୁଟି ଖାଉଛନ୍ତି। ସାଧାରଣତଃ ମୁଁ ସବୁବେଳେ ସେମାନଙ୍କୁ କୁହେ ଆପଣ ଦୁଇ ଖଣ୍ଡରୁ ତିନି ଖଣ୍ଡ ରୁଟି ଖାଆନ୍ତୁ, ଆଉ ଯଦି ଭାତ ଖାଇବା ପାଇଁ ଇଚ୍ଛା କରୁଛନ୍ତି ତାହେଲେ ପଟେ ରୁଟି ଖାଆନ୍ତୁ ଆଉ ମୁଠାଟେ ଭାତ ଖାଆନ୍ତୁ। ମୁଠାଟେ ଭାତ ଖାଇବେ ନା କି ଦି ମୁଠା କି ତିନି ମୁଠା, ଖାଇବା କେତେ ପରିମାଣରେ ଖାଉଛନ୍ତି ସେଟା ଇମ୍ପୋର୍ଟାଣ୍ଟ। ତ ସେମାନେ ଭାତ ବି ଖାଇପାରିବେ ରୁଟି ବି ଖାଇପାରିବେ, କିନ୍ତୁ କେତିକି ପରିମାଣରେ ଖାଇବା ସେଟା ଆମେ ତାଙ୍କୁ ବୁଝେଇକି କହିବାକୁ ପଡିବ, ନହେଲେ ଯଦି ସେମାନେ ସେ ଜିନିଷ ନ କରିବେ ତାହେଲେ ସେମାନଙ୍କର ସୁଗାର କଣ୍ଟ୍ରୋଲ ହେବ ନାହିଁ।
0: ଆଜିକାଲି କୁହାଯାଉଛି ଯେ ଯୋଗ ଦ୍ୱାରା ଅନେକ ରୋଗରୁ ଆରୋଗ୍ୟ ଲାଭ କରାଯାଇପାରୁଛି, ଜଣେ ମଧୁମେହ ରୋଗୀ ଯୋଗ କରିବା ଦ୍ୱାରା କିଛି ଉପକୃତ ହୋଇପାରିବେ କି?
1: ନିହାତି ଉପକୃତ ହୋଇପାରିବେ ଯୋଗ ଦ୍ୱାରା। ଯୋଗ କଲେ ରକ୍ତ ସଞ୍ଚାଳନ ଦେହରେ ଭଲ ହୁଏ, ସୁଗାରର ପରିମାଣ କମେ, ଆଉ ଯୋଗ କଲେ ଚିନ୍ତା ବି କମେ। ଚିନ୍ତା ଗୋଟେ ବହୁତ ବଡ଼ ଫ୍ୟାକ୍ଟର ଯେଉଁଥିପାଇଁ ଆମର ସୁଗାର ବଡିରେ ବଢି ଯାଇପାରେ, ସେଥିପାଇଁ ଆମେ ଯଦି ଯୋଗ କରୁଛେ ତାହେଲେ ଆମର ଷ୍ଟ୍ରେସ୍ ବି କମିବ ଆଉ ରକ୍ତ ସଞ୍ଚାଳନ ବି ବଢିବ, ଏଇଟା ବହୁତ ସାହାଯ୍ୟ କରିବ ଆମକୁ ମଧୁମେହକୁ କଣ୍ଟ୍ରୋଲରେ ରଖିବା ପାଇଁ।
0: ମଧୁମେହ ରୋଗ ଗୋଟିଏ ବଂଶଗତ ରୋଗ କି?
1: ନିହାତି ଏଇଟା ଗୋଟେ ବଂଶଗତ ରୋଗ, ଯୋଉଟାକି ଆମେ ଜେନେଟିକ୍ ଡାଇବେଟିସ୍ କହୁଛେ ତାକୁ, କିମ୍ବା ଆଜିକାଲି ଯୋଉଟା ଆମେ ନୂଆ କହୁଛେ ମୋଦି ବୋଲି ତାକୁ କୁହାଯାଏ, MODY ମାଚ୍ୟୁରିଟି ଅନ୍ସେଟ୍ ଡାଇବେଟିସ୍ ଅଫ୍ ୟଙ୍ଗ ବୋଲି ଯୋଉଟା କୁହାଯାଏ। ଗୋଟେ ପିଲାଙ୍କର ଯଦି ତାଙ୍କ ବାପାଙ୍କୁ ଡାଇବେଟିସ୍ ଅଛି ତାହେଲେ ତାକୁ 50% ଚାନ୍ସ ଅଛି ଡାଇବେଟିସ୍ ହେବାର, ଯଦି ତାଙ୍କ ମାଙ୍କୁ ଡାଇବେଟିସ୍ ଅଛି ତାକୁ 60% ଚାନ୍ସ ଅଛି ଡାଇବେଟିସ୍ ହେବାର, ବାପା ଆଉ ମା ଦି ଜଣ ଯଦି ଡାଇବେଟିସ୍ର ପୀଡିତ ତାକୁ 90-99% ଚାନ୍ସ ଅଛି ଡାଇବେଟିସ୍ ହେବା ପାଇଁ।
0: ଏମିତି କିଛି ଅଛି କି ଯଦି ବାପା ମା ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥାନ୍ତି, କିଛି ଆମେ ଯଦି ସଚେତନତା ଅବଲମ୍ବନ କରିବା ତାହେଲେ ପିଲାମାନେ ମଧୁମେହ ରୋଗରେ ଆକ୍ରାନ୍ତ ହେବେନି?
1: ନିହାତି ଆମେ ଯଦି ଜନ୍ମ ଅବସ୍ଥାରୁ 6 ମାସରେ ବର୍ଷରେ ଥରେ ଯଦି ଆମେ ତାଙ୍କୁ ସୁଗାର ଚେକ୍ କରିବା ତ ଆମେ ସେତେ ଜଲ୍ଦି ତାଙ୍କର ଟ୍ରିଟମେଣ୍ଟ ଆରମ୍ଭ କରିଦେଇପାରିବା। ଆଉ ଏହିସବୁ ଛୁଆମାନଙ୍କୁ ଖାଇବା ପିଇବା ଏହିସବୁ ଜିନିଷ ତାଙ୍କୁ ସ୍ନାକିଂରୁ ହିଁ ତାଙ୍କୁ ସବୁ କଣ୍ଟ୍ରୋଲ କରିବାକୁ ପଡିବ, ଆଉ ଓଜନ କମେଇବାକୁ ପଡିବ। ଏହିସବୁ ଜିନିଷର ଯଦି ସେମାନେ ସତର୍କତା ଆଗରୁ ରଖିବେ ତାହେଲେ ସେମାନଙ୍କର ଡାଇବେଟିସ୍ ହେବାର ଚାନ୍ସ ବହୁତ ପରିମାଣରେ କମିଯାଇପାରିବ।
0: ତେବେ ଆଜିକାଲି ଦେଖାଯାଉଛି ଯେ 20-22 ବର୍ଷରେ ବି ପିଲାମାନେ ସେମାନେ ବି ମଧୁମେହ ରୋଗରେ ଆକ୍ରାନ୍ତ ହେଉଛନ୍ତି।
1: ଜେନେଟିକ୍ ଫ୍ୟାକ୍ଟର ତ ଗୋଟେ ଷ୍ଟ୍ରଙ୍ଗ ରିସ୍କ ଫ୍ୟାକ୍ଟର ରହୁଛି, ତା ବାବଦରେ ବି ଆଜିକାଲି ଆମର ଯୋଉ ଲାଇଫ୍ ଷ୍ଟାଇଲ୍ ରହୁଛି, ଯୋଉ ସବୁ ବାହାର ଖାଦ୍ୟ ଖାଉଛେ, ଯୋଉ ସବୁ ମଇଦାରେ ତିଆରି କିମ୍ବା ଯୋଉ ଫାଷ୍ଟଫୁଡ୍ ଆମେ ଖାଉଛେ, ଯେତେ ଚକୋଲେଟ୍ ସବୁ ଆମେ ଖାଉଛେ, ଆଜିକାଲିର ପିଲାମାନଙ୍କର ଆଗ ଯେତିକି ସେମାନେ ଏକ୍ସରସାଇଜ୍ କରୁଥିଲେ, ଫିଜିକାଲ୍ ଆକ୍ଟିଭିଟି ଥିଲା, ସେସବୁ କମିଗଲାଣି। ୟଙ୍ଗ ପିଲାମାନେ ଯୋଉମାନେ ଆଗରୁ ବାହାରେ ଖେଳୁଥିଲେ ସେମାନେ ଆଜିକାଲି ମୋବାଇଲ୍ ଦେଖୁଛନ୍ତି, ସେମାନେ ଇଣ୍ଟରନେଟ୍ରେ ବେଶୀ ଟାଇମ୍ ଦେଉଛନ୍ତି, ତାଙ୍କର ଫିଜିକାଲ୍ ଆକ୍ଟିଭିଟି ରହୁନି, ପ୍ଲସ୍ ତାଙ୍କର ସ୍କୁଲ୍ରେ କଲେଜରେ ପାଠପଢ଼ାର ବେଶୀ ଷ୍ଟ୍ରେସ୍ ରହୁଛି, ଅଳ୍ପ ବୟସରୁ ଓଜନ ବଢ଼ିଯାଉଛି। ତ ଏହିସବୁ ଜିନିଷଗୁଡ଼ା ବହୁତ ଷ୍ଟ୍ରଙ୍ଗ ରିସ୍କ ଫ୍ୟାକ୍ଟର ରହୁଛି କି ଆଗକୁ ଯାଇକି ତାଙ୍କୁ ଜଲ୍ଦି ଡାଇବେଟିସ୍ ହେବାର ସମ୍ଭାବନା ରହୁଛି।
0: ଆଜିକାଲି ଦେଖାଯାଉଛି ଯେ ଅନେକ ବ୍ୟକ୍ତି ଇନ୍ସୁଲିନ୍ ନେଉଛନ୍ତି, ଇନ୍ସୁଲିନ୍ ନା ଟାବ୍ଲେଟ୍, ତା ଭିତରେ କୋଉଟା ଭଲ?
1: ସପୋଜ୍ ଜଣେ ପେସେଣ୍ଟ ଟାଇପ୍ 1 ଡାଇବେଟିସ୍ ବୋଲି ଜଣା ପଡିଲା, ଟାଇପ୍ 1 ଡାଇବେଟିସ୍ରେ ଇନ୍ସୁଲିନ୍ ଆମର ଅଗ୍ନାଶୟରୁ ଜମା ତିଆରି ହେଉନି। ଏହିସବୁ ପେସେଣ୍ଟ ମାନଙ୍କୁ ମୂଳରୁ ଇନ୍ସୁଲିନ୍ ହିଁ ଦିଆଯିବ, ଏହିସବୁ ପେସେଣ୍ଟ ମାନଙ୍କ ବଟିକାରେ କିଛି ବି କାମ କରିବନି କି ଶର୍କରାର ମାତ୍ରା କମିବ ନାହିଁ। କିନ୍ତୁ ଯୋଉମାନେ ଟାଇପ୍ 2 ଡାଇବେଟିସ୍ ପେସେଣ୍ଟ, ଯୋଉମାନଙ୍କର ଲାଇଫ୍ ଷ୍ଟାଇଲ୍ ଯୋଗୁଁ ବାହାରିଲା କିମ୍ବା ଓବେସିଟି ଯୋଗୁଁ ଯୋଉମାନଙ୍କୁ ଡାଇବେଟିସ୍ ହେଲା, ସେମାନଙ୍କୁ ଇନିସିଆଲି ଆମେ ବଟିକା

0: ଦେଇକି ଦେଖୁ, 5 ବର୍ଷ 10 ବର୍ଷ ଯଦି ବଟିକା ଖାଇଲେ ତାପରେ ବି ଯଦି ସେଙ୍କର ସୁଗାରର ପରିମାଣ କଣ୍ଟ୍ରୋଲ ହଉନାହିଁ, ତାହେଲେ ଆମେ ତାଙ୍କୁ ମୋଟିଭେଟ୍ କରୁ କି ସେମାନେ ଇନ୍ସୁଲିନ୍ ନିଅନ୍ତୁ। କାହିଁକି ନା ଇନ୍ସୁଲିନ୍ଟା ହଉଛି ହରମୋନ ଯୋଉଟା କି ନର୍ମାଲି ଆମ ବଡିରେ ତିଆରି ହୁଏ। ଇନ୍ସୁଲିନ୍ ଯେମିତି ମାତ୍ରାରେ ସୁଗାର କମେଇବ, ବଟିକା ସେତେ ପରିମାଣରେ କମେଇ ପାରନି। କିନ୍ତୁ ଲୋକଙ୍କ ଭିତରେ ରିଲକ୍ଟାନ୍ସ ବହୁତ ରହୁଛି କି ସାର୍ ଆମକୁ ଇନ୍ସୁଲିନ୍ କହିଲେ ବୋଲି। କିନ୍ତୁ ସେମାନଙ୍କର ଯଦି ଯେତେ ଜଲ୍ଦି ଇନ୍ସୁଲିନ୍ ଯଦି ତାଙ୍କର ଆରମ୍ଭ ନ କରାଯିବ, ତାହେଲେ ସେମାନଙ୍କର କିଡ୍ନି, ଲିଭର, ହାର୍ଟ ସେତେ ଜଲ୍ଦି ଖରାପ ହେଇଯାଏ। ସେଥିପାଇଁ ଇନ୍ସୁଲିନ୍ଟା ନେବା ପାଇଁ ସେମାନଙ୍କୁ ଆମେ କହୁ। ଆଉ ଗୋଟେ କଥା, ଯେଉଁମାନଙ୍କର ପ୍ରେଗନାନ୍ସିରେ ଡାଇବେଟିସ୍ ଜଣାପଡୁଛି, ଯେମିତିକି ମୁଁ କହିଲି 20 ସପ୍ତାହ ପରେ ଯଦି ଡାଇବେଟିସ୍ ଜଣାପଡୁଛି, ଯେଉଁଟାକି ଗେଷ୍ଟେସନାଲ୍ ଡାଇବେଟିସ୍ ବୋଲି କହୁଛନ୍ତି, ସେହି ସବୁ ସ୍ତ୍ରୀ ଲୋକମାନଙ୍କୁ ଇନ୍ସୁଲିନ୍ ହିଁ ଦିଆଯାଏ। ସେମାନଙ୍କୁ ବଟିକାରେ କିଛି ବି କାମ କରେନି। ତ ସେଥିପାଇଁ ଇନ୍ସୁଲିନ୍ର ମହତ୍ତ୍ୱ ବହୁତ ବେଶୀ। କିମ୍ବା ଜଣେ ଯେତେବେଳେ ପେସେଣ୍ଟ ଆଡମିସନ୍ ହେଇକି ରହୁଛନ୍ତି ହସ୍ପିଟାଲରେ, ଇନ୍ଫେକ୍ସନ୍ ହେଲା, ଡାଇବେଟିସ୍ ରିଲେଟେଡ୍ କିଛି ବି କମ୍ପ୍ଲିକେସନ୍ ହେଲା, ତ ସେହି ସବୁ ପେସେଣ୍ଟ ମାନଙ୍କୁ ଆମେ ଆଡମିସନ୍ କରିକି ଯେତେବେଳେ ହସ୍ପିଟାଲରେ ରଖୁ, ସେମାନଙ୍କୁ କେବଳ ଇନ୍ସୁଲିନ୍ ହିଁ ଦିଆଯାଏ।
1: ଡାକ୍ତର ସୁବୁଦ୍ଧି, ମଧୁମେହ ରୋଗ ଆରୋଗ୍ୟ ସାଧ୍ୟ କି?
0: ଭଲ ହେବାଟା ଏବେ ବହୁତ ରିସର୍ଚ୍ଚ ଚାଲିଛି। ସେଥିପାଇଁ ରିସେଣ୍ଟଲି ଆମର ବହୁତ ରିସର୍ଚ୍ଚ ଇଣ୍ଡିଆରେ ବି ଚାଲିଛି, ରିଭର୍ସାଲ୍ ଅଫ୍ ଡାଇବେଟିସ୍ ବୋଲି ଆମେ ତାକୁ କହୁଛୁ। ତାହା ପାଇଁ ଆକ୍ଚୁଆଲି ଗୋଟେ ସାଧାରଣତଃ ଲୋକ ଯେତେବେଳେ ଡାଇବେଟିସ୍ରେ ପୀଡ଼ିତ, ଜଣେ ଯଦି 10-15% ୱେଟ୍ ତାଙ୍କର କମାଉଛନ୍ତି, ସପୋଜ୍ ଜଣେ 70 କେଜିର ଲୋକ ଅଛନ୍ତି, ସିଏ ଯଦି 15% 15-17 ହେଲେ 11 କେଜି ୱେଟ୍ ଯଦି ଜଣେ କମାଉଛନ୍ତି, ନିହାତି ତାଙ୍କ ସୁଗାର ବହୁତ କମିବ। ଆଉ ଯଦି ସେ ରେଗୁଲାର ଏକ୍ସରସାଇଜ୍ କରୁଛନ୍ତି, ତାହେଲେ ତାଙ୍କର ସୁଗାର ବହୁତ କମିବ। ଏହିପରି ମାତ୍ରାରେ ବି କମିଯାଇପାରେ କି ତାଙ୍କୁ ମେଡିସିନ୍ ରିକ୍ୱାରମେଣ୍ଟ ନ ବି ଦରକାର ପଡିପାରେ ଆଗକୁ।
1: ତେବେ ଯୋଉମାନେ ଆଜି ଆମର ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆପଣ ସେମାନଙ୍କୁ ସଚେତନ କରିବା ପାଇଁ କି କଣ କହିବେ?
0: ମୁଁ ସମସ୍ତଙ୍କୁ ଅନୁରୋଧ କରିବା ପାଇଁ ଚାହିଁବି, ଆପଣ ନିଜ ସ୍ୱାସ୍ଥ୍ୟକୁ ସବୁଠୁ ବେଶୀ ଗୁରୁତ୍ୱ ଦିଅନ୍ତୁ। ସ୍ୱାସ୍ଥ୍ୟ ହିଁ ଠିକ୍ ରହିଲେ ଆପଣ ସବୁ କାମ କରିପାରିବେ। ସେଥିପାଇଁ ଆପଣ ରେଗୁଲାର ଏକ୍ସରସାଇଜ୍ କରନ୍ତୁ, ନିଜର ରୁଟିନ୍ ବ୍ଲଡ୍ ଟେଷ୍ଟ ଗୁଡ଼ା କରନ୍ତୁ। ଯଦି ଆପଣଙ୍କ ମା କି ବାପା କାହାକୁ ଡାଇବେଟିସ୍ ଅଛି, ନିଜର ଯେତେ ଶୀଘ୍ର ଚେକଅପ୍ କରିବେ ସେତେ ଭଲ ହେବ। ଆଉ ସମସ୍ତଙ୍କୁ ଏକ୍ସରସାଇଜ୍ କରିବା ପାଇଁ ମୁଁ ନିହାତି ମୋଟିଭେଟ୍ କରିବି, କି ସେମାନେ ଛୁଆ ଥାନ୍ତୁ କି ବୟସ୍କ ଲୋକ ଥାନ୍ତୁ, ତ ଯେତେ ଜଲ୍ଦି ସେମାନେ ଏକ୍ସରସାଇଜ୍ କରିବେ, ୟୋଗା କରିବେ, ପ୍ରାଣାୟମ କରିବେ, ସେମାନେ ସେତେ ମାତ୍ରାରୁ ଚିନ୍ତାମୁକ୍ତି ହୋଇପାରିବେ। ଆଉ ଡାଇବେଟିସ୍କୁ ସେମାନେ ଯେତେ ଜଲ୍ଦି ଡିଟେକ୍ଟ କରିବେ, ତାହେଲେ ସେମାନଙ୍କ ଟ୍ରିଟମେଣ୍ଟ ଯେତେ ଜଲ୍ଦି ହୋଇପାରିବ, ତାକି ସେମାନଙ୍କର କମ୍ପ୍ଲିକେସନ୍ ହେବାର ଚାନ୍ସେସ୍ ବହୁତ କମ୍। କିଡ୍ନି କି ଲିଭର କି ଆଖି ଏହିସବୁ ଜିନିଷ ଖରାପ ହେବା ଆଗରୁ ଯଦି ଆମେ ମଧୁମେହକୁ ଡିଟେକ୍ଟ କରିବା, ତାହେଲେ ଆମେ ତାକୁ ଜଲ୍ଦି ଟ୍ରିଟ୍ କରିପାରିବା।
1: ଯାହା ହଉ ଡାକ୍ତର ସୁବୁଦ୍ଧି, ଆଜି ଆପଣ ଆମ ଷ୍ଟୁଡିଓକୁ ଆସି ମଧୁମେହ ରୋଗୀଙ୍କ ଖାଦ୍ୟ ଏବଂ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ଯେଉଁ ବହୁମୂଲ୍ୟ ପରାମର୍ଶ ଦେଲେ, ସେଥିପାଇଁ ଆପଣଙ୍କୁ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ତେବେ ଆଜି ତ ସମୟ ହୋଇଯାଇଛି, ଆସନ୍ତା ସପ୍ତାହରେ ଭିନ୍ନ ଏକ ପ୍ରସଙ୍ଗକୁ ନେଇ କାର୍ଯ୍ୟକ୍ରମ ଭେଟିଦେବୁ। ବିଦାୟ ଦିଅନ୍ତୁ, ରହୁଛୁ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଆରତୀ ମୁଖାର୍ଜୀଙ୍କ କଣ୍ଠରେ ଶୁଣନ୍ତୁ ଉଲ୍କା କଥାଚିତ୍ରର ଏହି ସୁନ୍ଦର ଗୀତଟି।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 900।